ଆକାଶବାଣୀ ଭବାନୀପାଟଣା, ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ 18 ଦିନ 2026 ମସିହା ଜୁନ୍ ମାସର 7 ତାରିଖ ଆମର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ ରେ 100.3 ମେଗାହର୍ଟ୍ଜ୍ ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ସେକେଣ୍ଡ।

ଅତ୍ୟଧିକ ବିଶ୍ୱାସ କରି ହୁଏତ ଜଣେ ଠକି ଯାଇପାରେ, କିନ୍ତୁ ଆଦୌ ବିଶ୍ୱାସ ନକଲେ ମାନସିକ ଯନ୍ତ୍ରଣା ହିଁ ସାର ହେବ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ସକାଳ 6 ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଏଇ ଭକ୍ତି ଗୀତ ବନ୍ଦନା କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଚେତନା ଚିନ୍ତନ ଉପସ୍ଥାପନା କରିଛନ୍ତି ଭାଗୀରଥୀ ମିଶ୍ର।

ଆଜିର ମୂଷା ଦୌଡ଼ର ମୁଖ୍ୟ କାରଣ ଧନ ଲାଳସା ପରି ମନେହୁଏ। ଏହି ଦୌଡ଼ରେ ସାମିଲ ହୋଇଥିବା ମଣିଷଟି ପାଇଁ ଆତ୍ମସମ୍ମାନ, ଯଶ ଏବଂ ଜୀବନ ଏସବୁର କିଛି ମୂଲ୍ୟ ନଥିବା ପରି ମନେହୁଏ। କେବଳ ସେତିକି ନୁହେଁ, ମନରେ ଗ୍ଲାନି ଓ ହୃଦୟରେ ଅସ୍ଥିରତା ସୃଷ୍ଟି ହୋଇଥାଏ, ଯାହାର କି କୌଣସି ଉପଶମ ଥିଲା ପରି ମନେହୁଏ ନାହିଁ। ରାତିରେ ନିଜ ସମ୍ପତ୍ତିକୁ କାଳେ ଚୋର ନେଇଯିବ ଭାବି କିଛି ଲୋକ ଶୋଇ ନ ପାରିବାର କଥା ଅନେକ ପୁରୁଣା। ଡାକ୍ତର ଓ ବୈଦ୍ୟ ପାଖରେ ଆଜିର ବଡ଼ ବଡ଼ିଆମାନେ ଯାଇ ପହଞ୍ଚନ୍ତି ରାତିରେ ଭଲ ନିଦ ନ ହେଉଥିବାର ସମସ୍ୟାକୁ ନେଇ। ଚିକିତ୍ସକମାନେ ଜାଣନ୍ତି ଏ ସମସ୍ୟାର ପ୍ରକୃତରେ କୌଣସି ଚିକିତ୍ସା ନାହିଁ। ରୋଗୀର ମନ ବୁଝିବା ପାଇଁ କିଛି ନାଲି ନେଳି ବଟିକା ଓ ନିଦ ଔଷଧ ସେମାନେ ଦେଇଦିଅନ୍ତି। ଗୋଟିଏ କଥା ମନକୁ ଆସେ ବାରମ୍ବାର ଯେ ଆମ ଦୃଷ୍ଟିରେ କିଛି ଅସୁବିଧା ନଥିବା ଲୋକଟି ସୁଖ ଶାନ୍ତି ଛାଡ଼ିଦେଇ ସ୍ତ୍ରୀ ପରିବାର କଥା ନ ବୁଝି ପଇସା ପଛରେ କାହିଁକି ଦୌଡ଼ୁଛି। ବୋଧହୁଏ ପଇସା ନିଶା ପାଲଟିଯାଏ ଏକ ମାନସିକ ବିକୃତି ଏବଂ ବାଧ୍ୟ କରେ ଜଣକୁ ବୁଦା ଚାରିପଟେ ବାରମ୍ବାର ବୁଲିବା ପାଇଁ। ଧନ ମାଧ୍ୟମରେ ଯେଉଁ ସୁଖ ମିଳେ ସେ ସୁଖ ସବୁବେଳେ କ୍ଷଣସ୍ଥାୟୀ, ଏବଂ ସେହି ସବୁ ସୁଖରେ ଜଣେ ଯଦି ମଜି ରହେ ତେବେ ସେ କେବେ ହେଲେ ଭଗବତ ଚିନ୍ତା କରିପାରିବ ନାହିଁ। ପରମ ଆନନ୍ଦ ତା ଜୀବନକାଳ ମଧ୍ୟରେ ସେ ପାଇପାରିବ ନାହିଁ। ସେଥିପାଇଁ ସାଧୁ ସନ୍ଥମାନେ ବୈରାଗ୍ୟ ମାଧ୍ୟମରେ ଧନ ଲାଳସା ଠାରୁ ଦୂରେଇ ରହିବା ପାଇଁ କହନ୍ତି। ଯାହା ମିଳିଛି ବା ଯାହା ମିଳିପାରିବ ବିନା ସାଲିସରେ ନିଚ୍ଛକ ପରିଶ୍ରମ ଜରିଆରେ ସେଥିରେ ହିଁ ଖୁସି ରହିବାରେ ରହିଛି ଆତ୍ମସନ୍ତୋଷ। ଜ୍ଞାନୀଜନ କୁହନ୍ତି ଜୀବନରେ ସାଧନା କ୍ଷେତ୍ରରେ ସବୁବେଳେ ଉପରକୁ ଅନେଇବା ପାଇଁ ଏବଂ ପାର୍ଥିବ ବସ୍ତୁ କ୍ଷେତ୍ରରେ ତଳକୁ ଅନେଇବା ପାଇଁ। ଜ୍ଞାନ କ୍ଷେତ୍ରରେ ମୁଁ ସବୁ ଜାଣିଛି ଭାବିଲେ ଶିକ୍ଷାର ସମାପ୍ତି ଘଟିଥାଏ, ବ୍ୟକ୍ତିତ୍ୱର ବିକାଶର ଅବସାନ ହୋଇଥାଏ। ଧନ ଲାଳସା କ୍ଷେତ୍ରରେ ଅଧିକର ନିର୍ଦ୍ଦିଷ୍ଟ ସଂଜ୍ଞା ନିରୂପଣ କରିବା ଅସମ୍ଭବ, କାରଣ ଆମ ସାହି ବସ୍ତି ବା ଗାଁର ସବୁଠାରୁ ଧନୀ ଲୋକଟିର ଧନ ଛୋଟିଆ ସହରର ବଡ଼ ବ୍ୟବସାୟୀର ଧନ ତୁଳନାରେ ଯଥେଷ୍ଟ କମ୍। ପୁଣି ବଡ଼ ସହରର ବ୍ୟବସାୟୀର ସମ୍ପତ୍ତି ଛୋଟ ସହରର ବଡ଼ ବ୍ୟବସାୟୀ ଠାରୁ ଯଥେଷ୍ଟ ଅଧିକ। ସେହିଭଳି ପ୍ରଦେଶ, ଦେଶ, ବିଦେଶର କଥା ଚିନ୍ତା କରାଯାଇପାରେ। ପୃଥିବୀର ଧନୀମାନଙ୍କର ତାଲିକା ବର୍ଷକୁ ବର୍ଷ ପ୍ରକାଶିତ ହେଉଅଛି। ଏହି ତାଲିକାରେ ସ୍ଥାନ ପାଉଥିବା ବ୍ୟକ୍ତିମାନେ ପ୍ରାୟତଃ ନିଜର ବୁଦ୍ଧି ଯୋଗୁଁ, ପ୍ରତିଷ୍ଠା କରିଥିବା ଶିଳ୍ପୋଦ୍ୟୋଗ ବା ବ୍ୟବସାୟ ଯୋଗୁଁ ଧନୀ।

ହେଇଥାନ୍ତି। ଏହି ତାଲିକାମାନଙ୍କରେ ସଫଳ ଭାବରେ ଠକିଥିବା ବା ଚୋରି କରିଥିବା ଲୋକଙ୍କ ନାଁ ଦେଖିବାକୁ ମିଳେ ନାହିଁ। ପ୍ରଶ୍ନ କରାଯାଇପାରେ, ଇଜ୍ଜତ ମହତ ଛାଡ଼ି ଦୌଡ଼ି ଦୌଡ଼ି କେଉଁଠି ପହଞ୍ଚିଛ ବାବୁ? ଧନର ଲାଳସା ଛାଡ଼ିଲେ ହିଁ ମନରେ ଈଶ୍ୱରଙ୍କ ପ୍ରତି ଶ୍ରଦ୍ଧା ସୃଷ୍ଟି ହୋଇଥାଏ। ଈଶ୍ୱରଙ୍କ ଉପସ୍ଥିତି ପ୍ରତ୍ୟେକ କ୍ଷେତ୍ରରେ ଅନୁଭବ କରାଯାଇପାରିବ ନିଜର ସମ୍ବେଦନଶୀଳତା ଜରିଆରେ। ସେ ସବୁଠାରେ ବିଦ୍ୟମାନ। ତୁମେ ଯେଉଁ ଶବ୍ଦ କେତୋଟି ବ୍ୟବହାର କରି ଈଶ୍ୱର ନାହାନ୍ତି ବୋଲି କହୁଛ, ସେହି କେତୋଟି ଶବ୍ଦରେ ମଧ୍ୟ ଈଶ୍ୱର ବିଦ୍ୟମାନ। ଧନର ଉପସ୍ଥିତି ଆମକୁ ପ୍ରକୃତ ଆନନ୍ଦ ଦେଇପାରିବ ନାହିଁ ଜାଣିବା ପରେ ଯଦି ଆମେ ଧନ ଲାଳସା ପରିତ୍ୟାଗ ନ କରୁ, ଏବଂ ଯେଉଁ ଉପସ୍ଥିତି ଆମକୁ ସଦାସର୍ବଦା ଚାରିଦିଗରୁ ଘେରି ରହିଛି ତାକୁ ଅସ୍ୱୀକାର କରୁ, ତେବେ ଭାବି ଦେଖନ୍ତୁ ତ, କ୍ଷତି କାହାର ଓ ଲାଭ କାହାର?

ଶୁଣୁଥିଲେ ଚେତନ ଚିନ୍ତନ, ଉପସ୍ଥାପନ କରିଥିଲେ ଭାଗୀରଥି ମିଶ୍ର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ପରିଚାଳନା ରାଖିଲଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। କଣ୍ଠଶିଳ୍ପୀମାନେ ହେଲେ ସୁବାସ ଦାସ, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମଧୁଲିତା ମହାନ୍ତି ଏବଂ ବାଦଲ କୁମାର ଆଚାର୍ଯ୍ୟ।

ବ୍ରହ୍ମା ଓ ଦେବଗଣ ଶ୍ରୀକୃଷ୍ଣଙ୍କ ସ୍ତୁତି ଗାନ କରି କହିଛନ୍ତି ଯେ ସେ କାଳରୂପୀ ଅଟନ୍ତି। ବ୍ରହ୍ମାଙ୍କଠାରୁ ଆରମ୍ଭ କରି ଯେତେ ଦେହଧାରୀ ଅଛନ୍ତି ସମସ୍ତେ କାଳରୂପୀ ଶ୍ରୀକୃଷ୍ଣଙ୍କ ନିୟନ୍ତ୍ରଣାଧୀନ। ସେମାନେ ପୃଥିବୀର ଭାରହରଣ କରିବାକୁ ତାଙ୍କୁ ନିବେଦନ କରିଥିଲେ। ସେ ଭୂଭାରହରଣ କାର୍ଯ୍ୟ ସମ୍ପାଦନ କରିଛନ୍ତି। ସତ୍ୟ ସଂକଳ୍ପ ସାଧୁମାନଙ୍କ ମଧ୍ୟରେ ଧର୍ମ ସଂସ୍ଥାପନ କରିଛନ୍ତି। କଳିଯୁଗରେ ସାଧୁ ମନୁଷ୍ୟମାନେ ତାଙ୍କ ଚରିତ୍ର ଶ୍ରବଣ ଓ କୀର୍ତ୍ତନ କରି ସଂସାର ସାଗର ଉତ୍ତୀର୍ଣ୍ଣ ହୋଇପାରିବେ।

ଏତେବେଳେ ଯେ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ସଙ୍ଗୀତ ପରିଚାଳନା ରାଖିଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି, କଣ୍ଠଶିଳ୍ପୀମାନେ ଥିଲେ ବାଦଲ କୁମାର ଆଚାର୍ଯ୍ୟ, ସୁଭାଷ ଦାସ, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ ଏବଂ ମଧୁଲିତା ମହାନ୍ତି। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ସକାଳ 6:45 ହେବାକୁ ଯାଉଛି। ପ୍ରଥମେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଶୁଣନ୍ତୁ ଆଞ୍ଚଳିକ ଖବର, ପରେ ସଂସ୍କୃତରେ ସମ୍ବାଦ। ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଦୂରଦର୍ଶୀ ନେତୃତ୍ୱଥି ରାଜ୍ୟ ଶିଳ୍ପାୟନକେ ତୁର୍ତ୍ତି କରାଯାଇଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାଥି ହୋଇଥିବା 147 ନମ୍ବର ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରେନ୍ସ ଅଥରିଟି ବୈଠକଥି ମୋଟ 24 ଶିଳ୍ପ ପ୍ରକଳ୍ପକେ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପମାନଙ୍କର ଜରିଏ ରାଜ୍ୟ 3,793,33,00,00 ଟଙ୍କାର ପୁଞ୍ଜିନିବେଶ ହେବାର ସହିତ 19,924 ନୂଆ ନିଯୁକ୍ତି ସୁଯୋଗ ତିଆରି ହୋଇପାରିବ। ସମ୍ବଲପୁର ଝାରସୁଗୁଡ଼ା ବଲାଙ୍ଗୀର ସୁନ୍ଦରଗଡ଼ ସହିତ 14 ଜିଲ୍ଲାର ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା। ବିକଶିତ ଓଡ଼ିଶା 2036 ଲକ୍ଷ୍ୟ।

ଦିଗେ ଏଟା ଗୋଟିଏ ବଡ଼ ପଦକ୍ଷେପ ହେବା ବୋଲି ସରକାରଙ୍କ ତରଫରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଖୋର୍ଦ୍ଧା ଜିଲ୍ଲା ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରର ଦୁଇ ନମ୍ଘର ଖେପେ 204 ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମଟି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହିତ ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହିବେ। ସମ୍ବଲପୁରନ ଆୟୋଜିତ ହୋଇଥିବା ସମ୍ବଲପୁର କପ୍ କବାଡ଼ି ଟୁର୍ଣ୍ଣାମେଣ୍ଟଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇକରି ଖେଳାଳିମାନଙ୍କୁ ଉତ୍ସାହିତ କରିଛନ୍। କବାଡ଼ିକେ ଆମର ସାଂସ୍କୃତିକ ପ୍ରତୀକ ବୋଲିକରି ମୁଖ୍ୟମନ୍ତ୍ରୀ ଏ ଅବସରରେ କହିଛନ୍। ସମ୍ବଲପୁରର 9 ବ୍ଲକ୍ର ଷ୍ଟାଡିୟମ୍ ତିଆରି କରାଯିବା ବୋଲି ମୁଖ୍ୟମନ୍ତ୍ରୀ ଏ ଅବସରରେ ଘୋଷଣା କରିଛନ୍। ଇତାର ସହିତ 25 କୋଟି ଟଙ୍କା ଖର୍ଚ୍ଚାତି ଭିଏସ୍ଏସ୍ ଷ୍ଟାଡିୟମ୍ର ପୁନର୍ବିକାଶ ଲାଗି ଟେଣ୍ଡର ପ୍ରକ୍ରିୟା ମୂଲ ହୋଇଥିବା ବେଳେ 15 କୋଟି ଟଙ୍କା ଖର୍ଚ୍ଚାତି ମନ୍ଦଲିଆ ପଡ଼ିଆନ ଗୋଟିଏ ଆଧୁନିକ ଫିଫା ଯୋଗ୍ୟତା ଥିବା ଫୁଟବଲ ଷ୍ଟାଡିୟମ୍ର ତିଆର କାମ ଚାଲୁଛେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଯୁବ ଖେଳାଳିମାନଙ୍କ ଲାଗି 100 ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ତିଆରି ହେବା, ଏ ଅବସରରେ ମୁଖ୍ୟମନ୍ତ୍ରୀ ଭୀମ ବରାଡ଼ ଆଉ ପ୍ରିୟଙ୍କା ପ୍ରଧାନଙ୍କ ସଫଳତାକେ ଯୁବପିଢ଼ିମାନଙ୍କ ଲାଗି ପ୍ରେରଣା ଆଏ ବୋଲି କହିଛନ୍। କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜନାରାୟଣ ମିଶ୍ର ଆଉ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହିତାଧିକାରୀମାନଙ୍କନୁ ଡାକ୍ତରଖାନାନ ଭର୍ତ୍ତି ହେବାର ଆଘର ଆଉ ଉତ୍ତରର ଖର୍ଚ୍ଚା ଆଦାୟ ନାହିଁ କରବାରକେ ରାଜ୍ୟ ସ୍ୱାସ୍ଥ୍ୟ ନିଶ୍ଚିତକରଣ ସମିତି ଏସ୍ଏଚ୍ଏଏସ୍ ତରଫୁ ସବୁ ପଞ୍ଜିକୃତ ଡାକ୍ତରଖାନାକେ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଡମିଟ୍ ହେବାର ଆଘର 3 ଦିନ ଆଉ ଡିସ୍ଚାର୍ଜ ହେବାର ଉତ୍ତରୁ 15 ଦିନ ତକ ପରାମର୍ଶ, ଉଷୁ, ପରୀକ୍ଷା ଆଉ ଫଲୋଅପ୍ ପ୍ୟାକେଜ୍ ମୂଲ୍ୟଟି ସାମିଲ ହେବା। ଇତାର ସହିତ ଅସ୍ତ୍ରୋପଚାର, ଜଟିଳତା ଆଉ ଫେରଘାଏ ଭର୍ତ୍ତି ଖର୍ଚ୍ଚା ବିଲ୍ ମାହାଲିଆ କରାଯିବା। ଏଥି ଖିଲାପ କଲେ କର୍ତ୍ତୃପକ୍ଷଙ୍କ ବିରୋଧୀ କାର୍ଯ୍ୟାନୁଷ୍ଠାନ ନିଆଯିବା। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଗଲାକାଲି ଭୁବନେଶ୍ୱର 2 ଘରୋଇ ଡାକ୍ତରଖାନା ବୁଲି ଦେଖିକରି ନିର୍ଦ୍ଦେଶନାମା ପାଳନ ବାବଦେ ସମୀକ୍ଷା କରିଛନ୍। ମାର୍ଚ୍ଚ 2026 3-ମାସିଆ କାର୍ଯ୍ୟଦକ୍ଷତା ସମୀକ୍ଷା ଲାଗି ଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର 138 ବୈଠକ ଗଲାକାଲି ଭୁବନେଶ୍ୱରର ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଅଧ୍ୟକ୍ଷତାତି ହୋଇଯାଇଛି। ସବୁ କ୍ଷେତ୍ରଟି ସନ୍ତୁଳିତ ଋଣ ଯୋଗାବାର ଉପରେ ଜୋର୍ ଦେଇକରି ମୁଖ୍ୟ ଶାସନ ସଚିବ କହିଛନ୍, ପର୍ଯ୍ୟଟନ, କୃଷି, ଉଦ୍ୟୋଗ, ମାଚାସ, ଖାଇବାର ଦର ପ୍ରକ୍ରିୟାକରଣ ଆଉ ସେବା କ୍ଷେତ୍ରକେ ପ୍ରାଥମିକତା ଦିଆଯିବା। ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍ ଆଉ ରେଡ୍ ଟେପ୍ନୁ ରେଡ୍ କାର୍ପେଟ୍ ତକ୍ ଆଭିମୁଖ୍ୟ ଗ୍ରହଣ କରିବା ଲାଗି ଭିଲ୍ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଛାତ୍ରୀମାନଙ୍କୁ ଏଆଇ ଆଉ ଆଧୁନିକ ପ୍ରଯୁକ୍ତି ବିଦ୍ୟାର୍ଥୀ ସଶକ୍ତ କରବାରକେ ଉଚ୍ଚଶିକ୍ଷା ବିଭାଗ ଆଉ ଏଡ୍ୟୁନେଟ୍ ଫାଉଣ୍ଡେସନ ଭିତରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ମାଇକ୍ରୋସଫ୍ଟ ସହଯୋଗଟି ରାଜ୍ୟର ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ କୃତ୍ରିମ ବୁଦ୍ଧିମତା, ଡାଟା ସାଇନ୍ସ, ମେସିନ୍ ଲର୍ଣ୍ଣିଂ, ସାଇବର ସିକ୍ୟୁରିଟି, ପାଇଥନ୍, ଡାଟା ଏନାଲିଟିକ୍ସଟି 240 ଘଣ୍ଟାର ତାଲିମ ଦିଆଯିବା। ଫି ବଛର ଇଥି ହଜାରେ ଜଣ ଛାତ୍ରୀଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏ ଅବସରରେ କହିଛନ୍, ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଛାତ୍ରୀମାନଙ୍କୁ ପ୍ରଯୁକ୍ତି କ୍ଷେତ୍ରଟି ସଶକ୍ତ କରବାଟା ଇତାର ମୁଖ୍ୟ ଲକ୍ଷ୍ୟ ଆଏ। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରବାର ଲାଗି ରାଇଜେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନର ଗଲାକାଲି 8 ଦିନ ସରିଛି। ବେଲବୁଡ଼ର 6 ତକ ରାଇଜେ 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଅନୁସୂଚିତ ଜାତି ଆଉ ଜନଜାତି ଲୋକ ଲାଗି ଜିଲ୍ଲାସ୍ତରୀୟ ସତର୍କତା ଆଉ ଅତ୍ୟାଚାର ନିବାରଣ ପିଓଏ ଆଇନ 1999 ବାବଦେ ଗୋଟିଏ ବୈଠକ ହୋଇଯାଇଛି। ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଲୋକଙ୍କୁ ନ୍ୟାୟ ଆଉ ସମାନତା ଦେବାର ଉପରେ କାମ କରିବାର ଲାଗି ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା ହପ୍ତେ ଭିତରେ ଓଡ଼ିଶା ଉପକୂଳକେ ପହଞ୍ଚବା ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ଆକଳନ କରାଯାଇଛି। ମୌସୁମୀ ଆଗକେ ବଢ଼ବା ଲାଗି ପାଗ ଅନୁକୂଳ ରହିଛି। କାଲବୈଶାଖୀ ପ୍ରଭାବଟି ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ସହିତ 24 ଜିଲ୍ଲାର ଧୁକାଗଡ଼ି ସାଙ୍ଗେ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଆଇବା 3 ଭିତରେ ଦିନର ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 147ତମ ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋଜ୍ କ୍ଲିୟରାନ୍ସ ଅଥରିଟି ବୈଠକରେ 24ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ 3,793 କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ହେବା ସହ ପ୍ରାୟ 20,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବୈଠକରୁ ଜଣାପଡ଼ିଛି। ଇସ୍ପାତ ଓ ଧାତୁଭିତ୍ତିକ ଶିଳ୍ପ, ନବୀକରଣ ଯୋଗ୍ୟ ଶିଳ୍ପ, ବ୍ୟାଟେରୀ ଗାଡ଼ି ଉପକରଣ, ବସ୍ତ୍ର ଓ ପୋଷାକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଆଦି ଶିଳ୍ପ ପ୍ରତିଷ୍ଠା କରାଯାଇ ରାଜ୍ୟରେ ନିଯୁକ୍ତିଭିତ୍ତିକ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଯିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଅନୁବନ୍ଧିତ ଡାକ୍ତରଖାନାରେ ଭର୍ତ୍ତି ହେବାର 3 ଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷା ଆୟୁଷ୍ମାନ କାର୍ଡ ମାଧ୍ୟମରେ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଡାକ୍ତରଖାନା ଛାଡ଼ିବାର 15 ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରାମର୍ଶ, ଔଷଧ ଓ ପରୀକ୍ଷା ପାଇଁ ହିତାଧିକାରୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବୀମା ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି ସମସ୍ତ ଅନୁବନ୍ଧିତ ଡାକ୍ତରଖାନାକୁ ଏ ସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି। ଅସ୍ତ୍ରୋପଚାର ହୋଇଥିବା ରୋଗୀମାନଙ୍କୁ ବିନା ମୂଲ୍ୟରେ ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ପତ୍ରରେ ଉଲ୍ଲେଖ ରହିଛି। କବାଡ଼ି ଖେଳ ଗ୍ରାମାଞ୍ଚଳରୁ ସୃଷ୍ଟି ହୋଇ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ଆମ ସଂସ୍କୃତିର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସମ୍ବଲପୁରଠାରେ ଆୟୋଜିତ ସମ୍ବଲପୁର କପ୍ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତାରେ ମୁଖ୍ୟମନ୍ତ୍ରୀ ଗତକାଲି ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଖେଳରେ ଜୟପରାଜୟ ମୁଦ୍ରାର 2 ପାର୍ଶ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବ ଖେଳାଳିମାନଙ୍କ ପାଇଁ 100 ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ଏବଂ ଏକ ବହୁମୁଖୀ ଷ୍ଟାଡିୟମ୍ ସହିତ ଜିଲ୍ଲାର ସମସ୍ତ 9 ବ୍ଲକ୍ରେ ବ୍ଲକ୍ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ବିଗତ 8 ମଧ୍ୟରେ ଗତକାଲି 8ମ ଦିନ ସୁଦ୍ଧା 1,98,97,331 ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି। ଚଳିତ ମାସ 28 ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ ହେବ। ଭୋଟରମାନଙ୍କ ସୁବିଧା ନିମନ୍ତେ ନିର୍ବାଚନ କମିଶନଙ୍କ ଦ୍ୱାରା ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର 1950 କଲ୍ କରି ସବିଶେଷ ବିବରଣୀ ପାଇପାରିବେ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି। ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16-26 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ 2 ରାଜ୍ୟର ବୈଷୟିକ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରାଇବୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ

0: ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ତାରିଖରେ ମହାନଦୀ ଜଳବିବାଦର ଶୁଣାଣି ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ଘରୋଇ ଏଲ୍ପିଜି ସିଲିଣ୍ଡର ଦର 29 ଟଙ୍କା ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଦର ଆଜିଠାରୁ ଦେଶରେ ଲାଗୁ ହେବ। ଗତ ମାର୍ଚ୍ଚ ମାସରେ ଏଲ୍ପିଜି ସିଲିଣ୍ଡର ଦର 60 ଟଙ୍କା ବୃଦ୍ଧି ପାଇଥିଲା। ଗ୍ରାମାଞ୍ଚଳର ଶିଶୁମାନଙ୍କୁ ଗୁଣାତ୍ମକ ତଥା ଉଚ୍ଚମାନର ଶିକ୍ଷା ସୁବିଧା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ଅଧୀନରେ ନବରଙ୍ଗପୁର ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ 13 ନୂତନ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ରାଇଘର ବ୍ଲକରେ 5, ଝରିଗାଁ ବ୍ଲକରେ 6 ଓ କୋଷାଗୁମୁଡ଼ା ଓ ପାପଡ଼ାହାଣ୍ଡି ବ୍ଲକରେ ଗୋଟିଏ ଲେଖାଏଁ ବିଦ୍ୟାଳୟ ରହିଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବେଶ ଓ ବର୍ଜ୍ୟଜଳ ପ୍ରଦୂଷଣ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ଭଦ୍ରକ ଇଏନ୍ପି ନାମକ ଏକ ସାର୍ବଜନୀନ ଅନ୍ଲାଇନ୍ ଅଭିଯୋଗ ଆପ୍ର ଶୁଭାରମ୍ଭ କରାଯାଇଛି। ଏହି ଆପ୍ ମାଧ୍ୟମରେ ଜନସାଧାରଣ ପରିବେଶ ପ୍ରଦୂଷଣ, ବର୍ଜ୍ୟଜଳ ନିଷ୍କାସନ ଓ ଶିଳ୍ପଜନିତ ପ୍ରଦୂଷଣ ସମ୍ବନ୍ଧୀୟ ଅଭିଯୋଗ ସିଧାସଳଖ ଭାବେ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିପାରିବେ। ଜରାୟୁ କର୍କଟ ରୋଗର ପ୍ରତିଷେଧକ ପାଇଁ ରାଜ୍ୟବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନକୁ ଆଉ 3 ବୃଦ୍ଧି କରାଯାଇଛି। 14-15 ବର୍ଷ ବୟସର କିଶୋରୀମାନଙ୍କ ପାଇଁ ଏହି ଟିକାକରଣ ଅଭିଯାନ ଚଳିତ ମାର୍ଚ୍ଚ ମାସ 1 ଆରମ୍ଭ ହୋଇଥିଲା। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଣିପାଗ ସ୍ଥିତିରେ ଆସନ୍ତା ସପ୍ତାହ ସୁଦ୍ଧା ଗରମ ଓ ଗୁଳୁଗୁଳି ଜାରି ରହିବ ଏବଂ କେତେକ ସ୍ଥାନରେ ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ କାଳବୈଶାଖୀର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ କେତେକ ସ୍ଥାନରେ ଅଧିକ ରହୁଥିବାରୁ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜି ଏଥିରେ ଶୁଣନ୍ତୁ, ଖାଦ୍ୟ ସୁରକ୍ଷା ଓ ଆମ ସ୍ୱାସ୍ଥ୍ୟ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର କୌଶିକ ମିଶ୍ର।
2: ଅନ୍ନ ହିଁ ବ୍ରହ୍ମ। ଜୀବନ ଧାରଣ ପାଇଁ ଖାଦ୍ୟ ଗ୍ରହଣ ଏକାନ୍ତ ଅପରିହାର୍ଯ୍ୟ। ଖାଦ୍ୟର ଅନଟନ ଘଟିଲେ ଜାତି ଓ ସମାଜରେ ବିଶୃଙ୍ଖଳା ଦେଖାଦିଏ। ଥରେ ଭାବି ଦେଖନ୍ତୁ ତ ଶ୍ରୋତା ବନ୍ଧୁ, ଯେଉଁ ଖାଦ୍ୟ ଜୀବନ ଧାରଣର ସର୍ବନିମ୍ନ ମୌଳିକ ଆବଶ୍ୟକତା, ତାହା ଯଦି ନିରାପଦ ଓ ସୁରକ୍ଷିତ ନ ରହେ ତାହେଲେ କ'ଣ ହେବ? ଅମୃତତୁଲ୍ୟ ଖାଦ୍ୟରେ ଯଦି ଅପମିଶ୍ରଣ କରାଯାଏ ସେ ଖାଦ୍ୟ ବିଷ ପାଲଟିଯିବ, ଜୀବନ ପ୍ରତି ବିପଦ ସୃଷ୍ଟି କରିବ, ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ, ମନୁଷ୍ୟର କାର୍ଯ୍ୟଦକ୍ଷତା ଓ ଉତ୍ପାଦନ କ୍ଷମତା ହ୍ରାସ ପାଇବ, ସର୍ବୋପରି ଜାତୀୟ ଉନ୍ନତି ଓ ବିକାଶ ବାଧାପ୍ରାପ୍ତ ହେବ। ଆସନ୍ତୁ ତାହେଲେ ଆଜି ଆଲୋଚନା କରିବା ଖାଦ୍ୟ ସୁରକ୍ଷା କ'ଣ, ଖାଦ୍ୟ ନିରାପଦ ନ ରହିଲେ କ'ଣ ସବୁ ସମସ୍ୟାମାନ ଦେଖାଦେବ ଓ ଏହାର ପ୍ରତିରୋଧ କିପରି କରାଯାଇପାରିବ। ଖାଦ୍ୟ ସାମଗ୍ରୀ ଉତ୍ପାଦନ ସ୍ଥଳରୁ ଆରମ୍ଭ କରି ବ୍ୟକ୍ତିବିଶେଷ ବ୍ୟବହାର କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଖାଦ୍ୟକୁ ନିରାପଦ ଓ ସୁରକ୍ଷିତ ରଖିବାକୁ ହିଁ ଖାଦ୍ୟ ସୁରକ୍ଷା କୁହାଯାଏ। ଅପମିଶ୍ରଣ, ସଂକ୍ରମଣ ଓ ଖାଦ୍ୟ ପ୍ରସ୍ତୁତିରେ ପରିଷ୍କାର ପରିଚ୍ଛନ୍ନତାର ଅଭାବ ଯୋଗୁଁ ଆମେ ବ୍ୟବହାର କରୁଥିବା ଖାଦ୍ୟ ନିରାପଦ ରହେ ନାହିଁ। ତେଣୁ ଉତ୍ପାଦନଠାରୁ ବ୍ୟବହାର ଓ ସଂରକ୍ଷଣ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ବିଶେଷ ସାବଧାନତା ଅବଲମ୍ବନ କରାଯିବା ଏକାନ୍ତ କରଣୀୟ। ଖାଦ୍ୟ ଅପମିଶ୍ରଣ ଆଜି ଆମ ପାଇଁ ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଦେଇଛି। ବ୍ୟବସାୟିକ ଲାଭଖୋର ମନୋବୃତ୍ତି ଯୋଗୁଁ ଚାଉଳରେ ଗୋଡ଼ି, ହରଡ଼ ଡାଲିରେ ଖେସାରୀ ଡାଲି, ହଳଦୀରେ ସିସାଗୁଣ୍ଡ, ଧନିଆ ଗୁଣ୍ଡରେ ଗୋବର, ଗୋଲମରିଚରେ ଶୁଖିଲା ଅମୃତଭଣ୍ଡା ମଞ୍ଜି, ଲଙ୍କା ଗୁଣ୍ଡରେ କରତ ଓ ଇଟାଗୁଣ୍ଡ, ଚାହାପତିରେ ତେନ୍ତୁଳି ମଞ୍ଜି ଗୁଣ୍ଡ ଭଳି ଅନେକ ପ୍ରକାରର ଅପମିଶ୍ରଣ ଆମେ ଦେଖିବାକୁ ପାଇଥାଉ। ସୋରିଷ ତେଲରେ ଆର୍ଜିମନ୍ ତେଲର ଅପମିଶ୍ରଣ ହେଲେ ଏପିଡେମିକ୍ ଡ୍ରପ୍ସି ବା ସୋଥୋ ଭଳି ଏକ ମାରାତ୍ମକ ରୋଗ ଦେଖାଯାଏ। ଏହାର ଲକ୍ଷଣ ହେଲା ହଠାତ୍ ଦୁଇ ଗୋଡ଼ ଫୁଲିଯିବା, ତରଳ ଝାଡ଼ା ହେବା, ଧଇଁସଇଁ ଲାଗିବା। ଏହି ଅପମିଶ୍ରିତ ତେଲର ଦୀର୍ଘଦିନ ବ୍ୟବହାର ଦ୍ୱାରା ଆଖିରେ ଗ୍ଲୋକମା ନାମକ ଏକ ରୋଗ ହେବାର ସମ୍ଭାବନା ଥାଏ। ସେହିପରି ଖେସାରୀ ଡାଲିର ବ୍ୟବହାର ଫଳରେ ଲାଥିରିଜିମ୍ ଭଳି ସ୍ନାୟୁ ରୋଗ ଦେଖାଯାଏ। ଏହି ରୋଗରେ ବ୍ୟକ୍ତି ଜଣକ ପାରାଲିସିସ୍ ବା ପକ୍ଷାଘାତ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ମୁଢ଼ିକୁ ସଫା ଓ ଧଳା କରିବା ପାଇଁ ୟୁରିଆର ବ୍ୟବହାର ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଆଜିକାଲି ବଜାରରେ ମିଳୁଥିବା ପନିପରିବାକୁ ଆକର୍ଷଣୀୟ ଓ ସତେଜ ଦେଖାଯିବା ପାଇଁ ବିଭିନ୍ନ ପ୍ରକାରର କୃତ୍ରିମ ରଙ୍ଗର ବ୍ୟବହାର ହେଉଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ। ମିଠା ପ୍ରସ୍ତୁତିରେ କୃତ୍ରିମ ରଙ୍ଗର ବ୍ୟବହାର କର୍କଟ ରୋଗର ସମ୍ଭାବନାକୁ ଯଥେଷ୍ଟ ବଢ଼ାଇ ଦେଉଛି। ଖାଦ୍ୟ ଅପମିଶ୍ରଣକାରୀଙ୍କ ପାଇଁ କଠୋର ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି। ଏ ତ ଗଲା ଖାଦ୍ୟ ଅପମିଶ୍ରଣର କେତୋଟି ଉଦାହରଣ। ପରେ ପରେ ଖାଦ୍ୟ ସଂରକ୍ଷଣ ଓ ପ୍ରସ୍ତୁତି ସମୟରେ ସଂକ୍ରମଣର ମଧ୍ୟ ସମ୍ଭାବନା ଥାଏ। ପ୍ରସ୍ତୁତି ପୂର୍ବରୁ ଖାଦ୍ୟ ସାମଗ୍ରୀକୁ ଢାଙ୍କୁଣୀ ଥିବା ଡବାରେ ରଖିବା ଆବଶ୍ୟକ। ସଂରକ୍ଷିତ ଖାଦ୍ୟରେ ପାଣି ବା ଆର୍ଦ୍ରତା ସଂସ୍ପର୍ଶରେ

0: ପଶିଲେ ଫଙ୍ଗସ୍ ସଂକ୍ରମଣ ହୋଇପାରେ। ଯଦି ଖାଦ୍ୟ ସାମଗ୍ରୀ ମୂଷାର ମଳମୂତ୍ର ସଂସ୍ପର୍ଶରେ ଆସନ୍ତି ତାହେଲେ ଲେପ୍ଟୋସ୍ପାଇରୋସିସ୍ ଭଳି ଏକ ମାରାତ୍ମକ ରୋଗ ଦେଖାଦେଇପାରେ। ସବୁବେଳେ ଖାଦ୍ୟ ସାମଗ୍ରୀକୁ ଘରେ ମୂଷା ଅସରପା ମାଛି ଅନ୍ୟାନ୍ୟ ପୋକଜୋକଙ୍କଠାରୁ ସୁରକ୍ଷିତ ରଖିବା ଏକାନ୍ତ ଆବଶ୍ୟକ। ପିଲାଙ୍କ କ୍ଷୀର ଓ ଖାଦ୍ୟ ସାମଗ୍ରୀ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ। ଖାଦ୍ୟ ପ୍ରସ୍ତୁତି ସମୟରେ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ଏକାନ୍ତ ଆବଶ୍ୟକ। ଖାଦ୍ୟ ପ୍ରସ୍ତୁତି ବେଳେ ଯେପରି ମୁଣ୍ଡବାଳ ଛିଙ୍କ ଛେପ ଇତ୍ୟାଦି ନ ପଡ଼େ ସେ ଦିଗରେ ଯତ୍ନବାନ ହେବା ଦରକାର। ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ସଠିକ୍ ଉତ୍ତାପରେ ଘୋଡ଼ାଇ ରଖିବା ଆବଶ୍ୟକ। ଖାଦ୍ୟ ସତେଜ ଓ ଗରମ ଅବସ୍ଥାରେ ଗ୍ରହଣ କଲେ ସ୍ୱାସ୍ଥ୍ୟ ପାଇଁ ଭଲ। ଖାଦ୍ୟ ଗ୍ରହଣ ପୂର୍ବରୁ ହାତ ଭଲ ଭାବରେ ଧୋଇ ନେବା ଉଚିତ। ଖାଦ୍ୟ ପରଷା ଯାଉଥିବା ପ୍ଲେଟ୍ ଥାଳି ଗିନା ପରିଷ୍କାର ପରିଚ୍ଛନ୍ନ ରହିବା ଏକାନ୍ତ ଆବଶ୍ୟକ। ବାସି ଥଣ୍ଡା ଘୋଡ଼ା ହୋଇନଥିବା ଖାଦ୍ୟ ସର୍ବଦା ବର୍ଜନୀୟ। ପରିବାରର ସମସ୍ତ ସଦସ୍ୟ ଏକସଙ୍ଗେ ବସି ଭୋଜନ କଲେ ତାହାର ଭଲ ପ୍ରଭାବ ଶରୀର ଓ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଖାଦ୍ୟ ଗ୍ରହଣ ସମୟରେ ଗପସପ କରିବା ମୋବାଇଲରେ କଥା ହେବା ଓ ଟିଭି ଦେଖିବା ଅନୁଚିତ। ଖାଦ୍ୟ ସହିତ ଯଥେଷ୍ଟ ପରିମାଣର ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ରହିଛି। ବଜାରରୁ ଖାଦ୍ୟ ସାମଗ୍ରୀ କିଣିଲା ବେଳେ ତାହାର ପ୍ରସ୍ତୁତି ଓ ବ୍ୟବହାର ତାରିଖ ନିଶ୍ଚୟ ଯାଞ୍ଚ କରିନେବେ। ବିଶେଷ କରି କ୍ଷୀରଜାତୀୟ ଦ୍ରବ୍ୟ ଯଥା ଦହି ଲସି ରାବିଡ଼ି ଫଳରସ କ୍ଷେତ୍ରରେ ବିଶେଷ ସାବଧାନତା ଅବଲମ୍ବନ କରିବେ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟ ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡାକ୍ତର କୌଶିକ ମିଶ୍ର। ଆକାଶବାଣୀ କଟକ ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ। ସୀମାପାର ବ୍ୟକ୍ତିଗତ ଅର୍ଥ କାରବାରକୁ ଅଧିକ ସହଜ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ କାର୍ଯ୍ୟକାରୀ ହେଲା UPI ବ୍ୟବସ୍ଥା। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ UG 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ ବିକ୍ରୟ ସମ୍ପର୍କିତ ସାମାଜିକ ଗଣମାଧ୍ୟମ ଖବରକୁ ଖଣ୍ଡନ କରିଛି NTA ଏବଂ ସାଫ୍ ମହିଳା ଚାମ୍ପିୟନସିପ୍ 2026 ଟାଇଟଲ ହାସଲ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ PM ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଷୟିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଏବଂ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆର୍ଥିକ ପରାମର୍ଶଦାତା ପରିଷଦ ଏକ ସ୍ୱାଧୀନ ସଂସ୍ଥା ଯାହାକି ଭାରତ ସରକାରଙ୍କୁ ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପ୍ରସଙ୍ଗଗୁଡ଼ିକରେ ପରାମର୍ଶ ଦେଇଥାଏ। ଏହି ପରିଷଦରେ ଅଧ୍ୟକ୍ଷ, 3 ପୂର୍ଣ୍ଣକାଳୀନ ସଦସ୍ୟ ଏବଂ 11 ଅସ୍ଥାୟୀ ସଦସ୍ୟ ରହିଛନ୍ତି। ଗତକାଲିର ବୈଠକରେ ପ୍ରଧାନମନ୍ତ୍ରୀଙ୍କ 2 ପ୍ରମୁଖ ସଚିବ ଡକ୍ଟର PK ମିଶ୍ର ଏବଂ ଶକ୍ତିକାନ୍ତ ଦାସ ଯୋଗ ଦେଇଥିଲେ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ତାଙ୍କ ନେପାଳ ପ୍ରତିପକ୍ଷ ଶିଶିର ଖାନଲ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ଅବସରରେ 2015 ଭୂକମ୍ପ ପରବର୍ତ୍ତୀ ପୁନର୍ଗଠନ କାର୍ଯ୍ୟକ୍ରମ ଅଧୀନରେ ପ୍ରତୀକାତ୍ମକ ଭାବେ ନେପାଳକୁ 72 ସ୍ୱାସ୍ଥ୍ୟ ସୁବିଧା ଏବଂ 12 ସାଂସ୍କୃତିକ ଐତିହ୍ୟ ପ୍ରକଳ୍ପ ଡକ୍ଟର ଜୟଶଙ୍କର ହସ୍ତାନ୍ତର କରିଛନ୍ତି। ସୀମାପାର ବ୍ୟକ୍ତିଗତ ଅର୍ଥ ଦେଣନେଣକୁ ଅଧିକ ସହଜ କରିବା ପାଇଁ ଉଭୟ ନେତା UPI ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ନେପାଳରେ ଭଏସ୍ ଫାଷ୍ଟ ଭାଷା ଅନୁବାଦ ପ୍ଲାଟଫର୍ମ ପାଇଁ ଉଭୟ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଡିଜିଟାଲ ଇଣ୍ଡିଆ ଭାସିନୀ ପ୍ଲାଟଫର୍ମ ଏବଂ କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ ମଧ୍ୟରେ ଉଭୟ ନେତାଙ୍କ

ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦ୍ୱିପାକ୍ଷିକ ସୀମା ସୁରକ୍ଷାକୁ ବଜାୟ ରଖିବା ପାଇଁ ମିଳିମିଶି କାର୍ଯ୍ୟ କରିବା ଉପରେ ଉଭୟ ଦେଶ ନିଜର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ଜୟଶଙ୍କର କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଛି। ଷ୍ଟାର୍ଟଅପ୍, କୃତ୍ରିମ ବୁଦ୍ଧିମତା, ସୂଚନା ପ୍ରଯୁକ୍ତି ବିଦ୍ୟା, ନବୀକରଣୀୟ ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ବ୍ୟାପକ ସୁଯୋଗ ରହିଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟଶଙ୍କର ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହୋଇଥିବା ଆଲୋଚନା ଉପରେ ସୂଚନା ପ୍ରଦାନ କରିଛନ୍ତି।

ସୁଯୋଗ ରହିଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟଶଙ୍କର ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହୋଇଥିବା ଆଲୋଚନା ଉପରେ ସୂଚନା ପ୍ରଦାନ କରିଛନ୍ତି। ନେପାଳ ବୈଦେଶିକ ମନ୍ତ୍ରୀ ଶ୍ରୀ ଖାନଲ କହିଛନ୍ତି, ଭାରତ ନେପାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଏବଂ ଏହି ସମ୍ପର୍କକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଉଛି। ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଇନ୍ଧନ ଏବଂ ସାର ଯୋଗାଣ ନେଇ ଭାରତର ସହଯୋଗକୁ ଶ୍ରୀ ଖାନଲ ଉଚ୍ଚ ପ୍ରଶଂସା କରିଛନ୍ତି। ଶ୍ରୀ ଖାନଲ ତିନିଦିନିଆ ଭାରତ ଗସ୍ତରେ ଅଛନ୍ତି। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପରାମର୍ଶ ଦେଇଛନ୍ତି। ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ବିଏସ୍ଏଫ୍ ତ୍ରିପୁରା ଫ୍ରଣ୍ଟିୟର ମୁଖ୍ୟାଳୟଠାରେ ଅନୁଷ୍ଠିତ ଉତ୍ତର ପୂର୍ବ ରାଜ୍ୟ ସୀମାନ୍ତ ଅଞ୍ଚଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୀମାନ୍ତ ଅଞ୍ଚଳରେ ଗତ 5 ବର୍ଷର ଜମି ରେକର୍ଡ ଯାଞ୍ଚ କରିବାକୁ ଶ୍ରୀ ଶାହା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ନିଶାଦ୍ରବ୍ୟ ଚୋରାଚାଲାଣ ଶୃଙ୍ଖଳକୁ ପ୍ରତିହତ କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ରାଜ୍ୟଗୁଡ଼ିକର ଦାୟିତ୍ୱ ହେଉଛି ସୀମାନ୍ତ ଜିଲ୍ଲାଗୁଡ଼ିକର ଆର୍ଥିକ ଶୃଙ୍ଖଳାକୁ ସୁନିଶ୍ଚିତ କରିବା। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ନକଲି ଟଙ୍କା କାରବାର ଉପରେ ଅନୁଧ୍ୟାନ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ନିଶାଦ୍ରବ୍ୟ କାରବାରକୁ ରୋକିବା ଏବଂ ଅସ୍ତ୍ରଶସ୍ତ୍ର ଆହ୍ୱାନର ମୁକାବିଲା ପାଇଁ ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସୀମାନ୍ତ ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସଂସ୍ଥାଗୁଡ଼ିକ ମଧ୍ୟରେ ଘନିଷ୍ଠ ସମନ୍ୱୟକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ତଥା ବିକ୍ରୟ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଖଣ୍ଡନ କରିଛି। ଠକେଇ ରାକେଟ୍ ମାଧ୍ୟମରେ ଏଭଳି ପ୍ରସଙ୍ଗ ଉତ୍ଥାପନ କରାଯାଇଛି। ଏହି ମିଥ୍ୟା ପ୍ରସଙ୍ଗକୁ ଗ୍ରହଣ ନ କରିବାକୁ ଏନ୍ଟିଏ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପରାମର୍ଶ ଦେଇଛି। ପୁନଃ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ସମ୍ପୂର୍ଣ୍ଣ ଅକ୍ଷୁର୍ଣ୍ଣ ରହିଛି ଏବଂ ନିରପେକ୍ଷ ତଥା ସୁରକ୍ଷିତ ପରୀକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏନ୍ଟିଏ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନ୍ଟିଏ ଏହାର ୱେବ୍ସାଇଟ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ପ୍ରଦାନ କରାଯାଉଥିବା ତଥ୍ୟ ଉପରେ ନିର୍ଭର କରିବାକୁ ପରାମର୍ଶ ଦେଇଛି। ଆଗାମୀ ଭାରତ କ୍ଷେତ୍ର ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଦ୍ୱିତୀୟ ଆଞ୍ଚଳିକ ସମ୍ମିଳନୀ ପାଇଁ 6 ବୈଦ୍ୟୁତିକ ବସ୍ ବ୍ୟବହାର କରାଯିବା ନେଇ ହରିୟାଣା ବିଧାନସଭା ନିଷ୍ପତ୍ତି ନେଇଛି। ଚଣ୍ଡିଗଡ଼ଠାରେ ଏହି ସମ୍ମିଳନୀ ଆସନ୍ତାକାଲିଠାରୁ 10 ପର୍ଯ୍ୟନ୍ତ ଚାଲିବ। ବାଚସ୍ପତି ହରବିନ୍ଦର କଲ୍ୟାଣ କହିଛନ୍ତି, ଏହି ବସ୍ଗୁଡ଼ିକରେ ସଂଘର ପ୍ରତିନିଧିଗଣ ଯାତାୟତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଳ ସଂରକ୍ଷଣ ଆହ୍ୱାନ ପରିପ୍ରେକ୍ଷୀରେ ସମନ୍ୱିତ ତଥା ପରିବେଶ ସୁରକ୍ଷା ଏବଂ ଖର୍ଚ୍ଚ ହ୍ରାସକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବାଚସ୍ପତି କହିଛନ୍ତି। ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିମାନ ପରିବହନ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ IATA କହିଛି। 2044 ସୁଦ୍ଧା ବିମାନ ଯାତ୍ରୀଙ୍କ ସଂଖ୍ୟା 4.1 ବିଲିୟନରେ ପହଞ୍ଚିବ ବୋଲି ଆକଳନ କରାଯାଇଥିବା ସେ କହିଛନ୍ତି। ବ୍ରାଜିଲ୍ଠାରେ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ ସଂଘର ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଆଞ୍ଚଳିକ ଉପାଧ୍ୟକ୍ଷ ସେଲ୍ଡନ୍ ହି କହିଛନ୍ତି, ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଘରୋଇ ନାଗରିକ ବିମାନ ପରିବହନ ବଜାର ମଧ୍ୟରେ ଅନ୍ୟତମ ପାଲଟିଛି। ଗତ 5-10 ବର୍ଷ ମଧ୍ୟରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଭିବୃଦ୍ଧି ଦୃଢ଼ ରହିଛି ଏବଂ ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। 370+ ବିମାନ କମ୍ପାନୀକୁ ନେଇ IATA ଗଠନ କରାଯାଇଛି। ବିଶ୍ୱ ବିମାନ ପରିବହନର ପ୍ରାୟ 85% ଏହି ସଂଘର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। IATAର ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବିମାନ ପରିବହନ ତିନିଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଗାଜାରେ ଗତକାଲି ଇସ୍ରାଏଲ ଆକ୍ରମଣରେ 2 ମହିଳାଙ୍କ ସମେତ ଅତିକମ୍ରେ 7 ପାଲେଷ୍ଟିନିୟଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗାଜା ସହରର ଅସ୍ଥାୟୀ ଶିବିରକୁ ଲକ୍ଷ୍ୟ କରି ଇସ୍ରାଏଲ ପକ୍ଷରୁ ଆକାଶମାର୍ଗରୁ ଏହି ଆକ୍ରମଣ କରାଯାଇଛି। ଏଥିରେ ଶିଶୁଙ୍କୁ ମିଶାଇ 15 ଆହତ ହୋଇଛନ୍ତି। ଇସ୍ରାଏଲର ସାମରିକ ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆତଙ୍କବାଦୀ ଶିବିରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି। ପଶ୍ଚିମବଙ୍ଗର ଦକ୍ଷିଣେଶ୍ୱର ଏବଂ କାଳୀଘାଟ ମନ୍ଦିର ସମେତ ପ୍ରମୁଖ ଧାର୍ମିକ ସ୍ଥଳୀଗୁଡ଼ିକରେ ସୁବିଧା ସୁଯୋଗକୁ ଉନ୍ନତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗଙ୍ଗାସାଗର ମେଳାକୁ ଅନ୍ତର୍ଜାତୀୟ ମାନଦଣ୍ଡ ପର୍ଯ୍ୟନ୍ତ ଉନ୍ନୀତ କରିବାକୁ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି।

0: କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଅଧିକାରୀ କହିଛନ୍ତି ତାରକେଶ୍ୱରରେ ଆଗାମୀ ଶ୍ରାବଣୀ ମେଳା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ତୃଣମୂଳ କଂଗ୍ରେସ ପ୍ରଶାସନକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ 15 ବର୍ଷ ଧରି ରାଜ୍ୟରେ ନିଯୁକ୍ତି ସୁଯୋଗର ଅଭାବ ସୃଷ୍ଟି ହୋଇଥିବା ବେଳେ ତତ୍କାଳୀନ ସରକାର ବ୍ୟାପକ ଦୁର୍ନୀତିରେ ଲିପ୍ତ ରହିଥିଲେ। ସାଫ୍ ମହିଳା ଚାମ୍ପିୟନସିପ୍ 2026 ଟାଇଟଲ ଭାରତ ହାସଲ କରିଛି। ଗୋଆର ମଡ଼ଗାଓଁଠାରେ ଗତକାଲି ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରତିପକ୍ଷ ବାଂଲାଦେଶକୁ 3-1 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ରେକର୍ଡ 6ଥର ଟାଇଟଲ ହାସଲ କରିଛି। 7 ବର୍ଷ ପରେ ଭାରତ ଏହି ବିଜୟ ହାସଲ କରିଛି। ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଟେଷ୍ଟରେ ଆଜି ଦ୍ୱିତୀୟ ଦିନର ବ୍ୟାଟିଂ ଭାରତ ଗତକାଲିର ସ୍କୋର 3 ୱିକେଟ୍ରେ 368 ରନ୍ରୁ ଆରମ୍ଭ କରିବ। ଗତକାଲିର ପ୍ରଥମ ଦିନରେ ଟସ୍ ଜିତି ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। କେଏଲ୍ ରାହୁଲ ଏବଂ ଅଧିନାୟକ ଶୁଭମନ ଗିଲ୍ ଶତକୀୟ ପାଳି ଖେଳିଥିବା ବେଳେ ସାଇ ସୁଦର୍ଶନ 81 ରନ୍ ସଂଗ୍ରହ କରିଥିଲେ। ରିଷଭ ପନ୍ଥ ଅର୍ଦ୍ଧଶତକ ଏବଂ ଅଧିନାୟକ ଶୁଭମନ ଗିଲ୍ 103 ରନ୍ ସହ କ୍ରିଜ୍ରେ ଅପରାଜିତ ଅଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ। ସୀମାପାର ବ୍ୟକ୍ତିଗତ ଅର୍ଥ କାରବାରକୁ ଅଧିକ ସହଜ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ କାର୍ଯ୍ୟକାରୀ ହେଲା ୟୁପିଆଇ ବ୍ୟବସ୍ଥା। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ ବିକ୍ରୟ ସମ୍ପର୍କିତ ସାମାଜିକ ଗଣମାଧ୍ୟମ ଖବରକୁ ଖଣ୍ଡନ କରିଛି ଏନ୍ଟିଏ ଏବଂ ସାଫ୍ ମହିଳା ଚାମ୍ପିୟନସିପ୍ 2026 ଟାଇଟଲ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ଛୋଟ ଛୋଟ ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ସରଗ ଫୁଲ।

ପିଲାମାନେ ଶୁଭ ସକାଳ। ଆସ ଆରମ୍ଭ କରିବା ତୁମମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ସରଗ ଫୁଲ। ମୁଁ ଆଜିର ଉପସ୍ଥାପନାରେ ତୁମମାନଙ୍କର ମନୀଷା ଆପା। ନମସ୍କାର।

ପିଲାମାନେ ଆମ ସମସ୍ତଙ୍କ ଭିତରେ ଭଲ ଗୁଣ ସହିତ ଖରାପ ଗୁଣ ମଧ୍ୟ ରହିଛି। ହେଲେ ଆମେ ଯଦି ଭଲ ଗୁଣକୁ ଆପଣାଇବା ତାହେଲେ ଆମକୁ ସମସ୍ତେ ଭଲ ପାଇବେ। ହଁ ରେ ପିଲେ, ବେଳେବେଳେ ଏମିତି ହୁଏ କି ଆମେ କେଉଁ କଥାକୁ ନେଇ ରାଗିଯାଉ, ଆଉ ରାଗିକି କ'ଣ ଇଆଡ଼ୁ ସିଆଡ଼ୁ କଥା ବି କହିଦେଉ, ଯାହା ମନକୁ ଆସେ କହିଦେଉ, କିଛି ଭୁଲ କି ଖରାପ କାମ ବି କରିଦେଉ, ଯାହାକି ପରେ ସେହି କାମ ପାଇଁ ମନ ଦୁଃଖ ବି କରୁ ଆଉ ଅନୁତାପ ମଧ୍ୟ କରୁ। ହେଲେ ସେତେବେଳକୁ ତ ଡେରି ହୋଇଯାଇଥାଏ। ସେଥିପାଇଁ ପିଲେ, ପରିସ୍ଥିତି ଯାହା ବି ହେଉ ନା କାହିଁକି ହଠାତ୍ ରାଗିବାନି। ଯିଏ ଯାହା କହିବ ତାକୁ ଧୈର୍ଯ୍ୟର ସହିତ ଶୁଣିବ, ତୁମକୁ ତାଙ୍କ କଥା ଭଲ ନ ଲାଗୁଥିଲେ ବି ଚୁପ୍ ରହିବ, ଦେଖିବ ତୁମରି ଏହି ସହିବା ଶକ୍ତି ଭବିଷ୍ୟତରେ ବହୁତ କାମରେ ଆସିବ। କଥାରେ ଅଛି ପରା, ସହିବା ଲୋକ ହିଁ ବଡ଼। ହଁ ରେ ପିଲେ, ଜାତିର ପିତା ମହାତ୍ମା ଗାନ୍ଧୀ ତାଙ୍କ ସହନଶୀଳତା ପାଇଁ ମହାପୁରୁଷ ହୋଇପାରିଛନ୍ତି। ସେଥିପାଇଁ ପିଲାମାନେ, ପରିସ୍ଥିତି ସହ ନିଜକୁ ଖାପ ଖୁଆଇକି ଚଳିବ, ଦେଖିବ ସବୁକିଛି ଆପେ ଆପେ ଠିକ୍ ହୋଇଯିବ। ହେଲା, ହଉ ପିଲେ, ତୁମମାନଙ୍କର ମନ ଖୁସି ପାଇଁ ପ୍ରଥମେ ଶୁଣିବା ଗୀତଟିଏ।

0: ପିଲାମାନେ ଗୀତ ତ ଶୁଣିଲ, ଏବେ ଶୁଣିବା ଗପଟି। ଗପଟିର ନାଁ ହେଲା କାଗଜର ମୂଲ୍ୟ ବୁଝ। ତୁମକୁ କହିକି ଶୁଣାଉଛନ୍ତି ଜଣେ ଶିକ୍ଷୟତ୍ରୀ, ଜୟନ୍ତୀ ତ୍ରିପାଠୀ। ଆସ ପିଲେ, ତାଙ୍କଠାରୁ ଆମେ ଗପଟି ଶୁଣିବା।
1: ପିଲାମାନେ ଆଜି ଗୋଟେ ଗପ ଶୁଣିବା। ଗପଟି କହୁଛି ଶୁଣ, ତ ତମର ଏବେ ବାର୍ଷିକ ପରୀକ୍ଷା ସରି ଆସିଲାଣି। ସେ ଗୋଟେ ପିଲାଟାର ଗପ କହୁଛି, ସେ ପରୀକ୍ଷା ସରିଲା ପରେ ସେ

କଣ କଣ ସବୁ କଲା। ଗୋଟେ ଶାଶ୍ୱତ ବୋଲି ପିଲାଟେ ଥିଲା, ତାର ବାର୍ଷିକ ପରୀକ୍ଷା ସରିଗଲା। ତ ସରିଗଲା ପରେ ସେ କଣ କରିବ ନା, ଗୋଟିଏ ବର୍ଷ ଯୋଉ ବର୍ଷର ପଢାପଢି ସରିଗଲା ସେ ବହିପତ୍ରକୁ ସେ କଣ କଲା ନା, ଏପଟ ସେପଟେ କଲା। ତାର ସରିଗଲା ମାନେ ତାର ଆଉ ବ୍ୟବହାର ଆଉ ଠିକରେ କଲାନି। ତ ସବୁ ତାର ପରେ ତ ସେ ବଢିଆ ନମ୍ବର ଆଣିଛି, ତ ସେଥିପାଇଁ ସେ କାଗଜ ପତ୍ରକୁ ଆଉ ତାର ନୂଆ ବହିପତ୍ର ଯେମିତି ରଖେ ସେମିତି ଆଉ ସେ ସଜାଡ଼ିକିରି ରଖିଲାନି। ତ ତାକୁ ସେ କଣ କଲା, ଯେମିତି ଏପଟ ସେପଟେ ପକେଇଲା। ବାପା କହିଲେ ପୁରୁଣା ଖାତା ବହି ସବୁ ସଜାଡ଼ିକିରି ଅଲଗା କରି ରଖିଦବା, ଆଉ ଯେତେବେଳେ ଯାହାର ଦରକାର ହବ ସେଟା ତାକୁ ଦବା। କିନ୍ତୁ ସେ କହିଲା, ବାପା ମୋର ତ ଏ ପାଠ ସରିଗଲାଣି, ଆଉ ଫେର ସେ ବହିର କଣ ଦରକାର। ତ ସେଥିପାଇଁ ସେ କଣ କଲା, ପ୍ରତିଦିନ ସେଟାକୁ ଚିରିକିରି ଖେଳେ, ଉଡ଼ାଜାହାଜ ବନାଏ କିମ୍ବା ଅନ୍ୟ କୌଣସି କାମରେ ସେ ଚିରିକି ଫିଙ୍ଗି ଦେଇ ଖେଳୁଥାଏ। ତ ବାପା ତାକୁ କହିଲେ, ଆରେ ବାବା ନା ସେମିତି କରନି, ଏଇ ଖାତା ପୁରୁଣା ଖାତା କାଗଜ ବହୁତ କାମରେ ଆସେ, କାରଣ ଏଇ କାଗଜ ଖାତା ତିଆରି କରିବା ପାଇଁ ଆମକୁ ବହୁତ ଜିନିଷ ଦରକାର ହୁଏ। କଣ କଣ ହୁଏ ଜାଣିଛ ନା, ସେଠି ଗଛ ସେମିତିରେ ଗଛ ତ ବହୁତ ଦରକାର, ଏଇ ଯୋଉ କାଗଜ ଆମର ବାଉଁଶ ଗଛରୁ ତିଆରି ହୁଏ, ତ ସିଧା ତ ତିଆରି ହେବନି, କଳକାରଖାନାକୁ ଯିବ, ସେଠୁ ସେ ଯୋଉ ବାଉଁଶକୁ କଳକାରଖାନାରେ ପଡ଼ିବ, ତାପରେ ସେଠୁ ଯନ୍ତ୍ର ସାହାଯ୍ୟରେ ସେ ତାକୁ କିଛି କରିକିରି ସେଠୁ କାଗଜ ତିଆରି। ତ ସେଇ ସମୟରେ ସେଠୁ କ'ଣ ହବ, ବହୁତ ଗୁଡ଼ିଏ କାରଖାନାରୁ ପ୍ରଚୁର ବିଷାକ୍ତ ଧୂଆଁ ଧୂଳି ସବୁ ବର୍ଜ୍ୟବସ୍ତୁ ସବୁ ବାହାରିବ, ତ ସେଇଟା ଆମ ପ୍ରକୃତିକୁ କ'ଣ କରିବ ନା, ଦୂଷିତ କରିବ। ତ ଯଦି ଗଛପତ୍ର ଭଲରେ ଥାଏ ତାହେଲେ ଆମର ଏଇ ଦୂଷିତ ବାୟୁକୁ ସେ କ'ଣ କରେ, ଶୁଦ୍ଧ କରିଥାଏ। ବର୍ତ୍ତମାନ ସମୟରେ କାଗଜର ଚାହିଦା ଖୁବ୍ ବେଶୀ। ଆମର କ'ଣ କ'ଣ ହେଉଛି, କାଗଜର ଯେଉଁ ଖାତା ବହିରେ, ତ ସେଠି ଆମେ ନିଜେ ପଢ଼ିବା ପାଇଁ ଖାତା ବହି ଦରକାର ହେଉଛି, ଖବରକାଗଜ ହେଉଛି, କ୍ୟାଲେଣ୍ଡର ତିଆରି ହେଉଛି, ଡାଏରୀ ତିଆରି ହେଉଛି, ଆଉ ବିଭିନ୍ନ ପ୍ରକାର ଜିନିଷ ପ୍ୟାକିଂ କରିବା ପାଇଁ ମଧ୍ୟ ତାକୁ ସେ କାଗଜକୁ ବ୍ୟବହାର ହୋଇଥାଏ। ତ ସେଥିପାଇଁ ଏ କାଗଜକୁ ତୁ ଏପଟ ସେପଟେ ଫିଙ୍ଗେନା, କିମ୍ବା କୌଣସି ଖରାପ ଜିନିଷରେ ତାକୁ ଫିଙ୍ଗି ଦେନା ବୋଲି ବାପା ତାକୁ ବାରମ୍ବାର ବୁଝାଉଥିଲେ, କିନ୍ତୁ ସେ ବିଲକୁଲ ସେଥିରେ ଧ୍ୟାନ ହିଁ ଦେନି। ସେ କ'ଣ କଲେ ନା, ସେଥିପାଇଁ ତା ବାପା ତାକୁ ସବୁଦିନ ବୁଝାଇଲେ ବି ସେ ଜମା ବୁଝେନି। ତ ସେଠୁ ସେ କ'ଣ କଲେ ନା, ତାକୁ କେତେ କହିବେ ଯେ ଏଇ କାଗଜପତ୍ର, ଆଗ ସିନା କମ୍ ଲୋକ ଥିଲେ କିମ୍ବା ପାଠ ସାଠ ପଢ଼ିନଥିଲେ ଯେ କାଗଜର ଏତେ ଚାହିଦା ନଥିଲା, କିନ୍ତୁ ଆଜିକାଲି ତ ସମସ୍ତେ ପାଠ ପଢ଼ିଲେଣି, ସମସ୍ତଙ୍କୁ କାଗଜ ଦରକାର, ସମସ୍ତଙ୍କୁ ବହି ଦରକାର, ସମସ୍ତେ ଖବରକାଗଜ ପଢ଼ୁଛନ୍ତି, ତ କାଗଜର ଚାହିଦା ଦିନକୁ ଦିନ ବଢ଼ି ଚାଲିଛି। ତା ଛଡ଼ା ଛପା କାଳିର ମଧ୍ୟ ଦର ବୃଦ୍ଧି ହେଉଛି, ସେଥିପାଇଁ ଦିନକୁ ଦିନ ଏହାର ଚାହିଦା ବୃଦ୍ଧି ହେଉଛି। ତ କାଗଜ ପୁରୁଣା ହେଉ ବା ନୂଆ ଜିନିଷ ହେଉ, ଯେକୌଣସି ଉପାୟରେ ମଧ୍ୟ ସେ ଆମର ଦରକାରରେ ଆସିଥାଏ। ତେଣୁ ଆମକୁ ଏହାର ମୂଲ୍ୟ ବୁଝିବା ସହିତ ସଠିକ୍ ଭାବରେ ଉପଯୋଗ ଜାଣିବା ନିତାନ୍ତ ଜରୁରୀ। ହେଲେ ଯେତେ ବୁଝେଇଲେ ମଧ୍ୟ ଶାଶ୍ୱତ ବିଲକୁଲ ମନ ଦେଇ ଶୁଣେନି ବାପା କଥା, ଆଉ ବାପା କହନ୍ତି କିନ୍ତୁ ଯେତେବେଳେ ସେ ସେଇ କାମ କରେ ବାପାଙ୍କ ମନ ଟିକେ ଦୁଃଖ ହେଇଯାଏ। ସେଦିନ କ'ଣ ହେଇଛି, ଅପରାହ୍ନରେ ଅଦିନ ଝଡ଼ ହେଲା, ତ ତାକୁ ଦେଖିକିରି ଶାଶ୍ୱତର ମନ ଖାଲି ହେଲା। ସେ କାଗଜରେ ବଢ଼ିଆ ବଢ଼ିଆ ସୁନ୍ଦର ସୁନ୍ଦର ଡଙ୍ଗା ତିଆରି କରିକି ସେ ଯେଉଁ ପାଣି ଯାକ ଅଛି ସେ ପାଣିରେ ସେ ଡଙ୍ଗା ଗୁଡ଼ିକ ଭସେଇବ। ତ ବାପା ଦେଖିକିରି ମନ ବହୁତ ଦୁଃଖ ହେଲା, ପିଲାଟାକୁ ଏତେ ବୁଝାଉଛି କେମିତି ବୁଝିପାରୁନି କାଗଜର ମୂଲ। ତ ସେଇଦିନ ତାଙ୍କୁ କ'ଣ ହେଲା, ହଠାତ୍ କିଛି ଗୋଟେ ଜିନିଷ ଲେଖିବା ଦରକାର ଥିଲା, ତ ଯେତେ ଖୋଜିଲେ ମଧ୍ୟ ସେ କାଗଜ ତାଙ୍କୁ ମିଳିଲା ନାହିଁ, ଗୋଟେ ଭଲ କାଗଜଟେ ମିଳିଲାନି। କାରଣ ସେ ତ ବହିପତ୍ର ଯେତିକି ଖାତାପତ୍ର ଅଧା ଲେଖା କାଗଜ ଥିଲା ସେଇ କାଗଜରେ ମଧ୍ୟ ସବୁ କାଟିକିରି, ପୁରୁଣା ଖାତା ଯେହେତୁ କାଟିକିରି ସେ କ'ଣ କରିଛି, ଡଙ୍ଗା କରିକିରି ଭସେଇ ଦେଇଛି, ଉଡ଼ାଜ କରି ଉଡ଼େଇ ଦେଇଛି, ଆଉ ନାହିଁ ତା ପାଖରେ। ତ ସେଥିପାଇଁ ବାପା ଯେତେ ଖୋଜିଲେ ମଧ୍ୟ ତାଙ୍କୁ ମିଳିଲାନି। ତ ବାଧ୍ୟ ହେଇକିରି ସେ କ'ଣ କଲେ, ଯେଉଁ ଖବରକାଗଜର ଖାଲି ଜାଗା ଥିଲା ସେଠି ତାଙ୍କୁ ଲେଖିବାକୁ ପଡ଼ିଲା। ତ ତାକୁ ଦେଖିକି ଶାଶୁ ଡରିଗଲା, ସେ ନିଜ ଆଡ଼ୁ ସେ କହିଲା, ବାପା ମୁଁ ଆଉ କେବେ ବି କାଗଜ ନଷ୍ଟ କରିବି ନାହିଁ। ତ ବାପା କହିଲେ, ଆରେ ତୁ ଭଲ କାଗଜ ନଷ୍ଟ କଲୁ ବୋଲିକିରି ସିନା ଆଜି ଖୋଜିବାକୁ ପଡ଼ିଲା, ତୁ ଯଦି ଖରାପ କାଗଜ କରିକିରି ଖେଳିଥାନ୍ତୁ ତାହେଲେ ଏତେ ଅସୁବିଧା ହେଇନଥାନ୍ତା। ବାପା ସେତେବେଳେ କହିଲେ, ଦେଖିଲୁ ଜିନିଷର ଯଦି ସଠିକ୍ ଉପଯୋଗ କରିଥାନ୍ତୁ ତାକୁ ତାହେଲେ ଆମେ ଏବେ ବର୍ତ୍ତମାନ ଆମକୁ ଖୋଜିବାକୁ ପଡ଼ିନଥାନ୍ତା, ଆମେ ସେଇ ଜିନିଷରେ ଲେଖିଥାନ୍ତୁ। ତ ସିଏ ମଧ୍ୟ କହିଲା, ବାପା ସତ କଥା, ଯଦି ମୁଁ ସେ କାଗଜ ଗୁଡ଼ିକୁ ମୁଁ ସାଇତିକିରି ରଖିଥାନ୍ତି ତାହେଲେ ଆପଣଙ୍କୁ ଏତେ ଖୋଜିବାକୁ ପଡ଼ିନଥାନ୍ତା। ତେଣୁ ଆଉ କେବେ ବି କାଗଜ କି ଅନ୍ୟ କୌଣସି ଜିନିଷରେ ଅଯଥା ଯେମିତି ନଷ୍ଟ କରିବିନି ସେଥିପାଇଁ ଧ୍ୟାନ ଦେବି। ବାପା ତା କଥା ଶୁଣି ବହୁତ ଖୁସି ହେଇଗଲେ, ଆଉ ତାକୁ ବହୁତ ଗେଲା କଲେ। ଶୁଣିଲେ ପିଲାମାନେ, ଗପଟି କେମିତି ଲାଗିଲା? ଠିକ୍ ଅଛି, ତେଣୁ କାଗଜର ମୂଲ ସବୁଠୁ ଅଧିକା, କାଗଜ ଠାରୁ ଆମେ ବହୁତ ଜ୍ଞାନ ଅର୍ଜନ କରୁ, ତେଣୁ କାଗଜକୁ ସେ ପୁରୁଣା ହଉ କିମ୍ବା ନୂଆ ହଉ, ହେଇଥାଇପାରେ ସେ ଭିତରେ କିଛି ଭଲ ଜିନିଷ ଥିବ, ସେଇଠି କିଛି ଜାଣି

0: ଜିନିଷ ଥିବ, ତେଣୁ କାଗଜକୁ କେବେ ମଧ୍ୟ ଅଯଥାରେ ତାକୁ ଫିଙ୍ଗି ଦେବ ନାହିଁ। ଠିକ ଅଛି, ଧନ୍ୟବାଦ।
1: ଶୁଣିଲ ପିଲାମାନେ କାଗଜର ମୂଲ୍ୟ। ଆମେ ସଦାସର୍ବଦା ସବୁବେଳେ ଚେଷ୍ଟା କରିବା କାଗଜର ମୂଲ୍ୟକୁ ବୁଝିବା ପାଇଁ, କାରଣ ଗୋଟିଏ ଗଛରୁ ଆମକୁ କାଗଜ ମିଳିଥାଏ, କାଗଜ ଆମେ ପାଇଥାଉ। ପିଲାମାନେ କହିଲ ଦେଖି, ପଶୁମାନଙ୍କ ଭିତରୁ କେଉଁ ପଶୁଟା ସବୁଠାରୁ ଲମ୍ବା ଏବଂ ବଡ଼? ଜିରାଫ ନା? ତାହେଲେ ପିଲାମାନେ ଆମେ ଜିରାଫ ବିଷୟରେ କିଛି ଜାଣିବା। ଜିରାଫ ଆକାରରେ ବଡ଼ ହେଲେ ବି ଶାନ୍ତ ଶିଷ୍ଟ ତଥା ନିରୀହ ପ୍ରାଣୀ। ଏହାର ମୁଣ୍ଡରେ ଦୁଇଟି ଛୋଟ ଛୋଟ ଶିଙ୍ଘ କେବଳ ଦେଖିବା ପାଇଁ ଥାଏ। ଏହା ଏକ ସ୍ତନ୍ୟପାୟୀ ଚତୁଷ୍ପଦ ଏବଂ ସବୁଠାରୁ ଉଚ୍ଚତମ ପ୍ରାଣୀ ଭାବରେ ଜଣାଶୁଣା। ଗୋଟିଏ ମାଈ ଜିରାଫର ଉଚ୍ଚତା ହାରାହାରି 15 ଫୁଟ ହୋଇଥିଲା ବେଳେ ଅଣ୍ଡିରା ଜିରାଫର ଉଚ୍ଚତା 18 ବା 19 ଫୁଟ ହୋଇଥାଏ। କେବଳ ଏହାର ବେକ 7 ଫୁଟ ଲମ୍ବା, କାଖ ପାଖରେ ଏହାର ଉଚ୍ଚତା 12 ଫୁଟ, ଆଉ ଜିରାଫର ଆଗ ଗୋଡ଼ ଦୁଇଟି ପଛ ଗୋଡ଼ ଅପେକ୍ଷା ଅଧିକ ଲମ୍ବା। କିଏ ଜିରାଫ ଉପରେ ବସିଛ ପିଲେ? ନାଇଁ ନା, ଜିରାଫ ମଧ୍ୟ ଓଟ ଭଳି ମରୁ ଅଞ୍ଚଳରେ ଜଳବାୟୁରେ ଚଳିପାରେ। ମାସ ମାସ ଧରି ସେ ପାଣି ନ ପିଇ ମଧ୍ୟ ରହିପାରେ। ଅସଲରେ ତାର ଲମ୍ବା ବେକ ହେତୁ ସେ ସହଜରେ ତଳକୁ ବେକ ନୁଆଇ ପାରେ ନାହିଁ, ତେଣୁ ପିଲାମାନେ ତାକୁ ପାଣି ପିଇବା ପାଇଁ କଷ୍ଟ ହୁଏ। ଜିରାଫ ଘାସ ପତ୍ର ଖାଇ ବଞ୍ଚେ। ତାର ଖୁବ୍ ପତଳା ଓ ଲମ୍ବା ଜିଭ ବଢ଼ାଇବାକୁ ସେ ଗଛର ଖୁବ୍ ଉଚ୍ଚ ଡାଳରୁ ପତ୍ର ଖାଇପାରେ। ତାର ଲମ୍ବା ଓଠରେ ଥିବା ଲୋମ ତାକୁ ଗଛର ପତ୍ର ଖାଇବା ବେଳେ ରକ୍ଷା କରେ। ଜିରାଫ ଦୁଇ ପ୍ରକାର ଦେଖାଯାଆନ୍ତି ପିଲାମାନେ। ଦକ୍ଷିଣ ଆଫ୍ରିକାର ଜିରାଫମାନଙ୍କ ଦେହର ରଙ୍ଗ ହାଲୁକା ବାଦାମୀ ରଙ୍ଗର। ଏମାନଙ୍କର ପେଟ ତଳ ଏବଂ ଗୋଡ଼ର ତଳ ଅଂଶର ରଙ୍ଗ ଧଳା। ଉତ୍ତର ଏବଂ ମଧ୍ୟ ଆଫ୍ରିକାର ଜିରାଫର ରଙ୍ଗ ଏମାନଙ୍କ ଠାରୁ ଟିକେ ଅଲଗା। ପିଲାମାନେ ଜାଣିଛ, ଏହା ଏକମାତ୍ର ପ୍ରାଣୀ ଯିଏ କିଛି ଶବ୍ଦ କରେ ନାହିଁ ଏବଂ ବିପଦର ସୂଚନା ପାଇଲେ ଦୌଡ଼ି ପଳାଏ। ଜିରାଫର ଆଗ ଗୋଡ଼ ଦୁଇଟି ଭାରି ଟାଣ ହୋଇଥିବାରୁ ସେଥିରେ ସେ ଆକ୍ରମଣକାରୀଙ୍କୁ ମାଡ଼ ଦେଲେ ହାଡ଼ ଭାଙ୍ଗିଯିବ। ସେଥିପାଇଁ ତାର ବଡ଼ ଶତ୍ରୁ ହେଉଛି ସିଂହ, ତେଣୁ ସେ ସିଂହ ପଛରୁ ତାକୁ ଆକ୍ରମଣ କରେ। ତାର ଚାଲି ବେଶ ସୁନ୍ଦର। ଟାଣୁଆ ମାଟି ଉପରେ ସେ ଘଣ୍ଟାକୁ ପ୍ରାୟ 30 ମାଇଲ ପର୍ଯ୍ୟନ୍ତ ବିନା ଶବ୍ଦରେ ଦୌଡ଼ିପାରେ। ଥରକେ ଗୋଟିଏ ମାତ୍ର ଛୁଆ ଜନ୍ମ ଦିଏ ଜିରାଫ। ଛୁଆଟି ଜନ୍ମ ହେବାର 3 ଦିନ ପରେ ଚଲାବୁଲା ମଧ୍ୟ କରେ। ଶିଶୁ ଜିରାଫର ଉଚ୍ଚତା ହେଲା ପିଲାମାନେ 6 ଫୁଟ ଏବଂ ଓଜନ ହେଲା 50ରୁ 70 କିଲୋଗ୍ରାମ ପର୍ଯ୍ୟନ୍ତ। 9ରୁ 10 ମାସ ପର୍ଯ୍ୟନ୍ତ ସେ ମା ଠାରୁ କ୍ଷୀର ଖାଏ। ଜିରାଫମାନେ ଜାଣିଛ ପିଲାମାନେ, 15ରୁ 20 ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି। ଜିରାଫର ଚମଡ଼ା ଦରକାରୀ ହୋଇଥିବାରୁ ଶିକାରୀମାନଙ୍କ ଠାରୁ ଏମାନଙ୍କର ପ୍ରତି ବିପଦ ରହିଥାଏ।

ଏତେ ଗରମ ହେଉଛି ପିଲାମାନେ, ଆଗାମୀ ଦିନମାନଙ୍କରେ ଗରମ ଅତ୍ୟଧିକ ବଢ଼ିବ ବୋଲି ସୂଚନା ଦିଆଯାଇଛି। ତାହେଲେ ଚାଲନ୍ତୁ ନା ଅଂଶୁଘାତ ସତର୍କତା ବିଷୟରେ କିଛି ଅବଗତ ହେବା। ଅଂଶୁଘାତ ହେଲେ ତାର ଲକ୍ଷଣ ସବୁ ହେଲା ପ୍ରବଳ ଝାଳ ବୋହିବ, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବ ଓ ବାନ୍ତି ଲାଗିବ, ପ୍ରବଳ ଶୋଷ ଲାଗିବ, ମାଂସପେଶୀ ସବୁ ଟାଣି ହେବ, ଚର୍ମ ଶୁଷ୍କ ଓ ଲାଲ ଓ ଉତ୍ତପ୍ତ ହେବ, ଅଚେତ ହେବା ସହିତ ବାତ ମାରିବାର ମଧ୍ୟ ସମ୍ଭାବନା ଥାଏ। ତାହେଲେ ସତର୍କତା ଆମେ କେମିତି ରହିବା? ଦିନ 11ଟାରୁ 3ଟା ମଧ୍ୟରେ ଖରାର ତାତି ଅଧିକ ଥାଏ, ଏହି ସମୟରେ ଆମେ ବାହାରକୁ ବାହାରିବା ନାହିଁ। ଜରୁରୀ କାମ ଥିଲେ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଇବା ଓ ସେଥିରେ ଛତା, ଚପଲ ଓ ପିଇବା ପାଣି ଧରିଥିବା। ଧଳା ରଙ୍ଗର ଢିଲା ପୋଷାକ, ଛତା, ଜୋତା ବ୍ୟବହାର କରିବା। ମଝିରେ ମଝିରେ ଛାଇରେ ବିଶ୍ରାମ ନେବା। ଖରାରେ କଠିନ ପରିଶ୍ରମ କରିବା ନାହିଁ, ଅଧିକ ଦୂର ମଧ୍ୟ ଚାଲିବା ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ମଧ୍ୟ ସେବନ କରିବା ନାହିଁ। ଏହାର ପ୍ରତିକାର ସବୁ ହେଲା ଅଂଶୁଘାତ ଆକ୍ରାନ୍ତକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯିବା, ORS, ଚିନି ଲୁଣ, ସର୍ବତ ଓ ସାଦା ପାଣି ପିଇବାକୁ ଦେବା, ପୋଷାକ ଯଥାସମ୍ଭବ ଖୋଲିଦେବା, ମୁଣ୍ଡ ଧୋଇଦେବା, ଓଦା କପଡ଼ାରେ ପୋଛି ମଧ୍ୟ ଦେବା, ରୋଗୀକୁ ପଙ୍ଖା, କୁଲର ଓ AC ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଯଦି କିଛି ଉନ୍ନତି ନହେଲା ତୁରନ୍ତ ଆମେ ଡାକ୍ତରଖାନାକୁ ନେଇ

ସମୟ ତ ଶେଷ ହୋଇଗଲାଣି ପିଲାମାନେ, ଆଜି ଆମେ କେତେ କଥା ଶୁଣିଲେ, ଗୀତ ଶୁଣିଲେ, ଗପ ଶୁଣିଲେ, ଜିରାଫ ବିଷୟରେ ଶୁଣିଲେ। ତେଣୁ ପିଲାମାନେ କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ, ପୁଣି ଦେଖା ହେବ ଏକ ନୂଆ ସରଗ ଫୁଲ କାର୍ଯ୍ୟକ୍ରମରେ। ନିଜର ମତାମତ ଦେଇ ଏହି ନମ୍ବରରେ ଯୋଗାଯୋଗ କରିବ, ଆମ ନମ୍ବରଟି ହେଲା 8895994143। ଏଥର ବିଦାୟ ନେବି। ଆଜିର ଉପସ୍ଥାପନାରେ ତୁମମାନଙ୍କର ମନୀଷା ଆପା, ନମସ୍କାର।

0: আকাশ পাণি বিজ্ঞাপন কম খরচে সারা রাজ্যের খেলে গুঞ্জরণ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meter ତଥା 1206 kHz ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଓ ଶୁଣିପାରିବେ ମଧ୍ୟ ନ୍ୟୁଜ୍ ଅନ୍ ଏଆର୍ ଏଫ୍ ମାଧ୍ୟମରେ। ସମୟ ବର୍ତ୍ତମାନ 8:00 ହେବାକୁ ଯାଉଛି। ପ୍ରଥମେ ସମାଚାର ପ୍ରଭାତ, ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କବିଙ୍କ ଜୀବନାନୁଭୂତିର ମାର୍ମିକ ରୂପାୟନ ସ୍ତୁତି ଚିନ୍ତାମଣି ମଧ୍ୟରେ ଧ୍ୱନିତ ହୋଇଉଠେ ଏକ ସନ୍ନ୍ୟାସୀର ସ୍ୱର। ଯୁଗେ ଯୁଗେ କବି ଦୃଷ୍ଟି ସତ୍ୟର ସନ୍ଧାନୀ, ଅନ୍ନମୟ କୋଷଠାରୁ ଆରମ୍ଭ କରି ଆନନ୍ଦମୟ କୋଷ ପର୍ଯ୍ୟନ୍ତ ସମ୍ପ୍ରସାରିତ ସାମଗ୍ରିକ ନିରୀକ୍ଷଣ ମଧ୍ୟରେ ସନ୍ଥ କବି ଭୀମଭୋଇଙ୍କ ଆଧ୍ୟାତ୍ମିକ ଚେତନାର ପରିପ୍ରକାଶ। ମହିମା ଧର୍ମର ଉପାସକ ଭୀମଭୋଇଙ୍କ ଦୃଷ୍ଟିରେ ବ୍ରହ୍ମ ମହର୍ତ୍ତୁ ମହିୟାନ, ସେ ଅଲେଖ ପୁରୁଷ, ନିରାକାର ନିର୍ଗୁଣ। ଭାରତୀୟ ଧର୍ମଧାରାରେ ବହୁ ଧର୍ମର ପ୍ରସାର ଓ ପ୍ରଚାର ଘଟିଥିଲେ ହେଁ ମହିମା ଧର୍ମର ପ୍ରବକ୍ତା ଭୀମଭୋଇଙ୍କ ଦୃଷ୍ଟି ଓ ଦର୍ଶନରେ ରହିଛି ସମଗ୍ର ମାନବ ଜାତି ପାଇଁ ପ୍ରାଣର ଅସୀମ ବ୍ୟାକୁଳତା। ସଦ୍ଗୁରୁ କୃପା ଲାଭ ପାଇଁ ମହିମା ଗୋସାଇଙ୍କ ନିକଟରେ ବିନମ୍ର ପ୍ରାର୍ଥନା, ବୈରାଗ୍ୟ ବିଜଡ଼ିତ ଏକ ଆତ୍ମସମର୍ପଣ ଭାବ। ମହିମା ଓ ମହାନିତ୍ୟର ସ୍ୱରୂପ ଖୋଜୁ ଖୋଜୁ କବି ଏହିପରି ଏକ ଆଧ୍ୟାତ୍ମିକ ଜଗତକୁ ପ୍ରବେଶ କରିଛନ୍ତି ଯେଉଁଠି ଜଳ ନାହିଁ କି ସ୍ଥଳ ନାହିଁ, ଆଲୁଅ ନାହିଁ କି ଅନ୍ଧାର ନାହିଁ, ରୂପ ନାହିଁ କି ବର୍ଣ୍ଣ ନାହିଁ, ବିନ୍ଦୁ ନାହିଁ କି ନାଦ ନାହିଁ। ନିଶବ୍ଦ ସେ ଶୂନ୍ୟ ମନ୍ଦିର, ଯାହା ଚୂନବୋଳା ନ ହୋଇ ଦାଉ ଦାଉ ଦିଶେ, ପାବଚ୍ଛ ବିନା ଉଚ୍ଚ ଦିଶେ, ଦ୍ୱାର ବିନା ଅବରୁଦ୍ଧ ରହେ, ରଙ୍ଗ ବିନା ରଙ୍ଗୀନ ଦିଶେ। ଏ ନିଗମ ଭୁବନ କର୍ମକାଣ୍ଡ ଇଟାରେ ତିଆରି, ପୁଣ୍ୟ ପରଳରେ ଲିପା, ଯଜ୍ଞ ଚୂନରେ ବୋଳା, ସେହି ଅନାହତପୁର ଧର୍ମର ଚାମରରେ ପରିଷ୍କୃତ, ଦ୍ୱାଦଶ ଅବତାରର ଚିତ୍ରପଟରେ ସୁସଜ୍ଜିତ, ରାମକୃଷ୍ଣ ଯାଉଁଳି କବାଟ ଅର୍ଥର ଲୁହାକଣ୍ଟାରେ ସୁରକ୍ଷିତ, ଏକାକ୍ଷର କଞ୍ଚି କୋଲପ ଜ୍ୟୋତି ବ୍ରହ୍ମ ରୂପରେ ଅବସ୍ଥାପିତ, ମହାଶୂନ୍ୟରେ ବିରାଜିତ ଅଲେଖ ପରମବ୍ରହ୍ମ ଏକ ପାଦ ବିଶିଷ୍ଟ। କେତେବେଳେ ସେ ମୂର୍ତ୍ତ, ପୁଣି କେତେବେଳେ ଅମୂର୍ତ୍ତ, ଦୃଶ୍ୟ ହୋଇବି ସେ ଅଦୃଶ୍ୟ, ଅଜ୍ଞ ହୋଇବି ବିଜ୍ଞ, ସେ ସାକାର ହେଲେ ବି ନିରାକାର, କ୍ଷୟ ନାହିଁ ସେଥିପାଇଁ ସେ ଅକ୍ଷୟ।

ସନ୍ଥକବି ଭୀମ ଭୋଇଙ୍କ ସାଙ୍ଗୀତିକତାର ମଧୁର ମୂର୍ଚ୍ଛନା, କବିତ୍ୱର ସ୍ନିଗ୍ଧ ଆଲୋକଧାରା କେତେ ବର୍ଣ୍ଣିଳ ଇନ୍ଦ୍ରଧନୁ ସୃଷ୍ଟି ନକରେ ପାଠକର ସବୁଜିମାମୟ ଚିତ୍ତ ଉପତ୍ୟକାରେ। ଯେଉଁଠି କବିଙ୍କର ଆଧ୍ୟାତ୍ମିକ ଉପଲବ୍ଧି, ଶରୀର ତତ୍ତ୍ୱ, ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ, ନିଷ୍କାମ କର୍ମ ସାଧନା ମଧ୍ୟରେ ମାନବର ଜାତିର ଅମରତ୍ୱ ଲାଭ, ନିର୍ମଳ ଶୁଦ୍ଧପୂତ ଚିତ୍ତରେ ଗୁରୁପାଦ ପ୍ରତି ଅନାବିଳ ଭକ୍ତି, ତା ସହିତ ରହିଛି ଏକ ବିଶ୍ୱାଭିମୁଖୀ ବାର୍ତ୍ତା, ଜାଗତିକ ସକଳ ସମସ୍ୟାକୁ ଅତିକ୍ରମ କରିଯିବା ପାଇଁ ଐକାନ୍ତିକ ଅଭିଳାଷ, ପ୍ରତ୍ୟେକ ଜୀବାତ୍ମା ପରମାତ୍ମାଙ୍କର ଅଂଶବିଶେଷ, ତେଣୁ ଜୀବ ଓ ପରମର ସମ୍ପର୍କ ଅତ୍ୟନ୍ତ ନିବିଡ଼, ପରମ ନିର୍ବିକାର ନିର୍ଗୁଣ ହୋଇଥିବା ବେଳେ ଜୀବ ସାଂସାରିକ ମାୟାମୋହ ବନ୍ଧନରେ ସତତ ଆବଦ୍ଧ। ପରମବ୍ରହ୍ମ ଶୂନ୍ୟ ସଞ୍ଚାରୀ, ଏହି ବିଶ୍ୱ ବ୍ରହ୍ମାଣ୍ଡର ସର୍ବମୟ କର୍ତ୍ତା, ଜାଗତିକ ରୂପ ରସ ଗନ୍ଧ ଶବ୍ଦ ଓ ସ୍ପର୍ଶର ଉର୍ଦ୍ଧ୍ୱରେ ସର୍ବତ୍ର ତାଙ୍କର ଅବସ୍ଥିତି, ସେହି ନିର୍ବେଦ ପୁରୁଷ ପରମ ଅଲେଖଙ୍କୁ କବି ଅନୁଭବ କରିଛନ୍ତି ନିଜ ଭିତରେ। ବ୍ୟକ୍ତି ପ୍ରାଣରେ ବିଶ୍ୱ ପ୍ରାଣ ତାର ଅନନ୍ୟ ଅନୁଭବରେ ଉଚ୍ଚକିତ ହୋଇ ଉଠିଛି ତାଙ୍କ ହୃଦୟ, ବ୍ରହ୍ମାନନ୍ଦ ଲାଭ ନିମନ୍ତେ ଆଶାୟୀ ହୋଇ ଉଠିଛି ତାଙ୍କର କବି ପ୍ରାଣ।

ଏକନିଷ୍ଠ ସାଧନା ବଳରେ ଗୁରୁ କୃପା ଲାଭ କରାଯାଇପାରେ। ତେଣୁ ସମଗ୍ର ମାନବ ଜାତିକୁ ମାୟାରେ ନ ପଡ଼ି ବେଦ ପଥରେ ନ ହୁଡ଼ି କେବଳ ମହିମା ନାମ ସଂକୀର୍ତ୍ତନରେ ମୁକ୍ତିର ମାର୍ଗ ସହଜ ସାଧ୍ୟ, ଏହି ବାର୍ତ୍ତା ତାଙ୍କ ସ୍ତୁତିଚିନ୍ତାମଣି ଗ୍ରନ୍ଥର ପ୍ରତିପାଦ୍ୟ ବିଷୟ। କାରଣ ମାନବୀୟ ପ୍ରବୃତ୍ତି ପରିଚାଳିତ ଯାବତୀୟ କ୍ରିୟାକଳାପ, ସାମାଜିକ ଅନ୍ୟାୟ ଅନୀତି, ଅବିଚାର, ହିଂସା, ଦ୍ୱେଷ, ପରଶ୍ରୀ କାତରତା, ଅସୂୟା, ସଂକୀର୍ଣ୍ଣତା ମଧ୍ୟରେ ଜୀବନର ସାର୍ଥକତା ନାହିଁ, ବରଂ ଆସକ୍ତିବିହୀନ ନିଃସ୍ୱାର୍ଥପର ଅହମୁକ୍ତ ଜୀବନ, ଗୁରୁ ନାମ ସ୍ମରଣ, ସମସ୍ତଙ୍କ ପ୍ରତି ଭକ୍ତିଭାବ ପ୍ରଦର୍ଶନ, ତା ସହିତ ସମାଜର ମଙ୍ଗଳ ବିଧାନ ନିମନ୍ତେ ସ୍ତୁତି ଚିନ୍ତାମଣିରେ ରହିଛି ଭୀମଭୋଇଙ୍କର ବିପୁଳ ପ୍ରେରଣା ଏବଂ ସତର୍କ ଚେତାବନୀ। କବିଙ୍କ ଦୃଷ୍ଟିରେ ବ୍ରହ୍ମ ଅରୂପ, ଅଜନୀ ସମ୍ଭୂତ, ଅଥଚ ତ୍ରିଲୋକରେ ପରିବ୍ୟାପ୍ତ, ଶୂନ୍ୟ ସ୍ୱରୂପରେ ସର୍ବତ୍ର ତାଙ୍କର ସ୍ଥିତି, ଚାରି ଯୁଗରେ ଚାରି ବେଦରେ ଯାହାର ସ୍ୱରୂପ ଚିତ୍ରଣ ସମ୍ଭବ ହୋଇପାରିନାହିଁ, ଯିଏ ତ୍ରିଗୁଣାତୀତ, ଶବ୍ଦରୁ ପ୍ରକାଶିତ ହୋଇ ଅଶବ୍ଦ ମଧ୍ୟରେ ସମାହିତ, ସେ ହିଁ ଅଲେଖ ଅବ୍ୟକ୍ତ ପୁରୁଷ। ସେହି ନିର୍ଗୁଣ ତତ୍ତ୍ୱକୁ, ଶୂନ୍ୟ ରୂପକୁ, ଅଣାକ୍ଷର ମହତ୍ତ୍ୱକୁ ଉପଲବ୍ଧି କରିବା ନିମନ୍ତେ ଏକାଗ୍ର ଯୋଗ ସାଧନା ଆବଶ୍ୟକ। ଏହି ଯୋଗ ମାଧ୍ୟମରେ ଠୁଳ ଶୂନ୍ୟ ଅତିକ୍ରମ କରି ମହାନିତ୍ୟ ଧାମର ସାନ୍ନିଧ୍ୟ ଲାଭ ସମ୍ଭବପର। ସଂସାରକୁ ଅସ୍ୱୀକାର ନକରି ମନକୁ ଏକ ବନ୍ଧନମୁକ୍ତ ତରଳ ଅବସ୍ଥାରେ ଉତ୍ତୀର୍ଣ୍ଣ କରିବା ହେଉଛି ଭୀମଭୋଇଙ୍କ ବ୍ରହ୍ମ ଦର୍ଶନର ମୂଳ ତତ୍ତ୍ୱ।

ମହାତ୍ମା ଭୀମଭୋଇଙ୍କ ଦୃଷ୍ଟିରେ ବ୍ରହ୍ମ ଚିର ସତ୍ୟ, ସେ ଏକ ଅଲୌକିକ ସତ୍ତା। ଜଗତ ଜନଙ୍କର ଅଜ୍ଞାନ ଓ ପାପ ରୂପକ ଅନ୍ଧକାରକୁ ଦୂର କରିବା ନିମିତ୍ତ ସେ ଅରୂପ ହେଲେ ହେଁ ବହୁ ରୂପରେ ପ୍ରକାଶିତ। ଅନାମରୁ ସଚରାଚର ଜୀବଜଗତର ସୃଷ୍ଟି ସର୍ବତ୍ର ସେ ବିରାଜିତ। ସୂର୍ଯ୍ୟ ପରି ସେ ଉତ୍ତପ୍ତ, ପୁଣି ଚନ୍ଦ୍ର ପରି ଶୀତଳ। ସେ ପୁରୁଷ, ସେ ପ୍ରକୃତି, ସେ ପିଣ୍ଡ, ପୁଣି ସେ ବ୍ରହ୍ମାଣ୍ଡ। ସେ ଗୁରୁ, ପୁଣି ସେ ଶିଷ୍ୟ। ପାଦ ନଥାଇ ସେ ଗତିଶୀଳ। ଭୀମଭୋଇ ଋଷି ସୁଲଭ ଦୃଷ୍ଟି ନେଇ ଦେଖିଛନ୍ତି ପ୍ରକୃତି ମଧ୍ୟରେ ପରମ ବ୍ରହ୍ମକୁ, ବ୍ୟକ୍ତି ଭାବନାରେ ବିଶ୍ୱ ପ୍ରାଣତାକୁ ଏବଂ ଆତ୍ମା ଭିତରେ ପରମାତ୍ମାଙ୍କର ସ୍ଥିତିକୁ। ସାମ୍ବିଧାନିକ ନୀତି ନିୟମ ଆଧାରିତ ସୂତ୍ର ନାହିଁ। ରାଧାନାଥଙ୍କ ପରି ଜୀବନ୍ତ ମରଣରୁ ମୁକୁଳି ଯିବାର ସ୍ୱପ୍ନ ନାହିଁ। ମଧୁସୂଦନଙ୍କ ପାର୍ଥିବ ସ୍ୱର୍ଗର ପରିକଳ୍ପନା ନାହିଁ, ବରଂ ରହିଛି ଉନବିଂଶ ଶତକର କୁଶିକ୍ଷା, କୁସଂସ୍କାର, ସଂକୀର୍ଣ୍ଣତା, ସାମାଜିକ ଉଚ୍ଛୃଙ୍ଖଳତା, ଅନ୍ୟାୟ, ଅନୀତି, ଅନୈତିକତାରେ ପରିପୂର୍ଣ୍ଣ ଏକ ଅବ୍ୟବସ୍ଥିତ ଅସଜଡ଼ା ସମାଜକୁ ସଜାଡ଼ି ନେବା ପାଇଁ ଦୃଢ଼ ସଂକଳ୍ପବୋଧ, ମାନବାତ୍ମାର ମୁକ୍ତି ପାଇଁ ଉତ୍ସର୍ଗୀକୃତ ଭାବନା।

ଶୁଣୁଥିଲେ ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସହଯୋଗିତା ସନ୍ତୋଷ ପିଂ, ବର୍ଣ୍ଣନା ଡକ୍ଟର ପ୍ରଭାତୀ ରଥ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 9:00। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥଚିତ୍ରର ଗୀତ। କଥଚିତ୍ର କ୍ରିଚର କଣ୍ଠଦାନ କରିଛନ୍ତି ବେନି ଦୟାଲ, ଗୀତ ଓ ସଙ୍ଗୀତ ମିଥୁନ। କଥଚିତ୍ର କ୍ରିଚର।

କଥାଚିତ୍ର ଷ୍ଟୁଡେଣ୍ଟ ଅଫ୍ ଦ ଇୟର୍ କଣ୍ଠଦାନ କରିଛନ୍ତି ଶେଖର ରାଜଭି, ସଲିମ ମର୍ଜନ ଏବଂ ନୀତି ମୋହନ। ଗୀତିକାର ଅମ୍ରିତା ଦୁତ୍ତା, ସଙ୍ଗୀତ ବିଶାଲ ଶେଖର। କଥାଚିତ୍ର ଷ୍ଟୁଡେଣ୍ଟ ଅଫ୍ ଦ ଇୟର୍।

ଶୁଣିଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ଦବଙ୍ଗ କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତିକାର ଜଲିସ୍ ଶେରୱାନୀ, ସଙ୍ଗୀତକାର ସାଜିଦ୍ ୱାଜିଦ୍। କଥାଚିତ୍ର ଦବଙ୍ଗ।

0: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: मन की बात प्रधानमंत्री आकाशवाणी पर।
2: मेरी मन की बात के संबंध में अगर आप कुछ कहना चाहते हैं तो आप मन की बात आकाशवाणी संसद मार्ग नई दिल्ली अगर चिट्ठी भी भेज देंगे और कुछ सुझाव देंगे वो जरूर मुझ तक पहुंच जाएगा और मैं जरूर उसको गंभीरता से लूंगा।
1: यदि आप माननीय प्रधानमंत्री को मन की बात के लिए कोई सुझाव देना चाहते हैं तो पता नोट करें। मन की बात आकाशवाणी संसद मार्ग नई दिल्ली 110001।
2: मैं आपको निमंत्रण देता हूँ मेरे मन की बात के लिए आपके मन की बात भी जुड़नी चाहिए।

ବାଜରଙ୍ଗୀ ଭାଇଜାନର ଏ ଗୀତଟି କଣ୍ଠଦାନ କରିଛନ୍ତି ଶିଳ୍ପୀ ଜୁବିନ ନଟିଆଲ, ଗୀତିକାର ନୀଲେଶ ମିଶ୍ରା, ସଙ୍ଗୀତକାର ପ୍ରୀତମ, କଥଚିତ୍ର ବାଜରଙ୍ଗୀ ଭାଇଜାନ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ

0: ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କଥଚିତ୍ର ଅଜବ ଗଜବ ଲଭ୍ କଣ୍ଠଦାନ କରିଛନ୍ତି ଅନ୍ତରା ମିତ୍ରା ଏବଂ ମହମ୍ମଦ ଇରଫାନ। ଗୀତିକାର ପ୍ରିୟା ପଞ୍ଚଲ, ସଙ୍ଗୀତକାର ସାଜିଦ ଓ ଅଜିତ। କଥଚିତ୍ର ଅଜବ ଗଜବ ଲଭ୍।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏଥର କଥାଚିତ୍ର ଏକ ହ୍ୟାଟ୍ ଲଭ୍ ଷ୍ଟୋରୀ କଣ୍ଠଦାନ କରିଛନ୍ତି ଶଫାକତ ଅମାନତ ଅଲ୍ଲୀ ଏବଂ ସୁନିଧି ଚୌହାନ। ଗୀତ ଲେଖିଛନ୍ତି ଅମ୍ରିତା ଦତ୍ତ, ବିଶାଲ ଡଡ଼ଲାନୀ ଏବଂ କୁମାର। ଗୀତ ସଙ୍ଗୀତକାର ବିଶାଲ ଶେଖର। କଥାଚିତ୍ର ଏକ ହ୍ୟାଟ୍ ଲଭ୍ ଷ୍ଟୋରୀ।

କଥଚିତ୍ର ତମାଶା କଣ୍ଠଦାନ କରିଛନ୍ତି ମୋହିତ ଚୌହାନ, ଗୀତିକାର ଏରସାଦ କାମିଲ, ସଙ୍ଗୀତକାର ଏ ଆର୍ ରହମାନ। କଥଚିତ୍ର ତମାଶା।

ପ୍ରଚାର କଲୁ କେତୋଟି ହିନ୍ଦୀ କଥଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 10ଟା ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ପରେ ପରେ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଭ ସକାଳ, ନମସ୍କାର। ଆଜି ଖୋଲା ଛରକାର ନୂତନ ସଂସ୍କରଣ ସହିତ ମୁଁ ଗୀତାଞ୍ଜଳି ସାହୁ ଆପଣ ସଭିଙ୍କୁ ସାଦର ସ୍ୱାଗତ ଜଣାଉଛି। ଲାଇଫ୍ ଇଜ୍ ଲାଇକ୍ ଏ ମିରର୍, ୱି ଗେଟ୍ ଦ ବେଷ୍ଟ ରିଜଲ୍ଟସ୍ ହ୍ୱେନ୍ ୱି ସ୍ମାଇଲ୍। ସତରେ କେଡ଼େ ହୃଦୟସ୍ପର୍ଶୀ କଥାଟିଏ। ଦର୍ପଣରେ ଆମ ପ୍ରତିବିମ୍ବ ଦେଖାଯାଏ, ଏକଥା ତ ସମସ୍ତେ ଜାଣୁ। ତେବେ ଦର୍ପଣରେ ଦିଶୁଥିବା ପ୍ରତିବିମ୍ବଟି ସେତିକିବେଳେ ସୁନ୍ଦର ଲାଗେ ଯେତେବେଳେ ଆମେ ମନଖୋଲା ହସଟିଏ ହସିଥାଉ। ଠିକ୍ ସେମିତି ଜୀବନ, ଉଭୟ ବେଶ୍ ଭାବରେ ତୁଳନାତ୍ମକ। ଜୀବନରେ ସମସ୍ୟା ଯେଉଁଭଳି ହେଉ ପଛେ, ଜୀବନର ଯାତ୍ରା ଯେତେ ଉଠାଣି ଗଡ଼ାଣିରେ ଭରା ହେଉ ପଛେ, ଅନ୍ତତଃପକ୍ଷେ ସେସବୁକୁ କିଛି ସମୟ ଏଡ଼ାଇ ମନଖୋଲା ହସି ହସିବା ଏବଂ ହସେଇବା ନିଶ୍ଚୟ ଚେଷ୍ଟା କରିବା। ନିଜେ ହସି ନିଜର ମନ ହାଲୁକା କରିବା ସହିତ ଅନ୍ୟର କିଛି ସମୟ ହସିବାର ମାଧ୍ୟମଟିଏ ସଜନ୍ତୁ। କଥାରେ ଅଛି, ଅନନ୍ତ ଭରି ଦୁନିଆକୁ ଭଲ ପାଇବା, ଦୁନିଆ ଓଠରେ ହସର ଜୁଆର ବାହିବା।

ଶ୍ରୋତା ବନ୍ଧୁ, ଆଜି ହେଉଛି ଜୁନ୍ ମାସର 7 ତାରିଖ। ପ୍ରତିବର୍ଷ ଜୁନ୍ 7 ତାରିଖକୁ ସମଗ୍ର ବିଶ୍ୱରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଭାବରେ ପାଳନ କରାଯାଉଥିବା ବେଳେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୂଷିତ ଖାଦ୍ୟ ଓ ପାନୀୟ ଜନିତ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଲୋକଙ୍କୁ ସଚେତନ କରିବା। ଏହା ସହିତ ବିଶ୍ୱବ୍ୟାପୀ ଖାଦ୍ୟ ସୁରକ୍ଷା ମାନଦଣ୍ଡରେ ସୁଧାର ଆଣିବା। ଏହି ଦିବସ ଜାତିସଂଘ ସାଧାରଣ ସଭା ଦ୍ୱାରା 2018 ଡିସେମ୍ବର ମାସରେ ପାଳନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନର ମିଳିତ ସହଯୋଗରେ 2019 ଜୁନ୍ 7 ତାରିଖରେ ପ୍ରଥମ ଥର ପାଇଁ ଏହାକୁ ଆନ୍ତର୍ଜାତୀୟ ସ୍ତରରେ ପାଳନ କରାଯାଇଥିଲା। ସାମ୍ପ୍ରତିକ ସମୟରେ ଅସୁରକ୍ଷିତ ଖାଦ୍ୟ ଗ୍ରହଣ ଯୋଗୁଁ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ବିଭିନ୍ନ ପ୍ରକାର ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଥିବାରୁ ଏହି ଦିବସର ଗୁରୁତ୍ୱ ବେଶ୍ ବୃଦ୍ଧି ପାଇଛି, ଯାହା ମାନବ ସ୍ୱାସ୍ଥ୍ୟ ରକ୍ଷା ସହ ଆର୍ଥିକ ପ୍ରଗତି ଏବଂ କୃଷି ତଥା ସ୍ଥାୟୀ ବିକାଶକୁ ସୁଦୃଢ଼ କରିବାରେ ସହାୟକ ହୋଇଥାଏ। ପ୍ରତିବର୍ଷ ଏହି ଦିବସ ଅବସରରେ ବିଶ୍ୱବ୍ୟାପୀ ସରକାରୀ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟ ସଂଗଠନଗୁଡ଼ିକ ପକ୍ଷରୁ ବିଭିନ୍ନ ସେମିନାର, ସଚେତନତା ଶୋଭାଯାତ୍ରା, ୱେବିନାର ଏବଂ ଖାଦ୍ୟ ପ୍ରଦର୍ଶନୀ ଆୟୋଜନ କରାଯାଇଥାଏ। ଏହି ଜରିଆରେ କୃଷିକ୍ଷେତ୍ରରୁ ଆରମ୍ଭ କରି ରୋଷେଇ ଘର ପର୍ଯ୍ୟନ୍ତ କେମିତି ସ୍ୱଚ୍ଛତା ଓ ସୁରକ୍ଷା ବଜାୟ ରଖାଯାଇପାରିବ ସେ ନେଇ ଜନସାଧାରଣଙ୍କୁ ବ୍ୟାପକ ଭାବରେ ଶିକ୍ଷିତ ଏବଂ ପ୍ରେରିତ କରାଯାଇଥାଏ।

ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ 2026ର ଥିମ୍ ହେଉଛି ଫୁଡ୍ ସେଫ୍ଟି ବର୍ଡ଼ନ୍ ଟୁ ସଲ୍ୟୁସନ୍ ବୋଧ ସେ ସମାଧାନ ତକ୍ ହର ଜଗତ ସୁରକ୍ଷିତ ଭୋଜନ। ଦୂଷିତ ଭୋଜନ ଦ୍ୱାରା ସବୁଠାରୁ ବେଶୀ ପ୍ରଭାବିତ ହୋଇଥାନ୍ତି ଛୋଟ ପିଲାମାନେ, ଯାହା ତାଙ୍କ ଶରୀରର ତ କ୍ଷତି କରିଥାଏ। ସ୍ୱଚ୍ଛ ଓ ପୁଷ୍ଟିକର ଭୋଜନ କେବଳ ସୁସ୍ଥ ଶରୀର ପାଇଁ ତାହା ନୁହେଁ, ସଷ୍ଟେନେବଲ୍ ଡେଭଲପମେଣ୍ଟ ଓ ଆର୍ଥିକ ସମୃଦ୍ଧିର ମଧ୍ୟ ଏହା ମୂଳଦୁଆ ଅଟେ। WHO ଅନୁଯାୟୀ ସୁରକ୍ଷିତ ଭୋଜନର 5 ପ୍ରମୁଖ ନିୟମ ହେଉଛି ସ୍ୱଚ୍ଛତା ରକ୍ଷା କରିବା, ଅର୍ଥାତ୍ ଖାଦ୍ୟ ପ୍ରସ୍ତୁତି ଓ ଖାଇବା ସମୟରେ ପ୍ରଥମେ ହାତକୁ ଭଲ ଭାବରେ ଧୋଇବା, କ୍ରସ୍ କଣ୍ଟେମିନେସନ୍ରୁ ରକ୍ଷା ପାଇବା ପାଇଁ ପକ୍ୱ ହୋଇଥିବା ଖାଦ୍ୟ ପକ୍ୱ ହୋଇନଥିବା ଖାଦ୍ୟକୁ ଅଲଗା ଅଲଗା ପାତ୍ର ବ୍ୟବହାର କରିବା, ଖାଦ୍ୟକୁ ଠିକ୍ ଭାବରେ ରାନ୍ଧିବା ଯେପରିକି ମାଂସ ଅଣ୍ଡା ସାମୁଦ୍ରିକ ଜାତୀୟ ଖାଦ୍ୟକୁ ସୁରକ୍ଷିତ।

ତାପମାତ୍ରାରେ ପ୍ରସ୍ତୁତ କରିବା। ଭୋଜନକୁ ଠିକ୍ ତାପମାତ୍ରାରେ ରଖିବା ଅର୍ଥାତ୍ ରନ୍ଧାଯାଇଥିବା ଖାଦ୍ୟ କିମ୍ବା ଖରାପ ହୋଇଯାଉଥିବା ଖାଦ୍ୟକୁ ବେଶୀ ସମୟ ସାମାନ୍ୟ ତାପମାତ୍ରାରେ ରଖିବା ନାହିଁ। ସବୁବେଳେ ଶୁଦ୍ଧ ପାଣି ବ୍ୟବହାର କରିବା। ସତେଜ ଓ ସଫା ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ତଥା ବ୍ୟବହାର କରିବା।

ଦୂଷିତ ଖାଦ୍ୟ ପଦାର୍ଥ ଯୋଗୁଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଗମ୍ଭୀର ଭାବରେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି ଓ ବିଭିନ୍ନ ସଂକ୍ରମଣ ଦ୍ୱାରା ମଧ୍ୟ ଜୀବନ ହରାଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଏବଂ ଖାଦ୍ୟ ଏବଂ କୃଷି ସଂଗଠନ FAO ମୁଖ୍ୟ ଲକ୍ଷ୍ୟ ରହିଛି, କ୍ଷେତରୁ ନେଇ ଥାଳି ପର୍ଯ୍ୟନ୍ତ ଭୋଜନ ସବୁବେଳେ ସୁରକ୍ଷିତ ରହୁ। କଥାରେ ଅଛି, ଯେମିତି ଅନ୍ନ ସେମିତି ମନ। ଏଥିରୁ ଆମେ ବୁଝିଯିବା, ଆମେ ଖାଉଥିବା ଖାଦ୍ୟ ସନ୍ତୁଳିତ ଏବଂ ଉପଯୁକ୍ତ ରହିଲେ ଆମ ଜୀବନ ପ୍ରଣାଳୀ ସହଜ ସୁନ୍ଦର ରହିବ। ତେବେ ସମୟର ପରିବର୍ତ୍ତନ ସଙ୍ଗେ ସଙ୍ଗେ ଆଜି ଆମ ସମସ୍ତଙ୍କର ଖାଦ୍ୟପେୟରେ ମଧ୍ୟ ଆସିଯାଇଛି ଅନେକ ପରିବର୍ତ୍ତନ। ଆଜିକାଲିର ଆଧୁନିକ ପିଢ଼ି ବର୍ଗର ପିଲାମାନଙ୍କୁ ଘର ଖାଦ୍ୟ ଅପେକ୍ଷା ବାହାରର ଫାଷ୍ଟଫୁଡ଼୍ ବେଶୀ ଆକର୍ଷିତ କରୁଛି, କିନ୍ତୁ ଏହା ଆମ ଶରୀର ଉପରେ କିଭଳି ଭାବରେ କୁପ୍ରଭାବ ପକାଉଛୁ ତାକୁ ଆମେ ଭୁଲି ଯାଉଛେ ସମସ୍ତେ। ସମସ୍ତେ ଉପଯୁକ୍ତ ସୁଷମ ତଥା ପୁଷ୍ଟିକର ଖାଦ୍ୟକୁ ନେଇ ସଚେତନ ହେଲେ ହିଁ ଆମେ ନିଜକୁ ତଥା ନିଜ ଘର ପରିବାରକୁ ସୁସ୍ଥ ରଖିପାରିବା।

ବର୍ତ୍ତମାନ ସମୟରେ ଫାଷ୍ଟଫୁଡ଼୍ ଆମ ଜୀବନଶୈଳୀର ଏକ ପ୍ରମୁଖ ଅଂଶ ପାଲଟି ଯାଇଛି। ଏହା ବିଦେଶରୁ ଆରମ୍ଭ ହୋଇ ଆସି ଆମ ଦେଶରେ ମଧ୍ୟ ପହଞ୍ଚି ଯାଇଛି ଆଉ ତା'ର ଚାହିଦା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷ କରି ଯୁବପିଢ଼ି ଏବଂ ପିଲାମାନେ ଏହି ଫାଷ୍ଟଫୁଡ଼୍ର ସ୍ୱାଦର ମଜା ଅଧିକ ନେଉଛନ୍ତି। ଶୀଘ୍ର ପ୍ରସ୍ତୁତ ଗରମାଗରମ ଚଟପଟା ଖାଦ୍ୟର ଅନ୍ୟ ନାମ ଫାଷ୍ଟଫୁଡ଼୍। ବଡ଼ ବଡ଼ ରେଷ୍ଟୁରାଣ୍ଟଠାରୁ ଆରମ୍ଭ କରି ରାସ୍ତାକଡ଼ର ଠେଲାରେ ମଧ୍ୟ ଏହି ବେପାର ବେଶ୍ ଜମିବାରେ ଏବେ ଲାଗିଛି। ନିରାମିଷଠାରୁ ଆରମ୍ଭ କରି ଆମିଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଫାଷ୍ଟଫୁଡ଼୍ ଖାଦ୍ୟପ୍ରେମୀମାନଙ୍କୁ ଆକୃଷ୍ଟ କରୁଛି। କମ୍ ସମୟ, ସହଜ ଓ ସୁବିଧାରେ ଉପଲବ୍ଧ ହେଉଥିବାରୁ ଦିନକୁ ଦିନ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ବର୍ଗର, ପିଜ୍ଜା, ଚାଓମିନ୍, ସ୍ୟାଣ୍ଡୱିଚ୍, ଫ୍ରେଞ୍ଚ ଫ୍ରାଇଜ୍, ମୋମୋଜ୍ ଆଦି ଆହୁରି କେତେ କ'ଣ। 2010 ମସିହାଠାରୁ ଆଜି ପର୍ଯ୍ୟନ୍ତ ଭାରତୀୟ ଫାଷ୍ଟଫୁଡ଼୍ର ଉଦ୍ୟୋଗ ବାର୍ଷିକ 40%ରୁ ଅଧିକ ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ଅନୁମାନ କରିହେବ ଯେ କେତେ ପରିମାଣର ଫାଷ୍ଟଫୁଡ଼୍ ପସନ୍ଦ ଲୋକଙ୍କର। ଏହି ଫାଷ୍ଟଫୁଡ଼୍ ପାଟିକୁ ସୁଆଦିଆ କିନ୍ତୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏଥିରେ କମ୍ ପୋଷକ ତତ୍ତ୍ୱ ଥାଏ ଏବଂ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇଥାଏ। ଅତ୍ୟଧିକ ତେଲ, ମସଲା, ଲୁଣ, ଚର୍ବି ତଥା ଅନୁପଯୁକ୍ତ ପୋଷଣର ମାତ୍ରା ଏଥିରେ ଅଧିକ ଥାଏ, ଫଳରେ ଏହା ଦିନସାରା ଶକ୍ତି ଏବଂ ପୋଷଣର ହ୍ରାସ ପାଇଥାଏ। ସେହିପରି ଅଧିକ ଫାଷ୍ଟଫୁଡ଼୍ ଖାଇବା ଦ୍ୱାରା ଓଜନ ବଢ଼ିବା ସହିତ ଉଚ୍ଚ ରକ୍ତଚାପ, ହୃଦରୋଗ, ମେଦବହୁଳତା ବା ଓବେସିଟି ଆଦି ବୃଦ୍ଧି ପାଇଥାଏ। ଏହି ଫାଷ୍ଟଫୁଡ଼୍ ବ୍ୟବସାୟ

ସନ୍ତୁଳିତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଉତ୍ତମ। ବ୍ୟାଲେନ୍ସଡ୍ ଡାଏଟ୍ର ବିଭିନ୍ନ ପୋଷକ ତତ୍ତ୍ୱ ରହିଛି। ସନ୍ତୁଳିତ ଖାଦ୍ୟ ଶରୀରର ଆବଶ୍ୟକତା ଅନୁଯାୟୀ ସମସ୍ତ ପୋଷକ ତତ୍ତ୍ୱରେ ଭରପୁର ଥିବାରୁ ଉତ୍ତମ ସ୍ୱାସ୍ଥ୍ୟ ରୋଗ ପ୍ରତିରୋଧକ କ୍ଷମତା ତଥା ଶକ୍ତି ବୃଦ୍ଧି ପାଇଁ ସହାୟକ ହୋଇଥାଏ। ବ୍ୟାଲେନ୍ସ ଡାଏଟ୍ କହିଲେ ଆମେ ସେଥିରେ କାର୍ବୋହାଇଡ୍ରେଟ୍, ଯାହାକି ଶକ୍ତିର ମୁଖ୍ୟ ସ୍ରୋତ କହିପାରିବା, ଯେପରିକି ଦଲିଆ, ଗୋଟା ଶସ୍ୟ, ଓଟ୍ସ, ବ୍ରାଉନ୍ ରାଇସ୍ ଜାତୀୟ ଖାଦ୍ୟ ଖାଇପାରିବା। ପ୍ରୋଟିନ୍ଯୁକ୍ତ ଖାଦ୍ୟ, ଯାହାକି ମାଂସପେଶୀ ବୃଦ୍ଧିରେ ସହାୟକ ହୋଇଥାଏ, ଯେପରିକି ଡାଲି, ଅଣ୍ଡା, ମାଛ ଜାତୀୟ ଖାଦ୍ୟ। ଭିଟାମିନ୍, ମିନେରାଲ୍ସ, ଯାହା ଆମେ ସବୁଜ ପନିପରିବାରୁ ପାଇଥାଉ। ଫାଇବରଯୁକ୍ତ ଖାଦ୍ୟ ପାଚନତନ୍ତ୍ରକୁ ମଜବୁତ କରିଥାଏ, ତାହା ଆମେ କଞ୍ଚା ପରିବାରୁ ଆଉ ଗୋଟା ଶସ୍ୟରୁ ପାଇଥାଉ। ପାଣି ଶରୀର ପାଇଁ ଅତ୍ୟନ୍ତ ଜରୁରୀ, ଯାହା ଶରୀରକୁ ହାଇଡ୍ରେଟ୍ କରି ରଖିଥାଏ। ସନ୍ତୁଳିତ ଖାଦ୍ୟ ବା ବ୍ୟାଲେନ୍ସ ଡାଏଟ୍ ଦ୍ୱାରା ଦିନସାରା ଆମେ ଶକ୍ତି ପାଇଥାଉ ଓ ମସ୍ତିଷ୍କର କାର୍ଯ୍ୟପ୍ରଣାଳୀକୁ ଏହା ସୁଗମ କରିଥାଏ। ଓଜନ ନିୟନ୍ତ୍ରଣ ରଖିବା ସହିତ ରୋଗରୁ ରକ୍ଷା ପାଇଥାଉ। ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା ଶିଶୁଙ୍କର ହାଡ଼ ମଜବୁତ ହୋଇଥାଏ ଓ ମସ୍ତିଷ୍କ ବିକାଶ ପାଇଁ ସହାୟକ ହୋଇଥାଏ, ତଥା ବୟସ୍କଙ୍କ ପାଇଁ ଏହା ଏକ ଶରୀର ପ୍ରତିରକ୍ଷା ବଢ଼ିବାରେ ସାହାଯ୍ୟ କରିଥାଏ।

ବର୍ତ୍ତମାନ ଜାଣିବା ଆସନ୍ତୁ ଇତିହାସର ଆଇନାରେ ଆଜି ଦିନର ମହତ୍ତ୍ୱ ସମ୍ପର୍କରେ। 1654 ମସିହା ଲୁଇ ଚତୁର୍ଦ୍ଦଶ ଫ୍ରାନ୍ସର ରାଜା ହେଲେ। 1692 ମସିହା କ୍ୟାରିବିଆନ୍ ଦେଶ ଜାମାଇକାର ପୋର୍ଟ ରୟାଲ୍ରେ ଭୂମିକମ୍ପରେ 3000 ଲୋକଙ୍କର ମୃତ୍ୟୁ ହୋଇଥିଲା। 1864 ମସିହା ରାଷ୍ଟ୍ରପତି ପଦବୀ ପାଇଁ ଆବ୍ରାହମ୍ ଲିଙ୍କନଙ୍କୁ ଦ୍ୱିତୀୟ ଥର ରିପବ୍ଲିକାନ୍ ପାର୍ଟି ତରଫରୁ ଆଶାୟୀ ପ୍ରାର୍ଥୀ ରୂପରେ ଚୟନ କରାଯାଇଥିଲା। 1893 ମସିହା ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ସବିନୟ ଅବଜ୍ଞାର ପ୍ରୟୋଗ କରିଥିଲେ। 1975 ମସିହା ପ୍ରଥମ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଣ୍ଡନର ଲର୍ଡ଼ସ୍ ଷ୍ଟାଡିୟମ୍ରେ ଖେଳାଯାଇଥିଲା। 1979 ମସିହା ଭାରତର ଦ୍ୱିତୀୟ ଉପଗ୍ରହ ଭାସ୍କର 1 ସୋଭିଏତ୍ ସଂଘର ବିୟର୍ସ ଲେକ୍ରୁ ଛଡ଼ାଯାଇଥିଲା। 2000 ମସିହା ଏକ ଆମେରିକୀୟ କୋର୍ଟ ଦ୍ୱାରା ମାଇକ୍ରୋସଫ୍ଟ କମ୍ପାନୀକୁ ଦୁଇ ଭାଗରେ ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦିଆଗଲା। 2008 ମସିହା ଉତ୍ତରପ୍ରଦେଶ ସରକାର ରନ୍ଧନ ଗ୍ୟାସ୍ ଉପରେ ଲାଗୁଥିବା 4% ଭ୍ୟାଟ୍କୁ ସମ୍ପୂର୍ଣ୍ଣ ରୂପେ ସମାପ୍ତ ଘୋଷିତ କରିଥିଲେ।

ଏଥର କିଛି ସ୍ଥାନୀୟ ଖବର। କଳାହାଣ୍ଡି ଜିଲ୍ଲାର ଖ୍ୟାତିସମ୍ପନ୍ନ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପାଲୁ ପ୍ରଧାନଙ୍କର ଗତକାଲି କୋଏମ୍ବାଟୁରଠାରେ ପରଲୋକ ହୋଇଯାଇଛି। ସେ ନିରନ୍ତର ରୋଗୀ ସେବାକୁ ପ୍ରାଧାନ୍ୟ ଦେଉଥିଲେ। ଗରିବ ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ତଥା ବର୍ତ୍ତମାନ ସମୟରେ ସେ 50 ଟଙ୍କା ଫିସ୍ ନେଉଥିଲେ। ତାଙ୍କର ଅକାଳ ବିୟୋଗରେ କଳାହାଣ୍ଡିର ବିଭିନ୍ନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ରୂପେ ଖଡ଼ିଆଳ ସହରର 2 ଜଣ ମହିଳା ସମ୍ମାନିତ ହୋଇଛନ୍ତି। ନୂଆପଡ଼ାରେ ରାଜସ୍ୱ ସମୀକ୍ଷା ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକାର ଏସ୍ଆଇଆର୍ ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ଗତକାଲି ଧର୍ମଗଡ଼ଠାରେ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଥିଲା। ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରଛାତ୍ରୀମାନେ ଲିଖିତ ଭାବରେ କୁଳପତିଙ୍କୁ ଅନୁରୋଧ କରିଛନ୍ତି।

ପାଣିପାଗର ସୂଚନା ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ ଆଗାମୀ 6-8 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଂଶକୁ ଛୁଇଁପାରେ। ଏ ନେଇ ପାଣିପାଗର ସ୍ଥିତି ଅନୁକୂଳ ଥିବାର ଅନୁମାନ କରିଛି ପାଣିପାଗ ବିଭାଗ। ଗତକାଲି ଭବାନୀପାଟଣାଠାରେ ସର୍ବୋଚ୍ଚ 39 ଡିଗ୍ରୀ ସେଲସିୟସ୍ ଏବଂ ସର୍ବୋଚ୍ଚ ଏବଂ ସର୍ବନିମ୍ନ 30 ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି।

ସମୟ ସୁଆରି ଭାସି ଭାସି ଆସି ଆମେ କାର୍ଯ୍ୟକ୍ରମର ଶେଷ ପାହାଚରେ। ଆଗାମୀକାଲି ଠିକ୍ ଏହି ସମୟରେ ଖୋଲା ଝରକାର ଆଉ ଏକ ନୂତନ ସଂସ୍କରଣ ସହିତ ଆମେ ପୁଣି ଥରେ ଆସିବୁ। ଆଜି ଦିନଟି ଆପଣମାନଙ୍କ ପାଇଁ ଶୁଭଙ୍କର ହେଉ, ମଙ୍ଗଳମୟ ହେଉ, ଏହି କାମନା ସହିତ କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଉପସ୍ଥାପନାରେ ଥିଲି ମୁଁ ଗୀତାଞ୍ଜଳି ସାହୁ। ନମସ୍କାର।

ଖୋଲାଝରକା କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଦ୍ୱିତୀୟ ଅଧିବେଶନରେ ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଜ୍ୟୋତ୍ସ୍ନାରାଣୀ ମୁଦୁଲି, ମାନସ କୁମାର ଦତ୍ତ, ପ୍ରମୋଦ କୁମାର ବେହେରା ଏବଂ ସ୍ମିତା ତ୍ରିପାଠୀ।

ଚାଷର କଥା ଦିନ ଗୋଟେ ବାଜି 10 ମିନିଟ୍ରେ, ଦିନ ଗୋଟେ ବାଜି 20 ମିନିଟ୍ରେ ଶୁଣିବେ ଓଡ଼ିଆ ଆଲବମ୍ରୁ କିଛି ଗୀତ। ହିନ୍ଦୀ କଥାଚିତ୍ରର ଗୀତ ରହିଛି ଦିନ 2:45। ଏ ଥିଲା ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଠି ଶେଷ କରୁଛୁ ଆମର ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ନେଇ ଆସିବୁ ଦିନ 12:30। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12:30। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ ଏବଂ FM ମାଧ୍ୟମରେ 100.3 ମେଗାହର୍ଟ୍ଜ୍ ଯୋଗେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦୁଲି, ଗୀତ ରଚନା ଶିରିଶ ଚନ୍ଦ୍ର ପୂଜାରୀ।

0: AIR at 90.
1: ଏଥର ଦ୍ୱୈତକଣ୍ଠରେ ଗାଇଛନ୍ତି ଜ୍ୟୋତ୍ସ୍ନାରାଣୀ ମୁଦୁଲି ଓ ମାନସ କୁମାର ଦତ୍ତ। ଗୀତ ରଚନା କରିଛନ୍ତି ଶିରିଶ ଚନ୍ଦ୍ର ପୂଜାରୀ।

0: ହିନ୍ଦୀରେ ଓ ଇଂରାଜୀରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀ ପାଟଣା ଏଥର ପ୍ରଚାର କରୁଛୁ ଚାଷର କଥା କାର୍ଯ୍ୟକ୍ରମ।
1: ପାଏନ୍ ରଚେ କଧେ ମାରିଲା ବେଲେ ଆମର୍ ଚଷା ଭାଇମାନଙ୍କର ଚାଷବାସ ଆରମ୍ଭ ହେଇଯାଏସି। ସେଟା ହେଲା ଜମିକେ ଚାଷର ଲାଗି ସାଜବାର କାମ। ଧାନ ଚାଷ ତ ଆମର ଅଞ୍ଚଳର ମୂଲ ଚାଷ, ହେଥିର୍ଲାଗି ଆଗ ଇ ଚାଷର ଲାଗି କେନ୍ତା କରି ଆମେ ଜମି ତିଆରି କର୍ମା ଜାଣି ରଖ୍ମା। ଲୁହା ଲଙ୍ଗଲ କି ଟ୍ରାକ୍ଟର ନେ ହଉ କି ପାୱାର ଟିଲର ନେ ଫୁନି ହଉ, ପ୍ରଥମେ ଆମେ ଜମିର ମାଟକେ ଭଲ୍ କରି ଗଡ଼ିଆ କରି ଚଷି ଦେଇ କରି ସମାନ କରିଦେମା। ହେଲେ ମନେ ରଖ୍ମା ଯେ ଶେଷ ଥର ଚଷ୍ଲା ବେଲ୍କେ ଏକର ପିଛା 10 ଗାଡ଼ି ଗୋବର ଖତ ଦେମା। ବୁନ୍ବାର ଲାଗି 25-30 କେଜି ବିହନ ଏକରେକ ଜମିର ଲାଗି ନେମା। ବିହନ ବୁନ୍ବାର ଆଗନୁ ବିଶୋଧନ କରବାରଟା କେବେ ବି ନେଇ ଭୁଲ୍ମା। ଗୋଟେ କେଜି ବିହନକେ 3 ଗ୍ରାମ ଥିରାମ କି କ୍ୟାପ୍ଟେନ ସନେ ବିଶୋଧନ କରି କରି ଏକା ଲଗାମା। ଧାନ ବିହନ ନେଲା ବେଲ୍କେ ଆମେ ଆମର ଜମିର କିସମ ହିସାବରେ ନେମା। ଯେନ୍ତା ଢିପ୍ ଜମିର ଲାଗି ଖଣ୍ଡଗିରି, ପାରିଜାତ, କଳିଙ୍ଗ 3, ଜେମା, ଆର୍ ମଧ୍ୟମ କିସମ ଜମି ହେଇଥିଲେ ଲଲାଟ, ଖାରବେଳ, କୋଣାର୍କ, ଭୋଇ ଆରୁ ସୁରେନ୍ଦ୍ର ଆଦି କିସମ ନିପାର୍ମା। ଖାଲ ଜମିମାନଙ୍କର ଲାଗି 145 ଦିନିଆ କିସମ ନେମା, ଯେନ୍ଟା ମନେ ହେଲେ ପ୍ରତୀକ୍ଷା, ସ୍ୱର୍ଣ୍ଣ, ପୂଜା। ଧାନ ବୁନ୍ମା ବେଲେ ଧାଡ଼ି ବୁନା ଯନ୍ତର କିନେ ହେଲେ ନଙ୍ଗଲ ଧାରେନେ ବୁନ୍ଲେ ଛଟା ବୁନା ଠାନୁ ଅଧିକ ଅମଲ ହେସି। ସଲ କିସମର ଧାନ କରୁଛୁ ବେଲେ ଧାଡ଼ି ଧାଡ଼ି ଭିତରେ ନେ ଗୋଟେ ଭିତା ଲେଖା ଜାଗା ଛଡ଼ା ହେଇଥିବାର କଥା। ଏଥିର୍ଲାଗି ସାର ଦେବାର ମାପ ହଉଛେ ଯବକ୍ଷା ଜାନ୍ ସାର 24 କେଜି, ଫସ୍ଫରସ

0: ବାର କେଜି ଆରୁ ପଟାସ୍ ବାର କେଜି। ଆମେ ଯଦି ଧାଡ଼ିନେ ବୁନୁଛୁ ସବୁ ଫସ୍ଫରସ୍ ଆର୍ ପଟାସ୍ ସାର୍ ସନେ ଛଅ କେଜି ଜବଖ୍ୟା ଜାନ୍ ସାର୍କେ ବୁନ୍ବାର ଆଗ୍ନୁ ଧାଡ଼ିନେ ଦେଇଦେମା। ଖର୍ଡ଼ି ବୁନା ହେବାର ଉତାରୁ ପ୍ରଥମ ବର୍ଷା ମାରିଲା ଦିନର ଦୁଇ ଦିନ ଛାଡ଼ିକରି ଘାସ ମରା ଉଷୁ ଯେନ୍ଟା ମାନେ ହେଲେ ବୁଟାକ୍ଲୋର ଏକର ପିଛା 800 ମିଲିଲିଟର କି ନା ହେଲେ ପେଣ୍ଡିମେଥାଲିନ 1330 ମିଲିଲିଟର କେ 200 ଲିଟର ପାଞ୍ଚଶହନେ ଗୁଲି କରି ସ୍ପ୍ରେ କର୍ମା। ଲଗାତାର ବର୍ଷା ହେଇକରି ଇ ଉଷୁ ଝିଟ୍ବାର୍ ଲାଗି ଯଦି ଅସୁବିଧା ହଉଛେ ବେଲେ ଏକର ପିଛା 20 କେଜି ବାଲ୍ସନେନେ ଇଟା ମାନ୍କେ ସାନି କରି ଜମିନେ ଦେଇପାର୍ମା। ବତ୍ରି ବୁନାର୍ ଲାଗି ଓଷୋ ଝିଟ୍ବାର୍ ସମିଆ ହେଲା ଧାନ ବୁନ୍ବାର୍ ଆର୍ କରଦିନ। ଖାଲ୍ ଜମି ମାନ୍କେ ଛଟା ବୁନା କରୁଛୁ ବେଲେ ସାର୍ ଦେମା 32 କେଜି ଯବକ୍ଷା ଜାନ୍ ସାର୍, 16 କେଜି ଫସ୍ଫରସ୍, 16 କେଜି ପଟାସ୍। ମଧ୍ୟମ କିସ୍ମର ଜମିନେ ଯଦି ଆମେ ଅଧିକ ଅମଲକ୍ଷମ ଧାନ କରୁଛୁ ତାର୍ ଲାଗି ସାର୍ ନେମା 32 କେଜି ଯବକ୍ଷାର ଜାନ୍ ସାର୍, 16 କେଜି ଫସ୍ଫରସ୍, 16 କେଜି ପଟାସ୍। ଏଇଟା ତ ଗଲା ବିହନ ବିଷୟନେ। ଏବେ ଆମେ ଜାନ୍ମା ତଲି ପକାବାର୍ ଲାଗି କାଣା କାଣା କଲେ ଆମେ ଅଧିକ ଅମଲ ପାଇପାର୍ମା। ଏଇ ଧାନ ଚାଷର ଲାଗି ଶୁଖ୍ଲା ତଲିପଟି କରୁଛୁ ବେଲେ ପ୍ରଥମେ ଜମିର ଘାସ ଘୁସା ମାନକେ ସଫା କରି ଦେଇକରି ମାଟକେ ଗୁଣ କରିଦେମା। ପଛକେ 3 ଫୁଟ ଉଷାର, 6 ଆଙ୍ଗୁଲ ଉଚ୍ଚା ଆରୁ ସୁବିଧା ହିସାବନେ ଲମାର ପଟାଲି ବନାମା। ଦୁଇଟା ପଟାଲି ଭିତରେ ନେ ଫୁଟେକ ଲେଖା ନାଲି ଛାଡ଼ମା। 10 ଡିସମିଲ ତଲିପଟିର ଲାଗି 40 ଛେଡ଼ନା ଗୋବର ଖତ, 12 କେଜି ସିଙ୍ଗଲ ସୁପର ଫସ୍ଫେଟ ଆରୁ 2 କେଜି ମ୍ୟୁରେଟ୍ ଅଫ୍ ପଟାସ୍କେ ମାଟ ନେ ଭିରେଇ ଦେମା। ତେନ୍କେ 10 ଡିସମିଲ ଲାଗି 25 କେଜି ବିହନ ବୁନି ଦେଇକରି ଢାବି ଦେମା। କାଦ ତଲି ପକାବାର୍କେ ଚାହୁଁଛୁ ବେଲେ ଜମିକେ ଭଲ କରି କାଦ କରିଦେମା। ତେନ୍କେ ଶୁଖ୍ଲା ତଲି ପଟିନେ ଏବେ କହିଲା ହିସାବନେ ସାର୍ ଖତ ମାନ ଦେମା। ଧାନ ଫାଟିଲା ଗଜାକେ ଏକା ବିହନ ହିସାବନେ ତଲି ପକାମା। ଆମେ ସବେ ଜାଣିଛୁ ଆଜିକାଲି ରାସାୟନିକ ସାର ଠାନୁ ଆର୍ ଭଲ ହଉଛେ ସବୁ ସାର। ଇତାକେ ଆମେ ଜମିନେ ବ୍ୟବହାର କଲେ ଖତ ମିଲବାର ସନେ ମାଟ ଆରୁ ଫସଲ ବି ବିଶାନ ହେବାରନୁ ବଞ୍ଚିଯିବା। ଏ ସାରକେ ଆମେ ଜମିନେ ଏକା ବନେଇ ପାର୍ମା। ଏଥିଲାଗି ଆମେ ପହିଲାନୁ ଏକା ଧାନ ବୁନ୍ଲା ବେଲ୍କେ ଛଟା ବୁନାନେ ଏକର ପିଛା 10 କେଜି ହିସାବନେ ଧନିଚା ମଞ୍ଜିକେ ଭିରେଇ କରି ବୁନି ଦେଇଥିମା। ଆଜିକାଲି ଜୈବିକ ସାର ବିଷୟରେ ବି ଖୁବ୍ ଶୁଣବାକେ ମିଳୁଛେ। ସତେ ଏକା ଏ ସାରକେ ବ୍ୟବହାର କଲେ ବି ରାସାୟନିକ ସାର ଖୁବ୍ କମ୍ ବ୍ୟବହାର କରବାକେ ପଡ଼୍ବା। ଏ ଜୈବିକ ସାର ମାନକେ 500 ଗ୍ରାମ କେ 1 ଲିଟର ପାଞ୍ଚଶହନେ ଗୁଲି କରି ବନାମା। ଆମେ ଆଜି ଯେନ୍ ସବୁ କଥା ମାନେ ଜାଣିଲୁ ତାକେ ଠିକ୍ ହିସାବନେ ସୁରକ୍ଷିକରି ଆମର ଚାଷୀ ଭାଇମାନେ ଯଦି ଧାନ ଚାଷ କଲା ବେଲ୍କେ କାମେ ଲଗାବେ ଆଗଲି ଯେତ୍କି ଧାନ ପୋଉଥିଲେ ଏବେ ତାର୍ ଠାନୁ ଅଧିକ ଅମଲ ପାଇପାରବେ।
1: ପ୍ରଚାର କଲୁ ଚାଷର କଥା କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ପ୍ରଚାରକଲୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ତାପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

ఆకాశవాణి. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ. ମୁଖ୍ୟ ସମ୍ବାଦ, ଭାରତ ଓ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ଅନ୍ତର୍ଜାତୀୟ ବଜାରରେ ଏଲ୍ପିଜି ମୂଲ୍ୟ ବୃଦ୍ଧି ସତ୍ତ୍ୱେ ବିଶ୍ୱରେ ସର୍ବାପେକ୍ଷା କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଉଛନ୍ତି ଭାରତ ସରକାର. IDFC ଫାଷ୍ଟ ବ୍ୟାଙ୍କ ଏବଂ AU ଫାଇନାନ୍ସ ଜାଲିଆତି ମାମଲାରେ ଦେଶର 6 ସ୍ଥାନରେ CBI ଚଢ଼ାଉ. ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁଠାରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ. ଏବଂ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଯୁଗ୍ମ କମିଶନ ବୈଠକ 4 ବ୍ୟବଧାନ ପରେ ଅନୁଷ୍ଠିତ ହେଉଛି ଏବଂ ଏହି ସମୟ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି. ନୂଆଦିଲ୍ଲୀରେ ଭାରତ ଇଣ୍ଡୋନେସିଆ ଯୁଗ୍ମ କମିଶନ ବୈଠକରେ ସହ ଅଧ୍ୟକ୍ଷତା କରିବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରାରମ୍ଭିକ ଅଭିଭାଷଣ ରଖି ଏହା କହିଛନ୍ତି. ସେ କହିଛନ୍ତି, ଉଭୟ ଦେଶ ଗତବର୍ଷ ଦ୍ୱିପାକ୍ଷିକ ସମ୍ପର୍କ ସ୍ଥାପନର 75 ପୂର୍ତ୍ତି ପାଳନ କରିଛନ୍ତି. ରାଜନୈତିକ, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ସ୍ୱାସ୍ଥ୍ୟ, ଫାର୍ମାସ୍ୟୁଟିକାଲ୍ସ, ଖାଦ୍ୟ ସୁରକ୍ଷା ଏବଂ ପର୍ଯ୍ୟଟନ, ଶିକ୍ଷା ତଥା ସାଂସ୍କୃତିକ ସହଯୋଗ ସହିତ ସମସ୍ତ ଦ୍ୱିପାକ୍ଷିକ ସହଯୋଗର ବିସ୍ତୃତ ଦିଗ ଉପରେ ବ୍ୟାପକ ଆଲୋଚନା ପାଇଁ ଉଭୟ ଦେଶ ଆଶାବାଦୀ ଅଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି. ସରକାର କହିଛନ୍ତି, ଅନ୍ତର୍ଜାତୀୟ ବଜାରରେ ଏଲ୍ପିଜି ମୂଲ୍ୟରେ ବ୍ୟାପକ ବୃଦ୍ଧି ସତ୍ତ୍ୱେ ଭାରତୀୟ ପରିବାରଗୁଡ଼ିକୁ ବିଶ୍ୱର ସବୁଠାରୁ କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯାଉଛି. ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଭାରତୀୟ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ଯେକୌଣସି ପଡ଼ୋଶୀ ଦେଶ ଅପେକ୍ଷା ଶସ୍ତା ଏବଂ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡ଼ା ଭଳି ବିକଶିତ ଅର୍ଥବ୍ୟବସ୍ଥା ତୁଳନାରେ ଏହାର ମୂଲ୍ୟ ବହୁତ କମ୍ ରହିଛି. ମନ୍ତ୍ରଣାଳୟ କହିଛି, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଜଣେ ହିତାଧିକାରୀ ବାର୍ଷିକ ପ୍ରଥମ 4 ରିଫିଲ୍ ଉପରେ 300 ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ପାଇବା ପରେ ଏକ 14.2 kg ଏଲ୍ପିଜି ସିଲିଣ୍ଡର ପାଇଁ 642 ଦେଇଥାନ୍ତି, ଯେଉଁଠି ଦିଲ୍ଲୀରେ ଜଣେ ସାଧାରଣ ଗ୍ରାହକ

0: ପାଇଁ ଖୁଚୁରା ମୂଲ୍ୟ 942 ଟଙ୍କା ରହିଛି। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି, ଚଳିତ ବର୍ଷ ଫେବୃଆରୀ ଏବଂ ଜୁନ୍ ମାସ ମଧ୍ୟରେ ଉପସାଗରୀୟ ଅଞ୍ଚଳରେ ହର୍ମୁଜ୍ ଅବରୋଧ ପରେ ଏଲ୍ପିଜି ଯୋଗାଣ ବାଧାପ୍ରାପ୍ତ ହେବା ପରେ ସାଉଦି ସିପିର ଏଲ୍ପିଜି ଆଧାର ମୂଲ୍ୟ 46% ବୃଦ୍ଧି ପାଇଛି। ଏକ 14.2 କିଲୋଗ୍ରାମ ସିଲିଣ୍ଡରର ଯୋଗାଣ ଖର୍ଚ୍ଚ 1600 ଟଙ୍କାରୁ ଅଧିକ ହୋଇଛି। ବିଶ୍ୱ ଶକ୍ତି ବଜାରର ଅସ୍ଥିରତା ପ୍ରଭାବରୁ ଖାଉଟିମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସରକାର ଏହି ବର୍ଦ୍ଧିତ ମୂଲ୍ୟର ଏକ ବଡ଼ ଅଂଶ ନିଜେ ବହନ କରିଛନ୍ତି ବୋଲି ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଗତକାଲି IDFC ଫାଷ୍ଟ ବ୍ୟାଙ୍କ ଏବଂ AU ଫାଇନାନ୍ସ ଜାଲିଆତି ମାମଲାରେ ଚଣ୍ଡିଗଡ଼, ପଞ୍ଚକୁଲା ଏବଂ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳର 6 ସ୍ଥାନରେ ଚଢ଼ଉ କରିଛି। ଏହି ଜାଲିଆତି ମାମଲା ହରିୟାଣା ସରକାରଙ୍କ 8 ବିଭାଗ ଏବଂ ଚଣ୍ଡିଗଡ଼ ପୌର ନିଗମ ଓ କ୍ରେଷ୍ଟ ଚଣ୍ଡିଗଡ଼ର 2 ବିଭାଗରେ 661 କୋଟି ଟଙ୍କାର ଅନିୟମିତତା, ଜାଲିଆତି ଏବଂ ସରକାରୀ ପାଣ୍ଠି ହଡ଼ପ ସହ ଜଡ଼ିତ। ଏକ ବିବୃତ୍ତିରେ ସିବିଆଇ କହିଛି, ଅପରାଧିକ କାର୍ଯ୍ୟକଳାପରୁ ମିଳିଥିବା ଆୟ ଏବଂ ହୋଇଥିବା ଅନିୟମିତତା ସମ୍ପର୍କରେ ହରିୟାଣା କ୍ୟାଡରର ବରିଷ୍ଠ ସରକାରୀ ଅଧିକାରୀ ଏବଂ ଏକ ବେସରକାରୀ ପରାମର୍ଶଦାତା ସଂସ୍ଥା ଓ ଏହାର ନିର୍ଦ୍ଦେଶକଙ୍କ ଆବାସିକ ପରିସରରେ ଏହି ଚଢ଼ାଉ କରାଯାଇଛି। ତଦନ୍ତ ସମୟରେ ମିଳିଥିବା ପ୍ରମାଣରୁ ଜଣାପଡ଼ିଛି, ସରକାରୀ ଅଧିକାରୀମାନେ ବ୍ୟାଙ୍କ କର୍ମଚାରୀଙ୍କ ସହ ମିଶି ଆକାଉଣ୍ଟ ଖୋଲିବା, ପାଣ୍ଠି ସ୍ଥାନାନ୍ତର କରିବା ଏବଂ ପରବର୍ତ୍ତୀ ସମୟରେ ଏହାର ଅନ୍ୟତ୍ର ବ୍ୟବହାର କରିବାରେ ସହଯୋଗ କରିଥିଲେ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ସକାଳେ ନୂଆଦିଲ୍ଲୀରେ ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ ଅଭିଯାନର 77ତମ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ କହିଛନ୍ତି, ସାଇକେଲ ଚାଳନା ଦ୍ୱାରା ପୃଥିବୀ ସ୍ୱଚ୍ଛ ରହେ ଏବଂ ଏହା ଟ୍ରାଫିକ୍ ଜାମ୍ ସମାଧାନ ପ୍ରଦାନ କରିଥାଏ। ସାଇକେଲ ଚଳାଇବାର ଅନେକ ସ୍ୱାସ୍ଥ୍ୟଗତ ଉପକାରିତା ସମ୍ପର୍କରେ ଉଲ୍ଲେଖ କରି ଡକ୍ଟର ମାଣ୍ଡବ୍ୟ ନାଗରିକମାନଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଏବଂ ଫିଟ୍ ଇଣ୍ଡିଆର ସମ୍ପର୍କକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି।
1: साइकिलिंग करने से आपकी हेल्थ अच्छी रहती है। साइकिलिंग से फ्यूल का बचत होता है। वर्तमान में ट्रैफिक की बहुत बड़ी समस्या है, उसका भी समाधान है, तो क्यों न हम साइकिलिंग करें। देश के नागरिकों में अपने हेल्थ के प्रति अवेयरनेस बढ़ी है। मोदी जी ने आधा घंटा रोज फिटनेस देने के लिए कहा है, तो ये फिटनेस का डोज आधा घंटा के लिए हम हमेशा साइकिलिंग करेंगे तो मैं मानता हूँ कि हमारी कई समस्या का समाधान होगा।
0: ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲରେ ଅଂଶଗ୍ରହଣ କରିଥିବା ଅଭିନେତା ବିକ୍ରାନ୍ତ ମେସି ଏହି ଅଭିଯାନକୁ ଅଭୂତପୂର୍ବ ବୋଲି ବର୍ଣ୍ଣନା କରିବା ସହ ଏବେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ବୋଲି କହିଛନ୍ତି। ଦେଶର ନାଗରିକମାନେ ସୁସ୍ଥ ରହିଲେ ଦେଶ ବିକଶିତ ହୋଇପାରିବ ବୋଲି ଶ୍ରୀ ମେସି କହିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଏକ ସୁସ୍ଥ ଭବିଷ୍ୟତ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ନାଗରିକମାନଙ୍କୁ ସୁସ୍ଥ ଖାଦ୍ୟପେୟ ଅଭ୍ୟାସ ଆପଣାଇବା ଏବଂ ଏକ ସୁସ୍ଥ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରନ୍ଧନ ତେଲ ବ୍ୟବହାର 10% ହ୍ରାସ କରିବା ସଂକ୍ରାନ୍ତ ପରାମର୍ଶକୁ ସ୍ମରଣ କରାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ତଥା ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ସନ୍ତୁଳିତ ଆହାର ଗ୍ରହଣ କରିବାର ବାର୍ତ୍ତାକୁ ଶ୍ରୀ ନଡ୍ଡା ଦୋହରାଇଛନ୍ତି। ପ୍ରତିବର୍ଷ ଜୁନ୍ 7 ତାରିଖରେ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଜାତୀୟ କର୍ତ୍ତୃପକ୍ଷ, ନାଗରିକ ସମାଜ, ଶିକ୍ଷାବିତ୍ ଏବଂ ବିଶ୍ୱର ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ସହ ମିଶି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିଥାନ୍ତି। ଏହି ଦିବସ ଖାଦ୍ୟ ସୁରକ୍ଷାକୁ ଏକ ଅଂଶୀଦାର ଅଧିକାର ଏବଂ ଦାୟିତ୍ୱବୋଧତା ଭାବେ ଆଲୋକପାତ କରେ ଏବଂ ସାମୁହିକ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଶକ୍ତିଶାଳୀ ସୁଯୋଗ ପ୍ରଦାନ କରେ। ଚଳିତ ବର୍ଷର ବିଷୟବସ୍ତୁ ରହିଛି, ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସର୍ବତ୍ର ସୁରକ୍ଷିତ ଖାଦ୍ୟ, ଯାହା ଚାଷ ଜମିରୁ ଥାଳି ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାର ଗୁରୁତ୍ୱକୁ ଦର୍ଶାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026ର ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ କହିଛି, ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ସମୟସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପରାମର୍ଶ ଦେଇଛି। ନ୍ୟୁ ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼ ରହିଛି। ଭାରତ ଗତକାଲିର ସ୍କୋର 3 ୱିକେଟ୍ରେ 368 ରନ୍ରୁ ଖେଳିବା ଆରମ୍ଭ କରି 8 ୱିକେଟ୍ ବିନିମୟରେ 564 ରନ୍ ସଂଗ୍ରହ କରିବା ସହ ପ୍ରଥମ ଇନିଂସ ପାଳି ସମାପ୍ତି ଘୋଷଣା କରିଛି। ଅଧିନାୟକ ଶୁଭମନ ଗିଲ 126 ରନ୍ କରି ଆଉଟ୍ ହୋଇଥିବା ବେଳେ ରିଷଭ ପନ୍ଥ 81 ରନ୍ ସଂଗ୍ରହ କରିଥିଲେ। ଆଫଗାନିସ୍ତାନର ଦ୍ରୁତ ବୋଲର ମହମ୍ମଦ ସଲିମ 6 ୱିକେଟ୍ ଅକ୍ତିଆର କରିଛନ୍ତି। ଫ୍ରେଞ୍ଚ ଓପନ୍ ଟେନିସ୍ର ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଆଜି ଜର୍ମାନୀର ଆଲେକ୍ଜାଣ୍ଡ

0: ଜେଭ୍ରେଭ୍ ଇଟାଲୀର ଫ୍ଲାଭିଓ କୋବୁଲିଙ୍କୁ ଭେଟିବେ। ବିଶ୍ୱର ତିନି ନମ୍ବର ଖେଳାଳି ଜେଭ୍ରେଭ୍ ତାଙ୍କ କ୍ୟାରିୟରର ଚତୁର୍ଥ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଖେଳିବେ। ସେ ଚଉଦ ନମ୍ବର ମାନ୍ୟତାପ୍ରାପ୍ତ କୋବୁଲିଙ୍କୁ ଭେଟିବେ, ଯିଏକି ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଖେଳୁଛନ୍ତି। ଉଭୟ ଖେଳାଳି ସେମାନଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି। ଗତକାଲି ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ରୁଷ୍ର ଅଷ୍ଟମ ମାନ୍ୟତାପ୍ରାପ୍ତ ମିରା ଆନ୍ଦ୍ରିଭା ପୋଲାଣ୍ଡର ମାୟା ଚ୍ୱାଲିନସ୍କାଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରି ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି। ଉଣେଇଶ ବର୍ଷିଆ ଆନ୍ଦ୍ରିଭା ଚ୍ୱାଲିନସ୍କାଙ୍କୁ 6-3, 6-3 ପରାସ୍ତ କରି ଏକ ଚିତ୍ତାକର୍ଷକ ପ୍ରଦର୍ଶନ ସହ ସ୍ମରଣୀୟ ବିଜୟ ହାସଲ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ IMD ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ସହିତ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ବର୍ଷା ହେବାର ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଉତ୍ତର ଏବଂ କେନ୍ଦ୍ରୀୟ ଭାରତର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। IMDର ଆକଳନ ଅନୁସାରେ ଆଗାମୀ 2-3 ମଧ୍ୟରେ କେନ୍ଦ୍ରୀୟ ଆରବ ସାଗର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର କେତେକ ଅଞ୍ଚଳ, ତାମିଲନାଡୁର ଅବଶିଷ୍ଟ ଅଞ୍ଚଳ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଉତ୍ତର ବଙ୍ଗୋପସାଗର ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ଅନୁକୂଳ ପରିସ୍ଥିତି ରହିଛି। ଆସନ୍ତାକାଲି ଉପକୂଳ କର୍ଣ୍ଣାଟକ, କେରଳ, ମାହେ, ଉପହିମାଳୟ, ପଶ୍ଚିମବଙ୍ଗ ଏବଂ ସିକିମ୍ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏତଦ୍ବ୍ୟତୀତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, କୋଙ୍କଣ, ଗୋଆ, ଲାକ୍ଷାଦ୍ୱୀପ, ତାମିଲନାଡୁ, ପୁଡୁଚେରୀ, କରାଇକଲ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମଧ୍ୟ ଆସନ୍ତାକାଲି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି। ଇତିମଧ୍ୟରେ ପାଣିପାଗ ବିଭାଗ ଆଗାମୀ 4 ପାଇଁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ପଶ୍ଚିମ ରାଜସ୍ଥାନ ଏବଂ ଉପକୂଳ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ କରିଛି। ଭାରତ ଓ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଅନ୍ତର୍ଜାତୀୟ ବଜାରରେ LPG ମୂଲ୍ୟ ବୃଦ୍ଧି ସତ୍ତ୍ୱେ ବିଶ୍ୱରେ ସର୍ବାପେକ୍ଷା କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଉଛନ୍ତି ଭାରତ ସରକାର। IDFC ଫାଷ୍ଟ ବ୍ୟାଙ୍କ ଏବଂ AU ଫାଇନାନ୍ସ ଜାଲିଆତି ମାମଲାରେ ଦେଶର 6 ସ୍ଥାନରେ CBIର ଚଢ଼ଉ। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁଠାରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ଏବଂ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆମ୍ ସୁନୀଲ ବର୍ମା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. India-Indonesia Joint Commission meeting underway in New Delhi. Comprehensive strategic partnership and ways to further deepen bilateral cooperation under review. Home Minister Amit Shah calls for close watch on financial and property transactions along international borders. CBSE is to close Class 12 re-evaluation application window tonight. National award-winning Malayalam actor Saleem Kumar passes away in Kochi. IMD forecasts widespread rainfall across the country in next 2-3 days. And in cricket, India declare first innings at 564-8 against Afghanistan in one-off test in New Chandigarh. India-Indonesia Joint Commission meeting is underway in New Delhi. External Affairs Minister Dr. S. Jaishankar and his Indonesian counterpart Sugiono are co-chairing the meeting. In his opening remarks, Dr. Jaishankar said that the joint commission between both nations is convening after a gap of 4 years, and it is essential to acknowledge that significant advancements in bilateral relations have been made during this time. He said India-Indonesia celebrated the 75 years of establishment of bilateral ties last year.
2: Our joint commission is happening after 4 years, and I think it's important to recognize that in those 4 years we made good progress in our bilateral relations. Today I look forward to extensive discussions with you, covering the full spectrum of our bilateral cooperation, from political to defense and security, maritime, trade and investments, health and pharmaceuticals, food security, as well as tourism, education and cultural cooperation.
1: Indonesian Foreign Minister Sugiono also said this is an important meeting to allow both the countries to review the progress of cooperation since the last Joint Commission meeting held in 2022.
3: I think it is important meeting to allow us to review on the progress of our cooperation since the last JCM we held 2022.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ମଧ୍ୟରେ ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ହେବ 10-ଦିନିଆ ଆଲୋଚନା। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଏବଂ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି।

ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଦ୍ୱିତୀୟ ପର୍ଯ୍ୟାୟରେ 204 ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଖୋର୍ଦ୍ଧା ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ସହ ପ୍ରତିଟି ଶିଶୁକୁ ଏକ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ସରକାର ସଂକଳ୍ପବଦ୍ଧ। ଗ୍ରାମ ପଞ୍ଚାୟତ ସ୍ତରରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଜାତୀୟ ଶିକ୍ଷାନୀତି 2020 ଭିତ୍ତି କରି ପରିକଳ୍ପିତ ଏହି ଯୋଜନା ବିକଶିତ ଓଡ଼ିଶାର ଶିକ୍ଷା ସାଧନ ଭାବରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କର ଦକ୍ଷତା ବିକାଶ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ଦିଗରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିବ। ଆଗାମୀ ଦିନରେ 2000+ ବିଦ୍ୟାଳୟର ନିର୍ମାଣ ସହ 2028 ଏବଂ 29 ମସିହା ମଧ୍ୟରେ 2200 ପ୍ରାଥମିକ ବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16-26 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁଯାୟୀ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ମହାନଦୀ ଜଳବିବାଦର ପୁଣି ଶୁଣାଣି ହେବ ବୋଲି ଜଣାପଡ଼ିଛି। ନିରୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରରେ ସାଇକେଲରେ ରବିବାର ସଣ୍ଡେଜ୍ ଅନ୍ ସାଇକେଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଭାଗ ନେଇ କହିଛନ୍ତି, ଏକ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ସୁସ୍ୱାସ୍ଥ୍ୟର ପ୍ରମୁଖ ଭୂମିକା ରହିଛି। ଶ୍ରୀ ସୁରଜ ପରିବେଶ ରକ୍ଷା ପାଇଁ ମିଳିତ ଭାବେ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ସଚେତନତା ସୃଷ୍ଟି ଲାଗି ସାଇକେଲ ଦିବସ ପାଳିତ ହୋଇଯାଇଛି। ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ଦ୍ଦେଶିକା କାର୍ଯ୍ୟକ୍ରମରେ ଯୋଗଦେଇ ସାଇକେଲ ଯାତ୍ରା ପ୍ରଦୂଷଣ ନିୟନ୍ତ୍ରଣ କରିବା ସହ ମଣିଷ ଶରୀରକୁ ସୁସ୍ଥ ଓ ସବଳ କରିବ ବୋଲି କହିଛନ୍ତି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଜାରି ରହିଛି। ଗତକାଲି 8ମ ଦିନ ସୁଦ୍ଧା 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଚଳିତ ମାସ 28 ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ଏସ୍ଆଇଆର୍ ପାଇଁ ଭୋଟର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ମହାତ୍ମା ଗାନ୍ଧି ପାର୍କରେ ଶେଷ ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାର ତଦାରଖ ପାଇଁ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରଭଙ୍ଗା ତହସିଲ ଅଞ୍ଚଳ ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଗତକାଲି ସୁଦ୍ଧା 33%ରୁ ଅଧିକ ଫର୍ମ ବଣ୍ଟନ କରାଯାଇଛି। ସଚେତନତା ସୃଷ୍ଟି ଲାଗି ଆଜି ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଭଦ୍ରକ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 5,45,738 ଜଣ ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଜିଲ୍ଲାରେ 1,324 ଜଣ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଥିବା ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି, ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟପେୟରୁ ଉତ୍ପନ୍ନ ହେଉଥିବା ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ 4,20,000 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏ ନେଇ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକ୍ରାନ୍ତ କର୍ମଶାଳା ଓ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ନିରାପଦ ଖାଦ୍ୟ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି। ସୁରକ୍ଷିତ ଖାଦ୍ୟ ପ୍ରଚଳନ ମାଧ୍ୟମରେ ସ୍ୱାସ୍ଥ୍ୟକର ଜୀବନ ନିଶ୍ଚିତ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ନିରାପଦ ଓ ପୁଷ୍ଟିକର ଖାଦ୍ୟ ସୁସ୍ଥ ଜୀବନର ମୂଳ ଆଧାର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ କହିଛନ୍ତି। ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ପ୍ରତି ସଚେତନ ହୋଇ ସୁସ୍ଥ, ସଶକ୍ତ ଏବଂ ସମୃଦ୍ଧ ସମାଜ ଗଠନରେ ସହଯୋଗ କରିବା ଲାଗି ଡକ୍ଟର ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ

ସୂର୍ଯ୍ୟବଂଶୀ ସୁରଜ ସମସ୍ତଙ୍କୁ ସଚେତନ କରାଇବା ସହ ଖାଦ୍ୟର ଅପଚୟ ରୋକିବା ଏବଂ ଶୁଦ୍ଧ ପୁଷ୍ଟିକର ଓ ନିରାପଦ ଆହାର ଗ୍ରହଣ କରିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026ର ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି, ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ କହିଛି ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ସମୟସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପରାମର୍ଶ ଦେଇଛି। କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ କର୍କଟ ବିଜୟୀ ଦିବସ ପାଳନ କରାଯାଉଛି। 1988 ପ୍ରତିବର୍ଷ ଜୁନ୍ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳିତ ହୋଇଆସୁଛି। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଏବଂ ଚିକିତ୍ସା କରାଗଲେ କର୍କଟ ରୋଗକୁ ପରାଜିତ କରାଯାଇପାରିବ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଏହି ରୋଗକୁ ପ୍ରତିହତ କରିବାକୁ ହେଲେ ସଚେତନତା ଜରୁରୀ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ କେତେକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଉଦୀୟମାନ ଚିକିତ୍ସା ଏବଂ ସାମ୍ପ୍ରତିକ ପରିଚାଳନା ରଣନୀତି ଶୀର୍ଷକ ଆଲୋଚନାଚକ୍ର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ .com 2026 ସମ୍ମିଳନୀ ଅବସରରେ ମଧୁମେହ, ଥାଇରଏଡ୍ ଆଦି ରୋଗର ନୂତନ ଚିକିତ୍ସା ପଦ୍ଧତି ସମ୍ପର୍କରେ ଓଡ଼ିଶା ସମେତ 10 ରାଜ୍ୟର 130 ଜଣ ଅଧ୍ୟାପକ ଓ 500 ଜଣ ପ୍ରତିନିଧି ଆଲୋଚନା କରିଛନ୍ତି। ନୂତନ ଚିକିତ୍ସା ପଦ୍ଧତି ଓ ଔଷଧ ମଧୁମେହ ଓ ଥାଇରଏଡ୍ ରୋଗ ନିୟନ୍ତ୍ରଣ କରିବା କ୍ଷେତ୍ରରେ ସହାୟକ ହେବ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। ସିଏମ୍ ଟ୍ରଫି 2026 ଅନ୍ତର୍ଗତ ଜୋନ୍ସ୍ତରୀୟ ଭଲିବଲ୍ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ବୌଦ୍ଧ ଜିଲ୍ଲା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ବାଳକ ବିଭାଗରେ ଗଜପତି ମାଲକାନଗିରିକୁ ପରାସ୍ତ କରି ଚମ୍ପିୟନ୍ ହୋଇଛି। ବାଳିକା ବିଭାଗ ଫାଇନାଲ୍ ମ୍ୟାଚ୍ରେ ମାଲକାନଗିରିକୁ ପରାସ୍ତ କରି କଳାହାଣ୍ଡି ଚମ୍ପିୟନ୍ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ବୌଦ୍ଧ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇଦିନିଆ ପ୍ରତିଯୋଗିତାରେ 8 ଜିଲ୍ଲାରୁ 240 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଣିପାଗ ସ୍ଥିତିରେ ଆସନ୍ତା ସପ୍ତାହ ସୁଦ୍ଧା ଗରମ ଓ ଗୁଳୁଗୁଳି ଜାରି ରହିବ ଏବଂ କେତେକ ସ୍ଥାନରେ ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ କାଳବୈଶାଖୀର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ କେତେକ ସ୍ଥାନରେ ଅଧିକ ରହୁଥିବାରୁ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସର୍ବାଧିକ 85 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ମଧ୍ୟରେ ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ହେବ 10 ଆଲୋଚନା। ସମସ୍ୟାର ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଏବଂ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

0: ପାଣି ହିଁ ରଖିଛେ ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀର ଓ ଆକାଶବାଣୀ କଟକ କେନ୍ଦ୍ରର। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ, ସୋନୁ ନିଗମ ଓ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ଜାଭେଦ ଅଖ୍ତର, ସଙ୍ଗୀତ ପରିଚାଳନା ଜିତ୍ ପ୍ରୀତମ। କଥାଚିତ୍ର ମେରେ ୟାର କି ଶାଦୀ ହେ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଗାଧାନ୍ତୁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ।

ଶ୍ରୋତବନ୍ଧୁ, ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା, ଫିକା, ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ

ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ଓଆରଏସ୍ ପାଉଡର୍ କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ।

ଭୀଷଣ ଖରାରେ ବିଶେଷ କରି ଦିନ 11 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଅପରାହ୍ନ 3:25। ଏଥର ଶୁଣନ୍ତୁ ଆଜିର ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଆଦିବାସୀ ଗୀତକ୍ରମରେ ଶୁଣିବେ ଦେଶିଆ କନ୍ଧ ଗୀତ ସନ୍ଧ୍ୟା 6:30। ପରିବେଷଣ କରିବେ କସ୍ତୁରୀ ମାଝି ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ରାତି 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଚିଠି ପାଇଛୁ କାର୍ଯ୍ୟକ୍ରମ ଶୁଣିବେ ରାତି 8:00। ରାତି 8:15 ଶୁଣିବେ ହିନ୍ଦୀ ଭକ୍ତି ଗୀତ। ରାତି 8:30 ସ୍ପୋର୍ଟସ୍ ସ୍କାନ୍ ସ୍ପଟ୍ ଲାଇଟ୍। ରାତି 9:15 ରାତି 9:30 ଅଖିଳ ଭାରତୀୟ ହିନ୍ଦୀ ରୂପକ ଓ ରାତି 10:00 ଶୁଣିବେ ରବିବାସରୀୟ ସଙ୍ଗୀତ ସଭା। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହିତ ପୁଣିଥରେ ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା, ସମୟ ଅପରାହ୍ନ 5:00। ଶ୍ରୋତାବନ୍ଧୁ, ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 kHz, ଏଫ୍ଏମ୍ ମାଧ୍ୟମରେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏୟାର୍ଏଫ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ।

0: ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଉଦୟ ଭାରତ କାର୍ଯ୍ୟକ୍ରମକୁ। ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ନେଇ ଆସିଛି ମୁଁ ଦୀପ୍ତିମୟ ସିଂ। ନମସ୍କାର ଶ୍ରୋତା ବନ୍ଧୁ, କଥାରେ ଅଛି, ୟତ୍ର ନାର୍ୟାସ୍ତୁ ପୂଜ୍ୟନ୍ତେ ରମନ୍ତି ତତ୍ର ଦେବତା, ଅର୍ଥାତ୍ ଯେଉଁଠାରେ ନାରୀମାନଙ୍କୁ ପୂଜା କରାଯାଏ ସେଠାରେ ଦେବତାଙ୍କର ବାସ। କିନ୍ତୁ ଆମେ ଏଇଥିପାଇଁ କହୁଛୁ, ଦୀପତଳ ଅନ୍ଧାର ପରି ଅନେକ ସମୟରେ ନାରୀମାନେ ନିର୍ଯାତିତ ହୋଇଥାନ୍ତି, ଅକଥନୀୟ ଅତ୍ୟାଚାରର ଶିକାର ହୋଇଥାନ୍ତି। ଅନେକ ସମୟରେ ଆମେ ଜାଣିପାରୁ, ଅନେକ ସମୟରେ ଜାଣିପାରୁନାହିଁ। ନାରୀମାନଙ୍କ ମନରେ ଥିବା ଅକୁହା କଥା, ଅତ୍ୟାଚାରକୁ ବୁଝିବା ପାଇଁ ସରକାର ଅନେକ ସମୟରେ ଚେଷ୍ଟା କରିଥାନ୍ତି, ଅନେକ ପଦକ୍ଷେପ ନେଇଥାନ୍ତି। ସେଥିମଧ୍ୟରୁ ଗୋଟିଏ ପଦକ୍ଷେପ ହେଉଛି, ଗୋଟିଏ ଅନୁଷ୍ଠାନ ହେଉଛି ସଖୀ ୱାନ୍ ଷ୍ଟପ୍ ସେଣ୍ଟର। ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଏହା ଉପରେ ଆଲୋଚନା କରିବା। ଆମ ସହିତ ଆଲୋଚନା କରିବା ପାଇଁ ଅଛନ୍ତି ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ଆଡମିନ୍ ସୁଶ୍ରୀ ବିନୀତା ଦାସ ମ୍ୟାଡମ୍। ମ୍ୟାଡମ୍ ନମସ୍କାର।
1: ନମସ୍କାର ମ୍ୟାଡମ୍,
0: ସ୍ୱାଗତ ଆପଣଙ୍କ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ ମ୍ୟାଡମ୍।
0: ପ୍ରଥମରେ କୁହନ୍ତୁ, ୱାନ୍ ଷ୍ଟପ୍ ସେଣ୍ଟର କହିଲେ ଆମେ କ'ଣ ବୁଝିବା?
1: ମ୍ୟାଡମ୍, ୱାନ୍ ଷ୍ଟପ୍ ସେଣ୍ଟରକୁ ସଖୀ ସେଣ୍ଟର ମଧ୍ୟ କୁହାଯାଉଛି। ଏହାର ତାତ୍ପର୍ଯ୍ୟ ହେଉଛି କି ଆମର ହିଂସା ପ୍ରଭାବିତ ମହିଳାମାନେ, ଯେତିକି ଆମର କୌଣସି ପ୍ରକାର ଭାଇଲେନ୍ସ ହେଉ ମହିଳାମାନଙ୍କର ଉପରେ, ସମସ୍ତଙ୍କୁ ଗୋଟିଏ ଛାତ ତଳେ ସବୁ ପ୍ରକାର ସୁବିଧା ଦିଆଯାଉଛି, ଯେଉଁଟାକି ଆମର ହେଉଛି ଆଇନଗତ ସହାୟତା, ଡାକ୍ତରୀ ସହାୟତା, ତାଙ୍କୁ କାଉନ୍ସିଲିଂ ଦିଆଯାଉଛି, ତାଙ୍କୁ ଏକୋମେଡ଼େସନ୍ ରହିବା ପାଇଁ ସୁବିଧା ମଧ୍ୟ ଦିଆହେଉଛି। ସବୁ ଜିନିଷ ତାଙ୍କୁ ଗୋଟିଏ ଛାତ ତଳେ ତାଙ୍କୁ ସବୁ ସୁବିଧା ଯୋଗାଇ ଦିଆଯାଉଛି।
0: ନାରୀମାନେ ଯେଉଁମାନେ ଅତ୍ୟାଚାରିତ ହେଉଛନ୍ତି ସେମାନଙ୍କ ପାଇଁ ଗୋଟିଏ ଛାତ ତଳେ ସମସ୍ତ ସୁବିଧା ମିଳିପାରୁଛି।
1: ଆଜ୍ଞା,
0: ଜଣେ ଯଦି ନିର୍ଯାତିତ ହେଲା ସେ ଆପଣଙ୍କୁ କେମିତି ଯୋଗାଯୋଗ କରିପାରିବ?
1: ଦେଖନ୍ତୁ, ଭାଇଲେନ୍ସ ବହୁତ ପ୍ରକାର ହେଉଛି ମହିଳାମାନଙ୍କର ଉପରେ, ଯେମିତିକି ଆମ ଡୋମେଷ୍ଟିକ ଭାଇଲେନ୍ସ ହେଲା, ଆଜିକାଲି ବହୁତ ହେଉଛି ସାଇବର କ୍ରାଇମ୍ ହେଉଛି, ଆଉ ବହୁତ ଜଣ ଜାଣିପାରୁନାହାନ୍ତି, ଗୋଟେ ଏମିତି ବି ହେଉଛନ୍ତି ଯେଉଁଟା ପ୍ରାଇଭେଟ ସେକ୍ଟରରେ ହେଉ ଅବା ଗଭର୍ଣ୍ଣମେଣ୍ଟ ସେକ୍ଟରରେ ବି ହେଉ, ମହିଳାମାନଙ୍କର ଉପରେ ମାନସିକ ନିର୍ଯାତନା ବି ବହୁତ ହେଉଛି। ସେତେବେଳେ ଆମେ କଣ୍ଟାକ୍ଟ କରିବା ପାଇଁ ଆମେ ସମସ୍ତଙ୍କୁ ବି କହୁ, ସେ ଓମେନ୍ ହେଲ୍ପଲାଇନ୍ ନମ୍ବରଟା ହେଉଛି 181। ଆପଣ 181 ଦ୍ୱାରା ଯୋଗାଯୋଗ କରିପାରିବେ, ଅବା ଆମର DSW ଡିପାର୍ଟମେଣ୍ଟ ଅଛନ୍ତି, ଡିଷ୍ଟ୍ରିକ୍ଟ ସୋସିଆଲ ୱେଲଫେୟାର ଅଫିସର, ତାଙ୍କ ଦ୍ୱାରା ବି ଆପଣ କଣ୍ଟାକ୍ଟ କରିପାରିବେ। ପୋଲିସଙ୍କର ସହାୟତା ମାଧ୍ୟମରେ ବି ଆପଣ ଯୋଗାଯୋଗ କରିପାରିବେ, ଡାଇରେକ୍ଟ ମଧ୍ୟ ଯିଏ ପୀଡ଼ିତା ସେ ଆମ ପାଖକୁ ଆସିପାରିବେ,
0: ସିଧାସଳଖ ମଧ୍ୟ ଆପଣଙ୍କ ପାଖକୁ ଆସିପାରିବେ।
1: ଆଜ୍ଞା,
0: 181 ମହିଳାମାନଙ୍କ ସୁରକ୍ଷାର ନମ୍ବର। ଆପଣ କହିଲେ ବିଭିନ୍ନ ପ୍ରକାର ନିର୍ଯାତନା ଅଛି, ଯେମିତିକି ଶାରୀରିକ ନିର୍ଯାତନା ହେଲା, ମାନସିକ ନିର୍ଯାତନା ହେଲା, ଅନେକ ସମୟରେ ପରିବାର ମଧ୍ୟରେ ଯେତେବେଳେ କଳହ ହୁଏ, ସାଧାରଣରେ ଝିଅଟିକୁ କିମ୍ବା ବୋହୂଟିକୁ ଆମେ କହୁ ଯେ ଝିଅମାନଙ୍କର ସ୍ୱଭାବ ହିଁ ସହିଯିବାଟା, ସହିଥିଲେ ଆଗକୁ ପରିବାରଟି ଠିକ୍ ଭାବରେ ତୁଲାଇ ପାରିବା, କିନ୍ତୁ ଛୋଟ ଛୋଟ ଘଟଣା କେତେବେଳେ ଯେ ଦୁର୍ଘଟଣାରେ ପରିଣତ ହୋଇଯାଏ ଆମେ ନିଜେ ବି ଜାଣିପାରୁନୁ। ଏ ସମୟରେ ଜଣେ ନାରୀକୁ କ'ଣ କରିବା କଥା, ସେ କେମିତି ସହାୟତା ପାଇବା କଥା, କେମିତି ମାନସିକ ନିର୍ଯାତନାରୁ ନିଜକୁ ମୁକ୍ତି ରଖିପାରିବା କଥା?

0: କହିବାକୁ ଚାହୁଁଛି କି ପ୍ରଥମେ ଯେତେବେଳେ ଗୋଟେ ମାନସିକ ନିର୍ଯାତନା ହେଉଛି, ଶାରୀରିକ ନିର୍ଯାତନା ହେଉଛି, ପ୍ରଥମେ ହିଁ ଆବାଜ ଉଠାଇବା ନିହାତି ଦରକାର। ସେମାନେ ଭାବୁଛନ୍ତି, ଆମର ପେରେଣ୍ଟସ୍ ମାନେ ହିଁ କହିଦିଅନ୍ତି କି ନାଇଁ ସହିଯିବାଟା ଦରକାର, ଆମେ ସହିବା ଆମର ସ୍ୱଭାବ, ଆମେ ଝିଅମାନେ ସହିକରି ରହିଲେ ଆଗକୁ ଘର ସଂସାର କରିପାରିବା, ଘର କରିଥିଲେ ପଥର ପଡ଼ିଲେ ସହି, ଏଇ ଜିନିଷଟା ସମସ୍ତେ ଆସିକରି କହନ୍ତି। ବହୁତ ଜଣ ଭାବନ୍ତି କି ଆମେ ଏଇ 1-8-1 ଫୋନ୍ କରିବା କି ଆଉ ଆମେ ଡାଇରେକ୍ଟ ସଖୀ ସେଣ୍ଟର ଯିବା, ଏମିତି ସବୁ ପ୍ରୋସିଜିଓରକୁ ଯିବା ବେଳେ ଆମକୁ ହୁଏତ ଶାଶୁ ଘର ରଖିବେନି, ମା ଘର ରଖିବେନି, ଏଇସବୁ ଭିତରେ ସେମାନେ ଗୋଟିଏ ଭାବନ୍ତି କି ଆମେ ଆଉ କୁଆଡେ ଯାଇପାରିବୁନି, ଆମେ ଏଇଠି ହିଁ ବନ୍ଧା ହେଇକିରି ରହିଲୁ, ଆମର ସ୍ୱର୍ଗ ଏଇଠି, ଆମର ସଂସାର ଏଇଠି, ଆମେ ଏଇଠି ହିଁ ବଞ୍ଚିବୁ, ଏଇଠି ହିଁ ମରିବୁ। ତ ଏଇସବୁ ଜିନିଷ ମୁଣ୍ଡରୁ କାଢ଼ି ଆପଣ କିଛି ନ ଭାବି ଗୋଟିଏ ସଖୀ ଆପଣ ଭାବନ୍ତୁ କି ଗୋଟିଏ ସାଙ୍ଗ ଯେଉଁଟାକି ଆପଣଙ୍କର ସାଙ୍ଗରେ କଥାବାର୍ତ୍ତା ହେଉଛନ୍ତି, ସେଇ ହିସାବରେ ଆପଣ ଆମ ଅଫିସକୁ ଆସିପାରିବେ। ଆମର ୱେଲ୍ ଟ୍ରେଣ୍ଡ କାଉନସିଲର ଅଛନ୍ତି, ଯେଉଁମାନେ କି ଆପଣଙ୍କର କାଉନସିଲିଂ ପାଇଁ ବି ଆପଣଙ୍କୁ ସାହାଯ୍ୟ କରିବେ। ଯଦି ସେ ମହିଳା ଚାହୁଁଛନ୍ତି କି କାଉନସିଲିଂ ମାଧ୍ୟମରେ ସମାଧାନ ହେଉ, ତାହେଲେ ସେମାନଙ୍କୁ କାଉନସିଲିଂ ମାଧ୍ୟମରେ ସମାଧାନ କରିବାର ବି ଆମର ପ୍ରୋଭିଜନ ଅଛି। ଯଦି ସେ ଚାହୁଁଛନ୍ତି କି ନାଇଁ ସେ କି କେସ୍ ଭିତରକୁ କଥା ନ ଯାଉ, କୋର୍ଟ କଚେରୀକୁ କଥା ନ ଯାଉ, ଆମ ଭିତରେ ହିଁ ସମାଧାନ ରହୁ, ଯେଉଁଦ୍ୱାରା କି ସେମାନେ ଆରାମରେ କାଉନସିଲିଂ ନେଇପାରିବେ। ଆମର ସବୁ ଜିନିଷରେ ମେନ୍ ହେଉଛି କାଉନସିଲିଂ, ଯେଉଁଟାକି ଆମର ମାନସିକ ପରିସ୍ଥିତି ଠିକ୍ ନଥିବ, ଆମେ କାହା ସାଙ୍ଗରେ କଥା ହେଇଗଲେ ଆମକୁ ଠିକ୍ ଲାଗିବ, ସେଇ ହିସାବରେ ଆମର କାଉନସିଲିଂ ସେଣ୍ଟରଟା ଅଛି। କାଉନସିଲିଂ କଲା ପରେ ସେମାନଙ୍କର ମାନସିକ ପରିସ୍ଥିତି ଆମେ ଠିକ୍ କରିବା ପାଇଁ ଚେଷ୍ଟା କରିବୁ। ଆମର ରହିବା ପାଇଁ ବି ସୁବିଧା ଅଛି, ସେମାନେ ଚାହିଁବେ ବୋଲେ ତାଙ୍କର ଫ୍ରିରେ, ଏମିତି କୌଣସି ଶୁଳ୍କ ଲାଗେନି, ଫ୍ରିରେ ରହିବା ପାଇଁ ମଧ୍ୟ ଅଫିସରେ ସୁବିଧା ଅଛି, ଆଉ ସେ ରହିପାରିବେ। କାଉନସିଲିଂ ସେସନ୍ ଆମର ଅଛି, କାଉନସିଲିଂ ନେଇପାରିବେ। ତାପରେ ସେ ନିଜେ ଡିସାଇଡ୍ କରିବେ କି ତାକୁ କ'ଣ କରିବାର ଅଛି, ତାଙ୍କର ଡିସିଜନ୍ ହିସାବରେ ଆମ କାଉନସିଲର ଆମେ ଡିସାଇଡ୍ କରୁ କି ତାଙ୍କୁ ଆକୁ କ'ଣ ପଦକ୍ଷେପ ନେବାର ଅଛି।
1: ସଖୀ ମାନେ ବନ୍ଧୁ, ଯେମିତି ଆମର କୌଣସି ଛୋଟ ମୋଟ ଅସୁବିଧା ହେଲେ ଆମର ସାଙ୍ଗ ହାତ ବଢ଼େଇ ଦିଅନ୍ତି, ସେମିତି ଏଇ ସଖୀ ୱାନ୍ ଷ୍ଟପ୍ ସେଣ୍ଟର।
0: ଆଜ୍ଞା, ସେମିତି ସଖୀ ୱାନ୍ ଷ୍ଟପ୍ ସେଣ୍ଟର ଏକା ଅଛି ମ୍ୟାଡମ୍। ଆପଣ ବହୁତ ଗୁଡା ମହିଳା ଏମିତି ଆସନ୍ତି ଯେଉଁମାନେ କି କହନ୍ତି କି ଆମେ ଏଠି କେସ୍ କରିବୁ ବୋଇଲେ ମ୍ୟାଡମ୍ ଆମ ଶାଶୁ ଘର ଲୋକ, ଆମ ମା ଘର ଲୋକ ଆମକୁ ରଖିବେନି, ଆମେ କେସ୍ କରୁଛୁ। ସେମାନେ ଭାବନ୍ତି କି ଏଇଟା ଥାନା, ଏଇଟା କୋର୍ଟ, ଆମେ ବାହାରକୁ ପଳେଇବୁ, ଆମେ କେସ୍ କରିଦେବୁ, ଆମେ କଥାବାର୍ତ୍ତା ହେବୁ ବୋଇଲେ ଆମକୁ କିଏ ରଖିବେନି, ଆମକୁ କିଏ ଆଉ ସପୋର୍ଟ କରିବେନି। ଏଇଟା ଗୋଟେ ସ୍ପେଶିଆଲି ଗୋଟେ ସପୋର୍ଟ ସେଣ୍ଟର, ଯେଉଁଟାକି ଆମର ସରକାରଙ୍କ ତରଫରୁ ଆମକୁ ଗୋଟେ ଆମର ଗାଡ଼ି ମଧ୍ୟ ଅଛି, ରେସ୍କ୍ୟୁ ଭ୍ୟାନ୍ଟା ଅଛି, କୌଣସି ସମୟରେ କିଏ ସାଙ୍ଗେ ସାଙ୍ଗେ ଯଦି କାହା ଉପରେ ମାରପିଟ୍ ହେଉଛି ଆମ ପାଖକୁ ଆସିପାରିବେନି। ଏମିତି ନାହିଁ କି ଘରେ ଅଚାନକ ଯଦି କାହାର ସାଙ୍ଗରେ ମାରପିଟ୍ ହେଲା ତ ସେ ସାଙ୍ଗେ ସାଙ୍ଗେ ତ ଆସିପାରିବେନି, ସେ 1-8-1 ସାହାଯ୍ୟରେ ଫୋନ୍ କରିପାରିବେ, 112 ମଧ୍ୟ କଲ୍ କରିପାରିବେ। କଲ୍ କଲା ପରେ ପୋଲିସ ସାଙ୍ଗରେ କୌଣସି ଜାଗାରେ ମନେକର ଏବେ ଆମର ଭବାନୀପାଟଣା ଟାଉନ୍ରେ କୌଣସି କେସ୍ ହେଲେ କଣ୍ଟାକ୍ଟ କଲା ପରେ ଆମ ପାଖକୁ ସେ କଲ୍ଟା ଟ୍ରାନ୍ସଫର୍ ହୁଏ। ଟ୍ରାନ୍ସଫର୍ ହେଲା ପରେ ଆମେ ଟାଉନ୍ ଥାନାରେ କଥା ହେଇ PCR ଭ୍ୟାନ୍ ସାଙ୍ଗରେ ଆମ ରେସ୍କ୍ୟୁ ଭ୍ୟାନ୍ ବି ଯାଏ, ଆମେ ସେଇ ସମୟରେ ତାଙ୍କୁ ରେସ୍କ୍ୟୁ କରିକିରି ଅଫିସକୁ ନେଇକିରି ଆସୁ। ତାଙ୍କର ସୁବିଧା ହିସାବରେ ତାଙ୍କେ ଯାହା ଚାହୁଁଛନ୍ତି ସେଇ ଜିନିଷ କରାହୁଏ।
1: ଜଣେ ଅସୁବିଧାରେ ପଡ଼ିଥିଲେ ତୁରନ୍ତ ଏଇ ପଦକ୍ଷେପଟି ଆପଣ ନେଇଥାନ୍ତି?
0: ଆଜ୍ଞା,
1: 1-8-1 କଲ୍ କରିବା ମାତ୍ରେ ଆପଣଙ୍କ ସହିତ ସେମାନେ ଯୋଗାଯୋଗ କରନ୍ତି?
0: ସେମାନଙ୍କର 1-8-1 କଲ୍ କଲା ମାତ୍ରେ ହିଁ ସେମାନେ ଆମ ସାଙ୍ଗରେ ଯୋଗାଯୋଗ କରନ୍ତି, ଆମକୁ ଫୋନ୍ ନମ୍ବର ଦିଆହୁଏ, ଆମେ ତାଙ୍କ ସାଙ୍ଗରେ ପୀଡ଼ିତା ସାଙ୍ଗରେ କଣ୍ଟାକ୍ଟ କରୁ, ତାଙ୍କୁ କେଉଁ ପ୍ରକାର ଭାଇଲେନ୍ସ ହେଇଛି, ଏମିତିକି ଜଣକୁ ଖାଲି ମେଣ୍ଟାଲି ଟର୍ଚର୍ ମଧ୍ୟ କରା ହେଉଥାଏ, ସେତେବେଳେ ସେ ଜାଣିପାରନ୍ତିନି କାହାକୁ ଫୋନ୍ କରିବେ କ'ଣ କହିବେ, ଏବେଳକୁ ବି ଆମକୁ ବହୁତ କଲ୍ ଆସିଥାଏ। 1-8-1 ସେ କଲ୍ କରନ୍ତି, ଯେଉଁଦ୍ୱାରା କି ଆମେ କାଉନସିଲିଂ କରିବାରେ ଆମକୁ ବହୁତ ସୁବିଧା ହେଇଯାଏ। ଆମେ ଫୋନ୍ କଲ୍ ମାଧ୍ୟମରେ ତାଙ୍କୁ ପଚରା ଉଚରା କରୁ କି ଆପଣଙ୍କର କ'ଣ ଅସୁବିଧା ହେଇଛି, ଆପଣଙ୍କୁ କେଉଁ ପ୍ରକାର ସହାୟତା ଦରକାର, ଆମେ ସବୁ ପ୍ରକାର ଚେଷ୍ଟା କରୁ, ଯେହେତୁ ଆମର ୱେଲ୍ ଟ୍ରେଣ୍ଡ କାଉନସିଲର ଅଛନ୍ତି ଯିଏକି ତାଙ୍କ ସାଙ୍ଗରେ କଣ୍ଟାକ୍ଟ କରନ୍ତି।
1: 18 କମ୍ ଝିଅମାନଙ୍କର ବି ଅନେକ ସମୟରେ ସ୍କୁଲ ହେଲା କଲେଜରେ ହେଲା ଏମିତି କିଛି ପରିସ୍ଥିତି ହେଇଯାଏ, ନା ସେ ପରିବାରକୁ କହିପାରନ୍ତି ନା ସାଙ୍ଗମାନଙ୍କୁ କହିପାରନ୍ତି, ନିଜ ଭିତରେ ହିଁ ରଖିଥାନ୍ତି। ମାନେ ଏମିତି ଲାଗେ ଯେ ତାଙ୍କ ସହିତ କ'ଣ ଗୋଟେ ଘଟଣା କିମ୍ବା ବଡ଼ ଦୁର୍ଘଟଣା ହେଇଗଲା ବେଳେ ତାଙ୍କ ମନ ଉପରେ ବହୁତ ବଡ଼ ଆଘାତ ଦେଇଥାଏ। ତ ସେମାନେ କେମିତି ଏହାର ସାହାଯ୍ୟରେ ନିଜକୁ ବୁଝେଇ ପାରିବେ, ତାଙ୍କ ଉପରେ କ'ଣ ଭଲ ମନ୍ଦ ହେଉଛି ସେ ଉପରେ ଖୋଲିକି କହିପାରିବେ?
0: ଆଜ୍ଞା, ଛୋଟ ଝିଅମାନେ 18 କମ୍ ଝିଅମାନେ ସେମାନେ ଜାଣିପାରନ୍ତିନି ସେମାନେ ହେଉଛନ୍ତି ଛୁଆ। ଦେଖୁଛୁ ଆଜିକାଲି ବହୁତ ସାଇବର କ୍ରାଇମ୍ ହେଉଛି, ସାଇବର କ୍ରାଇମ୍ କେସ୍, ଫଲ୍ସ ମ୍ୟାରେଜ୍ ଚିଟିଂ କେସ୍ ବହୁତ ଆସୁଛି ଆମ ପାଖକୁ। ଚିଟିଂ କେସ୍ ମାନେ ବାହା ହେବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି, ସେମାନଙ୍କ ସାଙ୍ଗରେ କଥାବାର୍ତ୍ତା ହେଉଛନ୍ତି, ଆଉ ଯେଉଁଟା ତାଙ୍କର ଚାଟିଂ କରିଥାଉଛନ୍ତି, ଯେଉଁଟା ସେମାନେ କୌଣସି ସୋସିଆଲ ମିଡ଼ିଆ ତରଫରୁ ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେଇଥାଉଛନ୍ତି, ସେମାନେ ବହୁତ ଆସୁଛନ୍ତି ଏମିତି କେସ୍, 18 ତଳୁ ଏକା କେସ୍ ଆସୁଛନ୍ତି। ସେ କହନ୍ତି କି ଆମର ସାଙ୍ଗରେ ଏମିତି ହେଇଛି, ଏମିତି ଚାଟିଂ ଆମର ରଖିଦେଇଛନ୍ତି, ଏବେ ଆମକୁ ବ୍ଲାକମେଲ୍ କରୁଛନ୍ତି, ଆମେ କ'ଣ କରିବୁ। ଗୋଟେ ଏକ୍ଜାମ୍ପଲ୍ ଦେଉଛି, ଏବେ ରିସେଣ୍ଟ କେସ୍ ଆମ

0: ପାଖକୁ ଆସିଥିଲା। ତାଙ୍କ ମା ବାପା ବି ତାଙ୍କୁ ସପୋର୍ଟ କରୁନଥିଲେ, ଝିଅର ମା ବାପା ବି ସପୋର୍ଟ କରୁନଥିଲେ। ପୁଅ ଘରକୁ କଥା ହେଲାକୁ ପୁଅ ତ ଫେରାର ଅଛନ୍ତି, ତ କେମିତି କରିବୁ? ତ ସେଇ କେସ୍ରେ ଆମେ ତାଙ୍କୁ ପାଖରେ ରଖିଲୁ, କିନ୍ତୁ ଯେହେତୁ 18 ବର୍ଷରୁ କମ୍, ଆମେ ତାଙ୍କୁ ଏମର୍ଜେନ୍ସି କେସ୍ରେ ଆମେ ଏକୋମେଡ଼େସନ୍ ତାଙ୍କୁ ପ୍ରୋଭାଇଡ଼୍ କରିପାରିବୁ। ନେକ୍ସଟ ଡେ ଆମେ CWC ଆମ ଚାଇଲ୍ଡ ୱେଲ୍ଫେୟାର୍ କମିଟିକୁ ସେଇ କେସ୍କୁ ରେଫର୍ କରୁ।
1: ଆପଣ କହିଲେ ଆପଣ ଗୋଟେ ଅନୁଷ୍ଠାନ ସହିତ ବହୁତ ବର୍ଷ ହେଲା ଜଡ଼ିତ ଅଛନ୍ତି, ସେ ଅନୁଷ୍ଠାନଟିର ନାଁ କ'ଣ?
0: ଯୋଉ ଅନୁଷ୍ଠାନ ଅଛି ଆମର ସୁଭଦ୍ରା ମହତାବ ସେବା ସଦନ ସଖୀ ସେଣ୍ଟର, ଆମେ ସେଇଠି କାମ କରୁଛୁ।
1: ଏଇ ସୁଭଦ୍ରା ମହତାବ ସେବା ସଦନଟି କେବେଠାରୁ ଆପଣ ଆରମ୍ଭ କରିଥିଲେ?
0: October 15, 2019 କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ଆରମ୍ଭ ହେଇଥିଲା।
1: ସେବେଠାରୁ ଆଜି ପର୍ଯ୍ୟନ୍ତ ପାଖାପାଖି କେତେ କେସ୍ ଆପଣ ହ୍ୟାଣ୍ଡେଲ କଲେଣି?
0: 1000+ କେସ୍ ଆମେ ହ୍ୟାଣ୍ଡେଲ କରିସାରିଲୁଣି। ସେ ଭିତରୁ ଆମର ପ୍ରାୟ ଆସୁଛି ଡୋମେଷ୍ଟିକ୍ ଭାଇଲେନ୍ସର କମ୍ କେସ୍ ଆସୁଛି, କିନ୍ତୁ ମୁଁ ଯେତେବେଳେ ଆପଣଙ୍କୁ ଏବେ କହୁଥିଲି ଫଲ୍ସ ମ୍ୟାରେଜ୍ ପ୍ରମିସ୍ ଚିଟିଂ କେସ୍ ଗୁଡ଼ାକ ବହୁତ ଆସୁଛି, ପୋକ୍ସୋ କେସ୍ ଆସୁଛି କିନ୍ତୁ ବହୁତ କମ୍ ଆସୁଛି।
1: କେଉଁ କେସ୍ ଗୁଡ଼ିକ ପୋକ୍ସୋ କେସ୍ ଅଣ୍ଡରରେ ଯିବ?
0: 18 ବର୍ଷରୁ କମ୍ ବୟସର ଯେଉଁ ଝିଅମାନଙ୍କର ଉପରେ ଅତ୍ୟାଚାର ହେଉଛି ସେଇ ସବୁ ଜିନିଷ ପୋକ୍ସୋରେ ଯିବ। ଏବେ ଯେମିତି ଆମର ଛୁଆମାନଙ୍କୁ 14 ବର୍ଷ କି 15 ବର୍ଷରେ ଯଦି କିଏ ବୁଲେଇକିରି ନେଇଗଲା କି ବାହା ହେବା ପାଇଁ ପ୍ରତିଶ୍ରୁତି ଦେଇକିରି ମ୍ୟାରେଜ୍ କରିବା ପାଇଁ ପଳେଇଲେ, ସେଇ ଜାଗାରେ ଯଦି ଝିଅ ନିଜେ ବି କହିବେ କି ମୁଁ ମୋ ସ୍ୱ ଇଚ୍ଛାରେ ଯାଇଛି, ମୋ ସ୍ୱ ଇଚ୍ଛାରେ ମ୍ୟାରେଜ୍ କରିଛି, ତଥାପି ଯେହେତୁ ସେ 18 ବର୍ଷରୁ କମ୍, ସେ ବାଳିକା ଛୋଟ ଝିଅ, ତ ତାଙ୍କ କଥାକୁ ଶୁଣାଯିବନି। ଯିଏ ତାଙ୍କୁ ନେଇଥିଲା ତାଙ୍କ ନାଁରେ ପୋକ୍ସୋ ଆକ୍ଟଟା ଲାଗେ।
1: 18 ବର୍ଷରୁ କମ୍ ଝିଅମାନଙ୍କ?
0: ଆଜ୍ଞା ଆଜ୍ଞା।
1: ସେ ରାଜି ହେଲେ ମଧ୍ୟ ସେ କ୍ଷେତ୍ରରେ
0: କେସ୍ଟି ଲାଗେ
1: ଯେହେତୁ ସେ ନାବାଳିକା।
0: ନାବାଳିକା ଆମର ଏଇଟା ତ ଚାଇଲ୍ଡ ଉପରେ ହେଇଗଲା, ଛୋଟ ଛୁଆମାନଙ୍କ ଉପରେ, ଯେଉଁଟାକି ଆମର ଚାଇଲ୍ଡ ୱେଲ୍ଫେୟାର କମିଟି ଅଛନ୍ତି ସେ ହ୍ୟାଣ୍ଡେଲ୍ କରନ୍ତି। ଆମ ସାଙ୍ଗରେ ଓମେନ୍ ହବ୍ ବୋଲିକିରି ଗୋଟେ ଡିପାର୍ଟମେଣ୍ଟ ଏବେ ଜଡ଼ିତ ହେଲେଣି, ଯେଉଁଟାକି ସବୁ ଡିଷ୍ଟ୍ରିକ୍ଟରେ ଅଛନ୍ତି। ଓମେନ୍ ହବ୍ ବି ଆମ ସାଙ୍ଗରେ କାମ କରୁଛନ୍ତି ଆମକୁ ମନିଟରିଂ କରିବା ପାଇଁ। ଓମେନ୍ ହବ୍ରେ ବି ଷ୍ଟାଫ୍ ଅଛନ୍ତି ଯେଉଁମାନେ କି ଏମାନେ ମହିଳାମାନଙ୍କର ଉପରେ କ'ଣ କିଛି ବି ପ୍ରୋବ୍ଲେମ୍ ହେଲା ସାହାଯ୍ୟ କରିବା ପାଇଁ ଓମେନ୍ ହବ୍ର ଷ୍ଟାଫ୍ମାନେ ବି ଅଛନ୍ତି। ଆପଣ ଯେଉଁ ଏବେ କହୁଥିଲେ କି ଆୱାର୍ ହେବାଟା ନିହାତି ଜରୁରୀ, ତ ଆମର ସବୁ ମାସରେ 2-2 ଆୱାରନେସ୍ ପ୍ରୋଗ୍ରାମ୍ ହୁଏ, ସବୁ ବ୍ଲକ୍ ସ୍ତରୀୟ ଆୱାରନେସ୍ ପ୍ରୋଗ୍ରାମ୍ ଆମେ କରୁ, ଚେଷ୍ଟା କରୁ ପ୍ରାୟ ଗାଁରେ ଯେଉଁଠି ଭିତରିଆ ଗାଁ ଅଛି ଯେଉଁଠିକି ଲୋକ ଜାଣିପାରୁନାହାନ୍ତି କ'ଣ ସଖୀ ସେଣ୍ଟର କ'ଣ, ତାଙ୍କୁ କେମିତି ଆୱାର୍ କରିବାର ଅଛି। ବହୁତ ଲୋକ କହନ୍ତି କି ଝିଅ ଜନ୍ମ ହେଲା 16 ବର୍ଷ ତ ତାଙ୍କୁ ବହୁତ ଏଜ୍ ଭଳିଆ ଲାଗୁଛି, ତ ସେମାନେ ବାଲ୍ୟ ବିବାହ ବି କରିଦେଉଛନ୍ତି, ଚାଇଲ୍ଡ ମ୍ୟାରେଜ୍, ଯେଉଁଟାକି କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ବେଶୀ ପରିମାଣରେ ଦେଖାଯାଉଥିଲା, ଏବେ ଟିକେ କମ୍ ଅଛି, ଚାଇଲ୍ଡ ମ୍ୟାରେଜ୍ କରିଦେଉଛନ୍ତି ସେମାନଙ୍କୁ ଆୱାର୍ କରିବା ପାଇଁ। ଆମେ 18 ବର୍ଷରୁ ଉର୍ଦ୍ଧ ଝିଅମାନଙ୍କୁ ବାହା କରିବା ପାଇଁ ଆମେ ପରାମର୍ଶ ଦେଉ ଏବଂ ଆୱାରନେସ୍ ପ୍ରୋଗ୍ରାମ୍ ମଧ୍ୟ କରୁ କି ଡୋମେଷ୍ଟିକ୍ ଭାଇଲେନ୍ସର ଯଦି ଶିକାର ହେଉଛନ୍ତି ମହିଳାମାନେ ତାଙ୍କୁ କ'ଣ ପଦକ୍ଷେପ ନେବା ଦରକାର, ଡୋମେଷ୍ଟିକ୍ ଭାଇଲେନ୍ସ ହେବା କଥା ନୁହଁ, ତ ଏଇ ଜିନିଷଟା ଆମେ ତାଙ୍କ ସାଙ୍ଗରେ ମିଶିକରି ଆୱାରନେସ୍ ପ୍ରୋଗ୍ରାମ୍ ମଧ୍ୟ କରୁ।
1: ସରକାର ତ ବିଭିନ୍ନ ସମୟରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି, ନୀତି ନିୟମ କରୁଛନ୍ତି, କିନ୍ତୁ ତଥାପି କେଉଁଠି ନା କେଉଁଠି ଆମେ ସେ ଉପରେ ଏତେ ମାତ୍ରାରେ ଅବଗତ ହୋଇପାରୁନୁ। ଆପଣ ଯେଉଁ ଏବେ କହିଲେ ଚାଇଲ୍ଡ ମ୍ୟାରେଜ୍, ସରକାର ବିଭିନ୍ନ ସମୟରେ ବିଭିନ୍ନ ନ୍ୟୁଜ୍ ମାଧ୍ୟମରେ ଖବରକାଗଜ ସବୁଠିରେ 18 ବର୍ଷରୁ କମ୍ ବୟସର ପୁଅ ହୁଅନ୍ତୁ କିମ୍ବା ଝିଅ ହୁଅନ୍ତୁ ସେମାନଙ୍କୁ ବାହା କରିବା ପାଇଁ ମନା କରୁଛନ୍ତି। ତାର ବହୁତ ଗୁଡ଼ିଏ କାରଣ ଅଛି, ବିଜ୍ଞାନଗତ କାରଣ ଅଛି, କିନ୍ତୁ ଆମେ ଯଦି ନିଜେ ସଚେତନ ନ ହେବା ତାହେଲେ ଆମ ପାଇଁ ଯେତେ ନୀତି ନିୟମ ଯାହା ବି ଥିଲେ ତାହା ଆମ ପାଇଁ ଏତେ ଲାଭପ୍ରଦ ହୋଇପାରିବ ନାହିଁ। ତ ବର୍ତ୍ତମାନ ଆପଣ ଯେଉଁ କହିଲେ ଯେ ସୁଭଦ୍ରା ମହତାବ ସେବା ସଦନରେ ଆପଣ 2019 କାମ କରୁଛନ୍ତି, 2019 ଏଠି ଆରମ୍ଭ ହେଲା, 1000+ କେସ୍ ଆପଣ ହ୍ୟାଣ୍ଡେଲ କରିସାରିଲେଣି, ତ ଏମିତି କିଛି କଥା ଯାହା ଆପଣଙ୍କୁ ମନେ ପଡ଼ିଲେ ଧାରଧର ହୋଇ ଲୁହ ବାହାରି ଆସେ?
0: ଫାର୍ଷ୍ଟ ଟାଇମ୍ ଯେତେବେଳେ 2019 ମୁଁ ଅଫିସ୍ ଜଏନ୍ କରିଥିଲି, ଫାର୍ଷ୍ଟ ଆମ ପାଖରେ ଗୋଟେ ଏମିତି ସେନ୍ସିଟିଭ୍ କେସ୍ ଆସିଥିଲା ଯେଉଁଦ୍ୱାରା କି ଆମର 5-6 ପୁରା ରାତିର ନିଦ ହଜିଯାଇଥିଲା। ସେ କେସ୍ଟି ଅଚାନକ କୋର୍ଟରୁ ଜଣେ ଆଡ଼ଭୋକେଟ୍ ଆମକୁ ଫୋନ୍ କଲେ, ଆମେ ଜଏନ୍ କରିକିରି 7 ହେଇଥିଲା, 7-8 ହେଇଥିଲା, ଆଡ଼ଭୋକେଟ୍ ଜଣେ ଫୋନ୍ କଲେ ଜଣେ ପ୍ରେଗନେଣ୍ଟ ଲେଡ଼ିଜ୍, 9 ପ୍ରେଗନେନ୍ସି ହେଇଗଲାଣି, କେତେବେଳେ ବି ତାଙ୍କ ଡେଲିଭରି ହେଇପାରେ, ସେ କୋର୍ଟ ପାଖରେ ବସିଛନ୍ତି, ଆମର ଏଇ ପାଖର ଗାଁର ଲେଡ଼ିଜ୍ଟେ, ତ ସେ କୋର୍ଟ ପାଖରେ ବସିଛନ୍ତି, ତାଙ୍କର ହଜବେଣ୍ଡ ଆଉ ଜଣେ ଝିଅକୁ ନେଇକିରି କୁଆଡ଼େ ପଳେଇଲେ, ଏଇ ସମୟରେ ସେ କ'ଣ କରିପାରିବେ? ତାଙ୍କର ଆଗରୁ ଗୋଟେ ପୁଅ ଅଛି, ଆଉ ଥରେ ପ୍ରେଗନେନ୍ସି ଥିଲା ତାଙ୍କର, ତ ସେଇ ସମୟରେ ଆମେ ବି କିଛି ଭାବିପାରିଲୁନି କି ସେଇଟା କ'ଣ କରିବା ଦରକାର। ସେତେବେଳେ ତ ଆମ ରେସ୍କ୍ୟୁ ଭ୍ୟାନ୍ ବି ନଥିଲା, ନୂଆ ନୂଆ ଅଫିସ୍ ଖୋଲିଥିଲା, ଆମେ ନିଜେ ଯାଇକିରି କଥାବାର୍ତ୍ତା ହେଇକିରି ତାଙ୍କୁ ନେଇକିରି ଆସିଲୁ, ଅଫିସ୍ରେ ରଖିଲୁ, ଅଫିସରେ ରଖିଲା ପରେ ତାଙ୍କୁ ହସ୍ପିଟାଲରେ ଆଡ଼ମିଟ୍ କରେଇଲୁ। ସେ ଆଡ଼ମିଟ୍ ହେଲା ପର୍ଯ୍ୟନ୍ତ ତାଙ୍କର ଆଖିରୁ ଧାର ଧାର ଲୁହ ବାହାରୁଥାଏ ଏବଂ କହୁଥାନ୍ତି କି ମୋ ସ୍ୱାମୀକୁ ଡାକନ୍ତୁ,

0: ଯେହେତୁ ମୋର ଗୋଟେ ପୁଅ ଅଛି, ଏବେ ମୋର ଆଉ ଥରେ ଗୋଟେ ଡେଲିଭରି ହେବାର ଅଛି, ମୁଁ ଇଣ୍ଟରକାଷ୍ଟ ମ୍ୟାରେଜ୍ କରିଛି, ତ ମା ବାପା ବି ମୋର ସାଙ୍ଗରେ କଥାବାର୍ତ୍ତା ହେଉନାହାନ୍ତି, ମୋ ଶାଶୁ ଶ୍ୱଶୁର ବି ମୋତେ ଘରେ ପୁରଉନାହାନ୍ତି, ତ ମୋ ସ୍ୱାମୀକୁ ଡାକନ୍ତୁ, ସେ ତାମିଲନାଡ଼ୁରେ ଅଛନ୍ତି କାମ କରୁଛନ୍ତି, ତ ଡାକନ୍ତୁ କଥାବାର୍ତ୍ତା ହୁଅନ୍ତୁ। ତାଙ୍କର ହଜବେଣ୍ଡ ସାଙ୍ଗେ ଆମେ କଣ୍ଟାକ୍ଟ କରିବା ପାଇଁ ଚେଷ୍ଟା କଲୁ, ଯେହେତୁ କଣ୍ଟାକ୍ଟ କଲୁ, ତାଙ୍କର କଣ୍ଟାକ୍ଟ ନମ୍ବର ତାଙ୍କର ସ୍ୱିଚ୍ ଅଫ୍ ବତେଇଲା। ସେ ଗୋଟେ କନ୍ୟା ସନ୍ତାନକୁ ଜନ୍ମ ଦେଲେ January 8th। ତାପରେ ଝିଅ ଯେତେବେଳେ ଜନ୍ମ ହେଲା, ଆମେ ତାଙ୍କର ଘର ଲୋକଙ୍କୁ ଡାକିଲୁ, ତାଙ୍କ ଶ୍ୱଶୁର ଘର ଲୋକଙ୍କୁ କାଉନ୍ସିଲିଂ ପାଇଁ ଡାକିଛୁ। ସେମାନେ ଆସିଲେ, ଆସିକରି କଥାବାର୍ତ୍ତା ହେଲେ ଏବଂ ବହୁତ ଭଲକିରି ସେ ଝିଅ ଏବେ ଅଛନ୍ତି। ତାଙ୍କର ଶ୍ୱଶୁର ଘର ତାଙ୍କୁ ନେଇକରି ଗଲେ, ତାଙ୍କ ହଜବେଣ୍ଡଙ୍କ ନାଁରେ ଗୋଟେ ଥାନାରେ FIR କରାହେଇଛି। ତାଙ୍କ ହଜବେଣ୍ଡ ଯେତେବେଳେ ଆସିଲେ ତାଙ୍କ ନାଁରେ କେସ୍ ହେବ। ଏବେ ସେ ଝିଅ ଜଣକ ବହୁତ ଭଲକିରି ଅଛନ୍ତି, କିନ୍ତୁ ସେ ଯେଉଁ ସିଚୁଏସନ୍, ଯେଉଁ ହସ୍ପିଟାଲରେ ସେ ଥିଲେ, ଯେଉଁ କାନ୍ଦୁଥିଲେ, ତାଙ୍କର ଯେଉଁ ଅବସ୍ଥା, ଯେଉଁ ପ୍ରେଗନେନ୍ସି ଟାଇମ୍ରେ ହଜବେଣ୍ଡ ଜଣେ ପଳେଇଯିବାଟା, ସେ ସିଚୁଏସନ୍ ଦେଖିକରି ଆମକୁ ବହୁତ ଖରାପ ଲାଗିଥିଲା। କିନ୍ତୁ ସେ ଏବେ ପର୍ଯ୍ୟନ୍ତ ବି ବହୁତ ଖୁସିରେ ଅଛନ୍ତି, ତାଙ୍କ ଶ୍ୱଶୁର ଘରେ ଅଛନ୍ତି। ତ ଏଇଟା ଗୋଟେ ଆମ ପାଇଁ ଗୋଟେ ବହୁତ ବଡ଼ କେସ୍ଟେ ଥିଲା।
1: ଯେତେବେଳେ ସ୍ୱାମୀଙ୍କର ସବୁଠୁ ଅଧିକା ଦରକାର, ସେ ସମୟରେ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ିକି ପଳେଇଥିଲେ, ତ ଏମିତି ବହୁତ କେସ୍ ଆସୁଥିବ ମ୍ୟାଡ଼ାମ ଆପଣଙ୍କ ପାଖକୁ?
0: ଆଜ୍ଞା ବହୁତ। ତାପରେ ପରେ ଆମେ ବହୁତ କେସ୍, ଯେହେତୁ ଏଇଟା ଆମ ଫାର୍ଷ୍ଟ କେସ୍ଟା, ଆମେ କେବେ ଦେଖିନଥିଲୁ, ତ ଏଇଟା ଫାର୍ଷ୍ଟ କେସ୍ଟା, ତ ସେଥିପାଇଁ ଆମେ ଏଇଟା ପୁରା ମନେ ରଖିଛୁ। ଏମିତି ବହୁତ କେସ୍ ଆସେ, ବହୁତ ଏକ୍ସଟ୍ରା ମ୍ୟାରିଟାଲ ଏଫେୟାର କେସ୍ ବହୁତ ବି ଆସୁଛି, ତ ସେମିତି ବି ସ୍ୱାମୀ ଛାଡ଼ିକିରି ପଳାଉଛନ୍ତି, ଆସିକିରି ଆମ ପାଖରେ କମ୍ପ୍ଲେନ୍ ମଧ୍ୟ କରୁଛନ୍ତି। ଆମେ ଚେଷ୍ଟା କରୁ ତାଙ୍କୁ ଡାକିକିରି ବୁଝେଇବା ପାଇଁ। ବହୁତ ଜଣ ଫେରି ବି ଆସିଛନ୍ତି, ମିଶିକିରି ଯାଇଛନ୍ତି।
1: ବର୍ତ୍ତମାନ ସବୁଠୁ ଅଧିକ କେସ୍ ଆମେ ଦେଖିବା ସାଇବର କ୍ରାଇମ୍ ଉପରେ ହେଉଛି।
0: ଆଜ୍ଞା, ବହୁତ ସାଇବର କ୍ରାଇମ୍ ଉପରେ ହିଁ ବହୁତ କେସ୍ ହେଉଛି।
1: ତ ସେଇ ଉପରେ ଯେଉଁ ଆମର ମହିଳାମାନେ ଅଛନ୍ତି, ସେମାନଙ୍କୁ କ'ଣ କରିବା ଆବଶ୍ୟକ ସେଇ ସାଇବର କ୍ରାଇମ୍ରୁ ନିଜକୁ ବଞ୍ଚେଇବା ପାଇଁ?
0: ପ୍ରଥମେ ମହିଳାମାନଙ୍କୁ ନିଜେ ହିଁ ସତର୍କ ରହିବାକୁ ପଡ଼ିବ କି ଆପଣ କାହା ସାଙ୍ଗରେ କଥା ହେଉଛନ୍ତି, ସେଇଟା ଜେନ୍ୟୁନ୍ ପର୍ସନ୍ କି ନାହିଁ। ଆପଣ କଥା ହେଲା ପରେ ଆପଣଙ୍କର ପ୍ରାଇଭେଟ୍ ଫଟୋଗ୍ରାଫ୍ସ ଯେଉଁ ଆପଣ ସେୟାର କରୁଛନ୍ତି, ସେଇ ଜିନିଷ ସେୟାର କରିବା କଥା ନୁହଁ। କାରଣ ଆମେ ଗୋଟେ ଜେନ୍ୟୁନ୍ ପର୍ସନ୍ ସାଙ୍ଗରେ କଥା ହେଉଛୁ, କ'ଣ କଥା ହେଉଛୁ। ବହୁତ ଜଣ ଏମିତି ନୁହଁ କି ଖାଲି ଫଟୋ ଭାଇରାଲ୍ କରିଦେବେ କି ଚାଟିଂ ଭାଇରାଲ୍ କରିଦେବେ ବୋଲିକିରି ଡରଉଛନ୍ତି, ସେମିତି ନୁହଁ। ଯେଉଁଟା ଆମର ବହୁତ ଗୁଡ଼ା ପଇସା ମଧ୍ୟ ଠକେଇ ମାମଲା ମଧ୍ୟ ବହୁତ ଆସୁଛି କି ପଇସା ମାଗି ନେଇଯାଉଛନ୍ତି କି ମୁଁ ତ ତୋତେ ମ୍ୟାରେଜ୍ କରିବି, ଏତିକି କି ଏତିକି ଆମ ଏକାଉଣ୍ଟକୁ ପଠେଇଦେ, ସେସବୁ ଜିନିଷ ବି ବହୁତ ହେଉଛି। ତାପରେ ସେମାନେ ସ୍ୱିଚ୍ ଅଫ୍ କରିଦେଉଛନ୍ତି। ତ ମହିଳାମାନଙ୍କୁ ପ୍ରଥମେ ସତର୍କ ହେବା କଥା, ନିଜର ଧ୍ୟାନ ନିଜେ ରଖିବା କଥା, ସେମାନେ ଭାବିବା କଥା ଆମେ କାହା ସାଙ୍ଗରେ କଥା ହେଉଛୁ, ସୋସିଆଲ ମିଡ଼ିଆ ଥ୍ରୁରୁ କଥା ହେଉଛୁ, ତ ଏତିକି ଆପଣଙ୍କର ଡିଟେଲ୍ସ ଦେବା କଥା ନୁହଁ, ଯେଉଁଦ୍ୱାରା କି ଆପଣଙ୍କୁ ଫର୍ଦର ଫ୍ୟୁଚର୍ରେ, ଭବିଷ୍ୟତରେ ଆପଣଙ୍କୁ ପ୍ରୋବ୍ଲେମ୍ରେ ପକେଇବ, ସେସବୁ ଜିନିଷ କରିବା କଥା ନୁହଁ। ନିଜେ ସତର୍କ ହେଇକରି ଯଦି ଚାଲିବେ, ତ ମହିଳାମାନେ ବହୁତ ଜାଗାରେ ସୁରକ୍ଷିତ ହେଇକରି ବାହାରି ପାରିବେ।
1: ପ୍ରଥମେ ନିଜକୁ ସତର୍କ କରନ୍ତୁ, ଯଦି ଆମେ ନିଜେ ଦୃଢ଼ ରହିବା, ସତର୍କ ରହିବା, ହୁଏତ ଅନେକ ମାତ୍ରାରେ ଯାହା ଆମ ସହିତ ଅଘଟଣ ହେବାକୁ ଥିବ ସେଥିରୁ ଆମେ ନିଜକୁ ଦୂରେଇ ରଖିପାରିବା। ଜଣେ ମହିଳା ଜରୁରୀକାଳୀନ ପରିସ୍ଥିତିରେ କୌଣସି ଗୋଟେ ଅଘଟଣର ସମ୍ମୁଖୀନ ହୋଇ ଆପଣଙ୍କ ପାଖରେ ପହଞ୍ଚିଲେ ସେତେବେଳେ ଆପଣ କ'ଣ କରନ୍ତି?
0: ଆମେ ପଞ୍ଜୀକରଣ କରୁଛୁ ତାଙ୍କ କେସ୍କୁ, ଯେଉଁଟାରେ କେସ୍ ରେଜିଷ୍ଟର ହେଉଛି।
1: ସେଇ ପଞ୍ଜୀକରଣ କରିବା ପାଇଁ କ'ଣ କ'ଣ ଡକ୍ୟୁମେଣ୍ଟସ୍ ଆବଶ୍ୟକ ହେଉଛି?
0: ଆଧାର କାର୍ଡ଼, ପାସପୋର୍ଟ ସାଇଜ୍ର ଫଟୋଗ୍ରାଫ୍ସ। ଏବେ ଆମର ଅନଲାଇନ୍ ରେଜିଷ୍ଟର ହେଉଛି, ପ୍ରଥମେ ତ ଅଫଲାଇନ୍ ହେଉଥିଲା, ଏବେ ଶକ୍ତି ଆପ୍ ବୋଲିକିରି ଗୋଟେ ଆପ୍ ଗୋଟେ ଅଛି, ସେଇଠାରେ ଆମେ ଅନଲାଇନ୍ ରେଜିଷ୍ଟର କରୁଛୁ। ଯେମିତି ଆମର ଜରୁରୀକାଳୀନ ପରିସ୍ଥିତିରେ କେଉଁ ମହିଳା ଆସିଲା, ଏବେ କାହା ଉପରେ ଡୋମେଷ୍ଟିକ୍ ଭାଓଲେନ୍ସ ହେଇଛି, ମାନସିକ ଅଶାନ୍ତିରେ ଅଛନ୍ତି, ସେ ଆସିଲେ ତ ସେ ତାଙ୍କ ଆଧାର କାର୍ଡ଼ ପାସପୋର୍ଟ ସାଇଜ୍ର ଫଟୋଗ୍ରାଫ୍ସ ତ ଧରିକିରି ଆସିନଥିବେ, ସେ ଖାଲି ହାତରେ ଆସିଥିବେ, ତ ଆମେ ତାଙ୍କୁ ଫାଷ୍ଟ ରିଲାକ୍ସ କରିବୁ। ଜରୁରୀକାଳୀନ ପରିସ୍ଥିତିରେ ଆମକୁ ଡକ୍ୟୁମେଣ୍ଟସ୍ ଦରକାର ନାହିଁ, ତାର ନେକ୍ସଟ ଡେ ଆମେ ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେଇକରି ସେଇ ଡକ୍ୟୁମେଣ୍ଟସ୍ ଆଣିକରି ଆମେ କେସ୍ ରେଜିଷ୍ଟର କରିବୁ। ସେ ଯେତେବେଳେ ଆସିବେ ତାଙ୍କ ସାଙ୍ଗରେ ଭଲ କଥାବାର୍ତ୍ତା ହେଇ ସେ କ'ଣ ପ୍ରକାର ସୁବିଧା ଦରକାର, ଏକୋମୋଡେସନ୍ ଦରକାର, ଯେହେତୁ କି ଆମର ଏଇଠି ପ୍ରଥମେ 5 ଦିନ ରହିବାର ସୁବିଧା ଥିଲା, ଏବେ 10 ଦିନ ରହିବାର ସୁବିଧା ଅଛି, ତ 10 ଦିନ ରହିକରି ସେ ଫ୍ରିରେ ରହିବାର ଖାଇବାର ସବୁ ସୁବିଧା ଅଛି, ତାଙ୍କୁ ଖାଇବାକୁ ମଧ୍ୟ ଫ୍ରିରେ ଦିଆଯିବ, ତ ଏସବୁ ଜିନିଷ ତାଙ୍କୁ ବୁଝେଇ ଦିଆଯାଏ। ଏବଂ ଜରୁରୀକାଳୀନ ପରିସ୍ଥିତିରେ ଆମେ ତାଙ୍କୁ ସବୁ ମହିଳାଙ୍କୁ, ଯେତିକି ନିର୍ଯାତିତା ମହିଳା ହୁଅନ୍ତୁ, ବାଳିକା ହୁଅନ୍ତୁ, ତାଙ୍କୁ ସାହାଯ୍ୟ କରିବା ପାଇଁ ଆମେ ସବୁ ପଦକ୍ଷେପ ନଉ।
1: ମାନେ ସମସ୍ତ ପ୍ରକାର ସୁବିଧା ସେ ସେଣ୍ଟରରେ ତାଙ୍କୁ ମିଳିଥାଏ?
0: ଆଜ୍ଞା, ଏମିତିକି ଆଇନଗତ ସୁବିଧା ମଧ୍ୟ ଅଛି, ଏଇଟା ବି ମୁଁ ଜଣାଇଦେବା ପାଇଁ ଚାହୁଁଛି କି ଯଦି ସେ କେସ୍ କରିବା ପାଇଁ ଚାହୁଁଛନ୍ତି, ସେଇଟା ବି ଫ୍ରିରେ ଆମର ଲିଗାଲ ଅଛନ୍ତି, ଆଡ଼ଭାଇଜର ଅଛନ୍ତି, ଆମର ଲିଗାଲ କାଉନ୍ସିଲର ଅଛନ୍ତି, ଆମର DLS ଡିଷ୍ଟ୍ରିକ୍ଟ ଲିଗାଲ ସର୍ଭିସ ଅଥରିଟିରୁ ମଙ୍ଗଳବାରକୁ ମଙ୍ଗଳବାର ତାଙ୍କ ଷ୍ଟାଫ୍ ଆସନ୍ତି, ସେମାନଙ୍କ ଦ୍ୱାରା ଆମେ କେସ୍ ରେଜିଷ୍ଟର କରିଥାଉ ଫ୍ରିରେ, ବିନା ଶୁଳ୍କରେ। 15 ଦିନକୁ ଥରେ ଥରେ ଫଲୋଅପ୍ ବି କରୁ ତାଙ୍କ କେସ୍ କ'ଣ ହେଲା।
1: ଅନେକ କିଛି ସୁବିଧା ରହିଛି ମହିଳାମାନଙ୍କ ପାଇଁ, କିନ୍ତୁ ଅନେକ ସମୟରେ କ'ଣ ହୁଏ ନା,

0: ଜଣେ ଶିକ୍ଷିତ ମହିଳା ଥିଲେ ସେ ଫୋନ୍ଟି ବ୍ୟବହାର କରିପାରିବେ କିମ୍ବା ନମ୍ବରଟି ଜାଣିପାରିବେ, କିନ୍ତୁ ଅଶିକ୍ଷିତ ଯେଉଁମାନେ କି ଫୋନ୍ ତାଙ୍କ ପାଇଁ ବହୁତ ଦୂରର କଥା। ଆମେ ଅନେକ ସମୟରେ କେସ୍ ଦେଖୁଛୁ 50 ବର୍ଷ 55 ବର୍ଷ 60 ବର୍ଷ ମହିଳାମାନେ ନିର୍ଯାତିତ ହେଉଛନ୍ତି, ତ ସେମାନଙ୍କ ପାଇଁ ଆପଣଙ୍କର କ'ଣ ସୁବିଧା ରହିଛି?
1: ସେଇଟା ବି ଆମ ପାଖକୁ କେସ୍ ଆସିଛନ୍ତି ଯେତେବେଳେ ଆମର 60 ହୋଇଯାଉଛି, ତ ସେ ତାଙ୍କର ବହୁତ ପୁଅ ବୋହୂ ମଧ୍ୟ ଟର୍ଚର୍ କରୁଛନ୍ତି, ବହୁତ ଜାଗାରେ ଟର୍ଚର୍ ହେଉଛନ୍ତି। ସେସବୁର ବି କାଉନ୍ସିଲିଂର ବ୍ୟବସ୍ଥା ଅଛି। ସେମାନେ ଆସିକରି ଆମ ପାଖରେ କହନ୍ତି କି ପୁଅ ଟର୍ଚର୍ ବୋହୂ ଟର୍ଚର୍ ଏମିତି। ସେମାନଙ୍କୁ ବୃଦ୍ଧାଶ୍ରମ କେମିତି ଯଦି ଆମର ଅଫିସରେ ରହିଲେ ଠିକ୍, ତାଙ୍କର ସମସ୍ତଙ୍କୁ ଡାକିକିରି କଥାବାର୍ତ୍ତା କରାଯାଏ, ତାଙ୍କୁ କ'ଣ ପ୍ରକାର ସୁବିଧା ଦିଆଯିବ, କେମିତି କିରି ତାଙ୍କୁ କାଉନ୍ସିଲିଂ କରାହେବ, କାରଣ ସେଇଟା ବି ତାଙ୍କର କାଉନ୍ସିଲିଂ ମାଧ୍ୟମରେ ଆମେ ସମାଧାନ କରିବା ପାଇଁ ଚେଷ୍ଟା କରୁ। ବହୁତ ଗୁଡ଼ା ଜାଗାରେ ସେମାନେ ନିଜେ ନିଜେ ବି ଆସନ୍ତି ଶୁଣିକିରି, ଯେମିତି ଆମର ଥୁଆମୁଲ ରାମପୁର ଏରିଆ ହେଇଗଲା, ମଦନପୁର ରାମପୁର ଏରିଆ ହେଇଗଲା, ସେପଟରୁ ଭିତର ଗାଁରୁ ବି ବହୁତ ମହିଳା ତାଙ୍କ ବସ୍ରେ ବସିକିରି ବି ଆମ ଅଫିସକୁ ଆସନ୍ତି। ସେଇ ସମୟରେ ଆମେ ତାଙ୍କୁ ବସେଇ ତାଙ୍କ କେସ୍ ରେଜିଷ୍ଟର କରିବୁ, ତାଙ୍କର ହଜବେଣ୍ଡ ଘରକୁ ଡାକିବୁ, ତାଙ୍କର ମା ବାପାଙ୍କୁ ଡାକିବୁ। ଯଦି କୌଣସି ଲୋକ ତାଙ୍କୁ ରଖିବା ପାଇଁ ଚାହୁଁନାହାନ୍ତି, ତାହେଲେ ଯାହା ଉପରେ କେସ୍ ହେବା କଥା ରେଜିଷ୍ଟର, ସେ ଯାହା ଉପରେ ଅଭିଯୋଗ ଲଗେଇଛନ୍ତି, ସେଇ କେସ୍ଟାକୁ ରେଜିଷ୍ଟର କରାହେବ। ତାଙ୍କର ରହିବାର ସୁବିଧା ଅଛି ଶକ୍ତି ସଦନ ଧର୍ମଗଡ଼, ଧର୍ମଗଡ଼କୁ ଆମେ DSW ମ୍ୟାଡ଼ାମଙ୍କ ସାହାଯ୍ୟରେ ଧର୍ମଗଡ଼କୁ ରେଫର କରିଦେଉ ସେ କେସ୍। ସେ ତାଙ୍କ ଧର୍ମଗଡ଼ର ଶକ୍ତି ସଦନରେ ତାଙ୍କ ରହିବା ପାଇଁ ମଧ୍ୟ ପ୍ରୋଭିଜନ ଅଛି।
0: ଅନେକ ସମୟରେ ଏମିତି ହେଇଥାଏ ମ୍ୟାଡ଼ାମ ଯେ ବାପା ମା ମାନେ ତାଙ୍କ ଝିଅମାନଙ୍କୁ ନେଇ ଚିନ୍ତିତ ହୋଇଥାନ୍ତି, ଅନେକ ସମୟରେ ସେମାନେ ରାଜ୍ୟ ବାହାରକୁ ମଧ୍ୟ ଚାଲି ଯାଇଥାନ୍ତି।
1: ଆଜ୍ଞା,
0: ତ ସେ କ୍ଷେତ୍ରରେ ଆପଣଙ୍କ ଅନୁଷ୍ଠାନଟି କେମିତି କାର୍ଯ୍ୟ କରିଥାଏ?
1: ଏଇଟା ବି ମୁଁ ଗୋଟେ ଆପଣଙ୍କୁ ଏକ୍ଜାମ୍ପଲ ଦେବି। ମଝିରେ ଗୋଟେ ଆମକୁ କଲ୍ ଆସିଥିଲା, ଜଣେ ବୃଦ୍ଧ ଜଣେ ଫୋନ୍ କରିଥିଲେ କି ମ୍ୟାଡ଼ାମ ଆମେ ତାମିଲନାଡ଼ୁ ଯାଇଥିଲୁ ଆମ ଝିଅ ସାଙ୍ଗରେ, ଆମେ 2 ଜଣ ବୁଢ଼ାବୁଢ଼ୀ ରହିଗଲୁ, ସେ ଝିଅ କୁଆଡ଼େ ଗାୟବ ହେଇଗଲା, ଆମେ ଆଉ ପାଇଲୁନି ତାକୁ। ତ ଏଇଟା ବି ଆମ ପାଇଁ ଗୋଟେ ସେନ୍ସିଟିଭ୍ ମ୍ୟାଟର ଥିଲା, ଯେହେତୁ ଝିଅକୁ 20 ବର୍ଷ ହେଇଥିଲାଣି, ତ ସେ କୁଆଡ଼େ ପଳେଇଲା, 2 ବୁଢ଼ା ବାପା ମାଆ, ସେ କହିଲେ କି ଆମର ପୁଅ ଝିଅ ନାହାନ୍ତି, ଗୋଟିଏ ଝିଅ। ପରେ ସାଙ୍ଗେ ସାଙ୍ଗେ ଆମେ ସମସ୍ତେ ତାମିଲନାଡ଼ୁର ୱାନ୍ ଷ୍ଟପ୍ ସେଣ୍ଟର ସାଙ୍ଗରେ କଣ୍ଟାକ୍ଟ କଲୁ। ପରେ ସେ ସାଙ୍ଗେ ସାଙ୍ଗେ କହିଲେ କି ହଁ, କାଲି ରାତିରେ ଗୋଟେ ଝିଅଟେ ରେସ୍କ୍ୟୁ ହୋଇଛି, ଆମର ଷ୍ଟେସନ ପାଖରେ ବସିଥିଲେ, ସେ ଆସିକରି ଏଇଠି ଅଛନ୍ତି, ସେ ବୋଧେ ଓଡ଼ିଶାର ହିଁ ନାଁ କହୁଛନ୍ତି। ତାପରେ ତାଙ୍କ ସାଙ୍ଗରେ କଣ୍ଟାକ୍ଟ କଲୁ, କଥା ହେଲୁ ତାମିଲନାଡ଼ୁ ପୋଲିସ ସାଙ୍ଗରେ, ଏଇଠିର ଆମେ ସଦର ଥାନା ପୋଲିସ ସାଙ୍ଗରେ କଥା ହେଲୁ। ତାଙ୍କୁ 10 ଦିନ ପରେ ପୋଲିସ ସାହାଯ୍ୟରେ ସେ ଝିଅକୁ ରେସ୍କ୍ୟୁ କରିକି ତାଙ୍କ ଘରେ ଥଇଥାନ କରାଗଲା।
0: ମାନେ ଭୁଲ ବଶତଃ ସେ ତାଙ୍କ ବାପା ମାଙ୍କ ଠୁ
1: ଦୂରେଇ ଯାଇଥିଲେ, ସେ ଜାଣିପାରିଲେନି, ତାମିଲନାଡୁ ଯାଇଥିଲେ ତ ଜାଣିପାରିଲେନି କି ସେ ତାଙ୍କ ବାପା ମା ଆଉ ସେ ଅଲଗା ହେଇଗଲେ, ସେ ଜାଣିପାରିଲେନି। ତ ସେ ସମୟରେ ତାଙ୍କ ବାପା ମା ଚିନ୍ତିତ ହେଇଗଲେ କି କୁଆଡ଼େ ଗଲା ଆମ ଝିଅ, ତ ସେଇଟା ବି ଆମେ ରେସ୍କ୍ୟୁ କରିକିରି ଆଣିକିରି ତାଙ୍କ ଘରେ ପହଞ୍ଚେଇଛୁ।
0: ବହୁତ ଭଲ କଥା କହିଲେ ମ୍ୟାଡ଼ାମ। ଏଇ ଯେଉଁ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ରହିଛି, ତାହା ହେଉଛି ଗୋଟିଏ ସଖୀ ବା ଗୋଟିଏ ସାଙ୍ଗ ଭଳି ଆମକୁ ସାହାଯ୍ୟ କରିବା ପାଇଁ। ମ୍ୟାଡ଼ାମ ଆପଣ ଏତେ ସମୟ ଧରିକି ଆସିଲେ, ଆମ ସହିତ କଥାବାର୍ତ୍ତା ହେଲେ, ବହୁତ ମହିଳାମାନଙ୍କ ଉପରେ ନେଇ ଯେଉଁ ସବୁ ନିର୍ଯାତନା ହେଉଛି ତା ଉପରେ ଏତେ ଆଲୋଚନା କଲେ। ଯିବା ପୂର୍ବରୁ ମହିଳାମାନଙ୍କୁ ସଚେତନ କରିବା ପାଇଁ ତାଙ୍କ ସୁରକ୍ଷା ଦୃଷ୍ଟିରୁ ଆପଣ କ'ଣ କହିବାକୁ ଚାହିଁବେ?
1: ଆଜ୍ଞା, ଏତିକି କହିବା ପାଇଁ ଚାହୁଁଛି କି ମହିଳାମାନେ ନିଜେ ଆୱାର ରହନ୍ତୁ, ଆଲର୍ଟ ରହନ୍ତୁ ସବୁବେଳେ। କୌଣସି ଲୋକ ଆପଣଙ୍କୁ ମାନସିକ ନିର୍ଯାତନା ଦେବା ପର୍ଯ୍ୟନ୍ତ ଆପଣ ସହନ କରନ୍ତୁନି। ଆପଣ ନିଜେ ହିଁ ପାଠ ପଢ଼ି ଆପଣ ଦେଶର ଭବିଷ୍ୟତ, ନାରୀ ଶକ୍ତି ସବୁଠାରୁ ବଡ଼ ଶକ୍ତି, ପାଠ ପଢ଼ନ୍ତୁ, ନିଜ ଗୋଡ଼ରେ ନିଜେ ଛିଡ଼ା ହୁଅନ୍ତୁ ଏବଂ ସବୁବେଳେ ଆଲର୍ଟ ରହନ୍ତୁ। କାମ କରିବାଟା, ନିଜର ସୁରକ୍ଷା ନିଜେ କରିବା ହେଉଛି ସବୁଠାରୁ ବଡ଼ କଥା। ଆମେ ଯଦି ନିଜେ ଆଲର୍ଟ ରହିବା, ନିଜେ ସୁରକ୍ଷା ନିଜେ କରିବା, ତାହେଲେ ଏହି ନିର୍ଯାତନା କୌଣସି ନା କୌଣସି ମାତ୍ରାରେ କମିଯିବ। ଛୁଆମାନଙ୍କୁ ଏଇଟା କହିବା ପାଇଁ ଚାହୁଁଛି କି ଆପଣମାନଙ୍କର ବୟସ ଅଛି, ପାଠ ପଢ଼ନ୍ତୁ, ଆଗକୁ ବଢ଼ନ୍ତୁ, ନିଶ୍ଚିତ ଭାବରେ ଦେଶର ଭବିଷ୍ୟତ ଆପଣ, ଏଇସବୁ ଜିନିଷରେ କିଛି ନାହିଁ, ଏଥିରେ ବି ଆଲର୍ଟ ରହନ୍ତୁ। ଆଜିକାଲି ଯେଉଁ ଚାଟିଂ ହେଉଛି, ଯେଉଁ ସୋସିଆଲ ମିଡ଼ିଆ ମାଧ୍ୟମରେ ଯେଉଁ କଥାବାର୍ତ୍ତା, ଏଇସବୁ ଜିନିଷ ବନ୍ଦ କରନ୍ତୁ, ପାଠପଢ଼ା ଉପରେ ଧ୍ୟାନ ଦିଅନ୍ତୁ। ପାଠ ପଢ଼ିଲେ ଝିଅମାନେ ହେଉଛନ୍ତି ଦେଶର ଭବିଷ୍ୟତ, ପାଠ ପଢ଼ିକିରି ଆଗକୁ ବଢ଼ିଲେ ଏଇସବୁ ଜିନିଷ, ନିଜର ଉପରେ ହେଉଥିବା ଅତ୍ୟାଚାର ଆମେ ନିଶ୍ଚିତ ଭାବରେ ରୋକିପାରିବା।
0: ଆପଣ ମ୍ୟାଡ଼ାମ ଏତେ ସମୟ ଧରି ଆସିଲେ, ନାରୀମାନଙ୍କ ଉପରେ କି ୱାନ୍ ଷ୍ଟପ୍ ସେଣ୍ଟର ଅଛି ତା ଉପରେ ଏତେ କିଛି କହିଲେ, ସେଥିପାଇଁ ଆକାଶବାଣୀ ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ।
0: ବର୍ତ୍ତମାନ ଆମେ କଥା ହେବା ଏମିତି ଜଣେ ନାରୀଙ୍କ ସହିତ ଯିଏ ଏଇ ସଖୀ ୱାନ୍ ଷ୍ଟପ୍ ସେଣ୍ଟରରୁ ଲାଭାନ୍ୱିତ ହୋଇଛନ୍ତି। ମ୍ୟାଡ଼ାମ ନମସ୍କାର।
2: ହଁ ନମସ୍କାର ମ୍ୟାଡ଼ାମ।
0: ମ୍ୟାଡ଼ାମ ଆପଣ ଏଇ ସଖୀ ୱାନ୍ ଷ୍ଟପ୍ ସେଣ୍ଟରରୁ କେମିତି ସାହାଯ୍ୟ ପାଇଲେ?
2: ମ୍ୟାଡ଼ାମ ବୋଲେ ବେଶୀ ଲୋକ ଶୁଣିଲେ ସେଠି ସାହାଯ୍ୟ କରୁଛନ୍ତି, ଯେ କି ମା ଘରେ ଅଛନ୍ତି, ଶାଶୁ ଘରେ କଲି ଝଗଡା ମାରପିଟ କରୁଛନ୍ତି ବୋଲେ ତାଙ୍କେ ବୁଝଉଛନ୍ତି ବୋଲିକିନା ଶୁଣିଲି, ଯେମିତି ଯେ ମା ଘରେ ଛୁଆକୁ ଧରିକି ଥିଲି।
0: ଆଚ୍ଛା, ଶାଶୁ ଘର ତରଫରୁ ଆପଣଙ୍କୁ ଅସୁବିଧା ଥିଲା, କଣ?

0: ଝଗଡା ଥିଲା ଆପଣଙ୍କୁ?
1: ମ୍ୟାମ ମତା ପିକି ଏମିତି କଲି ଝଗଡା, ମା ମାଡ଼ ପିଟ କରିଥିଲା, ଛୁଆ ଧରିକି ଆସିକି 3 ବର୍ଷ ମା ଘରେ ଥିଲି, ତାପରେ ମା ଘରେ 3 ବର୍ଷ ଯୋଉ ଥିଲି, ତାପରେ ଲୋକମାନେ କହିଲେ ଯେ ସେ ଅଫିସ ରେ ବଡି ଭଲ ବୁଝୁଛନ୍ତି ଇଏ ସେ ବୋଲା, ଆଉ ମୁଁ ତାପରେ ଗଲି, ମୁଁ ଯାଇକି ସେଠି କହିଲି, ତାପରେ ତାଙ୍କେ ସେଠି ସେ ମ୍ୟାଡମ ବୁଝିକିନା ତାଙ୍କେ ତାପରେ କହିଲେ ଯେ ହଉ ଠିକ ଅଛି ତୋ ସ୍ୱାମୀଙ୍କୁ ଡକେଇ ଦବା କହିଲେ, ତାପରେ ଡକେଇ ଦେଲେ ତାଙ୍କେ ମ୍ୟାଡମ ଡକେଇକି, ତାପରେ ବୁଝାବୁଝି କରେଇ ଦେଲେ।
0: ଆପଣ ଶାଶୁ ଘରକୁ ଆଉ ଥରେ ଗଲେ?
1: ହଁ ହଁ ହଁ ବୁଝେ।

0: କଥାବାର୍ତ୍ତା ହେଇକି ଡକା ହକା କଲେ,
1: ମାନେ ଆପଣଙ୍କୁ କାଉନସିଲିଂ କଲେ, ଆପଣଙ୍କ ସ୍ୱାମୀଙ୍କୁ ବି
0: କାଉନସିଲିଂ କଲେ? ସରେ ତାଙ୍କେ ଡକା ହକା କଲେ।
1: ତ ଆପଣଙ୍କର ସ୍ୱାମୀ ବୁଝିଗଲେ ନା ତାଙ୍କୁ ବାରମ୍ବାର ଡକେଇବାକୁ ପଡିଲା? ପୁଣି ଆପଣ ଗଲେ, ନିଜକୁ ସୁରକ୍ଷିତ ମନେ କରୁଥିଲେ କି ନାହିଁ ଶାଶୁ ଘରେ?
0: ମ୍ୟାଡାମ ମାନେ ଯୋଉ ଝିଅ ମାନେ ଛୋଟ ଛୋଟ ଅଛନ୍ତି, ସେ ମ୍ୟାଡାମ ମାନେ, ସେ ଝିଅ ମାନେ ବି ଭଲ, ତାପରେ ଆମ ମ୍ୟାଡାମ ବି ଭଲ।
1: ଆପଣ ଯେତେବେଳେ ଆପଣଙ୍କ ଶାଶୁ ଘରୁ ନିର୍ଯାତିତ ହେଲେ, ତାପରେ ଆପଣ ଯୋଉ ଘରକୁ ଫେରିଲେ, ସେତେବେଳେ ଆପଣଙ୍କୁ ମାନେ ଭଲ ଲାଗୁଥିଲା ନା ଡର ଲାଗୁଥିଲା? କେମିତି ସାହାଯ୍ୟ କରୁଥିଲେ?
0: ବୋଲେ ମୁଁ ଯେତେବେଳେ ଘରକୁ ଆସିଲି, ତାପରେ ଅଫିସ କୁ ଯାଇକି ଯେତେବେଳେ ମୁଁ କମ୍ପ୍ଲେନ ଦେଲି, ତାପରେ ମ୍ୟାଡାମ ବି ମତେ ସହାନୁଭୂତି ଦେଲେ, କିଛି ଡରିବାର ନାହିଁ, ଆମେ ଅଛୁ ବୋଲି ଯେତେବେଳେ ମ୍ୟାଡାମ କହିଲେ, ସେତେବେଳେ ଆଉ ଟିକେ ଡର ମାରିଲାନି। ନା ହେଲେ ଡର ମାରୁଥିଲା, କେତେବେଳେ କାଲେ ମତେ ମାରିଦେବେ କି ଠେସି ଦେବେ ବୋଲି ଟିକେ ଡର ଲାଗୁଥିଲା। ମ୍ୟାଡାମ ଯେତେବେଳେ ସାନ୍ତ୍ୱନା ଦେଲେ ଆଉ ତାଙ୍କେ କହିଲେ ଯେ ଆମେ ଅଛୁ, ଡରିବାର ନାହିଁ।
1: ତାପରେ ଆପଣ ଶାଶୁ ଘରକୁ ଗଲେ?
0: ତାପରେ ମୁଁ ଶାଶୁ ଘରକୁ ଗଲି, ତାପରେ ମ୍ୟାଡାମ ବି ଏବେ ମଝିରେ ଫୋନ କରନ୍ତି।
1: ଏବେ କେମିତି ଅଛନ୍ତି ପୁଅ ସହିତ?
0: ଏବେ ପୁଅ ସାଙ୍ଗ ଭଲ ଅଛି,
1: ବହୁତ ଭଲ ଅଛନ୍ତି।
0: ଧନ୍ୟବାଦ ସେ ମ୍ୟାଡାମଙ୍କୁ, ଆମ ସେ ସଖୀ ଅଫିସ କୁ ଧନ୍ୟବାଦ। ତାଙ୍କେ ସପୋର୍ଟ ଯଦି ନ ଦେଇଥାନ୍ତେ ବୋଲେ ମୁଁ ମୋ ଛୁଆକୁ ଧରିକି କେମିତି ରହିଥାନ୍ତି, ସେଇଟା ଏକା ଭାବୁଥିଲି।
1: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ, ନିଜ ଅନୁଭୂତି ଆମ ସହିତ ବାଣ୍ଟିଲେ, ଏତେ ସୁନ୍ଦର ଭାବରେ କହିଲେ, ବହୁତ ବହୁତ ଧନ୍ୟବାଦ ମ୍ୟାଡାମ। ନମସ୍କାର।
0: ନମସ୍କାର, ଧନ୍ୟବାଦ।
1: ଶ୍ରୋତା ବନ୍ଧୁ, ଅନେକ ସମୟରେ ମଣିଷ ବାଟବଣା ହେଇଯାଇଥାଏ, କିନ୍ତୁ ବାଟବଣା ହେଇଯାଇଥିବା ଲୋକକୁ କିଏ ଯଦି ହାତ ଧରି ପୁଣି ବାଟକୁ ନେଇ ଆସିଥାଏ, ତାହେଲେ ଜୀବନର ଗାଡ଼ିଟି ପୁଣି ଆଗକୁ ବଢ଼ିଥାଏ। ପ୍ରତ୍ୟେକ ମହିଳା ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରାଇବା ଆବଶ୍ୟକତା ରହିଛି। ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ ଭଲ ଲାଗିଥିବ। ରହୁଛୁ, ନମସ୍କାର।

0: ପ୍ରଚାର କଲୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ମାଧ୍ୟମରେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ ସମୟ ଅପରାହ୍ନ 5:30 ଏ ସମୟଟି ଯୁବଶ୍ରୋତାଙ୍କର। ତେବେ ଆସନ୍ତୁ ଶୁଣିବା ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ତେବେ ତା ପୂର୍ବରୁ କିଛି ସୂଚନା।
1: ନକଲି ଅଫର୍ସ ପ୍ରତି ସାବଧାନ।
2: ଆର୍ବିଆଇ କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
1: ଫସିଲା
5: UPI ପିନ୍ ଏଣ୍ଟ୍ରିଂ କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ।
2: ଆର୍ବିଆଇ କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ହେଇଗଲା ବନ୍ଦୋବସ୍ତ।
7: କାହାର? ଗୁଡ଼ିର ଫିସ୍ର ଦେଖା। 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି। ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡ଼ିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର।

ନମସ୍କାର, ଶୁଭ ସନ୍ଧ୍ୟା ଏବଂ ସ୍ୱାଗତ ଜଣାଉଛି ଆପଣମାନଙ୍କୁ ଆଜିର ମନୋରଞ୍ଜନୀ କାର୍ଯ୍ୟକ୍ରମକୁ। ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ମିତ ଅନିନ୍ଦିତା ରଥ। ଶ୍ରୋତା ବନ୍ଧୁ, ଆଜି ହେଉଛି ଜୁନ 7 ତାରିଖ। ଆଜିର ଦିନରେ ଆମେ ପ୍ରଥମେ ସ୍ମରଣ କରିବା ଭାରତୀୟ ସଙ୍ଗୀତ ଜଗତର ଜଣେ ପ୍ରଖ୍ୟାତ ଓ ମଧୁର କଣ୍ଠଶିଳ୍ପୀ ବିଦୁଷୀ ସୁମନ କଲ୍ୟାଣପୁରଜୀଙ୍କ ଜୀବନଯାତ୍ରା ଏବଂ ସଙ୍ଗୀତ ପ୍ରତି ତାଙ୍କର ଅବଦାନ ବିଷୟରେ। ଏହା ପରେ ପରେ ଆମେ ଆଲୋଚନା କରିବା ୱାର୍ଲ୍ଡ ଫୁଡ୍ ସେଫ୍ଟି ଡେ ବାବଦରେ। ନିରାପଦ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଆମ ସୁସ୍ଥ ଜୀବନର ମୂଳ ଆଧାର। ଏହି ଦିବସର ଗୁରୁତ୍ୱ ଓ ସଚେତନତା ସମ୍ପର୍କିତ କିଛି ତଥ୍ୟ ଆମେ ଆପଣମାନଙ୍କ ସହ ଭାଗ କରିବୁ। ତେବେ ଆଉ ବିଳମ୍ବ କାହିଁକି, ସଙ୍ଗୀତ ତଥ୍ୟ ଓ ମନୋରଞ୍ଜନର ଏହି ସୁନ୍ଦର ଯାତ୍ରାକୁ ଆରମ୍ଭ କରିବା। ପୁଣି ଥରେ ସ୍ୱାଗତ ଜଣାଉଛି ଆଜିର ମନୋରଞ୍ଜନୀ କାର୍ଯ୍ୟକ୍ରମକୁ। ଶ୍ରୋତାବନ୍ଧୁ, ବିଦୁଷୀ ସୁମନ କଲ୍ୟାଣପୁରଙ୍କ ଜନ୍ମ 28 ଜାନୁଆରୀ 1937 ହୋଇଥିଲା। ସେ ଜଣେ ଭାରତୀୟ ପ୍ଲେବ୍ୟାକ୍ ଗାୟିକା ଥିଲେ, ଯିଏ ହିନ୍ଦୀ ସିନେମାରେ ତାଙ୍କ କାମ ପାଇଁ ସବୁଠାରୁ ପ୍ରସିଦ୍ଧ। ସେ ହିନ୍ଦୀ, ବଙ୍ଗାଳୀ, ମରାଠୀ, ଆସାମୀ, ଗୁଜୁରାଟୀ, କନ୍ନଡ, ଭୋଜପୁରୀ, ରାଜସ୍ଥାନୀ, ଓଡ଼ିଆ ଏବଂ ପଞ୍ଜାବୀ ବ୍ୟତୀତ ଅନେକ ଭାଷାରେ ଚଳଚ୍ଚିତ୍ରମାନଙ୍କ ପାଇଁ ଗୀତ ରେକର୍ଡ କରିଥିଲେ। ସମାନ ସ୍ୱର ଏବଂ ଗଠନ ଯୋଗୁଁ ତାଙ୍କ ସ୍ୱରକୁ ପ୍ରାୟତଃ ଲତା ମଙ୍ଗେସ୍କରଙ୍କ ସ୍ୱର ବୋଲି ଲୋକେ ଭାବୁଥିଲେ। ସୁମନ କଲ୍ୟାଣପୁରଙ୍କ କ୍ୟାରିୟର 1954 ଆରମ୍ଭ ହୋଇଥିଲା ଏବଂ ସେ 1960 ଏବଂ 1970 ଦଶକରେ ଜଣେ ଲୋକପ୍ରିୟ ଗାୟିକା ହୋଇଗଲେ। ସେ 28 ଜାନୁଆରୀ 1937 କୋଲକାତାରେ ସୁମନ ହେମାଡି ଭାବରେ ଜନ୍ମଗ୍ରହଣ କରିଥିଲେ। ଯେତେବେଳେ ସେ 3 ବର୍ଷ ବୟସରେ ଥିଲେ, ପରିବାର ଢାକାକୁ ଚାଲିଯାଇଥିଲେ, ଯାହା ସେତେବେଳେ ବ୍ରିଟିଶ ଭାରତରେ ଥିଲା। ତାଙ୍କ ପରିବାର କର୍ଣ୍ଣାଟକର ଉଡୁପି ଜିଲ୍ଲାର କୁଣ୍ଡପୁର ତାଲୁକର ଏକ ଗ୍ରାମ ହେମାଡିରେ ମୂଳ ବାସିନ୍ଦା। ତାଙ୍କ ପିତା ଶଙ୍କର ରାଓ ହେମାଡି ସାରସ୍ୱତ ବ୍ରାହ୍ମଣ ପରିବାରରୁ ଆସିଥିଲେ। ସେ କେନ୍ଦ୍ରୀୟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଏକ ଉଚ୍ଚ ପଦବୀରେ କାର୍ଯ୍ୟ କରିଥିଲେ ଏବଂ ବହୁତ ଦିନ ଧରି ଢାକାରେ ନିଯୁକ୍ତି ପାଇଥିଲେ। ପିତା ଏବଂ ମାତା ସୀତା ହେମାଡିଙ୍କ ବ୍ୟତୀତ ପରିବାରରେ 5 ଝିଅ ଏବଂ 1 ପୁଅ ଥିଲେ। ସୁମନ ତାଙ୍କ ଭାଇ ଭଉଣୀମାନଙ୍କ ମଧ୍ୟରେ ବଡ଼ ଥିଲେ। 1949 ତାଙ୍କ ପରିବାର ମୁମ୍ବାଇକୁ ଚାଲି ଆସିଥିଲେ, ଯେଉଁଠାରେ ସେ ତାଙ୍କର ସଙ୍ଗୀତ ତାଲିମ ଗ୍ରହଣ କରିଥିଲେ। ସୁମନ ସବୁବେଳେ ଚିତ୍ରକଳା ଏବଂ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ। ମୁମ୍ବାଇର ପ୍ରସିଦ୍ଧ ସେଣ୍ଟ କଲମ୍ବା ହାଇସ୍କୁଲରୁ ଶିକ୍ଷା ସମାପ୍ତ କରିବା ପରେ ସେ ଚିତ୍ରକଳା ବିଷୟରେ ଅଧିକ ଅଧ୍ୟୟନ ପାଇଁ ପ୍ରତିଷ୍ଠିତ ସାର୍ ଜେ ଜେ ସ୍କୁଲ ଅଫ୍ ଆର୍ଟସରେ ପ୍ରବେଶ କରିଥିଲେ। ସେହି ସମୟରେ ସେ ପୁନେର ପ୍ରଭାତ ଫିଲ୍ମସର ସଙ୍ଗୀତ ନିର୍ଦ୍ଦେଶକ ଏବଂ ଜଣେ ଘନିଷ୍ଠ ପାରିବାରିକ ବନ୍ଧୁ ପଣ୍ଡିତ କେଶବ ରାଓ ଭୋଲେକଙ୍କଠାରୁ ଶାସ୍ତ୍ରୀୟ କଣ୍ଠଶିଳ୍ପ ଶିଖିବା ଆରମ୍ଭ କରିଥିଲେ। ତାଙ୍କ ଅନୁସାରେ ପ୍ରଥମେ ଗୀତ ଗାଇବା ତାଙ୍କ ପାଇଁ କେବଳ ଏକ ହବି ଥିଲା, କିନ୍ତୁ ଧୀରେ ଧୀରେ ସଙ୍ଗୀତ ପ୍ରତି ତାଙ୍କର ଆଗ୍ରହ ବଢ଼ିଗଲା ଏବଂ ସେ ଉସ୍ତାଦ ଅବଦୁଲ ରହମାନ ଖାନ ଏବଂ ଗୁରୁଜୀ ମାଷ୍ଟର ନବରଙ୍ଗଙ୍କଠାରୁ ବୃତ୍ତିଗତ ଭାବରେ ଏହା ଶିଖିବା ଆରମ୍ଭ କଲେ। ସୁମନଙ୍କ ସାନ ଭଉଣୀ ଶ୍ୟାମା ହେମାଡି ମଧ୍ୟ ଜଣେ ଗାୟିକା ଥିଲେ। ସୁମନ ହେମାଡି 1957 ମୁମ୍ବାଇର ଜଣେ ବ୍ୟବସାୟୀ ରାମାନନ୍ଦ କଲ୍ୟାଣପୁରଙ୍କ ସହ ବିବାହ କରିଥିଲେ ଏବଂ ଏହିପରି ଭାବରେ ସେ ସୁମନ କଲ୍ୟାଣପୁର ହୋଇଗଲେ। ସେ ପ୍ରତ୍ୟେକ ରେକର୍ଡିଂ ସେସନରେ ତାଙ୍କ ସହିତ ଯାଉଥିଲେ। ତାଙ୍କର ଚାରୁଲ ଆଗ୍ନି ନାମକ ଏକ ଝିଅ ଥିଲେ। ଶ୍ରୋତାବନ୍ଧୁ, ବିଦୁଷୀ ସୁମନ କଲ୍ୟାଣପୁରଙ୍କ ବିଷୟରେ ଆହୁରି ସୂଚନା ଜାଣିବା ହେଲେ ଏତିକି ମଧ୍ୟରେ ଆସନ୍ତୁ ଶୁଣି ନେବା କଣ୍ଠଶିଳ୍ପୀଙ୍କ କଣ୍ଠରେ ଗୋଟେ ସୁମଧୁର ସଙ୍ଗୀତ।

ଏହି ସୁନ୍ଦର ଗୀତ ପରେ ଆସନ୍ତୁ ଫେରିଯିବା ଆମ ବିଷୟବସ୍ତୁକୁ। ହଁ ଶ୍ରୋତା ବନ୍ଧୁ, ସୁମନ କଲ୍ୟାଣପୁରଙ୍କ ଅନୁସାରେ ଘରେ ସମସ୍ତଙ୍କର କଳା ଏବଂ ସଙ୍ଗୀତ ପ୍ରତି ଆଗ୍ରହ ଥିଲା, କିନ୍ତୁ ସାର୍ବଜନୀନ ପ୍ରଦର୍ଶନକୁ କଡ଼ା ନିଷେଧ କରାଯାଇଥିଲା। ତଥାପି 1952 ସୁମନ କଲ୍ୟାଣପୁରଙ୍କ ଶବ୍ଦରେ ସେ କହିଛନ୍ତି, ଅଲ୍ ଇଣ୍ଡିଆ ରେଡିଓରେ ଗୀତ ଗାଇବାର ପ୍ରସ୍ତାବକୁ ମୁଁ ମନା କରିପାରିଲି ନାହିଁ। ଏହା ମୋର ପ୍ରଥମ ସାର୍ବଜନୀନ ପ୍ରଦର୍ଶନ ଥିଲା, ଯାହାପରେ ମୁଁ 1953 ମୁକ୍ତିଲାଭ କରିଥିବା ମରାଠୀ ଚଳଚ୍ଚିତ୍ର ଶୁକ୍ରାଜି ଚାନ୍ଦିନୀ ପାଇଁ ଗୀତ ଗାଇବାର ସୁଯୋଗ ପାଇଲି। ସେହି ସମୟରେ ଶେଖ ମୁକ୍ତାର ମାଙ୍ଗୁ ଚଳଚ୍ଚିତ୍ର ନିର୍ମାଣ କରୁଥିଲେ, ଯାହାର ସଙ୍ଗୀତକାର ଥିଲେ ମହମ୍ମଦ ରଫି। ଶେଖ ମୁକ୍ତାର ମୋର ଶୁକ୍ରାଜି ଚାନ୍ଦିନୀ ଗୀତରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ମୋତେ ମାଙ୍ଗୁ ଚଳଚ୍ଚିତ୍ର ପାଇଁ 3 ଗୀତ ଗାଇବାକୁ ଦେଇଥିଲେ, କିନ୍ତୁ କିଛି ଅଜଣା କାରଣ ଯୋଗୁଁ ପରେ ଓପି ନାୟର ମହମ୍ମଦ ରଫିଙ୍କୁ ବଦଳାଇ ଦେଇଥିଲେ ଏବଂ ମୋର 3 ଗୀତ ମଧ୍ୟରୁ କେବଳ ଗୋଟିଏ ଏକ ଲୋରି କୋଇ ପୁକାରେ ଧୀରେ ସେ ତୁଝେ ଚଳଚ୍ଚିତ୍ରରେ ରଖାଯାଇଥିଲା। ଏହିପରି ମୁଁ 1954 ମୁକ୍ତିଲାଭ କରିଥିବା ମାଙ୍ଗୁ ସହିତ ହିନ୍ଦୀ ସିନେମାରେ ପ୍ରବେଶ କରିଥିଲି। ଚଳଚ୍ଚିତ୍ର ମଙ୍ଗୁ ପରେ ତୁରନ୍ତ ସୁମନ ଇସ୍ମତ ଚୁଗତାଇଙ୍କ ଦ୍ୱାରା ପ୍ରଯୋଜିତ ଏବଂ ଶାହିଦ ଲତିଫ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ ଦରୱାଜା ଚଳଚ୍ଚିତ୍ର ପାଇଁ ସଙ୍ଗୀତକାର ନସାଦଙ୍କ ନିର୍ଦ୍ଦେଶନାରେ 5 ଗୀତ ଗାଇଥିଲେ। ଦରୱାଜା ପ୍ରଥମେ ମୁକ୍ତିଲାଭ କରିଥିବାରୁ ଏହାକୁ ସାଧାରଣତଃ ସୁମନ କଲ୍ୟାଣପୁରର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ବୋଲି ବିଶ୍ୱାସ କରାଯାଏ। ସେହି ବର୍ଷ ସୁମନ ଓପି ନାୟକଙ୍କ ହିଟ୍ ଗୀତ ମହବତ କରଲୋଜି ଭରଲୋଜି ଆଜ କିସ୍ନେ ରୋକା ହେ ର ଫିଲ୍ମ ସଂସ୍ମରଣ ମହମ୍ମଦ ରଫି ଏବଂ ଗୀତା ଦତ୍ତଙ୍କ ସହିତ ଆର୍ ପାର୍ ଚଳଚ୍ଚିତ୍ରରେ ଗାଇଥିଲେ। ସୁମନଙ୍କ ଅନୁସାରେ ତାଙ୍କର ଗାଇବା ପାଇଁ 2 ଏକକ ଧାଡ଼ି ଥିଲା ଏବଂ ଏହି ଗୀତରେ ଏକ କୋରସ୍ ଗାୟିକା ଭାବରେ ତାଙ୍କ ସେବା ବ୍ୟବହୃତ ହୋଇଥିଲା। ଏହା ଓପି ନାୟକଙ୍କ ପାଇଁ ସେ ଗାଇଥିବା ଏକମାତ୍ର ଗୀତ ବୋଲି ପ୍ରମାଣିତ ହୋଇଥିଲା। ଏହି ଗୀତର କ୍ରେଡିଟ୍ରେ ସୁମନଙ୍କ ନାମ ଉଲ୍ଲେଖ ନାହିଁ। ନାୟର କହିଥିଲେ ଯେ ସୁମନଙ୍କ ପିତାମାତା କୌଣସି କାରଣରୁ ତାଙ୍କ ନାମ ରେକର୍ଡରେ ପ୍ରକାଶିତ ହେଉ ବୋଲି ଚାହୁଁନଥିଲେ। ସମ୍ଭବତଃ କାରଣ, ଯେତେବେଳେ ଏହି ଗୀତଟି ରେକର୍ଡ କରାଯାଇଥିଲା ସେତେବେଳେ ସେ ଜଣେ ସ୍କୁଲ ପଢ଼ୁଥିବା ଝିଅ ଥିଲେ। ସୁମନ କଲ୍ୟାଣପୁରଙ୍କ ପ୍ରଥମ ଚଳଚ୍ଚିତ୍ର ଗୀତ ଥିଲା ଦରୱାଜା। ସେ ତଲତ ମହମୁଦଙ୍କ ସହିତ ଏକ ଯୁଗଲବନ୍ଦୀ ଗାଇଥିଲେ। ତଲତ ମହମୁଦ ଏକ ସଙ୍ଗୀତ କନ୍ସର୍ଟରେ କଲ୍ୟାଣପୁରଙ୍କ ଗୀତ ଶୁଣିଥିଲେ ଏବଂ ତାଙ୍କ ଗୀତ ଦ୍ୱାରା ଅତ୍ୟନ୍ତ

ପ୍ରଭାବିତ ହୋଇଥିଲେ। ଜଣେ ନୂତନ କଳାକାର ଭାବରେ ତାଙ୍କ କ୍ୟାରିୟର ଏକ ବଡ଼ ସଫଳତା ପାଇଥିଲା ଯେତେବେଳେ ତଲତ ମହମ୍ମଦ ତାଙ୍କ ସହିତ ଯୁଗଲବନ୍ଦୀ ଗାଇବାକୁ ରାଜି ହୋଇଥିଲେ, ଯାହାଫଳରେ ଚଳଚ୍ଚିତ୍ର ଜଗତ ତାଙ୍କ ପ୍ରତି ଧ୍ୟାନ ଦେଇଥିଲା। ଶ୍ରୋତାବନ୍ଧୁ, ଏମିତି ହିଁ ଅନେକଟି ଗୀତ ଅଛି ଯେଉଁଟା ସୁମନ କଲ୍ୟାଣପୁର ଗାଇଥିଲେ। ତେବେ ଆସନ୍ତୁ, ଏତିକି ମଧ୍ୟରେ ଆମେ ତାଙ୍କ କଣ୍ଠରେ ଆଉ ଗୋଟିଏ ଗୀତ ଶୁଣିନେବା।

ଶ୍ରୋତାବନ୍ଧୁ, ସୁମନ କଲ୍ୟାଣପୁରଙ୍କ ସ୍ୱର ଗାୟିକା ଲତା ମଙ୍ଗେସ୍କରଙ୍କ ସହିତ ବହୁତ ସମାନ ଥିଲା। ତାଙ୍କର ଅନେକ ଗୀତ ଲତାଙ୍କ ଶୈଳୀଠାରୁ ଭିନ୍ନ, କାରଣ ସେ ଲତାଙ୍କ ସହିତ ତୁଳନୀୟ ଗୁଣବତ୍ତା ସହିତ ଗାଇଥିଲେ। କଲ୍ୟାଣପୁର ତାଙ୍କ ସ୍ୱର ଏବଂ ଲତାଙ୍କ ସ୍ୱର ମଧ୍ୟରେ ସମାନତା ବିଷୟରେ ବହୁତ ଅସହଜ ଥିଲେ। ସେ ଥରେ ଉତ୍ତର ଦେଇଥିଲେ, ମୁଁ ତାଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲି। ମୁଁ କଲେଜ ସମୟରେ ମୁଁ ତାଙ୍କ ଗୀତ

ସେ କହିଥିଲେ, ମେରି ଆୱାଜ ନାଜୁକ ଅର୍ ପତଲି ଥି, ଏବଂ ସେ ପରେ କହିଥିଲେ, ମୁଁ କ'ଣ କରିପାରିବି। ଏହା ସହିତ ଯେତେବେଳେ ରେଡିଓ ସିଲନ ଗୀତଗୁଡ଼ିକୁ ପ୍ରସାରଣ କରୁଥିଲା, ସେତେବେଳେ ନାମ କେବେ ଘୋଷଣା କରାଯାଇନଥିଲା। ରେକର୍ଡ ଗୁଡ଼ିକ ମଧ୍ୟ କେତେକ ସମୟରେ ଭୁଲ ନାମ ଦେଉଥିଲା। ହୁଏତ ଏହା ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା, ଏବଂ 1960 ଦଶକର ଯୁଗରେ ସେହି ସମୟକୁ ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତର ସୁବର୍ଣ୍ଣ ଯୁଗ ବୋଲି କୁହାଯାଉଥିଲା, ଯେଉଁ ସମୟରେ ମହିଳା ପ୍ଲେବ୍ୟାକ୍ ଗାୟନରେ ଶମଶାଦ ବେଗମ ଏବଂ ଲତା ମଙ୍ଗେସ୍କରଙ୍କ ଭଳି ଗାୟିକାମାନେ ପ୍ରାଧାନ୍ୟ ଦେଉଥିଲେ। ଯେଉଁ ସମୟରେ ଲତା ରୟାଲ୍ଟି ପ୍ରସଙ୍ଗ ପାଇଁ ରଫିଙ୍କ ସହିତ ଗୀତ ଗାଇବାକୁ ମନା କରିଦେଇଥିଲେ, ସେହି ସମୟରେ କଲ୍ୟାଣପୁରଙ୍କ ଦ୍ୱାରା ରଫିଙ୍କ ସହିତ ଯୁଗଳ ଗୀତ ରେକର୍ଡ କରାଯାଇଥିଲା। ଏହି ସମୟରେ ସେ ରଫିଙ୍କ ସହିତ 140ରୁ ଅଧିକ ଯୁଗଳ ଗୀତ ଗାଇଥିଲେ। ହଁ ଶ୍ରୋତା ବନ୍ଧୁ, ସୁମନ କଲ୍ୟାଣପୁର ହିନ୍ଦୀ ଚଳଚ୍ଚିତ୍ରରେ ସର୍ବୋତ୍ତମ ଶାସ୍ତ୍ରୀୟ ଗୀତ ପାଇଁ 3 ଥର ସମ୍ମାନଜନକ ସୁର ଶ୍ରୀଙ୍ଗାର ସଂସଦ ପୁରସ୍କାର ପାଇଛନ୍ତି। 2009 ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଲତା ମଙ୍ଗେସ୍କର ପୁରସ୍କାର ମଧ୍ୟ ପାଇଛନ୍ତି। ସେମିତି ହିଁ 2022 ମିର୍ଚି ମ୍ୟୁଜିକ୍ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାର ମଧ୍ୟ ସେ ପାଇଥିଲେ। 2023 ବିଦୁଷୀ ସୁମନ କଲ୍ୟାଣପୁର ଭାରତ ସରକାରଙ୍କ ଦ୍ୱାରା ପଦ୍ମଭୂଷଣ ମଧ୍ୟ ଗ୍ରହଣ କରିଥିଲେ। 2024 ମହାରାଷ୍ଟ୍ର ଟାଇମ୍ସ ଦ୍ୱାରା ମହାରାଷ୍ଟ୍ର ଭୂଷଣ ମାତ ସମ୍ମାନ ପୁରସ୍କାର ମଧ୍ୟ ଗ୍ରହଣ କରିଥିଲେ। ଶ୍ରୋତାବନ୍ଧୁ, ସୁମନ କଲ୍ୟାଣପୁରଙ୍କ ମୃତ୍ୟୁ 99 ବୟସରେ ଗତ ମାସ 31 ଲୋଖଣ୍ଡୱାଲା ସ୍ଥିତ ତାଙ୍କ ବାସଭବନରେ ହୋଇଥିଲା। ଶ୍ରୋତବନ୍ଧୁ, କଲ୍ୟାଣପୁରଙ୍କ ମରାଠୀ ଜୀବନୀ ସୁମନ ସୁଗନ୍ଧ ଲେଖିଥିବା ଲେଖିକା ଏବଂ ନିକଟତମ ସହଯୋଗୀ ମଙ୍ଗଳା ଖାଡ଼ିଲକରଙ୍କ ଅନୁସାରେ କଲ୍ୟାଣପୁରର ବୟସ ସମ୍ପର୍କିତ କାରଣ ଯୋଗୁଁ ମୃତ୍ୟୁ ହୋଇଥିଲା। ସେ କହିଛନ୍ତି ଯେ ସେ ତାଙ୍କର ଶେଷ ଦିନଗୁଡ଼ିକ ନିଜ ଗୀତର ରେକର୍ଡିଂ ଶୁଣି ବିତାଇଥିଲେ। ଶ୍ରୋତବନ୍ଧୁ, ଏହା ଥିଲା ସୁମନ କଲ୍ୟାଣପୁରଙ୍କ ବିଷୟରେ ସଂକ୍ଷିପ୍ତରେ ବିବରଣୀ। ଆସନ୍ତୁ ଏଇଠି ଶୁଣିନେବା ଆଉ ଗୋଟିଏ ସୁନ୍ଦର ମନଛୁଆଁ ଗୀତଟିଏ।

ରେ କର୍ତ୍ତୃପକ୍ଷଙ୍କୁ କିପରି ସତର୍କ କରିପାରିବେ ତାହା ଜାଣି ଏବଂ ପରିବାରରେ ରୋଗକୁ ରୋକିବା ପାଇଁ ବ୍ୟବହାରିକ ପଦକ୍ଷେପ ନେଇ ବିପଦଗୁଡ଼ିକର ରିପୋର୍ଟ କରନ୍ତୁ ଏବଂ ପ୍ରତିକ୍ରିୟା ଦିଅନ୍ତୁ।

0: ଶ୍ରୋତାବନ୍ଧୁ, ଏହା ଥିଲା ଆଜିର ବିଷୟବସ୍ତୁ ସମ୍ପର୍କରେ କିଛି ତଥ୍ୟ। ଆଶା କରୁଛି ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ଭଲ ଲାଗିଛି, ତେବେ ମତାମତର ଚିଠିଟିଏ ଦେବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଜଣାଇବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 766001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଠାଇ ପାରିବେ। ନମ୍ବରଟି ଲେଖି ରଖନ୍ତୁ, ନମ୍ବରଟି ହେଲା 8895994143। ମୁଁ ପୁଣି ଥରେ କହି ରଖୁଛି 8895994143। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ମିତ ଅନିନ୍ଦିତା ରଥ। ରହିଲି, ନମସ୍କାର।
1: ଆଜିର ଯୁବବାଣୀ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ସମୟ ସନ୍ଧ୍ୟା 6 ହେବା ପାଇଁ ଯାଉଛି। ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀରୁ।
2: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଜୟା ଭାରତୀ। भारत और इंडोनेशिया संयुक्त आयोग की बैठक आज नई दिल्ली में संपन्न हुई। बैठक की सहअध्यक्षता विदेश मंत्री सुब्रमण्यम जयशंकर और इंडोनेशिया के विदेश मंत्री सुगियानो ने की। बैठक के दौरान दोनों नेताओं ने व्यापक रणनीतिक भागीदारी के अंतर्गत द्विपक्षीय संबंधों के समस्त पहलुओं की समीक्षा की। दोनों पक्षों ने राजनीतिक मामलों, रक्षा, सुरक्षा, समुद्री व्यापार सहयोग, व्यापार और निवेश, औषधि निर्माण, स्वास्थ्य देखभाल, डिजिटल प्रौद्योगिकी, ऊर्जा, परिवहन, अंतरिक्ष और शिक्षा जैसे क्षेत्रों तथा दोनों देशों के बीच लोगों के संबंधों के जैसे मुद्दों पर बातचीत की। डॉ. जयशंकर और सुगियानो ने द्विपक्षीय संबंधों में प्रगति का स्वागत किया। इससे पहले सोशल

0: শ্রোতাবন্ধু, এ চলিত অধিবেশনের আমকেন্দ্র প্রচার হওয়া থাকা কতটি মুখ্য কার্যক্রম সম্পর্ক সূচনা।
1: আচ্ছা দাসবাবু, আপনার ঘরটা 1970 তৈরি হয়েছিল, রাইট? তাহলে এই পর্যন্ত এত স্ট্রং কেমিতে আছে?
2: আরে এইটা একদম সিম্পল, এবং সেইথিপাই মু সেতবেলে মোর বিশ্বাস রাখিতিলি, এবং আজি মধ্যে চেটিনাড সিমেন্ট উপরে
3: শক্তি যাহা বর্ষ বর্ষ নহে বরং পিঢি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট, 64 বর্ষর দৃঢ় মূল দুয়া। চেটিনাড সিমেন্ট, দ্য পারফেক্ট কনক্রিট চয়েস।
4: আকাশবাণী এট 90, 90 সাল কি আওয়াজ, দিল সে দিল তক নন স্টপ ধমাল, পুরানি আদে নয়া জোশ হ্যায়, দেশ কা রেডিও আব ভি বস হ্যায়। আকাশবাণী কে গৌরবময়ী 90 সাল।
5: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसा के द्वारा जनहित रे जारी।
0: श्रोता बंधु, एथरो सुनंतु आसंता काली हम केंद्र रो प्रचार हबाकु थिबा कार्यक्रम संपर्क करी सूचना। ସକାଳ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ନୀଳମାଧବ ଦାସ, ଶାନ୍ତିଲତା ଛୋଟରାଏ, ଶେଖର ଚନ୍ଦ୍ର ଘୋଷ, ତୃପ୍ତି ଦାସ ଏବଂ କେଶବ ଚନ୍ଦ୍ର ରାଉତ। ଚେତନା ଚିନ୍ତନ ପ୍ରଚାର କରିବୁ 6:30। ସକାଳ 6:35 ଶୁଣିବେ ଶ୍ରୀମଦ୍ ଭାଗବତ କାର୍ଯ୍ୟକ୍ରମ। ସ୍ୱଚ୍ଛ ଜୀବନ ପ୍ରଚାର କରିବୁ 7:25। ଶ୍ରୀ ରାମଚରିତ ମାନସ ପ୍ରଚାର କରିବୁ 7:30। ସକାଳ 7:40 ଶୁଣିବେ ଚାଷର କଥା କାର୍ଯ୍ୟକ୍ରମ। ପୁରାତନୀ କ୍ରମରେ ଓଡ଼ିଶୀ ପ୍ରଚାର କରିବୁ 7:45। ସକାଳ 8:30 ଶୁଣିବେ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଧୈଷ ବିଳାସ ପ୍ରଚାର କରିବୁ 8:45। ସକାଳ 9:00 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ 9:30। ପୂର୍ବାହ୍ନ 10:10 ଶୁଣିବେ କାର୍ଯ୍ୟକ୍ରମ ଖୋଲା ଝରକା। ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନ ଦିନ 12:00 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଦିନ 12:30 ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ମମତାରାଣୀ ସାହୁ, ସୁବାସ ଦାସ, ତୃପ୍ତି ଦାସ, ମିତାଲି ଚିନ୍ନରା ଏବଂ ଭୁବନେଶ୍ୱରୀ ମିଶ୍ର। ଚାଷର କଥା ପ୍ରଚାର କରିବୁ 1:10। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ 2:45। ଆସନ୍ତାକାଲି ଆମର ତୃତୀୟ ଅଧିବେଶନ ଅପରାହ୍ନ 5:00 ରିଲେ କରି ପ୍ରଚାର କରିବୁ ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ରକ୍ଷା ଅଳଙ୍କରଣ ସମାରୋହର ସିଧା ପ୍ରସାରଣ ଆକାଶବାଣୀ ଦିଲ୍ଲୀରୁ। ଯୁବାଣୀ କ୍ରମରେ ସାହିତ୍ୟାନ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ଯୁବା ଶକ୍ତି ଓ ରାତି 7:25 କୋରାପୁଟ ଜିଲ୍ଲାର ହାଲଚାଲ। ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲେକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ ଚାଷବାସ କାର୍ଯ୍ୟକ୍ରମ। ଗୀତ ଗଜଲ କାର୍ଯ୍ୟକ୍ରମ ପ୍ରଚାର କରିବୁ 8:00। ଶିଳ୍ପୀ ହେଲେ କମଲ ଖାନ। 8:15 ଶୁଣିବେ କେତୋଟି ସମ୍ବଲପୁର ଅଞ୍ଚଳର ଗୀତ। ଶିଳ୍ପୀ ହେଲେ ନମିତାରାଣୀ ପଟ୍ଟନାୟକ। ସ୍ପୋର୍ଟସ୍ କେନ୍ 8:30 ସ୍ପଟଲାଇଟ୍ 9:15 ଓ ପବ୍ଲିକ୍ ସ୍ପିକ୍ 9:30। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆସନ୍ତାକାଲି 10:00 ଶୁଣିବେ ନାଟକ ଭକ୍ତ ବତ୍ସଳ ଜଗନ୍ନାଥ, ରଚନା ନାରାୟଣ ଚନ୍ଦ୍ର ରାୟ ମହାପାତ୍ର, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ଡକ୍ଟର ଏମ୍ ବାଲମୁରଲୀ କ୍ରିଷ୍ଣନଙ୍କ ଶାସ୍ତ୍ରୀୟ ଜ୍ଞାନ ପ୍ରଚାର କରିବୁ ଆସନ୍ତାକାଲି 10:30। 11:10 ଶୁଣିବେ କେନ୍ଦ୍ର ସରକାରଙ୍କର 12 କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। 248 ମିଟର ତଥା 1206 କିଲୋହର୍ଟ୍ସ ଏଫ୍ଏମ୍ ମାଧ୍ୟମରେ 110

ଆଦିବାସୀ ଗୀତ କ୍ରମରେ ପ୍ରଚାର କଲୁ ଦେଶିଆ କନ୍ଧ ଗୀତ। ପରିବେଷଣ କରିଥିଲେ କସ୍ତୁରୀ ମାଝି ଓ ସାଥୀ। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଓ ପରେ ପରେ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ତେବେ ପ୍ରଥମେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।

ଜୁଆଙ୍ଗ ଓ ସାନ୍ତାଳଙ୍କଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ବିକାଶ ହେବ କହିଲେ ମୁଖ୍ୟମନ୍ତ୍ରୀ। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି

0: ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହରର ସୂଚନା ଜାରି କଲା ଏନ୍ଟିଏ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ବିଜୁଳି ଖଡ଼ଗଡ଼ି ସହ ବର୍ଷା ହେବା ନେଇ 25ଟି ଜିଲ୍ଲାକୁ ସତର୍କ ସୂଚନା। ଶିକ୍ଷାର ମୂଳଦୁଆ ହେଉଛି ପ୍ରାଥମିକ ବିଦ୍ୟାଳୟ। ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରୁ ମୁଖ୍ୟମନ୍ତ୍ରୀ ଆଜି 204 ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ 12,000 କୋଟି ଟଙ୍କା ବିନିଯୋଗରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବ୍ୟାପକ ଭିତ୍ତିଭୂମି ବିକାଶ ସହ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଶିକ୍ଷାର ମୂଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ପ୍ରତିଟି ଶିଶୁଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2,200 ବିଦ୍ୟାଳୟର ଉନ୍ନତିକରଣ ହେବ।
1: ଆଜି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟର ଭିତ୍ତିପ୍ରସ୍ତର ସ୍ଥାପନା କରାଗଲା। ପ୍ରଥମ ପର୍ଯ୍ୟାୟରେ ଆମେ 118 ବିଦ୍ୟାଳୟକୁ ନେଇଥିଲୁ, ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ନିଆଯାଇଛି। ସରକାରଙ୍କର ଯୋଜନା ଏବଂ ଲକ୍ଷ୍ୟ ହେଉଛି ଯେ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ଏବଂ 5 କୋଟିରୁ 7 କୋଟି ଟଙ୍କା ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ବିଦ୍ୟାଳୟରେ ଭିତ୍ତିଭୂମି ସହିତ ଏ ସରକାରଙ୍କର ଯୋଜନା ନିଶ୍ଚିତ ଭାବରେ ଆଗାମୀ ଦିନରେ ଏକ ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।
0: ଆଜି 204 ଗୋଦାବରୀ ସମିଶ୍ର ବିଦ୍ୟାଳୟର ଶିଳାନ୍ୟାସ ହୋଇଥିବା ବେଳେ ପୂର୍ବରୁ ବାଣପୁରଠାରୁ 118 ବିଦ୍ୟାଳୟର ଶିଳାନ୍ୟାସ କରାଯାଇଥିଲା। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16-26 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ମହାନଦୀ ଜଳ ବିବାଦର ଶୁଣାଣି ହେବ ବୋଲି ଜଣାପଡ଼ିଛି। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ 200 ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସୁବିଧା ଯୋଗାଇ ଦେବେ। ଏଥିପାଇଁ ଆସନ୍ତା 28 ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 200 ମାଗଣା କୋଚିଂ ସୁବିଧା ମିଳିବ। ଇଚ୍ଛୁକ ଆଶାୟୀମାନେ ଆସନ୍ତାକାଲିଠାରୁ ଚଳିତ ମାସ 19 ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026 ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି, ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି। ଦେଶରେ ଆସନ୍ତା 21 ନିଟ୍ ୟୁଜି 2026 ପୁନଃ ପରୀକ୍ଷା ହେବ। ଏଥିପାଇଁ ପରୀକ୍ଷାର୍ଥୀଙ୍କ ଲାଗି ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହର ଆଲଟ୍ମେଣ୍ଟ ହେବା ନେଇ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ ଏନ୍ଟିଏର ୱେବ୍ସାଇଟ୍ neet.nta.nic.inରେ ଏ ସମ୍ପର୍କିତ ଅଧିକ ତଥ୍ୟ ପାଇପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ନିରୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ସଣ୍ଡେ ଜନସାଇକେଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ December 2024 ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ପଦକ୍ଷେପ ସାଇକେଲ ଚାଳନାକୁ ଅନେକ ସ୍ୱାସ୍ଥ୍ୟଗତ ସୁଫଳ ସହିତ ଏକ ସ୍ଥାୟୀ, ସମାବେଶୀ ଏବଂ ପରିବେଶ ଅନୁକୂଳ ବ୍ୟାୟାମ ଭାବେ ପ୍ରୋତ୍ସାହିତ କରିଥାଏ। ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଫିଟ୍ ଇଣ୍ଡିଆ ସଣ୍ଡେ ଜନସାଇକେଲ ଅବସରରେ ଏକ ସାଇକ୍ଲୋଥନ୍ର ଆୟୋଜନ କରାଯାଇଥିଲା। ଜିଲ୍ଲା ପୁଲିସ କାର୍ଯ୍ୟାଳୟ, ରିଜର୍ଭ ଅଫିସ ଏବଂ ବରିଷ୍ଠ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ପୁଲିସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପୁଲିସ କର୍ମଚାରୀଙ୍କ ଶାରୀରିକ ସୁସ୍ଥତା ବଜାୟ ରଖିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ ସାଇକେଲ ର୍ୟାଲିର ଆୟୋଜନ କରାଯାଇଥିଲା। ଏଥିରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ ବିସି ଯୋଗଦେଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ। ସମ୍ବଲପୁରଠାରେ ଫିଟ୍ ଇଣ୍ଡିଆ ସଣ୍ଡେ ଜନ ସାଇକେଲ କାର୍ଯ୍ୟକ୍ରମରେ

0: ସୁନ୍ଦରଗଡ଼ କ୍ରୀଡ଼ା ପ୍ରାଧିକରଣ ପ୍ରଭାରୀ ଅଭୟଦେବ ତିୱାରୀଙ୍କ ନେତୃତ୍ୱରେ ଏକ ସାଇକେଲ ରାଲି ଏବଂ ଶାରୀରିକ ସୁସ୍ଥତା ସଂକ୍ରାନ୍ତ ସଚେତନତା ଅଭିଯାନ ହୋଇଥିଲା। ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ ଆଜି ଜର୍ମାନୀ ଓ ଇଟାଲୀକୁ ଆମ୍ବ ରପ୍ତାନୀ କରାଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଶୁଭାରମ୍ଭ କରିଛନ୍ତି। ଏ ସମ୍ପର୍କରେ ଶ୍ରୀ ସିଂହଦେଓ କହିଛନ୍ତି,
1: 2024ରୁ ଆମେ ବିଦେଶକୁ ପନିପରିବା ଏବଂ ଫଲମୂଲକୁ ରପ୍ତାନୀ କରିବା ଆରମ୍ଭ କରିଛୁ। ତାକୁ ବେଲି କାର୍ଗୋ ମାଧ୍ୟମରେ ତାକୁ ବିଦେଶକୁ ରପ୍ତାନୀ କରିବା ପାଇଁ ଉଦ୍ୟମ କରିଥିଲୁ ଏବଂ ଚାଷୀମାନଙ୍କର ଇନକମକୁ ଡବଲ କରିବା ପାଇଁ ଯେଉଁ ସେହି ଆକାରରେ ଏଇଟାକୁ ଆମେ କରୁଛୁ। ଗତ ବର୍ଷ ବି ପାଟଣାଗଡ଼ର ଆମ୍ବ ଚାଷୀମାନେ ତାଙ୍କର ଆମ୍ବକୁ ବିଦେଶକୁ ରପ୍ତାନୀ କରିଥିଲେ। ଏଇଟା ଦ୍ୱିତୀୟ ବର୍ଷ, ଏଇ ବର୍ଷ ଯାଉଛି ସେକେଣ୍ଡ ଫେଜ୍ରେ।
0: କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ କର୍କଟ ବିଜୟ ଦିବସ ପାଳନ କରାଯାଉଛି। 1988 ପ୍ରତିବର୍ଷ ଜୁନ୍ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳିତ ହୋଇଆସୁଛି। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଏବଂ ଚିକିତ୍ସା କରାଗଲେ କର୍କଟ ରୋଗକୁ ପରାଜିତ କରାଯାଇପାରିବ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଏହି ରୋଗକୁ ପ୍ରତିହତ କରିବାକୁ ହେଲେ ସଚେତନତା ଜରୁରୀ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ କେତେକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି, ସମସ୍ୟାର ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟପେୟରୁ ଉତ୍ପନ୍ନ ହେଉଥିବା ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ 420,000 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏ ନେଇ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକ୍ରାନ୍ତ କର୍ମଶାଳା ଓ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଜାରି ରହିଛି। ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ବର୍ତ୍ତମାନ ସୁଦ୍ଧା 595,907 ଜଣଙ୍କୁ ପରିଗଣନା ଫର୍ମ ପ୍ରଦାନ କରିଛନ୍ତି। ଏହି ସମ୍ବନ୍ଧୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ନାଗରିକମାନଙ୍କ ମଧ୍ୟରେ ସ୍ୱଚ୍ଛ ନିର୍ବାଚନ ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ ଚୁନାଉ ପାଠଶାଳାର ଆୟୋଜନ କରାଯାଇଥିଲା। ଏହା ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ଭୋଟର ପଞ୍ଜୀକରଣ ଏବଂ ମତଦାନର ଅଧିକାର ସମ୍ପର୍କରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବୃକ୍ଷଚାରା ରୋପଣ କରିଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନାଗଲୋର ଗ୍ରାମରେ ଅବସ୍ଥିତ ଜାଫ୍ରା ନର୍ସରୀ ବୁଲି ଦେଖିଥିଲେ। ଏହି ନର୍ସରୀକୁ ITDA ମାଲକାନଗିରି ପକ୍ଷରୁ ସେତୁ କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ କରାଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ 25 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ମୌସୁମୀ ବାୟୁ ଗତ ଗୁରୁବାର ଦିନ କେରଳ ସ୍ପର୍ଶ କରିଥିଲା। ଚୀନ୍ ତାଇପେଇରେ ଖେଳାଯାଉଥିବା ନ୍ୟୁ ତାଇପେଇ ସିଟି ଆଥଲେଟିକ୍ସ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା 400 ମିଟର ରିଲେ ଦୌଡ଼ରେ ଭାରତୀୟ ଦଳ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। ଏହି ବିଜୟୀ ଦଳରେ ଓଡ଼ିଶାର ଶ୍ରାବଣୀ ନନ୍ଦ ମଧ୍ୟ ରହିଛନ୍ତି। ଚୀନ୍ ତାଇପେଇଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତୀୟ ଧାବିକା ଶ୍ରାବଣୀ ନନ୍ଦ, SS ସ୍ନେହା, ସୁଦେଶନା ଶିଭାଙ୍କର ଏବଂ ତମନ୍ନା 400 ମିଟର ରିଲେ ଦୌଡ଼କୁ 44.07 ସେକେଣ୍ଡ ମଧ୍ୟରେ ସମ୍ପନ୍ନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜ୍ୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ବିକାଶ ହେବ କହିଲେ ମୁଖ୍ୟମନ୍ତ୍ରୀ। UPSC ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ। NEET UG ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହରର ସୂଚନା ଜାରି କଲା NTA। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 25 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି, ନମସ୍କାର।
2: ଏଇଟା ଫଟା ଅଛି,
3: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟକୁ

0: ସଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
2: ହଁ,
1: ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
0: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
3: ଆକାଶବାଣୀ କଟକ ଶୁଣନ୍ତୁ ଜନଜୀବନ ସମ୍ବାଦ, ପଢିଛନ୍ତି ଲହରିକା ପଟ୍ଟନାୟକ।
4: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରେଡିଓ କେବଳ ଏକ ଶବ୍ଦ ନୁହେଁ, ଏହା ଏକ ଭାବନା, ଅଗଣିତ ମୁହୂର୍ତ୍ତର ସାଥୀ। ଶୈଶବଠାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ପ୍ରତ୍ୟେକ ବୟସରେ ରେଡିଓର କାର୍ଯ୍ୟକ୍ରମ ଏକ ସ୍ୱତନ୍ତ୍ର ପ୍ରଭାବ ପକାଇଥାଏ। ଭାରତରେ ରେଡିଓ କେବଳ ଯନ୍ତ୍ରଟିଏ ନୁହେଁ, ଏହା ଏକ ସଂଯୋଗ, ସମ୍ପର୍କ, ଯିଏ ଜୀବନର ପ୍ରତ୍ୟେକ ପର୍ଯ୍ୟାୟକୁ ମଧୁରତାରେ ପରିପୂର୍ଣ୍ଣ କରିପାରେ। ରେଡିଓ ସମସ୍ତଙ୍କ ସମୟର ମାନ ବଢ଼ାଏ, ସେମାନଙ୍କ ଏକାକିତ୍ୱ ଦୂର କରେ ଏବଂ ମନୋରଞ୍ଜନ ଓ ସୂଚନାର ଗନ୍ତାଘର ହୋଇ ସେମାନଙ୍କ ଦୁନିଆକୁ ସଜାଇପାରେ। ବହୁଜନ ହିତାୟ, ବହୁଜନ ସୁଖାୟର ବାର୍ତ୍ତା ନେଇ ଭାରତରେ ଆରମ୍ଭ ହୋଇଥିବା ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀ ଆସନ୍ତାକାଲି 90 ବର୍ଷରେ ପଦାର୍ପଣ କରିବ। ଏହି ଅବସରରେ ଆକାଶବାଣୀର କିଛି ସ୍ୱତନ୍ତ୍ର କଥା ସମ୍ପର୍କରେ ଜାଣିବା। 1923 ଜୁନ୍ ମାସରେ ବମ୍ବେ ରେଡିଓ କ୍ଲବ୍ର ପ୍ରଥମ ପ୍ରସାରଣ ସହିତ ଭାରତରେ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। ଦେଶର ସ୍ୱାଧୀନତା ସଂଗ୍ରାମରେ ରେଡିଓର ପ୍ରମୁଖ ଭୂମିକା ରହିଥିଲା। ଏହା ବ୍ରିଟିଶ ସାମ୍ରାଜ୍ୟର ଦମନଲୀଳାକୁ ମୁକାବିଲା କରିବା ଏବଂ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସ୍ୱାଧୀନତାର ବାର୍ତ୍ତା ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଥିଲା। 1942 ଅଗଷ୍ଟ 14 ମୁମ୍ବାଇର ୱିଲସନ୍ କଲେଜର 22 ଛାତ୍ରୀ ଉଷା ମେହେଟା ଏକ ଗୁପ୍ତ ରେଡିଓ ଷ୍ଟେସନ୍ ଆରମ୍ଭ କରି ଦେଶବାସୀଙ୍କୁ ସୂଚନା ଦେବାରେ ଲାଗିଥିଲେ। ଏହି ରେଡିଓ ମାଧ୍ୟମରେ ଜାତୀୟ ନେତାମାନଙ୍କ ବାର୍ତ୍ତା ପ୍ରସାରିତ ହେଉଥିବା ବେଳେ ଏହା ପ୍ରାୟ 88 ପର୍ଯ୍ୟନ୍ତ ଚାଲିଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ 1942 ଆଜାଦ ହିନ୍ଦ ରେଡିଓ ଜର୍ମାନୀର ବର୍ଲିନ୍ରୁ ପ୍ରସାରଣ ଆରମ୍ଭ କରିଥିଲା। ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ଆଜାଦ ହିନ୍ଦ ରେଡିଓକୁ ସିଙ୍ଗାପୁର ଏବଂ ରେଙ୍ଗୁନ୍ ସ୍ଥାନାନ୍ତରିତ କରାଯାଇଥିଲା। ଆଜାଦ ହିନ୍ଦ ରେଡିଓ ଏକ ବହୁଭାଷୀ ଚ୍ୟାନେଲ ଥିଲା। ଏଥିରେ ଇଂରାଜୀ, ହିନ୍ଦୀ, ତାମିଲ, ବଙ୍ଗଳା, ମରାଠୀ, ପଞ୍ଜାବୀ, ପସ୍ତୋ ଏବଂ ଉର୍ଦ୍ଦୁ ଭାଷାରେ ବି ପ୍ରସାରଣ କରାଯାଉଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଦେଶରେ ରହୁଥିବା ଭାରତୀୟ ଏବଂ ଭାରତରେ ଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ମନୋବଳ ସୁଦୃଢ଼ କରିବା। ରେଡିଓରେ ମଧ୍ୟ ଦେଶର ସ୍ୱାଧୀନତା ଘୋଷଣା କରାଯାଇଥିଲା। 1947 ଅଗଷ୍ଟ 15 ମଧ୍ୟରାତ୍ରିରେ ଯେତେବେଳେ ଭାରତ ପରାଧୀନତାର ଶିକୁଳିରୁ ମୁକ୍ତ ହୋଇଥିଲା, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ସମ୍ବିଧାନ ସଭାରେ ନିଜର ପ୍ରସିଦ୍ଧ ଟ୍ରିଷ୍ଟ ୱିଥ୍ ଡେଷ୍ଟିନି ବା ନିୟତି ସହିତ ମିଳନ ଭାଷଣ ଦେଇଥିଲେ। ପୁରା ଦେଶ ରେଡିଓରେ ଏହି ଭାଷଣ ଶୁଣିଥିଲା। ସେହି ସମୟରେ ଏହି ଭାଷଣ ଶୁଣିବା ପାଇଁ ସ୍କୁଲଗୁଡ଼ିକରେ ମଧ୍ୟ ରେଡିଓ ଲଗାଯାଇଥିଲା। ସେହିଦିନ ରେଡିଓରେ ଉସ୍ତାଦ ବିସ୍ମିଲ୍ଲା ଖାନ୍ଙ୍କ ସାହାନାଇର ଶବ୍ଦ ମଧ୍ୟ ସମଗ୍ର ଦେଶରେ ପ୍ରତିଧ୍ୱନିତ ହେଉଥିଲା। ଶାସନ ଭାର ଦେବା ସମୟରେ ତତ୍କାଳୀନ ଭାଇସ୍ରାଏ ଲର୍ଡ ମାଉଣ୍ଟବ୍ୟାଟନ୍ ମଧ୍ୟ ରେଡିଓ ମାଧ୍ୟମରେ ଦେଶର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଥିଲେ। ଦେଶ ସ୍ୱାଧୀନତା ପରେ 1947 ନଭେମ୍ବର ମାସରେ ଜାତିର ପିତା ମହାତ୍ମା ଗାନ୍ଧୀ ଶରଣାର୍ଥୀ ଶିବିରରେ ରହୁଥିବା ଲୋକମାନଙ୍କୁ ଭେଟିବା ପାଇଁ ହରିୟାଣାର କୁରୁକ୍ଷେତ୍ର ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା। ଦେଶ ବିଭାଜନ ଯୋଗୁଁ ଲକ୍ଷାଧିକ ଶରଣାର୍ଥୀ କୁରୁକ୍ଷେତ୍ରର ଶରଣାର୍ଥୀ ଶିବିରରେ ରହୁଥିଲେ, କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ଗାନ୍ଧିଜୀଙ୍କୁ ଏହି କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ିଥିଲା। ତେଣୁ ସେ ନଭେମ୍ବର 12 ଦିନ ଅଲ୍ ଇଣ୍ଡିଆ ରେଡିଓର ବ୍ରଡ୍କାଷ୍ଟିଂ ହାଉସ୍ରୁ ସେମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଦିନଟି ଅଲ୍ ଇଣ୍ଡିଆ ରେଡିଓରେ ଗାନ୍ଧିଜୀଙ୍କର ପ୍ରଥମ ଏବଂ ଶେଷ ପଦାର୍ପଣ ଥିଲା। ଏହି ଐତିହାସିକ ରେକର୍ଡିଂ ଏବେ ଅଲ୍ ଇଣ୍ଡିଆ ରେଡିଓର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ। 1997 ଏହାର 50 ପୂର୍ତ୍ତି ପାଇଁ ଏକ ସମାରୋହ ଆୟୋଜନ କରାଯାଇଥିବା ବେଳେ 2000 ଭାରତ ସରକାର ଏହି ସ୍କୃତିରେ ନଭେମ୍ବର 12 ଲୋକସେବା ପ୍ରସାରଣ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ଯେଉଁମାନେ ଭାରତରେ ଅଲ୍ ଇଣ୍ଡିଆ ରେଡିଓ ଶୁଣନ୍ତି ସେମାନେ ଏକ ନିର୍ଦ୍ଦିଷ୍ଟ ସ୍ୱର ସହିତ ଭଲ ଭାବରେ ପରିଚିତ। ଏହା ହେଉଛି ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀର ସିଗ୍ନେଚର ଟ୍ୟୁନ୍। ଏହି କାଳଜୟୀ ଅନନ୍ୟ ଏବଂ ଅସାଧାରଣ ସିଗ୍ନେଚର ଟ୍ୟୁନ୍ ସୃଷ୍ଟି କରିଥିଲେ ଚେକୋସ୍ଲୋଭାକିଆରେ ଜନ୍ମିତ ସଙ୍ଗୀତଜ୍ଞ ୱାଲ୍ଟର କୋଫମ୍ୟାନ୍। 1930 କୋଫମ୍ୟାନ୍ ମୁମ୍ବାଇର ଅଲ୍ ଇଣ୍ଡିଆ ରେଡିଓ ପାଶ୍ଚାତ୍ୟ ସଙ୍ଗୀତ ବିଭାଗରେ ସଙ୍ଗୀତଜ୍ଞ ଭାବରେ କାର୍ଯ୍ୟ କରୁଥିଲେ। ସେ ସମୟରେ ସେ ଏହି ଟ୍ୟୁନ୍ ପ୍ରସ୍ତୁତ କରିଥିବା କୁହାଯାଏ। ଏଥିରେ ତାନପୁରା, ଭାୟୋଲିନ୍ ଏବଂ ଭାଓଲାର ଶବ୍ଦ ସାମିଲ ରହିଛି। କିଛି ସଙ୍ଗୀତଜ୍ଞଙ୍କ ମତରେ ଏହି ଟ୍ୟୁନ୍ରେ ଓଙ୍କାର ଧ୍ୱନିର ଶବ୍ଦ ସମଗ୍ର ବ୍ରହ୍ମାଣ୍ଡରେ ପ୍ରତିଧ୍ୱନିତ ହେଉଛି। ଆଜି ଭାରତରେ ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀର ଚ୍ୟାନେଲ ବ୍ୟତୀତ ଅନେକ ବେସରକାରୀ ରେଡିଓ ଷ୍ଟେସନ ମଧ୍ୟ ସକ୍ରିୟ ଅଛନ୍ତି। ଏବେ ବି ଗାଁଗୁଡ଼ିକରେ ଲୋକମାନେ ଖୁବ୍ ଆଗ୍ରହର ସହିତ ରେଡିଓ ସେଟ୍ ରଖି କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ ମାଧ୍ୟମରେ ବିଶ୍ୱର ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଡିଓ ଷ୍ଟେସନ ସହିତ ସଂଯୋଗ ସମ୍ଭବ ହେଉଥିବାରୁ ରେଡିଓ ସେଟ୍ ରଖିବା ଆଉ ଆବଶ୍ୟକ ହେଉନାହିଁ। ଆକାଶବାଣୀର ନ୍ୟୁଜ୍ ଅନ୍ ଏଆଇଆର୍

ମାଧ୍ୟମରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନର କାର୍ଯ୍ୟକ୍ରମ ଶୁଣାଯାଇପାରୁଛି। ବିଦେଶରେ ରହୁଥିବା ଯେକୌଣସି ବ୍ୟକ୍ତି ଏହି ଆପ୍ ମାଧ୍ୟମରେ ବିଶ୍ୱର ଯେକୌଣସି ସ୍ଥାନରୁ ନିଜ ଅଞ୍ଚଳ ଏବଂ ଭାଷାରେ କାର୍ଯ୍ୟକ୍ରମ ଶୁଣିବା ସମ୍ଭବପର ହୋଇପାରିଛି।

0: ଶୁଣୁଥିଲେ ଜନଜୀବନ ସମ୍ବାଦ, ପଢ଼ି ଶୁଣିଲେ ଲହରିକା ପଟ୍ଟନାୟକ, ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଆକାଶବାଣୀ କଟକ।
1: ଆକାଶବାଣୀ ସମ୍ବଲପୁର ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ସୂଚନା ପରେ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖିଆ ଖବର। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକେ ବିଶ୍ୱସ୍ତରୀୟ କରିବା ଲାଗି ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନା କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ଭିତରେ ମହାନଦୀ ଜଳ ବିବାଦକେ ନେଇକରି ରାଜ୍ୟର ବୈଷୟିକ ବିଶେଷଜ୍ଞମାନଙ୍କ ଭିତରେ ନୂଆଦିଲ୍ଲୀ ନ ହେବା 10 ଦିନିଆ ଆଲୋଚନା। ଆଇବା 21 ତାରିଖ ହେବାରକେ ଥିବା ଡାକ୍ତରୀ ପ୍ରବେଶିକା ପରୀକ୍ଷା 2026 ଲାଗି ବାହାରିଲା ସହର ତାଲିକା। ଆଉର୍ UPSC ସିଭିଲ ସର୍ଭିସ ପରୀକ୍ଷା ଲାଗି ରାଜ୍ୟର 200 ଜଣ ଆଶାୟୀଙ୍କୁ ଦିଆଯିବା ମାହାଲିଆ କୋଚିଂ। ଏଥର ପୂରା ଖବର। ରାଇଜେ ଶିକ୍ଷା ଭିତ୍ତିଭୂମିକେ ବରକସ କରବାର ଆଉ ଗୁଣାତ୍ମକ ଶିକ୍ଷା ଦେବାର ଉଦ୍ଦେଶ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି 2 ଖେପେ 204 ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ଖୋର୍ଦ୍ଧା ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟନ ହୋଇଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଟି ଉଦ୍ବୋଧନ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ରାଜ୍ୟ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକେ ଉନ୍ନତ କରବାର ସହିତ ସବୁ ଛୁଆଙ୍କୁ ଗୋଟିଏ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବାର ଲାଗି ସରକାର ସଂକଳ୍ପବଦ୍ଧବାନ। ଗ୍ରାମ ପଞ୍ଚାୟତ ସ୍ତରନ ଶିକ୍ଷା ଭିତ୍ତିଭୂମିକେ ବରକସ କରବାର ଲକ୍ଷ୍ୟ ଲାଗି ସରକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍। ଜାତୀୟ ଶିକ୍ଷାନୀତି 2020 ଆଧାର କରିକରି ତିଆରି ହୋଇଥିବାର ଯୋଜନା ବିକଶିତ ଓଡ଼ିଶାର ଶିକ୍ଷା ସାଧନ ଭାବେ ଗାଁ ଇଲାକାନ ଗୁଣାତ୍ମକ ଶିକ୍ଷା ସାଙ୍ଗେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶକେ ସୁନିଶ୍ଚିତ କରବା ବୋଲି ମୁଖ୍ୟମନ୍ତ୍ରୀ ଆଶ କରିଛନ୍। ଆଇବା ଦିନେ 2009 ଏତକା ବିଦ୍ୟାଳୟ ତିଆରି ସହିତ 2028 ଆଉ 29 ମସିହା ଭିତରେ 200 ପ୍ରାଥମିକ ବିଦ୍ୟାଳୟକେ ପୂର୍ଣ୍ଣାଙ୍ଗ କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମହାନଦୀ ଜଳ ବିବାଦକେ ନେଇକରି ଓଡ଼ିଶା ଛତିଶଗଡ଼ ଭିତରେ ଆଇବା 16-26 ତାରିଖ ତକ ନୂଆଦିଲ୍ଲୀନ ଦୁଇ ରାଜ୍ୟର ବୈଷୟିକ ଦଳ ଭିତରେ ଆଲୋଚନା ହେବା। ମିଳିଥିବାର ସୂଚନା ଅନୁସାରେ ଦୁଇ ରାଜ୍ୟ ଭିତରେ ପାଏନ ଆବଣ୍ଟନକେ ନେଇକରି ଆପୋଷ ଆଲୋଚନାକେ ନେଇକରି ବିଚାର କରାଯିବା ବୋଲି ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗଲା ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଇ ମାସ 27 ତାରିଖ ମହାନଦୀ ଜଳ ବିବାଦର ଶୁଣାଣି ହେବା ବୋଲି ଜଣାପଡ଼ିଛି। କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ CBSE ତରଫୁ 12 ଶ୍ରେଣୀ ପରୀକ୍ଷା 2026 ପରୀକ୍ଷା ଫଲାଫଲ ଉତ୍ତର ସେବା ପୋର୍ଟାଲଥି ଆପତ୍ତି ଯାଞ୍ଚ ଆଉ ଉତ୍ତର ଖାତା ଫେର ଘାଏ ସୁଝବାର ଲାଗି ଆବେଦନ କରବାର ଆଜି ହେଉଛି ଶେଷ ଦିନ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସାମାଜିକ ଗଣମାଧ୍ୟମ ପୋଷ୍ଟଥି କହିଛେ ଯେ ଇ ପୋର୍ଟାଲ ଆଜି ଅଧରାତି ତକ ଖୋଲା ରହିବା। ଛାତ୍ରଛାତ୍ରୀମାନଙ୍କୁ ସମିଆ ପୂରା ହେବାର ଆଗନୁ ନିଜର ଆବେଦନ ପ୍ରକ୍ରିୟା ପୂରା କରିକରି ଦାଖଲ କରବାରକେ ବୋର୍ଡ ତରଫୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଜାରି ରହିଛି। ଗଲାକାଲି 8 ଦିନ ତକ 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି। ଇ ମାସ 28 ତାରିଖ ତକ ପରିଗଣନା ଫର୍ମ ବାଣ୍ଟବାର ଆଉ ସଂଗ୍ରହ କରବାର କାମ ଶେଷ କରବାର ଲାଗି ଲକ୍ଷ୍ୟ ଧାରିଜ କରାଯାଇଛି। ବୌଦ୍ଧ ଜିଲ୍ଲାର SIR ପ୍ରକ୍ରିୟାର ତଦାରଖ ଲାଗି ଆଜି ଜିଲ୍ଲାପାଳ ଆଉ ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ହରଭଙ୍ଗା ତହସିଲ ଅଞ୍ଚଳ ପରିଦର୍ଶନ କରିକରି ପରିଗଣନା ଫର୍ମ ବାଣ୍ଟବାର କାମର ସମୀକ୍ଷା କରିଛନ୍। ଜିଲ୍ଲାର ଗଲାକାଲି ତକ 33% ନୁ ଅତକା ଫର୍ମ

ବଣ୍ଟା ଯାଇଛି। ଲୁକୁ ସଚେତନ କରବାର୍ ଲାଗି ଆଇଜ୍ ଗୁଟେ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଜରାୟୁ କର୍କଟ ରୋଗର ପ୍ରତିଷେଧକ ଲାଗି ସାରା ରାଜ୍ୟ ଚାଲିଥିବାର HPV ଟିକାକରଣକେ ଆଉ 3 ମାସ ବଢ଼ାଯାଇଛି। 14 ରୁ 15 ବରଷ ବୟସର କିଶୋରୀମାନଙ୍କୁ ଇ ଟିକାକରଣ ଅଭିଯାନ ଗଲା ମାର୍ଚ୍ଚ ମାସର 1 ତାରିଖନୁ ମୂଲ ହେଇଥିଲା। ଇ ଟିକାକରଣ ସମିଆ 3 ମାସ ତକ ଥିବାର ବେଳେ ଇ ସମିଆ ଭିତରେ ରାଇଜେ ମାତ୍ର 48% ଟିକାକରଣ ହେଇଥିବାନୁ ସ୍ୱାସ୍ଥ୍ୟ ବିଭାଗ ତରଫୁ ଇ ନିଷ୍ପତ୍ତି ନିଆଯାଇଛି। ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET UG 2026 ଲାଗି ଜାତୀୟ ପରୀକ୍ଷଣ ସଂସ୍ଥାନ NTA ତରଫୁ ସହର ତାଲିକା ଜାରି କରାଯାଇଛି। ଆବା 21 ତାରିଖ ହେବାର୍କେ ଥିବାର ପରୀକ୍ଷା ଲାଗି ପରୀକ୍ଷାର୍ଥୀମାନେ କେନ୍ ସହରନ ପରୀକ୍ଷା ଦେବେ ସେସବୁ ତଥ୍ୟ NEET.NTA.NIC.IN ନୁ ପାଇପାରିବେ। ପରୀକ୍ଷାର୍ଥୀମାନେ ଆପ୍ଲିକେସନ୍ ନମ୍ବର ଆଉ ପାସୱାର୍ଡ଼ ଦେଇକରି ସିଟି ସ୍ଲିପ୍ ଯାଞ୍ଚ କରବାର୍କେ NTA ତରଫୁ ପରାମର୍ଶ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ରୀୟ ଲୋକସେବା ଆୟୋଗ UPSC ପ୍ରଶାସନିକ ସେବା ପରୀକ୍ଷା ଲାଗି ରାଜ୍ୟର 200 ଜଣ ଆଶାୟୀଙ୍କୁ ରାଜ୍ୟ ସରକାରଙ୍କ ତରଫୁ ମାହାଲିଆ କୋଚିଂ ଯୋଗାଇ ଦିଆଯିବା। ଇଥିର୍ଲାଗି ଆଇବା 28 ତାରିଖ ଗୋଟେ ପ୍ରବେଶିକା ପରୀକ୍ଷା ହେବା। ଇଚ୍ଛୁକ ଆଶାୟୀମାନଙ୍କୁ ଆଇବା କାଲିଠାନୁ ଇ ମାସର 19 ତାରିଖ ଭିତରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ଜରିଏ ଆବେଦନ କରବାର୍କେ ହେବା। ପ୍ରବେଶିକା ପରୀକ୍ଷାର୍ଥୀ ପାସ୍ କରିଥିବାର 200 ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ରେସିଡେନ୍ସିଆଲ କୋଚିଂ ସୁବିଧା ଦିଆଯିବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫୁ ବାହାରିଥିବାର ବିଜ୍ଞପ୍ତିଥି କୁହାଯାଇଛି। ଖାଦ୍ୟ ପ୍ରସ୍ତୁତି ସଂରକ୍ଷଣ ଯୋଗାଣ ଆଉ ଖାଇବାର ପଦ୍ଧତି ଜରିଆତି ପୋଷଣ ଆଉ ଉତ୍ତମ ସ୍ୱାସ୍ଥ୍ୟକେ ସୁନିଶ୍ଚିତ କରିବାର ଲକ୍ଷ୍ୟ ନେଇକରି ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଇ ବଛର ଏ ଦିବସର ବାର୍ତ୍ତା ରହିଛେ ସମସ୍ୟାନୁ ସମାଧାନ ତକ୍ ସବୁ ଜାଗାନ ସୁରକ୍ଷିତ ଖାଦ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ଖାଇବାର ଦରବ ନୁ ହେଉଥିବା ରୋଗ ଲାଗି ଫି ବଛର ପାଖାପାଖି 4,20,000 ଅତକା ଲୋକର ଜୀବନ ଯାଏସି। ଖାଦ୍ୟ ମାନକକେ ବଜାୟ ରଖବାର ଉପରେ ଜୋର ଦେଇକରି ଭିନ୍ ଭିନ୍ ସଂଗଠନ ତରଫୁ ଲୋକମାନଙ୍କୁ ସଚେତନ କରାଯାଉଛେ। ମିଶାନ ଖାଇବାର ଦରବନୁ ଦୂରେଇ ରହିବାର ଆଉ ଇ ବାବଦେ ସଚେତନ କରବାର ଲାଗି ଆଜ ଭିନ୍ ଭିନ୍ ଜାଗାନ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଉପରେ କର୍ମଶାଳା ଆଉ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ନିରାପଦ ଖାଇବାରଟା ସମକର ଦାୟିତ୍ୱ ଆୟ ବୋଲି କହିଛନ୍। ସୁରକ୍ଷିତ ଖାଇବାର ଦରବ ପ୍ରଚଳନ ଜରିଏ ଗୋଟେ ସୁସ୍ଥ ଜୀବନ ସୁନିଶ୍ଚିତ କରିବା ଲାଗି ସେ ଆହ୍ୱାନ ଦେଇଛନ୍। ନିରାପଦ ଆଉ ପୁଷ୍ଟିକର ଖାଦ୍ୟ ସୁସ୍ଥ ଜୀବନର ମୂଳ ଆଧାର ହେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମକୁ ସଚେତନ କରାବାର ସହିତ ଖାଇବାର ଦରବ ନୁକସାନ ରୋକବାର ଆଉ ଶୁଦ୍ଧ ଆଉ ପୁଷ୍ଟିକର ନିରାପଦ ଆହାର ଗ୍ରହଣ କରବାର ଲାଗି ସଂକଳ୍ପ ନେବାର ଲାଗି ଆହ୍ୱାନ ଦେଇଛନ୍। କର୍କଟ ରୋଗର କାରଣ ଆଉ ତାର ମୁକାବିଲା ଦିଗେ ଜନସଚେତନତା ବଢ଼ାବାର ଲକ୍ଷ୍ୟ ନେଇକରି ଆଜି ଜାତୀୟ କର୍କଟ ବିଜୟୀ ଦିବସ ପାଳନ କରାଯାଉଛି। 1988 ମସିହାନୁ ଫି ବଛର ଜୁନ୍ ମାସର 1 ରବିବାର ଇ ଦିବସ ପାଳନ କରାଯାଏସି। ଠିକ୍ ସମୟଥି ରୋଗର ଚିହ୍ନଟ ଆଉ ଚିକିତ୍ସା କରାଗଲେ କର୍କଟ ରୋଗକେ ହରାଯାଇପାରବା। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁସାରେ ସାରା ପୃଥିବୀନ କର୍କଟ ରୋଗୀଙ୍କର ସଂଖ୍ୟା ତାଲିକାଥି ଭାରତ 3 ନମ୍ବର ଠାନେ ରହିଛେ। ଇ ରୋଗକେ ପ୍ରତିହତ କରବାର୍କେ ହେଲେ ସଚେତନତା ଜରୁରୀ ଏ। ଇ ଅବସରରେ ଆଜି ଭିନ୍ ଭିନ୍ ଜାଗାନ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନିରୋଗ ଆଉ ପରିବେଶ ଅନୁକୂଳ ଜୀବନଶୈଳୀ ଅପନାବାର ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ଆଜି ଭୁବନେଶ୍ୱରନ ସାଇକେଲଥି ରବିବାର ସଣ୍ଡେଜ୍ ଅନ୍ ସାଇକେଲ କାର୍ଯ୍ୟକ୍ରମ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମଟି ଭାଗ ନେଇକରି କହିଛନ୍, ପ୍ରଗତିଶୀଲ ଓଡ଼ିଶା ଗଠନ ଦିଗେ ଭଲ ସ୍ୱାସ୍ଥ୍ୟର ବହୁତ ବଡ଼ ଭୂମିକା ରହିଛି। ଶ୍ରୀ ସୁରଜ ପରିବେଶ ରକ୍ଷା ଲାଗି ସଭେ ମିଶିକରି ଚେଷ୍ଟା କରବାର୍କେ ଆହ୍ୱାନ ଦେଇଛନ୍। CRPF ଗ୍ରୁପ୍ ସେଣ୍ଟର ସମ୍ବଲପୁର ଭାରତୀୟ କ୍ରୀଡ଼ା ପ୍ରାଧିକରଣ ସାଇ ସୁନ୍ଦରଗଡ଼ ତରଫୁ ଫିଟ୍ ଇଣ୍ଡିଆ ଅଧୀନତି ସଣ୍ଡେଜ୍ ଅନ୍ ସାଇକେଲ ରାଲି ଆୟୋଜିତ ହୋଇଯାଇଛି। DIG ସଞ୍ଜୟ କୁମାର ସିଂଙ୍କ ନେତୃତ୍ୱରେ ହୋଇଥିବା ରାଲିଥି CRPFର 42 ଜଣ ଅଧିକାରୀଙ୍କ ସହିତ 120 ଜଣ ଛାତ୍ରଛାତ୍ରୀ ଭାଗ ନେଇକରି ପରିବେଶ ସୁରକ୍ଷା ସଡ଼କ ସୁରକ୍ଷା ଆଉ ଫିଟ୍ନେସ୍ର ବାର୍ତ୍ତା ପ୍ରଚାର କରିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବନଖଣ୍ଡ ତରଫୁ ପ୍ରଦୂଷଣ ନିୟନ୍ତ୍ରଣ ସଚେତନତା ବଢ଼ାବାର ଲାଗି ସଣ୍ଡେ ଜନ୍ ସାଇକେଲ କାର୍ଯ୍ୟକ୍ରମ ହୋଇଯାଇଛି। ଖଡ଼ିଆଲ ମିଶନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ଦ୍ଦେଶିକା କାର୍ଯ୍ୟକ୍ରମଟି ଯୋଗ ଦେଇକରି ସାଇକେଲ ଯାତ୍ରା ପ୍ରଦୂଷଣ ନିୟନ୍ତ୍ରଣ କରବାର ସହିତ ମନୁଷ୍ୟ ଶରୀରକେ ସୁସ୍ଥ କରବା ବୋଲି କହିଛନ୍। ସିଏମ୍ ଟ୍ରଫି 2026 ଜୋନ୍ ସ୍ତରୀୟ ଭଲିବଲ ପ୍ରତିଯୋଗିତାର 2 ନମ୍ବର ସଂସ୍କରଣ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ନ ଖେଳାଯାଇଛି। ବାଳକ ବିଭାଗଟି ଗଜପତି ମାଲକାନଗିରିକେ ହରେଇକରି ଚାମ୍ପିୟନ୍ ହୋଇଛି। ବାଳିକା ବିଭାଗ ଫାଇନାଲ୍ ମ୍ୟାଚ୍ଟି କଳାହାଣ୍ଡି ଦଲ ମାଲକାନଗିରିକେ ହରେଇକରି ଚାମ୍ପିୟନ୍ ହୋଇଛି। ରାଜ୍ୟ କ୍ରୀଡ଼ା ଆଉ ଯୁବ ସେବା ବିଭାଗ ଆଉ ବୌଦ୍ଧ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ସହଯୋଗଟି ହୋଇଥିବାର ଏହି 2 ଦିନିଆ ପ୍ରତିଯୋଗିତାଟି 8ଟା ଜିଲ୍ଲାନୁ
240

ଲଣ୍ଡନ ପ୍ରତିଯୋଗୀ ଭାଗ ନେଇଥିଲେ। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବେ ହପ୍ତା ଶେଷ ଆଡ଼କେ ଓଡ଼ିଶାନ ପହଞ୍ଚିବାର ସମ୍ଭାବନା ରହିଛି। ଏହାଦେର ସମ୍ୟାତି ଆଇବା ହପ୍ତା ତକ ଗରମ ଆଉ ଗୁଲୁଗୁଲି ଜାରି ରହିବା। କେତେଟା ଜାଗାର ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ିପାରେ। ସିଆଡ଼େ କାଲ ବୈଶାଖୀର ବୋଲେ ରାଇଜେ ଭିନ୍ ଭିନ୍ ଜାଗାନ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ବାୟୁମଣ୍ଡଳଟି ଆର୍ଦ୍ରତାର ପରିମାଣ ଜହ ଥିବାରୁ ଜବର ଗୁଲୁଗୁଲି ହେଉଛି। ଗଲା 24 ଘଣ୍ଟା ଭିତରେ ରାଜ୍ୟର ବହୁତ ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଶେଷ ମୁଖିଆ ଖବର ଫେରଘାଏ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକେ ବିଶ୍ୱସ୍ତରୀୟ କରିବା ଲାଗି ଗୋଦାବରିଷ ମିଶ୍ର ଆଦର୍ଶ ବିଦ୍ୟାଳୟର 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନା କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ଭିତରେ ମହାନଦୀ ଜଳ ବିବାଦକେ ନେଇକରି ରାଜ୍ୟର ବୈଷୟିକ ବିଶେଷଜ୍ଞମାନଙ୍କର ଭିତରେ ନୂଆଦିଲ୍ଲୀନ ହେବା 10 ଦିନିଆ ଆଲୋଚନା। ଆଇବା 21 ତାରିଖ ହେବାର୍କେ ଥିବାର ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET 2026 ଲାଗି ବାହାରିଲା ସହର ତାଲିକା। ଆଉର୍ UPSC ସିଭିଲ ସର୍ଭିସ ପରୀକ୍ଷା ଲାଗି ରାଜ୍ୟର 200 ଜଣ ଆଶାୟୀଙ୍କୁ ଦିଆଯିବା ମାହାଲିଆ କୋଚିଂ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଭାରତୀୟ କୁସ୍ତି ପ୍ରତିଯୋଗୀମାନେ ଉଲାନ୍ ବାତାର ଓପନ୍ ପ୍ରତିଯୋଗିତାରେ ହାସଲ କଲେ 2 ସ୍ୱର୍ଣ୍ଣ ପଦକ। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଇଣ୍ଡୋନେସିଆ ପ୍ରତିପକ୍ଷ ସୁଗିଓନୋ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଉଭୟ ନେତା ବ୍ୟାପକ ରଣନୀତି ଭାଗିଦାରିତା ଅଧୀନରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ରାଜନୈତିକ ବ୍ୟାପାର, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ ସହଯୋଗ, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ ଓ ସ୍ୱାସ୍ଥ୍ୟ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଶକ୍ତି, ଯୋଗାଯୋଗ, ମହାକାଶ, ଶିକ୍ଷା, ସଂସ୍କୃତି ଏବଂ ଜନସମ୍ପର୍କ ଉପରେ ଆଲୋଚନା ହୋଇଥିଲା। ଦୁଇ ନେତା ଆପୋଷ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏ କ୍ଷେତ୍ରରେ ସହଯୋଗ ଏବଂ ସମନ୍ୱୟ ସ୍ଥାପନ ପାଇଁ ଉଭୟ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଡକ୍ଟର ଜୟଶଙ୍କର ଏବଂ ଶ୍ରୀ ସୁଗିଓନୋ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତିକୁ ପ୍ରଶଂସା କରିଥିଲେ ଏବଂ ନିକଟ ଭବିଷ୍ୟତରେ ଆସନ୍ତା ଯୁଗ୍ମ କମିଶନ ବୈଠକ ନେଇ ଉଭୟ ନେତା ସହମତି ପ୍ରକାଶ କରିଥିଲେ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଗତ 12 ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସୁଯୋଗ, ନବସୃଜନ ଏବଂ ଆତ୍ମବିଶ୍ୱାସ ଦ୍ୱାରା ଏକ ଆକାଂକ୍ଷୀ ରାଷ୍ଟ୍ରରେ ପରିଣତ କରିପାରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି ଶାସନ ବ୍ୟବସ୍ଥାରେ ସଂସ୍କାର, ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଏବଂ ନାଗରିକ କେନ୍ଦ୍ରିକ ନୀତି ଦେଶବାସୀଙ୍କ ମୌଳିକ ପରିବର୍ତ୍ତନ ଘଟାଇ ପାରିଛି। ଭାରତର ମହାକାଶ ଅର୍ଥନୀତି ସମ୍ପ୍ରତି ପ୍ରାୟ 9 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚପାରିଛି। ଆଗାମୀ 7-8 ମଧ୍ୟରେ ଏହି ପରିମାଣ ପ୍ରାୟ 45 ବିଲିୟନ୍ ଡଲାର ହେବ ବୋଲି ଆକଳନ କରାଯାଇଛି। ସେହିପରି ଷ୍ଟାର୍ଟଅପ୍ ଇକୋସିଷ୍ଟମ 2014 400 ଥିବାବେଳେ ଏହା ବର୍ତ୍ତମାନ 230,000 ଉର୍ଦ୍ଧ୍ୱରେ ପହଞ୍ଚପାରିଛି, ଫଳରେ ପ୍ରାୟ 25 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ବୋଲି ଡକ୍ଟର ସିଂ କହିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ଦୀର୍ଘମିଆଦୀ ଲକ୍ଷ୍ୟ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ବରଂ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ପାଇଁ ଏକ ସଶକ୍ତ ଏବଂ ଆକାଂକ୍ଷୀ ସମାଜ ଗଠନ କରିବାରେ ଆଭିମୁଖ୍ୟ ରଖିଛି। ଖାଉଟି ବ୍ୟାପାର ବିଭାଗର ଇ ଜାଗୃତି ପ୍ଲାଟଫର୍ମକୁ ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବିନିଯୋଗ ପାଇଁ ରୌପ୍ୟ ପଦକ ପ୍ରଦାନ କରାଯାଇଛି। ଇ ଗଭର୍ଣ୍ଣାନ୍ସ 2026 ପାଇଁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଖାଉଟି ଅଭିଯୋଗ ସମାଧାନ ଦିଗରେ ପ୍ରଯୁକ୍ତି ବିଦ୍ୟା ଏବଂ ନାଗରିକ କେନ୍ଦ୍ରିକ ସେବା ପ୍ରଦାନ ଦିଗରେ ଏହି ଜାଗୃତିକୁ ମାନ୍ୟତା ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାନୁଆରୀ 1 ଇ ଜାଗୃତି ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଜର ଅଭିଳାଷା ବାରାଙ୍କୁ ଜାତିସଂଘ ସାମରିକ ଜେଣ୍ଡର ଆଡ୍ଭୋକେଟ୍ ପୁରସ୍କାରରେ ସମ୍ମାନିତ କରାଯାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମେଜର ବାରାଙ୍କ ଅନନ୍ୟ ସେବାକୁ ସମ୍ମାନିତ କରିବା ଏବଂ ଜାତିସଂଘର ଶାନ୍ତି ପ୍ରତିଷ୍ଠା ଦିଗରେ ତାଙ୍କର ଅବଦାନକୁ ମାନ୍ୟତା ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ଏହି ସଫଳତା ଅଗଣିତ ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇବ, ବିଶେଷକରି ଦେଶର କନ୍ୟାରତ୍ନମାନଙ୍କୁ ଦେଶସେବା ଦିଗରେ ପ୍ରୋତ୍ସାହିତ କରିବା। ମେଜର ବାରାଙ୍କ ସମ୍ପ୍ରତି ଲେବାନନ୍ଠାରେ ଜାତିସଂଘ ଶାନ୍ତି ପ୍ରତିଷ୍ଠା ଅଭିଯାନରେ କାର୍ଯ୍ୟରତ ରହି ସେ ଟିମ୍ କମାଣ୍ଡର ଜେଣ୍ଡର ଫୋକାଲ୍ ପଏଣ୍ଟର ନେତୃତ୍ୱ ନେଉଛନ୍ତି। ଗତ ଶୁକ୍ରବାର ନ୍ୟୁୟର୍କଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଜାତିସଂଘ ମୁଖ୍ୟ ମଧ୍ୟ ଶାନ୍ତି ପ୍ରତିଷ୍ଠା କାର୍ଯ୍ୟକାରୀ ଦିଗରେ ମହିଳା ଏବଂ ଅନ୍ୟାନ୍ୟ ମହିଳା ବର୍ଗର ଭୂମିକା ସୁନିଶ୍ଚିତ ଦିଗରେ ମେଜର ବାରାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଦକ୍ଷିଣ ଆମେରିକା ରାଷ୍ଟ୍ର ପେରୁରେ ଆଜି ରାଷ୍ଟ୍ରପତି ପଦ ପାଇଁ ମତଦାନ ଅନୁଷ୍ଠିତ ହେଉଛି। କଞ୍ଜରଭେଟିଭ୍ ଦଳ ପ୍ରାର୍ଥୀ କେଇକୋ ଫୁଜିମୋରି ଏବଂ ବାମପନ୍ଥୀ ପ୍ରାର୍ଥୀ ରୋବେର୍ଟୋ ସାଞ୍ଚେଜ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏପ୍ରିଲ୍ ମାସରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ଉଭୟ ପ୍ରାର୍ଥୀ 33 ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ପେରୁରେ 18-70 ମଧ୍ୟରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ମତଦାନ ବାଧ୍ୟତାମୂଳକ କରାଯାଇଛି। 70 ମିଲିୟନ୍ରୁ ଉର୍ଦ୍ଧ୍ୱ ଭୋଟର ମତଦାନ ପାଇଁ ପଞ୍ଜିକୃତ କରିଛନ୍ତି। ସେମାନଙ୍କ ମଧ୍ୟରେ ବିଦେଶରେ ରହୁଥିବା 12 ପେରୁବାସୀ ଅଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ABPMJAY କାର୍ଯ୍ୟକାରୀ କ୍ଷେତ୍ରରେ 36ତମ ରାଜ୍ୟ ହେବ। ଏହା ହେଉଛି ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟବୀମା ଯୋଜନା। ନୂଆଦିଲ୍ଲୀରେ ଆସନ୍ତାକାଲି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ABPMJAY କାର୍ଯ୍ୟକାରୀ ନେଇ ବୁଝାମଣାପତ୍ର ସ୍ୱାକ୍ଷର

0: ସାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଦେଶର ସମସ୍ତ ନାଗରିକଙ୍କୁ ସହଜରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ଲକ୍ଷ୍ୟରେ ଏହା ହେଉଛି ଏକ ମାଇଲ୍ ଖୁଣ୍ଟ। ଆୟୁଷ୍ମାନ ଭାରତ ପିଏମ୍ ଜୟ ଦ୍ୱାରା ପ୍ରତ୍ୟେକ ପରିବାରକୁ ପ୍ରତିବର୍ଷ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ବୀମା ପ୍ରଦାନ କରାଯାଇପାରିବ। ପଶ୍ଚିମବଙ୍ଗର ସିଲିଗୁଡ଼ିଠାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଗ୍ନିମିତ୍ରା ପାଲ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହିଳା ଓ ଶିଶୁ ବିକାଶ, ସାମାଜିକ କଲ୍ୟାଣ, ବିପର୍ଯ୍ୟୟ ପରିଚାଳନା, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଛି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ରାଜୌରୀ ଜିଲ୍ଲାରେ କାର୍ଯ୍ୟରତ ଥିବାବେଳେ ପ୍ରାଣ ହରାଇଥିବା ଲେଫ୍ଟନାଣ୍ଟ ବୀରେଶ୍ୱର ଗୋସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜାମ୍ମୁର ବାୟୁସେନା କେନ୍ଦ୍ରଠାରେ ତାଙ୍କ ସମ୍ମାନାର୍ଥେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ଦୋଲିମାଲ ଅଞ୍ଚଳରେ ସନ୍ତାସବାଦ ବିରୋଧୀ କାର୍ଯ୍ୟକ୍ରମ ସମୟରେ ଏକ ଗଭୀର ଖାତ ମଧ୍ୟରେ ଖସିପଡ଼ିବା ଫଳରେ ଲେଫ୍ଟନାଣ୍ଟ ଗୋସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଏକ ସୁସ୍ଥ ଭବିଷ୍ୟତ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ନାଗରିକମାନଙ୍କୁ ସୁସ୍ଥ ଖାଦ୍ୟପେୟ ଅଭ୍ୟାସ ଆପଣାଇବା ଏବଂ ଏକ ସୁସ୍ଥ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରନ୍ଧନ ତେଲ ବ୍ୟବହାର 10% ହ୍ରାସ କରିବା ସଂକ୍ରାନ୍ତ ପରାମର୍ଶକୁ ସ୍କରଣ କରାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ତଥା ଏକ ଶକ୍ତିଶାଳୀ ରାଷ୍ଟ୍ର ପାଇଁ ସନ୍ତୁଳିତ ଆହାର ଗ୍ରହଣ କରିବାର ବାର୍ତ୍ତାକୁ ଶ୍ରୀ ନଡ୍ଡା ଦୋହରାଇଛନ୍ତି। ପ୍ରତିବର୍ଷ ଜୁନ୍ 7 ତାରିଖରେ ଜାତିସଂଘର ଖାଦ୍ୟ କୃଷି ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଜାତୀୟ କର୍ତ୍ତୃପକ୍ଷ, ନାଗରିକ ସମାଜ, ଶିକ୍ଷାବିତ୍ ଏବଂ ବିଶ୍ୱର ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ସହ ମିଶି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିଥାନ୍ତି। ଭାରତୀୟ ମହିଳା ଫୁଟବଲ ଦଳ ସାଫ୍ ଚମ୍ପିୟନ୍ସିପ୍ 2026 ଟାଇଟଲ୍ ହାସଲ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଗୋଆର ମଡ୍ଗାଓଁଠାରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରତିପକ୍ଷ ବାଂଲାଦେଶକୁ 3-1 ପରାସ୍ତ କରି ଷଷ୍ଠ ଥର ପାଇଁ ଟାଇଟଲ୍ ହାସଲ କରି ରେକର୍ଡ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି କହିଛନ୍ତି, ଟୁର୍ଣ୍ଣାମେଣ୍ଟରେ ମହିଳା ଫୁଟବଲ ଖେଳାଳିମାନେ ସେମାନଙ୍କର ଦକ୍ଷତା, ଦୃଢ଼ ମନୋବଳ ଏବଂ ମିଳିତ ମନୋଭାବ ସହ ଖେଳି ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ। ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ମହିଳା ଫୁଟବଲ ଖେଳାଳିମାନଙ୍କ ଉଲ୍ଲେଖନୀୟ ସଫଳତା ଭାରତର ଅନ୍ୟାନ୍ୟ ମହିଳା ଫୁଟବଲ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ଏବଂ ଦେଶର କ୍ରୀଡ଼ା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଟୁର୍ଣ୍ଣାମେଣ୍ଟରେ ମହିଳା ଫୁଟବଲ ଖେଳାଳି ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି। ଆଗାମୀ ଦିନରେ ସେମାନଙ୍କର ଏହି ବିଜୟ ଯୁବ ଖେଳାଳିମାନଙ୍କୁ ଫୁଟବଲ ଖେଳିବା ପାଇଁ ଉତ୍ସାହିତ କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ମହିଳା ଫୁଟବଲ ଦଳ ଷଷ୍ଠ ଥର ପାଇଁ ସାଫ୍ ଚମ୍ପିୟନ୍ସିପ୍ ଟାଇଟଲ୍ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହି ସଫଳତା ଦେଶର ଯୁବ ଖେଳାଳିମାନଙ୍କୁ ଦେଶର କ୍ରୀଡ଼ା ଭବିଷ୍ୟତ ଗଠନ ଦିଗରେ ଉତ୍କର୍ଷ ଏବଂ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ଫୁଟବଲ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ଉଲାନବାତର ଓପନ୍ ପ୍ରତିଯୋଗିତାରେ ଭାରତୀୟ କୁସ୍ତି ପ୍ରତିଯୋଗୀ ପୁରୁଷ ଫ୍ରିଷ୍ଟାଇଲ୍ ବର୍ଗରେ 2 ସ୍ୱର୍ଣ୍ଣ ଏବଂ 2 ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ଭାରତର ଦୀପକ 61 କିଲୋଗ୍ରାମ ବର୍ଗରେ କାଜାକସ୍ତାନର ଆସିଲ୍ ଆଇତାକିନ୍ଙ୍କୁ 6-0 ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଦିନେ 125 କିଲୋଗ୍ରାମ ବର୍ଗରେ କାଜାକସ୍ତାନର ଏଡି କାସାମେକ୍କୁ 2-0 ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ନ୍ୟୁ ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ପ୍ରଥମ ଇନିଂସ୍ର ଆଫଗାନିସ୍ତାନ 5 ବିନିମୟରେ 113 ସଂଗ୍ରହ କରିଛି। ରମହତ ମତ ଶାହା 43 କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଦେବୁତାନ୍ ମାନବ 3 ୱିକେଟ୍ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା 2 ୱିକେଟ୍ ଅକ୍ତିଆର କରିଛନ୍ତି। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକରେ ଉଭୟ ଦେଶ ମଧ୍ୟରେ ବ୍ୟାପକ ରଣନୀତି ଓ ଭାଗିଦାରିତା ନେଇ ସହମତି ପ୍ରକାଶ। କେନ୍ଦ୍ର ସରକାର ଗତ 12 ମଧ୍ୟରେ ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଓ ନାଗରିକ କେନ୍ଦ୍ରିକ ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ। ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଭାରତୀୟ କୁସ୍ତି ପ୍ରତିଯୋଗୀମାନେ ଉଲାନବାତର ଓପନ୍ ପ୍ରତିଯୋଗିତାରେ ହାସଲ କଲେ 2 ସ୍ୱର୍ଣ୍ଣ ପଦକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ରାଜି ଶୁଣନ୍ତୁ। ଖୋର୍ଦ୍ଧା ଜିଲ୍ଲାର ହାଲଚାଲ
2: ସୁଦୂରର ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ

ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଖୋର୍ଦ୍ଧା ଜିଲ୍ଲା ପରିଷଦର ଷଷ୍ଠ ସାଧାରଣ ବୈଠକ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗ ଦେଇଥିଲେ। ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ଜନପ୍ରତିନିଧି ଓ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ସହ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଥିଲା। ବେଗୁନିଆ ଅଞ୍ଚଳରେ ଲୋ ଭୋଲ୍ଟେଜ୍, ବିଦ୍ୟୁତ୍ କାଟ ଓ ନଳକୂପ ଖନନ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ଅମ୍ରିତ ଋତୁରାଜ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ପ୍ରସ୍ତାବ ପ୍ରଦାନ ଓ ଶୀଘ୍ର କାର୍ଯ୍ୟକାରୀକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ପଞ୍ଚାୟତ ସମିତିର ଅଭିଯୋଗ ଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିତ, ପୁରୁଷୋତ୍ତମ ଦାସ ଓ ଅନ୍ୟାନ୍ୟ ଅଧିକାରୀ ଅଭିଯୋଗ ଶୁଣିଥିଲେ। ପେନ୍ସନ, ଆବାସ ଯୋଜନା, ରାସ୍ତା, ବିଦ୍ୟୁତ୍ ଓ ପାଣି ସମସ୍ୟା ସମ୍ପର୍କିତ ମୋଟ 85ଟି ଆବେଦନ ଗ୍ରହଣ କରାଯାଇଥିଲା। ସେଥିରୁ 14ଟି ଅଭିଯୋଗର ତତ୍

0: ପ୍ରଦୀପ କୁମାର ସାହୁ ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗ ଦେଇଥିଲେ। ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ଜନପ୍ରତିନିଧି ଓ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ସହ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଥିଲା। ବେଗୁନିଆ ଅଞ୍ଚଳରେ ଲୋ ଭୋଲ୍ଟେଜ୍, ବିଦ୍ୟୁତ୍ କାଟ ଓ ନଳକୂପ ଖନନ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ଅମ୍ରିତ ଋତୁରାଜ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ପ୍ରସ୍ତାବ ପ୍ରଦାନ ଓ ଶୀଘ୍ର କାର୍ଯ୍ୟକାରୀକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ପଞ୍ଚାୟତ ସମିତିର ଅଭିଯୋଗ ଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ, ପୁରୁଷୋତ୍ତମ ଦାସ ଓ ଅନ୍ୟାନ୍ୟ ଅଧିକାରୀ ଅଭିଯୋଗ ଶୁଣିଥିଲେ। ପେନ୍ସନ, ଆବାସ ଯୋଜନା, ରାସ୍ତା, ବିଦ୍ୟୁତ୍ ଓ ପାଣି ସମସ୍ୟା ସମ୍ପର୍କିତ ମୋଟ 85 ଆବେଦନ ଗ୍ରହଣ କରାଯାଇଥିଲା। ସେଥିରୁ 14 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ଡେଭଲପମେଣ୍ଟ କୋଅର୍ଡିନେସନ ଆଣ୍ଡ ମନିଟରିଂ କମିଟି ଦିଶା ବୈଠକ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବ୍ଲକ ଓ ଗ୍ରାମାଞ୍ଚଳରେ ଲାଇବ୍ରେରୀ ଖୋଲିବା ଏବଂ ଅମୃତ ସରୋବର ଯୋଜନାରେ ପ୍ରତ୍ୟେକ ବ୍ଲକରେ 5 ଆଦର୍ଶ ପୋଖରୀ ଉନ୍ନୟନ ପାଇଁ ଗୁରୁତ୍ୱ ଦିଆଯାଇଥିଲା। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇ କହିଛନ୍ତି, ଜିଲ୍ଲାର 5 ବିଧାନସଭା କ୍ଷେତ୍ରରେ ମୋଟ 11,18,260 ଭୋଟରଙ୍କ ମଧ୍ୟରୁ 94.2% ଭୋଟରଙ୍କ ତଥ୍ୟ ମେଳ କରାଯାଇଛି। ପ୍ରାୟ 64,870 ଭୋଟରଙ୍କ ତଥ୍ୟ ଏପର୍ଯ୍ୟନ୍ତ ମେଳ ହୋଇନଥିବା ଜଣାପଡ଼ିଛି। ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ନିୟନ୍ତ୍ରଣ କକ୍ଷ ଖୋଲିବା, ଦୁର୍ବଳ ନଦୀବନ୍ଧ ମରାମତି, ଅସ୍ଥାୟୀ ଆଶ୍ରୟସ୍ଥଳ ଚିହ୍ନଟ, ଖାଦ୍ୟ ଓ ରିଲିଫ୍ ସାମଗ୍ରୀ ମହଜୁଦ ରଖିବା, ପାନୀୟ ଜଳ, ବିଦ୍ୟୁତ୍ ଓ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ଶୂନ୍ୟ ମୃତ୍ୟୁହାର ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଇଥିଲା। ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର 2023-26 ଶିକ୍ଷାବର୍ଷର ସ୍ନାତକ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ 1056 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 951 ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପାସ୍ ହାର 90.06% ରହିଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଛାତ୍ରୀମାନଙ୍କ ପାସ୍ ହାର ଛାତ୍ରମାନଙ୍କ ତୁଳନାରେ ଅଧିକ ରହିଛି। ଖୋର୍ଦ୍ଧା ପୁଲିସ ପକ୍ଷରୁ ସମସ୍ତ ଥାନାରେ ଜୁବେଣ୍ଟିକା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା କହିଛନ୍ତି, ଏହି ପଦକ୍ଷେପ ମାଧ୍ୟମରେ ପୁଲିସ ବ୍ୟବସ୍ଥାକୁ ଶିଶୁ ଓ କିଶୋର କିଶୋରୀଙ୍କ ପାଇଁ ଅଧିକ ସୁରକ୍ଷିତ ଓ ବନ୍ଧୁତ୍ୱପୂର୍ଣ୍ଣ କରାଯାଉଛି। କାର୍ଯ୍ୟକ୍ରମରେ ଶିଶୁମାନଙ୍କୁ ଥାନା ପରିଦର୍ଶନ କରାଯାଇ ପୁଲିସର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା। ଜଟଣୀସ୍ଥିତ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟରେ ବିଜେପିର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଅନୁଷ୍ଠିତ ହୋଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ବିକାଶ ଓ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ସେ ଆତଙ୍କବାଦ, ଅନୁପ୍ରବେଶ ଓ ସୀମା ସୁରକ୍ଷା ଭଳି ଚ୍ୟାଲେଞ୍ଜର ସଫଳ ମୁକାବିଲା ସମ୍ପର୍କରେ ମଧ୍ୟ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଆଜି ଶୁଣୁଥିଲେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ପଢି ଶୁଣିଲେ ଲହରିକା ପଟ୍ଟନାୟକ, ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ।
2: ଆକାଶବାଣୀ ଫଣିପାଟଣା, ସମୟ ରାତି 17:30। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ତେବେ ତା ପୂର୍ବରୁ କିଛି ସୂଚନା।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
6: ପଶୁ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
7: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
6: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ, ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
7: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
6: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
7: ଅଂଶୁଘାତ ହେଲେ ପଶୁ ପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
6: ଅଂଶୁଘାତ

0: ଉତ୍ତ୍ୟକ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଯୁଗେ ଦାଦା ଜୁହାର ଜୁହାର ଜୁହାର ଜୁହାର ଜୁହାର
1: ଜୁହାର ରେ ମକାରୁ ଜୁହାର ଜୁହାର ଜୁହାର ଜୁହାର
0: ହଁ ଦାଦା
1: ହଁ
0: କେନ୍ତା ଅଛୁ ବୋଲୁଛ
1: କେନ୍ତା ରେ ବାବୁ ଦେଖ ଡାଲୁଆ ଧାନ ଦୁଇଟା ଚାଷ କରିଛେ
0: ହଇ
1: ସେଟା କଟା ମେଡ଼ା ଚାଲିଛି
0: ହଁ ହଁ ହଁ ହଁ ହଁ
1: ଆରେ ବିହା ଘର ମାନେ ଯେନ୍ତା ଚାଲିଛି ରେ ବାବୁ
0: ହଇ
1: ହେଲା ସେଟା ଫୁଣି ନେଇଗଲେ ନେଇ ହୁଏ
0: ହଇ
1: ବନ୍ଧୁ ସମ୍ଧି କରିଛୁ ଯିବା ଆସବାକେ ପଡ଼ୁଛେ
0: ଆ ସକାଳେ ତ ଦେଖିଲି ତକେ
1: ହଁ
0: ନାତି ପିଲା ସାଙ୍ଗେ ଫଟ ଫଟି ନେ ତୁଇ ଯେନ୍ ପଚାଡ଼େ ପଗଡ଼ି ଗୋଡ଼େ ଡାବି ହେଲେ ଯେନ୍ ଆସୁଥିଲୁ
1: ହଁ
0: ଆର୍ କେନ୍ ଆଡ଼େ ଯାଇଥିଲୁ
1: ହଏ ରେ ବାବୁ କାଲି ଦିନ ଗୁଲା ବୋଲୁ ହେଲା ଧାନ ଦୁନା ଦୁଇଟା କାଟିଲି
0: ହଇ
1: ହେଲା ଆର୍ ସଞ୍ଜକେ ନାତିକେ ବୋଇଲି ଚାଲ ରେ ବାବୁ ଫଟଫଟି ଛଣେ ବାହାର କର ଆରୁ ଜିମା ବୋଇଲି ଯେହେଟା ପାଞ୍ଚ ବଜା ପାଖ ପାଖକେ ଖଣ୍ଡେ ଶୀତଲା ହେଲା କି ଗଲୁ ରେତନେ ଭିଆଗର ଭିଆଗର ହେଲା ବୋଲୁ ହେଲା ଆରୁ ବର ପୋଷି ଆସିଥିଲେ ଆମର ସମ୍ଦିର ସେ ସାଣ୍ଟୁକେଲକେ ଦେଲେ
0: ହେଲା
1: ଆରୁ ଭୋଜି ପାତି କଲେ ହୋ ଆରୁ ସକାଳ ସକାଳ ଏଇଟା ଦେଖିଥିବୁ ଏଇଟା
0: ଯେ ଦାଦା ଭୋଜି ଭାତି ବୋଲେ ଗୁଡ଼େ କଥା ମକେ ହେତୁ ପଡ଼ଲା ବୋଲୁ ଯେନ୍ ପ୍ରକାର ଇ ଯେନ୍ କ୍ଷୟକ୍ଷତି ହଉଛେ ଆର୍ ନଷ୍ଟ ହେଇଯାଉଛେ ଖାଦ୍ୟ ଦେଖିକିନି ଖାନା ପିନା ବୋଲୁ ଯିଏ ଯେତିକି ଖାଇବା କଥା ହେତ୍କି ତ ନାଇଁ ମାଗି ଦଉଛନ୍ ଆର୍ ଫିଙ୍ଗି ଦଉଛନ୍
1: ହେଟା ତ ଖରାପ ଲାଗ୍ସି ରେ ବାବୁ ତୁ ଦେଖନୁ ଇ ଖାଦ ଗୁଟେ ଆମର ଚାଷୀ ଭାଇ ମାନେ କେତେ କଷ୍ଟ ଏଇଟା ବାହାର କରୁଛୁ ଚାଷ କରୁଛୁ ହେଲା ଆମର କେତେ ଝାଲନା ଲି କରି ଚୋଲ ଦୁଇଟା ଇ ମୁଗ ବିରି ଦୁଇଟା ହେଲା କି ଛେଲ ମେଣ୍ଢା ଦୁଇଟା ଯେନ୍ ପାଳନ
0: କରୁଛୁ
1: ହେଲା ତାକେ ଯଦି ଠିକ ବ୍ୟବହାର ନେଇ କଲେ ଆମକେ ବାଧବାରେ ବାବୁ କେନ୍ତା ଦେଖ ଏବେ ଯେନ୍ ତୁ କହିଲୁ ଭୋଜିର କଥା ମୁଇଁ ବି ସେଦିନ ଘରେ ସନ୍ଧି ଘରେ ଦେଖିଲି ହେଲା ହେତ୍କି ଖାଉଛନ୍ ହେତ୍କି ଫିଙ୍ଗୁଛନ୍ ଖାଦ୍ୟ ଗୋଟେ ଏନ୍ତା ଜିନିଷ ରେ ବାବୁ ଯେତ୍କି ଦରକାର ସେତ୍କି ମାଗବ ସେ ଭଲ ଖାଦ୍ୟ କେ ଆର୍ ଗାଁ ପାଞ୍ଚଟା ଲୋକ ଖାଇ ପାରବେ କି ନାଇଁ
0: ପାରବେ
1: ହେଲା ଗୋଟେ ଖାଦ୍ୟ ନଷ୍ଟ ନେଇ ହଉ ବାବୁ ଇଟା ଆମର ମୁଖ୍ୟ ଲକ୍ଷ୍ୟ
0: ଆର୍ ଗୋଟେ ଗୋଟେ କଥା ଦାଦା ଘର ମନକେ ବି ତ ହେନ୍ତା ହଉଛି ଦେଖୁଛୁ ଇ ଖାଦ ବୋଇଲା ଦାଦା ଆର୍ ପଦେ କଥା ମନେ ପଡ଼ଲା ଆଜି ହଉଛେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଦେଖ ଦାଦା ଆମେ ନାନାଦି ପ୍ରକାର ଯେନ୍ ଖାଦ ଖାଉଛୁଁ ସେଟା ଠିକ୍ ପରିମାଣରେ ଠିକ୍ ଜିନିଷ୍ ଖାଉଛୁ କି ନାଇଁ ହେଟା ହଉଛେ ସବୁଠାରୁ ମୁଖିଆ ଜିନିଷ୍ ଆମର ଘର ମାନକେ ତୁ ଦେଖିଥିବୁ ଯେ ଆମର ମା ବହିନ ମାନେ ରନ୍ଧାବଢ଼ା କରି ସାରିଲା ଉତାରୁ ସେଟା ବୋଲଛେ ହେନ୍ତା ଖୁଲା ଛାଡ଼ି ଦେଇଥିସନ୍ ସେନେ ମାଛି କାଛି ଧୁଏଲ ମୁଏଲ ଇଟା ସବୁ ପଡ଼୍ବା ଆର୍ ସେ ଖାଇଦ ଆମେ ଯେତେବେଲେ ଖାଏମା ବୋଲେ ଆମକେ ରୋଗ ବେମାର ହେବା ହେନ୍ତା ଦେଖ ଆର୍ କେତେ କଥା ଅଛେ ହେନ୍ତା ଯଦି ଖୁଲା ତୁଇ ଛାଡ଼ି ଦେଇଥିବୁ ବୋଲେ ଆସିକରି ମୂଷା ଢୋସା ତାପରେ ଗଲା ଯେ ଝିଟପିଟି ଭଲିଆ ଏନ୍ତାଟା ମୁଁ ଯେତେବେଳେ ପଡ଼ି ପୁଡ଼ା ଯିବେ ଆର୍ ସେଟାକେ ଯଦି ଆମର ଛୁଆ ପିଲାକେ ଆମେ ଯଦି ଖାଇଦେମା ବୋଲେ ସେନେ ଜୀବନ ଯିବାର ଗଲା ଡର ଥିସି ପାଣି ଟିକେ ଯେନ୍ଟା ଆମେ ବ୍ୟବହାର କରୁଛୁଁ ସେଟାକେ ବି ଢାଙ୍କି କରି ରଖ୍ବାର କଥା ମଇଲା କେତେଲା ପାଣି ସବୁ ନେଇ ପିଇବାର କଥା ଆଜିକାଲି ତ ଦେଖୁଛୁ ହେତେ ଆମ ମନ ସବୁ ଫଲୁଛେ ଆମେ ଦେଖିଥିବୁ ବଗିଚା ମନକେ ଯେ ଗୋଟେ ଗୋଟେ ଆମ ମନକେ ସେ ବାଦୁଡ଼ି ହେଲା କି ମୂଷା ଢୋସା ହେଲା ଇମାନେ କେତ୍ରି କୁତ୍ରା ଥିସନ୍ ଆମେ ବୋଲୁଛୁ ଯେ ହେଟା କାଁ ହେବା ଯେ ହେଟା ଖାଇଦେ ନେକେ ଖଣେ କାଟି କରି ଖାଇଦେ ସେ ପ୍ଲେଗ୍ ଭଳିଆ ରୋଗ ବି ମୂଷାମାନଙ୍କ ଠାନୁ ହେଉଛେ ଇ ଚଢ଼େଇ ମାନଙ୍କ ଠାନୁ ବିଭିନ୍ନ ପ୍ରକାର ରୋଗ ଆସୁଛେ ତ ହେ ଖଣେର ଅଛେ କି ଆମେ ଆଶା ହେଇକରି ଦିହିଁ ଗାଁରକେ ଆମେ ନେଇ ନସାବାର ଅଛେ ତାର୍ ପଛେ ଆମର ଖାଦ ମାନେ ଆମେ ଦେଖୁଛୁ ବାସି ଖାଦ ମାନେ ବଲ୍କି ଯାଇଥିସି ଇ ବାସିଟା ତ ଆମେ ନେଇ ଖାଇବାର କଥା ଦୁଇ ଦିନ ଚାରି ଦିନ ଛଅ ଦିନ ଉତାରୁ ବି ସେସବୁକୁ ଯଦି ଖାଇମା ବୋଲେ ଆମର ଗାଗର ପାଇଁ ନସ୍ବା ବଜାର ମାନକେ ଆମେ ଦେଖୁଛୁ ଯେ ଯେନ୍ ହାଟ ବଜାର ହେଲା କି ଟାଉନ ମାନକେ ହେଲା ରାସ୍ତା ତରେ ସେନେ ନାନାଦି ପ୍ରକାର ସେ ସିଙ୍ଗଡ଼ା ବରା ଇଟା ମାନେ ବି ତିଆରି କରୁଛନ୍ ଢାକା ଢୁକିକି ଯେ ନେଇ ରଖିଥିବ ସେନେ ଧୋଇଲ ମୁଏଲ ସବୁ ଉଡ଼ବା ମାଛି

0: ଠିଆ ଅଛି କରି ବସ୍ବା, ସେଟା ବି ଦିହିଁ ଗାବର୍ ପାନ୍କେ ଆମ୍କେ ନସାବା। ଆର୍ ଗୁଟେ କଥା ହେଲା, ଆଜିକାଲି ଦେଖୁଛୁ ଆମେ ଯେ ହେ ଜରି ପ୍ୟାକେଟ୍ ମନ୍କେ ସବୁ ନାନାଦି ପ୍ରକାର ଖାଏଦ ମନେ ସବୁ ଆସୁଛି, ସେନେ ଲେଖା ହେଇଥିସି ଯେ ଇଟା କେବେ ଠାନୁ କେତେ ଭିତରେ ଇଟା ଖାଇଲେ ଏକା ବନେ ରହିଛି। ହଁ, ଇଟା ତ ଦୁଇ ଦିନ ଡେଗି ଯାଇଛେ, ଇଟା ତ ହେଦେ ଗଲା ମାସଟା, ଇଟାକେ ଖାଇଲେ କାଁ ହେବା, ଇଟାକେ ପିଇଲେ କାଁ ହେବା, ହେଟାକେ ଯଦି ଆମେ ଖାଏମା ବୋଇଲେ ଆମ୍କେ ଆମର୍ ଗାଗର୍ ନସ୍ବା। ଗୋଟେ ପରିବାରର ଯେତେ ରୋଗ ବେମାରେ ଯଦି ପୁଅ ନାତି ଠାନୁ ଗଲା, ଯଦି ଆମେ ସମସ୍ତେ ଯଦି ରୋଗ ବେମାରେ ପଡ଼୍ମା ଇଟା ସବୁ ଖାଇକରି ବୋଇଲେ, ସେତେବେଳେ ସେ ପରିବାର ଦୁହଲିବା ସାଙ୍ଗେ ସାଙ୍ଗେ ଗୋଟେ ସମାଜ, ଗୋଟେ ସମାଜ ସାଙ୍ଗେ ଗୋଟେ ଦେଶର ଆର୍ଥିକ ସ୍ଥିତି ବି ସେତେବେଳେ ଦୁହଲି ଯିବା। ଇଥିର୍ କାଜେ ବୋଲିକରି ସଚେତନ କରବା କାଜେ ଆଜି ଆମର ଯେନ୍ ଇ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସବୁ ପାଳନ କରାଯାଉଛି। ତ ଦୁଇଟା କଥାକେ ଧ୍ୟାନ ଦେମା, ଖାଏତକେ ନଷ୍ଟ ନେଇ କର୍ମା, ଠିକ୍ ପରିମାଣରେ ଠିକ୍ ଜିନିଷ୍ କେନ୍ତାକରି ଖାଏମା, ସମାଜେ ସବୁ ଲୋକ ସୁସ୍ଥ ହେଇକରି ରହେମା, ତେବେ ଯାଇକରି ଇ ଦିବସ ପାଳନ କରବାର ମହତ୍ତ୍ୱ ରହେବା।
1: ବେଲେ ଇଂଲିଶରେ ଏଇଟା ୱାର୍ଲ୍ଡ ଫୁଡ୍ ସେଫ୍ଟି ଡେ, ହଁ ହଁ ହଁ, ପାଳନ କରବା କଥା ବାବୁ, ଇ ଲୋକମାନେ ଯେନ୍ତା ମାନବାର ନେଇ ହେଲା
0: ଦାଦା, ସବୁ ଲୋକ ତ ସଚେତନ ହେମା ବୋଲୁ। ଆର୍ ଗୋଟେ କଥା ରହିଲା,
1: ହଁ,
0: ଖଣେ ଧୂସୁ ଲାଗିଗଲା ଦାଦା,
1: କେନ୍ତା କରବୁ,
0: ଗାନା ବାଜନା ପଦେ ହେତା ବୋଲେ
1: ଖଣେ ବାବୁ, ବୈଠକ ତ ଶିଳ୍ପୀ ଭାଇକେ ଡାକି ଦେଇଛେ, ଚିହ୍ନ ଆର କହ ତୋ ନା,
0: ଏଇଟା ଆମର ସତ୍ୟ ନାୟକ ଦାଦା,
1: ହଁ ହଁ ହଁ,
0: ଘୁମରା ଘୁମରି ଧରିକରି ଖେଟିଲେ,
1: ହଁ,
0: ତ ଅନୁରୋଧ ଗୋଟେ କରୁ,
1: ହଁ,
0: ଘୁମରା ଛନେ ବାଜୁ, ତାର ଭିତରେ ମୁଇଁ ପାନ୍ ପୁନା ଟିକେ ପିଇଛି, ଆର ବିଶ୍ୱାସୀ ଦାଦା।

ଦିନା ଖେଳିଥିଲୁ ନଦୀ କୂଳେ ତିନ୍ତି ଜର ଜର କାମ ଭୋଳେ, ଦିନେ ଖେଳୁଥିଲୁ ନଦୀ କୂଳେ ତିନ୍ତି ଜର ଜର କାମ ଭୋଳେ, ଫୁଟି ଯୌବନ ଉର ଦିଶୁଥିଲା ଦେଖି ମୂର୍ଚ୍ଛା ଗଲି ସେତେବେଳେ, ଆରେ ଚମ୍ପା ଗୋରୀ।

0: ଲୋକକେ ଆମେ ଦେଖୁଛୁ। ଗୋଟେ ବର୍ଗର ଲୋକମାନେ ଯେନ୍ମାନେ ଆଇଁଷ ଖୋଉଛନ୍, ଆର୍ ଗୋଟେ ବର୍ଗର ଲୋକ ଯେନ୍ମାନେ କି ଆଇଁଷ ବିଷୟରେ କିଛି ନେଇ ଖୋଉଛନ୍। ତ ଯେନ୍ମାନେ ଆଇଁଷ ବିଷୟରେ ନେଇ ଖନ୍, ସେମାନେ ପ୍ରାୟତଃ ପନିର ହେଲା କି ଛତି ହେଲା ଇ ଉପରେ ପ୍ରାୟତଃ ସେମାନେ ନିର୍ଭର କରସନ୍। ମାତ୍ର ଭୋଜି ଭାତିମାନଙ୍କୁ ଆଜି ଆମେ ଦେଖୁଛୁ ଯେ ପ୍ରାୟ ଲୋକମାନେ ଇ ପନିର ଠାନୁ ଛତିକେ ଟିକେ ବେଶୀ ଆଦର କରୁଛନ୍। ହେଲେ ଛତିଟା ଆମେ ଯେତେବେଳେ ବଜାରନେ ଦେଖୁଛୁ ଯେ ପ୍ରାୟତଃ ସବୁ ସମୟକେ ମିଳୁଛି। ତ ସେଥିରକାଜେ ଆମର ମନେ ଗୋଟେ ପ୍ରଶ୍ନ ଆସୁଛି ଯେ ଛତି କା ସବୁବେଳେ ଏମିତି କରି ଫୁଟୁଛେ କେ? ପ୍ରାୟତଃ ବର୍ଷା ଦିନେ ଏକା ଆମର ଅଞ୍ଚଳରେ ଫୁଟୁଛି। ଆଜି ଆମେ ଗୋଟେ ବିଷୟରେ ଆଲୋଚନା କର୍ମା ଯେ ପୁଆଲ ଛତି କାଁଟା, ଏଇଟା କେନ୍ ପ୍ରକାର ଆମକେ ଚାଷ କଲେ ବନେକରି ଦୁଇ ପଇସା ମିଳିପାର୍ବା, ଆର୍ ହେ ବାବଦେ କହିବାକେ ଯେ ବୋଲିକରି ଆଜି ଆମର ବୈଠକନେ ଜଣେ ବିଶେଷଜ୍ଞ ଆଜ୍ଞା ଅଛନ୍। ଆଜ୍ଞା ହେଲେ ଶ୍ରୀ ନରେନ୍ଦ୍ର କୁମାର ପଣ୍ଡା, ଅବସରପ୍ରାପ୍ତ ବ୍ଲକ କୃଷି ଅଧିକାରୀ ଉମରକୋଟ। ଆଜ୍ଞା ଜୁହାର।
1: ଜୁହାର ଆଜ୍ଞା।
0: ଆଜ୍ଞା ପ୍ରଥମେ ଆମକେ ଗୋଟେ କଥା କହିବେ ଆଜ୍ଞା, ଯେ ଆମେ ଦେଖିଛୁ ବର୍ଷା ଯେତେବେଳେ ହେଲେ ଆଜ୍ଞା ନାନାଦି ପ୍ରକାର ଛତୁ ସବୁ ଫୁଟ୍ଛି, ମାତ୍ର ସବୁ ପ୍ରକାର ଛତୁ ମନୁଷ୍ୟ କାଜେ ଖାଇବାର ଯୋଗ୍ୟ ନେଇଛେ। ଆଜି ପାଲ ଛତୁ ଉପରେ ଆମେ ଆଲୋଚନା କର୍ମା ଆଜ୍ଞା, ଯେ ପାଲ ଛତୁଟା କାଁଟା ଆଜ୍ଞା? ଏଇଟା
1: ଛତୁ ଗୋଟେ, ଏଇଟା ଗୋଟେ ଅଣୁଜୀବରୁ ସୃଷ୍ଟି ହେଇଛେ। ବାୟୁମଣ୍ଡଳରେ ମାଟିରେ ସବୁ ଯେତେ ଅଣୁଜୀବ ଅଛେ ସେଇ ଭିତରେ ବ୍ୟାକ୍ଟେରିଆ ଗୋଟେ ଅଛେ, ଫଙ୍ଗସ ଗୋଟେ, କବକ ବୋଲି ଯେନ୍ଟା ଫଙ୍ଗସ ଏଇଟା ଗୋଟେ ଅଛେ। ତ ଏଇଟା ଏଇ ବ୍ୟାକ୍ଟେରିଆ ଦୁଇ ପ୍ରକାର, ଗୋଟେ ହେଲା ଉପକାରୀ, ଗୋଟେ ଅପକାରୀ। ତାପରେ ଫଙ୍ଗସ ବି ସେନ୍ତା ଉପକାରୀ ଅପକାରୀ ଅଛେ। ଫଙ୍ଗସଟା ରୋଗ ସୃଷ୍ଟି କରିଛି, ଗଛର ରୋଗ ଯେତେ ସୃଷ୍ଟି କରିବା ଗୋଟେ ଫଙ୍ଗସ ଅଛେ, ଆଉ ଉପକାରୀ ଫଙ୍ଗସ ଗୋଟେ ଯେନ୍ଟା ଅଛେ ସେଥିରୁ ପାଲଛତୁ ବାହାରିଛି
0: ଆଜ୍ଞା।
1: ତ ଏଇ ଯେନ୍ ଫଙ୍ଗସଟା ମେନ୍ କଥା ହେଲା ଆମେ ଆଇଡେଣ୍ଟିଫାଏ କରିବା ଅଛି ଯେ ଏଇଟା ଇ ଫଙ୍ଗସ ବୋଲିକରି। ଆମେ ଭଲ୍ବେରିଆ ଭଲ୍ବେସିଆ ଯେନ୍ ଅଛି ଗୋଟେ ଭେରାଇଟି
0: ଆଜ୍ଞା,
1: ସେ ଫଙ୍ଗସଟା ଏକା ଆମକୁ ସିଲେକ୍ସନ୍ କରିକି ସେଟାକେ ଆମେ ଚାଷ୍ କଲେ ସେଟା ହେଲା ଆମର ପାଲଛତୁ, ଏଇଟା ହେଇପାର୍ବା ସେଟା।
0: ଆର୍ ଗୋଟେ କଥା ରହିଛି ଆଜ୍ଞା, ଆମେ ଗୋଟେ ସମୟ ଦେଖୁଥିଲୁ ଆମର ଅଜା ଦାଦିମାନେ କ୍ଷେତେ ଯେନ୍ ପୁଆଲ ସବୁ କଟାକୁଟି କରି ରଖି ଦିଆ ହେଉଥିଲା, ଘରେ ଆଣିକି ତାକୁ ଗୋଟେ ଗୁର୍ଲା କରି ଗଦଉଥିଲେ, ପାନ୍ ପଡ଼ିଲା ବେଲେ ସେନେ ଛତି ଫୁଟୁଥିଲା, ପୁଆଲ ଛତି ବୋଲିକରି ଆମେ ତାହେଲେ କହୁଥିଲୁ। ମାତ୍ର ଆଜି ଆମର ବଜାରରେ ଆମେ ଦେଖୁଛୁ ଆଜ୍ଞା ପୁଆଲ ଛତି ବରସଗୁଲା ମିଳୁଛି। ତ ଏଇ ଯେନ୍ ପୁଆଲ ଛତିର ତାର ଉପାଦେୟତା ଆର ଏହାର ଗୁରୁତ୍ୱ କାଣା ଅଛି ଆଜ୍ଞା, ହେ ବିଷୟରେ କ'ଣ କୁହନ୍ ଆଜ୍ଞା?
1: ପୁଆଲ ଛତୁ ଯେହେତୁ ତିନି ଚାରିଟା ପ୍ରକାର ଛତୁ ଅଛି, ସେ ଭିତରେ କାଣା ହେଉଛି ପାଲ ଛତୁ ଗୋଟେ ଅଛେ, ଧିଙ୍ଗରି ଛତୁ ଗୋଟେ ଅଛେ, ଦୁଧ ଛତୁ ଗୋଟେ ଅଛେ, ବଟମ ଛତୁ, ଏମିତି ବିଭିନ୍ନ ପ୍ରକାର ଛତୁ ଅଛି
0: ଆଜ୍ଞା।
1: କିନ୍ତୁ ପାଲ ଛତୁ ଏତେ ଟେଷ୍ଟ ଆଉ ଲୋକଙ୍କ ଅତି ପ୍ରିୟ ହେଇଛି
0: ଭାଇ,
1: ଆଉ ସେଟା ଗୋଟେ ଭଲ ପୁଷ୍ଟିକର ଖାଦ୍ୟ ସେଟା ଗୋଟେ ଅଛେ। ସେଥିଲାଗି ପାଲ ଛତୁ ଯେନ୍ କରାଯାଉଛେ ସେଟା ଯେତେବେଳେ ବି କରାଯାଇପାରେ କିନ୍ତୁ ଟେମ୍ପରେଚର୍ ଠିକ୍ ଥିବାର ଅଛି। ବର୍ଷା ସାରା ଛତୁ କରାଯିବା
0: ଆଜ୍ଞା,
1: ଏବେ ଧରନ୍ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ଭିତରେ ନେଇକି ଆମର ପାଲ ଛତୁ କର୍ମା
0: ଆଜ୍ଞା।
1: ଟେମ୍ପରେଚର୍ ଯେନ୍ତା ଆମର ଥିବା ନେଇକି 25-38 ଡିଗ୍ରୀ ସେଣ୍ଟିଗ୍ରେଡ଼ ଦରକାର ତାକୁ। ତାପରେ ଧିଙ୍ଗରି ଛତୁ ଅଛେ ନେଇକି 20-30 ଡିଗ୍ରୀ ସେଣ୍ଟିଗ୍ରେଡ଼ ଦରକାର, କମ୍ ଶୀତ ଦିନେ କରାଯିବା
0: ଆଜ୍ଞା।
1: ତ ସେଇ ସେନା ଆମର ପ୍ରାୟ ବର୍ଷ ସାରା କଭର ହେଇଯାଉଛି। ଆଜି ଗୋଟେ କଥା କହିଲେ ପୋଲ ଗଦାନେ ପକାବାରଟା, ଏବେ ବି ପୋଲ ଗଦା ଗଦାଇ ଦଉଛନ୍
0: ଆଜ୍ଞା,
1: ଆଉ ସେଥିରେ ବିହନ ପକାବାର ଲୋକ ପକଉଛନ୍
0: ଆଜ୍ଞା,
1: କିଏ ଦହି ନେଇକି ଝିଟି ଦଉଛି
0: ଆଜ୍ଞା,
1: ତ ପାଣି ଝିଟି ଦଉଛି, ଯାହାଦ୍ୱାରା କି ସେଦିନ ଛତି ଫୁଟୁଛି
0: ଆଜ୍ଞା।
1: ଥରେ ଛତି ଯଦି ହେଲା ବୋଲେ ସେ ଫଙ୍ଗସଟା ରହିଗଲା
0: ଆଜ୍ଞା,
1: ବୋଲେ ସେଟା ଆର ବର୍ଷକେ ବି କାମ ଦେବା।
0: ବଢ଼ିଆ କଥା ଗୋଟେ କହିଲେ ଆଜ୍ଞା, ପ୍ରାୟ ଆମେ ଦେଖୁଛୁ ଲୋକମାନଙ୍କର ପସନ୍ଦ ଗଲା ଆଜ୍ଞା ଏ ପୁଆଲ ଛତି। ତ ଆର ଗୋଟେ ପ୍ରଶ୍ନ ଆମର ମନେ ଆସୁଛି ଆଜ୍ଞା, ଇ ପୁଆଲ ଛତୁ ଚାଷଟା କାଇଁ ଯେ କର୍ମା ଆଜ୍ଞା?
1: ପୁଆଲ ଛତୁର ଯେନ୍ତା ଟେଷ୍ଟ ଅଛି ଆଉ ଅନ୍ୟ ଛତୁର ସେତିକି ଟେଷ୍ଟ ନେଇ
0: ଆଜ୍ଞା।
1: ତ ପୁଆଲ ଛତି କରିସାରିଲା ପରେ ଯେନ୍ ନଡ଼ା ଯେନ୍ ବାହାରବା
0: ଆଜ୍ଞା,
1: ତ ସେ ନଡ଼ାକେ ଆମେ ଖତ ହିସାବରେ ବଢ଼ିଆ ଖତ କରିହେବା। ତ ଫଙ୍ଗସଟା ନଡ଼ାକେ କହିଦେସି
0: ଆଜ୍ଞା,
1: ଯାହାଦ୍ୱାରା କି ଆମେ ଖତ ଠିକ୍ ହେଇପାର୍ବା। ଆଉ ଛତୁରେ 18 ପ୍ରକାର ଆମିନୋ ଏସିଡ୍ ଅଛି, ପୁଷ୍ଟିସାର
0: ଆଜ୍ଞା।
1: ତ ସେଥିରେ ଧାତବ ଲବଣ, ମିନେରାଲ ଯେନ୍ଟା ଅଛି ସେଟା, ଭିଟାମିନ୍ ଓ ଫୁଲିକ୍ ଏସିଡ୍, ପୁଷ୍ଟିସାରହୀନତାକୁ ଦୂର କରସି ସେଟା। ଆଉ ଗରିବ ଲୋକମାନେ ସେଟା ନେଇକି ମାଛ ମାଂସ ନେଇ ଖାଇପାରିଲେ ବି ସେଟା ଗୋଟେ ଖାଇଲେ ଠିକ୍ ଅଛେ
0: ଆଜ୍ଞା।
1: ଆଉ ଯେନ୍ଟା ଯଦି ସିଲେକ୍ସନ୍ କରିକରି ଜଙ୍ଗଲରେ ଯେନ୍ ଛତୁ ହେଉଛେ ସିଲେକ୍ସନ୍ କରିକରି ଠିକ୍ଟା ଆଣିପାରିଲେ ଭଲ ହେ
0: ଆଜ୍ଞା।
1: ସିଲେକ୍ସନ୍ ନେଇକରି ଜାଣିଲେ ସେଇଟାକେ ଆସିକରି ରାନ୍ଧି ଦେଉଛନ୍, ଯାହାଦ୍ୱାରା କି ଝାଡ଼ା ମାତ ହେଇକରି ଲୋକ ମରି ବି ଯାଉଛନ୍
0: ଆଜ୍ଞା।
1: ତ ଆମେ ସିଲେକ୍ସନ୍ଟା ଏଇ ଯେନ୍ ଆମର ଯେନ୍ ଭଲ୍ବେରିଆ ମଲବେସିଆ ଅଛି, ଏଇଟା ଗୋଟେ ଭେରାଇଟି ଅଛି ଯେ କଳା କିମ୍ବା ପାଉଁଶିଆ ହେସି ତାର କଲର୍, ଆଉ ଗୋଟେ ଧଳାଟା ଅଛି ସେଟା ଭଲ୍ବେରିଆ ଡିପ୍ଲିସିଆ
0: ଆଜ୍ଞା।
1: ତ ଏଇ ଦୁଇ ପ୍ରକାର ପାଲ ଛତୁର ଭେରାଇଟି କଲେ ଆମେ ଠିକ୍ ହିସାବରେ ଆମେ ସେଟା ପାଇପାର୍ମା, ଭଲ୍ ଭେରାଇଟି ପାଇପାର୍ମା, ସେଟା ଖାଦ୍ୟ ଉପଯୋଗୀ ଛତୁ ହେ
0: ଆଜ୍ଞା।
1: ଆଚ୍ଛା, ତାପରେ ଏଇଟା ହେଉଛି ଯେତେ ରୋଗୀମାନଙ୍କର
0: ଆଜ୍ଞା,
1: ହୃଦ ରୋଗୀ, ଅମ୍ଳ ରୋଗୀ, କୋଷ୍ଠକାଠିନ୍ୟ ରୋଗୀ, ରକ୍ତଚାପ ରୋଗୀ, ଗର୍ଭବତୀ ମହିଳା, ଏମାନଙ୍କୁ ଆରାମରେ ଖାଇବାକେ ଦିଆଯାଇପାରେ। ଆମେ ମାଛ ମାଂସ ଏଇଟା ସବୁ ନେଇକି ଖାଇବାର ଲାଗି ଖୋଉଛନ୍, ଠିକ୍ ହେ ସେଇଟା ପୁଷ୍ଟିସାର ଜିନିଷଟିଏ,

0: କିନ୍ତୁ ମାଛ ମାଂସର ଅଣ୍ଡାର ତାର ବିକଳ୍ପ ହେଉଛି ଖାଦ୍ୟ ହେଉଛି ଛତୁ।
1: ଆଜ୍ଞା।
0: ତାପରେ ଆଉ ଗୋଟେ ଦେଖନ୍, ଆମର ଏଗ୍ରିକଲଚରରେ ଯେକୌଣସି ଚାଷ କଲେ ଖତ ଟିକେ ସାର ଟିକେ ଔଷଧ ଟିକେ ନେଇଦେଲେ ନେଇକି
1: ନେଇ ହୁଏ। ଆଜ୍ଞା।
0: ତ ସେଥିରେ ତାର ଯେନ୍ ଟକ୍ସିକ୍ ରେସିଡ଼ିଓ ବିଷାକ୍ତ ଜିନିଷଟା ସେ କୃଷିଜାତ ଦ୍ରବ୍ୟରେ ଯେନ୍ଟା ଆମେ ପନିପରିବା କରୁଛୁ କି ଧାନ ଯାହା କିଛି କରୁଛୁ ସେଥିରେ ରହିଯାଉଛି।
1: ଆଜ୍ଞା।
0: ଛତୁ ଗୋଟେ ଏନ୍ତା ଜିନିଷ ଯେ 18-20 ଦିନରେ ସେଟା ଅମର ହେଇଯାଉଛି।
1: ଆଜ୍ଞା।
0: ସେଥିରେ ଔଷଧ କି ସାର କିଛି ଦେବାର ନାହିଁ ନା।
1: ଆଜ୍ଞା।
0: ହରଡ଼ ଡାଲି ଗୁଣ୍ଡ ଟିକେ ପକେଇଦେବେ, ସେ ବିହନ ଟିକେ ପକେଇଦେଲେ ନେଇକି ସେଟା ଛତି ବାହାରିଯିବା। ଆଉ ସେଥିରେ ନିରୋଗୀ ଜିନିଷଟି ଆରାମରେ ସେଟାକେ ଭଜା କରିପାରିବେ, ତରକାରୀ କରିପାରିବେ, ପକୋଡ଼ା କରିପାରିବେ, ଲୋକଙ୍କର ଆଦୃତ ବେଶୀ ଅଛି।
1: ଆଜ୍ଞା। ଯେନ୍ କେନ୍ସି ଜିନିଷ୍ ଗୁଡ଼େ କଲେ ଧର ଚାଷ୍ଟେ କଲେ ବୋଲେ ହଲ୍ ନଙ୍ଗଲ ଦରକାର ହେବା, ଟ୍ରାକ୍ଟର ପାୱାର୍ ଟିଲର୍ ଦରକାର ହେସି, ତ ଏଇ ପାଲ୍ ଛତୁ ଚାଷ୍ ଯଦି ଆମେ ବରଷଗୁଲା ଯଦି କର୍ମା ଆଜ୍ଞା, ତାର ଉପକରଣ ସବୁ କାଣା କାଣା ସବୁ ଲାଗ୍ବା? ଆଜ୍ଞା।
0: ଉପକରଣ ଭିତରେ ପ୍ରଥମରେ ହେଉଛେ ମଞ୍ଜି।
1: ଆଜ୍ଞା।
0: ମଞ୍ଜି ଠିକ୍ ଜାଗାରୁ ଆଣବାର ଅଛି। ଆମର କେଭିକି ଯେନ୍ ଅଛେ ଯେନ୍ଟା ନେଇ ନେଇକି ବିହନ ପ୍ରଦର୍ଶନ ହେଉଛେ ଭଲ ଜାଗାରୁ, ନିର୍ଭରଯୋଗ୍ୟ ସଂସ୍ଥାରୁ ବିହନ।
1: ଆଜ୍ଞା।
0: ସେଟା ଗୋଟେ ଦରକାର। ଗୋଟେ ଭାଡ଼ି ଲାଗି 400 ଗ୍ରାମ ବିହନ ଦରକାର। ଗୋଟେ ପେସମାନେ ବୋତଲରେ ବି ପ୍ୟାକିଂ କରିଥିସନ୍ କି ଜରିରେ ବି ପ୍ୟାକିଂ କରିଥିସନ୍।
1: ଆଜ୍ଞା।
0: ସେଟା ଗୋଟେ ଅସଲ ଜିନିଷ ନା, ଭଲ୍ଟା ଆଣବେ ଯେନ୍ତାକି ତାପରେ ସେଟା କାଣ ବିଭିନ୍ନ ଷ୍ଟେଜ୍ ଥିସି, ସେମାନେ ଛତି ବିହନକେ ଇନୋକୁଲେସନ୍ କରିସାରିଲା ପରେ ସେଥିରେ ଫଙ୍ଗସ୍ ସବୁ ମାଡ଼ି ଯାଇଥିବ, ଯେନ୍ତାକି ଗୋଟେ ଦହି ଭଳିଆ ଧଳା ଦିଶୁଥିବା, ସେଟା ହେଲା ଭଲ ବିହନ। ପ୍ରଥମଟା ହେଲା ବିହନ।
1: ଆଜ୍ଞା।
0: 2 ନମ୍ବର ହେଉଛେ ନଡ଼ା।
1: ଆଜ୍ଞା।
0: ଆମ ନଡ଼ା ନେଇ ନଡ଼ା ବେଲେ ପତର ଉପରେ ପତର ଧାନର ପତରରେ ଯେନ୍ ଧାନ ଫଲିଥିସି
1: ଆଜ୍ଞା,
0: ସେ ଜିନିଷଟା ନେଇ ରହିବାର ଅଛେ।
1: ଆଜ୍ଞା।
0: ଧାନ କାଟି ସାରିଲା ପରେ ଯେନ୍ ତଲେ ନଡ଼ା ଅଛେ, ହେଲେ ଲୋକମାନେ ସମସ୍ତେ ଏବେ କାଟି କାଟି କରି ପ୍ରାୟ ରଖୁଛନ୍।
1: ଆଜ୍ଞା।
0: ସେ ନଡ଼ା ଦରକାର ଆମକୁ। ଆର୍ ଏବେ ଧରନ୍, ଏବେ ଆମେ ଡାଲୁଆ ଚାଷ ଯେନ୍ କଲୁ, ସେଟା ଏବେ ଧାନ କାଟିକରି ଯେନ୍ ନଡ଼ା ହେଲା, ଇ ନଡ଼ାକେ ନେଇକି ଆମେ ପୋଲ ଛତୁ କରୁ ବୋଲି ନେଇକି।
1: ଆଜ୍ଞା। ଆଜ୍ଞା।
0: ସାଙ୍ଗେ ସାଙ୍ଗେ ନେଇ ଅତି କମ୍ରେ ନଡ଼ାଟା 3 ମାସରୁ ବର୍ଷେ ପୁରୁଣା ହେବାର ଅଛି। ଗଲା ବର୍ଷର ବର୍ଷା ଦିନର ନେଇକି ଯେନ୍ ନଡ଼ା ଥିବା
1: ଆଜ୍ଞା,
0: ତାକୁ ଆପଣ କାଟିକରି ରଖିଛନ୍, ଇ ବର୍ଷର ବର୍ଷା ଦିନ ନାଇଁ ବେଲେ ଏବେ ଏପ୍ରିଲ ମାସରେ ବଢ଼ିଆ କରିହେବା, ସେଟା ଭଲ ଠିକ୍ ନଡ଼ା ହେଇପାର୍ବା।
1: ଆଜ୍ଞା।
0: ନଡ଼ା ମାନ୍କେ କାଟି କାଟି କରି ଆପଣ ବିଡ଼ା ବିଡ଼ା କରି ରଖ୍ବେ, ଏଇଟା ହେଲା 2 ନମ୍ବରଟା। 3 ନମ୍ବର ହେଉଛେ ହରଡ଼ ଗୁଣ୍ଡ କିମ୍ବା ବୁଟ ଗୁଣ୍ଡ, ଏଇଟା ତାର ଖାଦ୍ୟ।
1: ଆଜ୍ଞା।
0: ସେଟା ଗୋଟେ ଭାଡ଼ିରେ ପାଏ ଦରକାର ହେସି, ତ ସେଟା ଗୋଟେ ଦରକାର। ଆଉ ଗୋଟେ ତାକୁ ଡାବା ଲାଗି ପଲିଥିନ୍ ଜରି ଗୋଟେ ଡାବଲେ ଯାଇକି ଭିତରେ ଘୁମ ଘୁମ୍ବା ନେଇକି ସେଟା ସେଥିରେ ମାଇସିଏଲ୍ ଗ୍ରୋଥ୍ ହେବା, ଭିତରେ ରୁହା ଭଳିଆ ନେଇକି ସବୁ ହେଇସାରିଲା ପରେ ତାପରେ ସେଟା ଛତି ଫୁଟ୍ବା।
1: ଆଜ୍ଞା।
0: ଏତିକି ଜିନିଷ୍ ହେଲା ବେଲେ ବାକି ଜିନିଷ୍ ଆପଣ ଭାଡ଼ି କର୍ବେ, ଭାଡ଼ି କର୍ବାର୍ ଲାଗି ବଉଁଶ ଟିକେ ଦରକାର, ଏଇଟା ସବୁ ଆରେଞ୍ଜମେଣ୍ଟ କରିସାରିଲେ ନେଇକି ଆପଣ କେଲେ ଆପଣଙ୍କର ହେଇଯିବା ଛତୁ।
1: ଯେନ୍ କେନ୍ ସେ ଚାଷ ଆମେ ଯେତେବେଳେ କରୁଛୁ ତାର ଗୋଟେ ପଦ୍ଧତି ଗୋଟେ ଅଛି ଆଜ୍ଞା, ଯତ ଖତ କରି କରିଦେଲେ ହୁଏତ ହେଇ ବି ଯିବା ନେଇ ବି ହେବା, ଆର୍ ଯେତ୍କି ଆଇଦା ହେବା କଥା ସେତ୍କି ନେଇ ଗଲା ହୁଏ, ଚାଷୀକେ ହାତ୍କେ ଲାଗ୍ବା ଠୁକର୍ ବାଜ୍ବା। ତ ଯେନ୍ ପୁଆଲ ଛତୁ ଚାଷ ଆମେ କର୍ମା ଆଜ୍ଞା, ତାର ପଦ୍ଧତି କାଁଟା ଅଛେ ସେଟା ଟିକେ ଆମର ଚାଷୀ ଦାମ ଟିକେ କହିବେ।
0: ହଁ, ନିହାତି ଏଇଟା ଜାଣିବା କଥା ହେ, ପଦ୍ଧତିଟା ନେଇ ଜାଣିକି ଯାହା ତାହା କରିଦେଲେ ନେଇ ହିଏ, ଏବେ ତ ଆପଣ ପୁଏଲ ଗଦାନେ ପକେଇଦେଲେ ବି ପୁଏଲ ଛତୁ ହେଇଯାଉଛି, ଠିକ୍
1: ଆଜ୍ଞା,
0: କିଛି କଥା ନାହିଁ। ସେଥିରେ ବି କେତେ ଖରାପ ଛତୁ ଯଦି ମିଶିଗଲା
1: ଆଜ୍ଞା,
0: କଣ୍ଟାମିନେସନ୍ ହେଇଗଲା, ଆପଣ ଫୁଡ଼ ପଏଜନ୍ ହେଇଯିବା।
1: ହୁଁ।
0: ତ ଆପଣ ପଦ୍ଧତି ଜାଣିବାର ଅଛେ, ଠିକ୍ ସଫା ଜାଗାରେ ହଲ୍ ଗୋଟେ ନେବେ, ଯେନ୍ ଘର କି ଉତ୍ତର ଦକ୍ଷିଣ ଇଶାନ ଘର ଥିବା ବୋଲେ ବଢ଼ିଆ ହେ।
1: ଆଜ୍ଞା।
0: କାହିଁକି ଯେ ଯେନ୍ ସୂର୍ଯ୍ୟ କିରଣ ଆସ୍ବା
1: ଆଜ୍ଞା,
0: ତାକେ ତ ପ୍ରପର ଡାଇରେକ୍ଟ ସୂର୍ଯ୍ୟ କିରଣ ଦରକାର ନାଇଁ ହେ।
1: ଆଜ୍ଞା।
0: ଏନ୍ତା ସାଧା ଆଲୋକ ଆକାରରେ ହେଇଯିବା, ତ ସେଥିର୍ଲାଗି ଆମେ ଯେନ୍ଟା ଉତ୍ତର ଦକ୍ଷିଣ ମୁହାଁତି ଥିବା ଘରଟାକେ ନେଲେ ଭଲ୍ ହେ।
1: ଆଜ୍ଞା।
0: ପ୍ରଥମରେ ଆମେ ଛତି ଚାଷ୍ କରବାର ଆଗରୁ ଏଇ ଘରଟା ସିଲେକ୍ସନ୍ କରିସାରିଲା ପରେ
1: ଆଜ୍ଞା,
0: ଆମେ ନଡ଼ା
1: ଆଜ୍ଞା,
0: ନଡ଼ାକେ ଆମେ ବତରେଇ ଦେମା ଗୋଟେ ରାତି।
1: ଆଜ୍ଞା।
0: ଗୋଟେ ରାତି ବତରେଇ ସାରିଲା ପରେ ତାକୁ ଆମେ 15 ମିନିଟ୍ ଖଣ୍ଡେ ଫୁଟେଇମା, ଗରମ ପାଣିରେ ଫୁଟେଇ କରି କିମ୍ବା ଗରମ ପାଣି ତାର ଉପରେ ଛିଞ୍ଚି କରିବି, 15 ମିନିଟ୍ ଖଣ୍ଡେ ସେଟା ରଖମା। ତା ନଡ଼ା ମାନକେ ଠିଆ ଠିଆ କରିଦେମା, ଗୋଟେ ଚଟାଣରେ ଠିଆ ଠିଆ କରିଦେଲେ ସବୁ ପାଣି ଝଡ଼ିଯିବା।
1: ଆଜ୍ଞା।
0: କେତେ ସମୟ ପରେ ନେଇକି ଉପରଟା ଶୁଖିଯିବା, ନଡ଼ାକେ ଚିପି ଦେବେ ଖାଲି ହାତରେ ଲାଗୁଥିବା, ମାତ୍ର ଉପରେ ପାଣି ନେଇଥିବ, ଏଟା ନା ଠିକ୍ ବତର, ଆପଣ ନଡ଼ା ବତର ହେଇଗଲା।
1: ଆଜ୍ଞା।
0: ତାପରେ ବିହନ ଯେନ୍ଟା ଅଛେ, ବିହନକେ ଆପଣ ପଲିଥିନ୍ରେ ଥଉ କି ବୋତଲରେ ଥଉ, ସଫା କାଠି ଗୋଟି କାଢ଼ବେ, କାଠିକି ଗୋଟେ ଜାଗା ରଖ୍ବେ, ତାକୁ ଚେୟାର ଭାଗ କରିବେ। ଆଉ ଗୋଟେ ହେଉଛେ ବୁଟ ଗୁଣ୍ଡ, ମୁଁ ଯେନ୍ କହିଲି ଡାଲି ଗୁଣ୍ଡ ବୁଟ ଗୁଣ୍ଡ ଯେନ୍ଟା ଅଛେ, ତାକୁ ବି ଆପଣ ଯେନ୍ ବେସନ ବି ଦିଆଯାଇଛି, ତାକୁ ବି ଆପଣ 250 ଗ୍ରାମ ନେଇକରି ଚେୟାର ଭାଗ କରିବେ। ଏତିକି ସରଞ୍ଜାମ ରେଡ଼ି କରିସାରିଲା ପରେ ଆପଣ ଭାଡ଼ି ପକାବେ।

0: ତାପରେ ଦେଖନ୍ ଏଇଟା ଯଦି ଆପଣ ଭାଡ଼ି କରିପାରୁଛନ୍ତି ଭଲ କଥା, ନହେଲେ ଦୁଇ ଦୁଇଟା ତିନି ତିନିଟା ଏଇଟା ଦି କରିବି, ତାର ଉପରେ ବାଉଁଶ ଦି କରିବି, ଆପଣ ଗୋଟେ ଭାଡ଼ି କରାଯାଇପାରେ। ତଲେ ଯେନ୍ତାକି 6 ଇଞ୍ଚ ନେଇକି ଗ୍ୟାପ୍ ଥିବାର ଅଛି, ତ ଭାଡ଼ିରେ ପ୍ରଥମରେ ଆପଣ ଯେନ୍ ବିଡ଼ାଟା ମାନେ ନଡ଼ା ଥିବା
1: ଆଜ୍ଞା,
0: ତାକୁ ଆପଣ ପୂର୍ବ ପଶ୍ଚିମ ହିସାବରେ ଆପଣ ସବୁ ସାଇଜ କରି ରଖିନିଅ। ରଖିଦେଇ ସାରିଲା ପରେ ଗୋଟେ ଥାକ ଯିବା, ଦେଇସାରିଲା ପରେ ତାର ତରା ତରା ବେସନ ଗୁଣ୍ଡ ଟିକେ ଦେଇଦେବେ, ତରା ତରା ମଝିରେ ନେଇଦେବେ, ତରା ତରା ଦେବେ, ଚେର ଆଙ୍ଗୁଳି ଛାଡ଼ି କରି ଦେଇଦେବେ। ଦେଇସାରିଲା ପରେ ତାପରେ ଯେନ୍ ଗୋଟେ ଭାଗ ବିହନ
1: ଆଜ୍ଞା,
0: ବିହନକେ ବି ତାର ଉପରେ ଉପରେ ଦେଇଦେବେ।
1: ହୁଁ,
0: ଆପଣ ପୂର୍ବ ପଶ୍ଚିମ ଦେଇଛନ୍ ନଡ଼ା, ହେଲେ ଏବେ ଉତ୍ତର ଦକ୍ଷିଣ ନେଇକି ଆର୍ ତା କ୍ରସ୍ ଆର୍ ଗୋଟେ ଚାପ ଦେଇଦିଅନ୍। ଗୋଟେ ଚାପ ବୋଲେ ଆପଣ ଗୋଟେ ଗୋଟେ ନଡ଼ା ହେଲେ ପ୍ରାୟ 3 ଇଞ୍ଚ 4 ଇଞ୍ଚ ଖଣ୍ଡେ ସେଟା ରହୁଛି ମୋଟା, ତ 5 ଇଞ୍ଚ 6 ଇଞ୍ଚ ରହିଲେ ଠିକ୍ ହେ। ତାପରେ ସେଥିରେ ବି ଆଉ ସେନ୍ତା ଆଉ ଗୋଟେ ଭାଗ ଦେବେ, ଆଗେ ଯେନ୍ ବେସନ କି ବୁଟ ଗୁଣ୍ଡ ଥିବା ତାକେ ଗୋଟେ ଭାଗ ନେଇକି ଆର୍ ଦେଇଦେବେ, ବୋଲେ ପ୍ରାୟ 50-100 ଗ୍ରାମ ଖଣ୍ଡେ ଦେଇଦେବେ ତରା ତରା, ଆଉ ଫେର୍ ବିହନ ପକାବେ। ଦୁଇ ଥାକ ହେଲା, ଏନ୍ତା 3 ଥାକ କରିବେ, 4 ଥାକ ବୋଲେ କାଣ କରିବେ, ତରା ତରା ନେଇ ଦେବେ ନା, ସେଟା ସବୁଆଡ଼େ ଦେବେ, ଉପରେ ବି ସବୁଆଡ଼େ ଦେବେ। କାଁ କାଜେ ଯେନ୍ ଭିତରଟା ଆମର ସବୁ ଯେତେ ଛତୁ ବାହାରି ନିପାରେ, ଉପରେ ଯଦି ଖୋଲା ଥିବା ବୋଲେ ଉପରେ ବି ଛତୁ ବାହାରବା। ତ ଏଇଟା ହେଲା କରି କରି ଆପଣ ଉପରେ ଟିକେ ପ୍ରେସ୍ କରିଦେବେ, ଆଉ ଭଲା ପଲିଥିନ୍ ଜରିକି ସେଟାକେ ଗୋଡ଼େଇଦେବେ, ତ ଗୋଡ଼େଇ ଦେଇ କରିକି ଆପଣ ତାକୁ ଛାଡ଼ିଦେବେ। ଏଇଟା ହେଲା ଆପଣଙ୍କର ଛତି ଭାଡ଼ି ରେଡ଼ି ହେଇଗଲା। ଏହାକୁ ଆପଣ ତାପରେ 6-7 ଦିନ ଛାଡ଼ିଦେବେ, ସେ ଭିତରେ ଯେନ୍ ଜଳୀୟ ଅଂଶ ଯେନ୍ ଅଛି ନଡ଼ା ନେ, ସେ ହେଲା ଘୁମ ଘୁମୁଥିବା ଭିତରେ ଘୁମ ଘୁମି କରି ଆର୍ଦ୍ରତା ସୃଷ୍ଟି କରବା। ଆର୍ଦ୍ରତା ଯେନ୍ ସୃଷ୍ଟି କଲେ ସେ ଭିତରେ ମାଇସାଲି ମାନେ ସବୁ ଗ୍ରୋଥ ହେବା, ବେଲେ ଜାଲି ସବୁ ଫୁମ୍ପିକି ଜାଲି ମାରବା, ନଡ଼ାକେ ନଡ଼ା ଜାଲି ମାରବା, ନଡ଼ା ଭିତରେ ନେଇକି ସେ ମାଇସିଲିୟମ ଭିତରେ ପଶିକରି ବି ସେଟା ସେ ଭିତରେ ଚରିଯିବା। ତ 6-7 ଦିନ ହେଲା ପରେ ଏଇଟା ଏସବୁ ମାଇସିଲିୟମ ଗ୍ରୋଥ ହେଇଯାଇସି। ତାପରେ ଜରିକି ଉଠେଇଦେବେ, ଗୋଟେ ଦିନ ଶୁଖା ଛାଡ଼ିଦେବେ, ଛାଡ଼ି ଦେଇ ସାରିଲା ପରେ ତାପରେ ପାଣି ସ୍ପ୍ରେ କରିବେ, ତାର ଉପରେ ବେଶୀ ପାଣି ନେଇ ଦେବେ, ସ୍ପ୍ରେ କରୁଥିବେ, ସ୍ପ୍ରେ ଯେମିତି ହ୍ୟାଣ୍ଡ ସ୍ପ୍ରେ ହଉ ଯାହା ହଉ ସ୍ପ୍ରେ କରିବେ, ଦିନକେ 2 ଥର ବି ଦେବେ, 3 ଥର ଦେବେ। ତାପରେ ତାକେ ଶୁଖା ନେଇ କରିବେ, କିନ୍ତୁ ବେଶୀ ବୋହିଯିବା ଭଳିଆ ବି ନେଇ କରିବେ, ଜଷ୍ଟ ଶୁଖା ଭଳିଆ ଶୁଖା ଶୁଖା ସ୍ପ୍ରେ କରୁଥିବେ। ଏନ୍ତା କରି ହେଲେ ଆପଣଙ୍କର 15-17 ଦିନରେ ଏଠି ସବୁ ବାହାରିଯିବା। ପ୍ରଥମେ କଢ଼ ବାହାରବା, ଛୋଟ ଶାଗୁଦନା ଭଳିଆ ଗୋଟେ ଗୋଟେ ବାହାରବା, ତାପରେ ନେଇ କଢ଼ ବାହାରବା, କଢ଼ଟାକେ ତୋଲବେ। ଆଉ ଯଦି ବେଶୀ ଦିନ ରଖିଥିବେ ବୋଲେ ସେଟା ଫୁଟିଯିବା, ଟେଷ୍ଟ ନେଇ ଲାଗେ, ଇ 15 ଦିନ ପରେ ଗୋଟେ ଯେନ୍ ଗୋଟେ ଫ୍ଲସ୍ ହେବା। ତାପରେ ସବୁ ତୋଲି ଦେଇ ସାରିଲା ପରେ ପାଣି ଦେଉଥିବେ, ଆର 4-5 ଦିନ ଗଲେ ଆଉ ସେଟା ନେଇକି ଆପଣଙ୍କର ଆଉ ଥରେ ବାହାରବା। ତ ଏମିତି ଗୋଟେ ହିସାବରେ ଆପଣଙ୍କର 18-20 ଦିନ 25 ଦିନ ଭିତରେ ଛତୁ ଚାଷର ଅଧ୍ୟାସ ହେସି। ଏଇଟା ହେଲା ପ୍ରୋସିଜର।
1: ଶେଷକି ଆଜ୍ଞା ଆଉ ଗୋଟେ କଥା ରହିଲା, ମନୁଷ୍ୟ ଯେତେବେଳେ ସବୁ ଚାଷବାସ କରସି, ଆୟ ବ୍ୟୟ ହିସାବ କରସି ଆଜ୍ଞା, ଖର୍ଚ୍ଚ ହାତକେ ଲାଗିଲେ ଆର ବର୍ଷ ସେ ମୁଡ଼ି ଗାଜି ଦେବା, ତୁ ପୋଡ଼ିଦେବା, ତ ଇନେ ଇତାର ଆୟ ବ୍ୟୟ ହିସାବ ଟିକେ ବତେଇ ଦେଲେ ଭଲ ହେତା ଆଜ୍ଞା, କେତେ ଲାଭ ହେବା, କେତେ କାଣା ରହିବା ଇନେ ହିସାବ କିତାବ।
0: ହଁ ହଁ, ଠିକ୍ କଥା କହିଲେ, ଚାଷୀ ଗେ ଲାଭ ନେଲେ କେନ୍ତା କରି ସେ ଚାଷ କରବା
1: ଆଜ୍ଞା,
0: ତ ଖର୍ଚ୍ଚ ବେଶୀ କିଛି ନେଇକି
1: ଆଜ୍ଞା
0: 30 ଟଙ୍କାରୁ 35 ଟଙ୍କା ଏନ୍ତା ଏ ଭିତରେ ହେବା। ବେଲେ ଛତି ବିହନଟେ 15-20 ଟଙ୍କା ହେଉଛେ
1: ଆଜ୍ଞା,
0: ଆଉ ଯେନ୍ ଜିନିଷ ମାନେ ସବୁ ଯଦି ହିସାବ କରିବେ ବେଲେ ପ୍ରାୟ 30 ଟଙ୍କା ଖର୍ଚ୍ଚ ହେଉଛେ, ଆଉ ଅତି କମ୍ରେ 100 ଟଙ୍କା ଗୋଟେ ପାଇବେ। ଗୋଟେ ଭାଡ଼ିରେ ଆପଣ ଅଧା କେଜିରୁ କେଜି ବାହାରବା
1: ଆଜ୍ଞା,
0: ଅଧା କେଜି ହେଲେ ବି ନେଇକି ଆପଣ ଏବେ ତ 300-400 ଟଙ୍କା ବିକୁଛନ୍, ଏବେ ମାର୍କେଟରେ 300-400 ଟଙ୍କା ବିକୁଛନ୍, ସେ ଯାହା ହଉ ଆପଣ ଅତି କମ୍ରେ 100 ଟଙ୍କାର ଛତୁ ପାଇବେ
1: ଆଜ୍ଞା,
0: 30 ଟଙ୍କା ଖର୍ଚ୍ଚ କଲେ 100 ଟଙ୍କା ପାଇବେ
1: ଆଜ୍ଞା,
0: ବେଲେ 30 ଟଙ୍କା କାଟିଦେଲେ ଆପଣ 70 ଟଙ୍କା ଲାଭ
1: ପାଇବେ।
0: 15 ଦିନେ 18 ଦିନେ 70 ଟଙ୍କା ଗୋଟେ ଭାଡ଼ିରେ, ବେଲେ ଗୋଟେ ଭାଇ ଯଦି 10 ଭାଡ଼ି କଲା ବେଲେ 700 ଟଙ୍କା ପାଇବା 15-18 ଦିନେ। ତ ସେଥିର୍ଲାଗି ଏଥିରେ ଘରେ ଘରେ ମା ମାନେ ଅଛନ୍
1: ଆଜ୍ଞା,
0: ମା ମାନଙ୍କର ଭୂମିକା ବେଶୀ, ଅତି କମ୍ରେ 20-30 ଫୁଟର ଗୋଟେ ଜାଗା ଗୋଟେ ହେଇଗଲା, ଆପଣ କୋଠି ଗୋଟେ ହେଇଗଲା ବେଲେ ମା ମାନଙ୍କର ଖର୍ଚ୍ଚ ବା ଘର ଖର୍ଚ୍ଚ ବାହାର କରିଦେଇପାରିବ।
1: ଯାହା ହଉ ଆଜ୍ଞା, ଆଜି ଆପଣ ଆମର ବୈଠକକେ ଆସିଲେ, ଆରେ ପାଲ ଛତୁ ଚାଷ ଆମେ କେନ୍ ହିସାବରେ କଲେ ବନେକରି 2 ପଇସା ପାଇପାରମା, ସେ ବିଷୟରେ ଆମର ଚାଷୀ ଦା ମା ବହିନ ମାନଙ୍କୁ ବୁଝାଲେ। ଆମର ବୈଠକ ତରଫରୁ, ଆକାଶବାଣୀ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଜୁହାର ଆଜ୍ଞା।
0: ଜୁହାର ଜୁହାର, ନମସ୍କାର
2: ବାବୁରେ। ଯେନ୍ତା କରି ଆମର ବିଶେଷଜ୍ଞ ଆଜ୍ଞା କହିଦେଲେ, ସବୁ କଥା ଜାଣି ହେଲାରେ ବାବୁ, ବୁଝିଲୁ କି? ମାତ୍ର କାଁ କରବୁ, ଜାଣିଲା ଭିତରେ ବଡ଼ା ବେଲ ହେଲାନ ବୋଲୁ, ଚାଷୀ ଭାଇ ଗୁଡ଼କେ ବସେଇ
1: ଦେଇଛୁ, ଚାରି କୁତିକେ ଠକେଇ ନଉଛୁ କା ବୋଲୁଛେ।
2: ହଇ ରେ ବାବୁ, ତୁମି ଗପଲା ବେଲକେ ମୁଁ ଚାରି କୁତିକେ ଦେଖୁଛେ, ଏନେ ଯେନ୍ତା ଗରମ କରିଦେଉଛି ତାର ସୁଖେ ସରିଗଲା କଥା ହେଲା, ଆର ତୋର କଥା ବି ଶୁଣୁଛେ, ସେ ଗରମ ବାଟକି ବି ମୋର ମୁଡ଼ ଅଛେ ହେଲା, ଆର ସବକେ ଦେଖୁଛେ ଯେ ବାବୁ, ବେଶୀ ନେଇ କଥା ହଉନା,

0: ଚାଷୀ ଭାଇକି ଡାକିଛୁ, କଥାବାର୍ତ୍ତା କର, ମୁଇଁ ଶୁଣୁଛେ।
1: ସବୁବେଳେ ତ ଆମେ ବିଭିନ୍ନ ଅଞ୍ଚଳର ଚାଷୀ ଦାମନକେ ଶୁଣଉଛୁ, ତ ଆଜି ଚାଲନ ହେନ୍ତି ଆମର ଦଦା ଉଠକେ ଆମେ ଭେଟିଛୁ। ସେ ଛେଲ ମେଲଛା ରଖିଛନ୍, କେନ୍ ପ୍ରକାରେ ଛେଲରେ ସମସ୍ୟା ଅଛେ, ସେନେ ଲାଭ ଅଛେ, ହାନି ଅଛେ, ସେ ଦଦାକେ ପତ୍ନାମା ଆଉ ଜାନମା। ଦଦା ଜୁହାର, ଆପଣଙ୍କର ପରିଚୟ ଟିକେ ଦିଅନ୍।
2: ନା, ରାମ ପ୍ରକାଶ ସାହୁ।
1: କେନ୍ ଗାଁ ଏଇଟା?
2: ମେଦିନୀପୁର ଆଜ୍ଞା।
1: ବୟସ କେତେ ହେବା? ନା,
2: ବୟସ ମେଟା 70 ହେଲେ ନେବ।
1: ଏଇଟା ଛେଲ ମେଳା କେତେ ପଟ ବାଗି ଅଛି?
2: ସବୁ ମିଶିକି 28 ପଟ ଥିବ।
1: 28 ପଟ ଅଛି
2: ମେଳା ଅଛି।
1: କେତେ ବର୍ଷ ହେଲା ଛେଲ ଛୁଲା ଚରଉଛନ୍?
2: ହେଲା ନା ବବୁଆ, କମ୍ ସେ କମ୍ 10-15 ବର୍ଷ ହେଲା ନେବ।
1: ଦେଖନ୍, ଦୁଇ ଭେରାଇଟି ଆପଣ ରଖିଲେ, ଛେଲ ରଖିଲେ, ମେଢ଼ା ରଖିଲେ, ତ ଲାଭଟା କେନ ଅଧିକ ହେସି?
2: ଲାଭରେ ଆଜ୍ଞା ଛେଲିର ଜାତି ଅଛି, ଲାଭ ମେଢ଼ାରେ ଲାଭ ନାଇଁ।
1: ନାଇଁ ନା, ତ ଯେନ୍ ଛେଲ ମାନେ ଆମେ ଦେଖ୍ସୁଁ, କିଏ ବୋଲଛ ଯେ ଦୁଇ ପଟିଆ, କିଏ ବୋଲଛନ୍ ପଟକିଆ।
2: ହଁ, ନାଇଁ ଦୁଇ ପଟିଆ ବେଶୀ, ତିନି ପଟିଆ ବେଶୀ, ଚାର ପଟିଆ ବେଶୀ।
1: ହଁ ହଁ,
2: ଯେନ୍ତା ତୁ ଖୁଜ୍ବ ସେନ୍ତା ପାଇବୁ।
1: ହଁ ହଁ ହଁ,
2: ହାର ବିଲେଟି ମାଲ ଅଛି।
1: ହଇ ହଇ, ଆଉ ଯେନ୍ ମେଢ଼ା କହିଲେ, ଇଟା କେନ୍
2: ଭେରାଇଟି? ମେଢ଼ା ଆଜ୍ଞା ଆଗେ ପଟେ ଫୁଟାଅ, ତାପରେ ଦୁଇ ପଟ ପାକ, ଦୁଇ ପଟ ଦୁଇ ତିନ ଥର ପଟାଅ, ତାପରେ ନେଇ ପକେ ନାଇଁ। ଏଇଟା ହଉଛି ଗୋଟେ ପଟେ ପକା, ଇ 5 ମାସେ ମେଳା ଗୋଟେ ଥର ପକାଶେ, 6 ମାସେ ନେଇ ଯାଏ।
1: ବରଷକେ ଦୁଇ ଥର?
2: ବରଷକେ ହଁ ଦୁଇ ଥର ଆଜ୍ଞା,
1: ଦୁଇ ଥର।
2: ଛେଲି 6 ମାସକୁ ଥରେ ଆଜ୍ଞା।
1: ହଁ ହଁ,
2: 12 ମାସକେ ଦୁଇ ଥର ପକାବ ଆଜ୍ଞା।
1: ତ କେତେଟା ମାଇ ଅଛନ୍ ତମର ପାଖେ? ଏଇଟା
2: ମାଇ ଆଜ୍ଞା, ଛେଲି ସବୁ ମାଇ ଅଛି, 9 ପଟ ମାଇ ଅଛି ଆଜ୍ଞା।
1: ହଁ ହଁ,
2: ଛୁଆମାନେ ବି ଆଜ୍ଞା, ଦେଖ 9 ପେଟି ସବୁ ମାଲ ଆଗେ ପାର୍ସଲ କରିଦେଲି, ବିକିଦେଲି ଆଜ୍ଞା। 9 ପଟ ମାଇ ଅଛେ, ଆଉ ବାକି ତ ଛୁଆମାନେ ଅଛେ ଆଜ୍ଞା, ସାନ ସାନ 4 ପଟ ଛୁଆ ଅଛେ। ଆଉ ମେଢ଼ା ମାନେ ଅଛେ ଆଜ୍ଞା, ମେଢ଼ା ଥିଲା 32 ପଟ ଆଜ୍ଞା। ତନ ମାସେ ଆଜ୍ଞା ବି ଆଜ୍ଞା 18 ପଟ ଅଛେ ନା, ସବୁ ବିକିଦେଲି ଆଜ୍ଞା। ହଁ ଆଜ୍ଞା,
1: ଆମେ ଦେଖ୍ସୁଁ ଯେ ମେଢ଼ା କଥା ଯେ ଏବେ ଯେନ୍ ହଉଛୁ ଆମେ
2: ଆଜ୍ଞା,
1: ଗରା ଗୋଟେ ଗୋଟେ କେତେ ବର୍ଷର ଭାଇ ଗଲେ ବିକୁଛ
2: ଆଜ୍ଞା? ଯେବି ଯେନ୍ତା ଟାଇମ୍ ଆସିଲେ ତମେ ବିକ୍ତି ଆଜ୍ଞା।
1: ହଁ,
2: ଯେବି ଯେ ବେପାରୀ ଯେନ୍ ଲାଗିଗଲା, ଦିଅ ଆଜ୍ଞା, ଦିଅ ତ ଦେଇଦେମି ଆଜ୍ଞା। ହଁ, ସାନ ହଉ ବଡ଼, ଆଜି ମେଳା ଆମର ପାଖେ କାଶି 2 ପଟ ଅଛେ।
1: ହଁ ହଁ,
2: ଗରା ବଡ଼ ବଡ଼ଟା ଅଛେ ଆଜ୍ଞା, କମ୍ ସେ କମ୍ 15,000 ଯିବି ପଟେ ପଟେ। ତ ଆଜ୍ଞା, ଲୋକ ଲାଗିଲେ ବିକ୍ସି ଆଜ୍ଞା, ଲୋକ ନେଇ ଲାଗିଲେ ତ ନେଇ ଦିଏ।
1: କେତେ ମାସ ଖଣ୍ଡେ ଗରା ଗୋଟେ ରଖିଲେ? ଯେ
2: ଗରା 3 ବର୍ଷ ରଖିଲେ ସଫା, ସେଇଟା
1: କେତେ ଟଙ୍କା ଖଣ୍ଡେ ଯିବା?
2: ସେଟା ଯିବା 15,000 ଯିବ,
1: 15,000
2: 20 ଯିବା।
1: କେତେ କେଜି ଖଣ୍ଡେ ଆସବା?
2: ସେଟା ଆସବା ଆଜ୍ଞା, 3 ବର୍ଷ କେତେ ଆଜ୍ଞା, ସେଟା 20 କିଲୋ ଉପର ମାଲ ଫେଲ ଚରାବର ପରେ ଆଜ୍ଞା, ଆଉ ନେଇ ଚରାବ ତ ଆଜ୍ଞା ଶୁଖବା।
1: ଯାଉ ଦାଦା, ଆଜି ଆପଣଙ୍କୁ ସମୟ ଦେଲେ, ମନର କଥା କହିଲେ, ବହୁତ ଧନ୍ୟବାଦ। ଜୁହାର ଦାଦା।
0: ଶୁଣିଲି ବାବୁ, ଯେଡ଼େ ସୁନ୍ଦରା କରି ଚାଷୀ ଭାଇକି ତୁଇ ପଚାରି ଦେଲୁ, ଚାଷୀ ଭାଇ ଯେନ୍ତା କରି ସବୁ କଥା କହିଦେଲେ, ସବୁ କଥା ଜାନି ହେଲା ବାବୁ।
3: ହଇ ହଇ, ଯେ ଦାଦା ଜାଣିଲା ଭିତରେ ଇନେ ଆର ବସି ନେଇ ହୁଏ ନା ଦାଦା?
0: ହଁ ହଁ,
3: ଘୁମି ଗଲା ନା?
0: ହଇ,
3: ଆର ବୈଠକ ଛାଡ଼ବାର ସମୟ ବି ହେଲା। ହେନ୍ତା ବୈଠକ ଛାଡ଼ିକରି ଗଲା ହେଲା ବେଲ୍କେ, ଆମର ଏ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଦାଦା, କକା, ବାବା, ମା, ବହିନ୍ ମାନକେ ମକାରୁ ଦାଦା,
0: ଆର୍ ଯୁଗେ ଦାଦା ଜୁହାର।

ଆଜିର ଚାଷବାସ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ସଚ୍ଚିଦାନନ୍ଦ ମଲ୍ଲିକ ଓ ଆଶ୍ୱାସନ ପଟ୍ଟନାୟକ।

0: ଏବଂ କଣ ପଠେଇଛନ୍ତି?
1: ହଁ, କାର୍ଯ୍ୟକ୍ରମର ପ୍ରଥମ ଚିଠିଟି ଆସିଛି ଜିଲ୍ଲା ନୂଆପଡ଼ାରୁ। ଲେଖିଛନ୍ତି ମେଘାତି, ପ୍ରଥମେ ସେ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପକ ଉପସ୍ଥାପିକାଙ୍କୁ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେ ଲେଖିଛନ୍ତି, ଆମର ପ୍ରିୟ ଆକାଶବାଣୀର ନବେବର୍ଷ ପୂର୍ତ୍ତିର ମହାନୁଭବ ଉତ୍ସବର ଶୁଭେଚ୍ଛା ଆପଣ ସମସ୍ତଙ୍କୁ ଏବଂ ଆକାଶବାଣୀ ଐତିହ୍ୟର ପ୍ରତିଟି ମୁହୂର୍ତ୍ତ ସମସ୍ତଙ୍କ ହୃଦୟରେ ଜୀବିତ ସଞ୍ଚିତ ଓ ଗୁଞ୍ଜରିତ ହେଉଥାଉ ବୋଲି ଶୁଭେଚ୍ଛା ବାର୍ତ୍ତାଟି ପ୍ରଥମେ ଦେଇଛନ୍ତି।
0: ଆମ ତରଫରୁ ମଧ୍ୟ ଆମର ସମସ୍ତ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଆକାଶବାଣୀର 90 ଗୌରବମୟ ବର୍ଷର ଅନେକ ଅନେକ ଶୁଭେଚ୍ଛା ଶୁଭକାମନା। ଆଗକୁ ଆଶା କରୁଛୁ ଶ୍ରୋତାଙ୍କ ସହିତ ଏମିତି ରହିବା ଆମର ସମ୍ପର୍କ ଏବଂ ହସି ଉଠିବ ଆକାଶବାଣୀର ଅଗଣା। କଣ ମତାମତ ରହିଛି?
1: ସେ ଲେଖିଛନ୍ତି, ଗତ 25 ସୋମବାର ଶକ୍ତିରୂପା କାର୍ଯ୍ୟକ୍ରମରେ ବେତାର ଉପସ୍ଥାପିକା ସୁଶ୍ରୀ ସୁନିତା ଶର୍ମାଙ୍କ ସହ ଆକାଶବାଣୀର ଯାତ୍ରା ଓ ତାଙ୍କର ସମ୍ପର୍କକୁ ନେଇ ସାକ୍ଷାତକାରଟି ଖୁବ୍ ବହୁତ ଭଲ ଲାଗିଥିଲା। ପୁଣି ସେ ଲେଖିଛନ୍ତି, 26 ମଙ୍ଗଳବାର ଦିନର ସଂସ୍କୃତି ପତ୍ରିକା କାର୍ଯ୍ୟକ୍ରମରେ ଶିବାନୀ ପାତ୍ରଙ୍କ ସହ କଥାବାର୍ତ୍ତା ଓ ସେ ଗାଇଥିବା ଗୀତଗୁଡ଼ିକ ଖୁବ୍ ହୃଦୟସ୍ପର୍ଶୀ ହୋଇଥିଲା। ଏଣୁ ଏହିସବୁ କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିବା ଅପାଦ୍ୱୟ ଏବଂ କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ମଧୁରତାରେ ଭରିଦେଇଥିବା ବେତାର ଉପସ୍ଥାପିକା ସୁଶ୍ରୀ ସୁନିତା ଶର୍ମାଙ୍କ ଏବଂ ଶିବାନୀ ପାତ୍ରଙ୍କୁ ମୋର ଅନେକ ଅନେକ ଧନ୍ୟବାଦ ଜଣାଇଦେବେ।
0: ନିଶ୍ଚିତ ଭାବରେ ଆମେ ନାରୀ ମହଲ ବିଭାଗରେ ଶକ୍ତିରୂପା କାର୍ଯ୍ୟକ୍ରମରେ 2 ବିଶେଷ ବେତାର ଉପସ୍ଥାପିକା ଏବଂ ଜଣେ କର୍ମଜୀବୀ ମହିଳାଙ୍କର ସାକ୍ଷାତକାର ପ୍ରଚାର କରିଥିଲୁ ଏବଂ ତା ସହିତ ସେମାନଙ୍କ ଜୀବନରେ ସଙ୍ଗୀତର ସାଧନା, ବେତାର ଉଦ୍ଘୋଷଣାର ସାଧନା ଏହି କଥା ଆପଣମାନଙ୍କୁ ଶୁଣେଇଥିଲୁ। ଆମେ ଆଶା କରୁଛୁ ଯେ ଆମର ମା ମାଉସୀ ଭଉଣୀମାନେ ମଧ୍ୟ ଏ ଦିଗରେ ଆଗକୁ ଆସନ୍ତୁ, ଉପସ୍ଥାପନା କରନ୍ତୁ, ସଂଯୋଜନା କରନ୍ତୁ, ସଙ୍ଗୀତ କ୍ଷେତ୍ରରେ ନାଁ କରନ୍ତୁ ଏବଂ ଯେଉଁ କଳାକାରମାନଙ୍କର ସାକ୍ଷାତକାର ଆମେ ପ୍ରଚାର କରିଥିଲୁ ସେମାନଙ୍କଠୁ କିଛି ନିଶ୍ଚିତ ଭାବରେ ଆପଣମାନେ ଶିଖନ୍ତୁ, ଏଇଟା ଥିଲା ଆମର ଲକ୍ଷ୍ୟ। ତେଣୁ ଭାରି ଭଲ ଲାଗିଲା ମେଘା ଭଉଣୀ ଆପଣ ଶୁଣିଛନ୍ତି ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି। ନିମନ୍ତ୍ରିତ ହୋଇକି ଆସିଥିବା ଆମର ଅତିଥି ମହୋଦୟା 2 ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ ଏବଂ ସେହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର ମଧୁର କରିକି ପ୍ରସ୍ତୁତ କରିକି ପ୍ରଚାର କରିଥିବା ଆମର ଉପସ୍ଥାପିକା ଅପାମାନଙ୍କୁ ମଧ୍ୟ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆମେ ଜଣାଇ ଦେଉଛୁ। ଆଉ କଣ ମତ ରହିଛି?
1: ଶେଷରେ ସେ ଅନୁରୋଧ କରି ଲେଖିଛନ୍ତି, ଆକାଶବାଣୀରୁ ଅବସର ନେଇଥିବା ବ୍ୟକ୍ତି ବିଶେଷମାନଙ୍କ ସାକ୍ଷାତକାର ପ୍ରଚାର କରନ୍ତୁ, ବହୁତ ଭଲ ହେବ।
0: ଆପଣଙ୍କର ଏହି ଅନୁରୋଧକୁ ଆମେ ଗ୍ରହଣ କରୁଛୁ। ଆଗାମୀ ଦିନରେ ନିଶ୍ଚିତ ଭାବରେ ଚେଷ୍ଟା କରିବୁ ଯେ ଆକାଶବାଣୀରୁ ଅବସର ନେଇଥିବା କିଛି ବିଶେଷ କଣ୍ଠଶିଳ୍ପୀ ହୁଅନ୍ତୁ କିମ୍ବା କାର୍ଯ୍ୟକ୍ରମ ଅଧିକାରୀ ହୁଅନ୍ତୁ, ତାଙ୍କର ସାକ୍ଷାତକାର ପ୍ରଚାର କରିବା ପାଇଁ ଆମକୁ ଟିକେ ସମୟ ଲାଗିବ। ଆପଣ ଅପେକ୍ଷା କରିଥାନ୍ତୁ ଏବଂ କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣିକି ଏଭଳି ଆମକୁ ଚିଠି ଦେଉଥାନ୍ତୁ। ଧନ୍ୟବାଦ ଆପଣଙ୍କର ଏହି ସୁନ୍ଦର ଚିଠି ପାଇଁ, ସୁନ୍ଦର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି କେତେ ଜଣ ଶ୍ରୋତା ମିଶିକି ଲେଖିଛନ୍ତି, ସେମାନେ ହେଲେ ସୋହନ, ରୋହନ, ଶିବା, ମିଲଟନ, କୃଷ୍ଣ, କସାକିନ୍ଦୁ ଭବାନୀପାଟଣାରୁ। ପ୍ରଥମେ ସେମାନେ ଚିଠିପତ୍ର କାର୍ଯ୍ୟକ୍ରମର ଅଗଣାରେ ଥିବା ଅପା ଏବଂ ଭାଇଙ୍କୁ ନମସ୍କାର ଜଣାଇଛନ୍ତି।
0: ଆପଣ ସମସ୍ତଙ୍କୁ ଆମ ତରଫରୁ ପ୍ରତି ନମସ୍କାର।
1: ସେମାନେ ଲେଖିଛନ୍ତି, ଗତ ମେ 20 ପ୍ରସାରିତ ଶକ୍ତିରୂପା କାର୍ଯ୍ୟକ୍ରମରେ ଦୀପ୍ତି ଅପାଙ୍କ ଉପସ୍ଥାପନା ଏବଂ ନମିତା ହୋତାଙ୍କ ସାକ୍ଷାତକାର ବହୁତ ଭଲ ଲାଗିଥିଲା। ତାଙ୍କର ପ୍ରତିଟି ଶବ୍ଦରେ ଆପଣାପଣର ଭାବନା ଥିଲା, ତେଣୁକରି ସେହି ଉପସ୍ଥାପନାଟି ଆଉଥରେ ପ୍ରସାର କରିବାକୁ ଅନୁରୋଧ।
0: ଶ୍ରୋତାବନ୍ଧୁ, ଗତ ମେ 20 ଯେଉଁ କାର୍ଯ୍ୟକ୍ରମ ପ୍ରଚାର ହୋଇଥିଲା, ସମ୍ପୃକ୍ତ କାର୍ଯ୍ୟକ୍ରମରେ ଯଦି ନିର୍ଦ୍ଦିଷ୍ଟ ଦିନ ବିଷୟରେ କୌଣସି ସୂଚନା ବା ଶିକ୍ଷା ଦିଆଯାଇ ନଥିବ ତାହେଲେ ଆମେ ଚେଷ୍ଟା କରିବୁ ଆଗାମୀ ଦିନରେ ସେହି କାର୍ଯ୍ୟକ୍ରମକୁ ପୁନଃ ପ୍ରଚାର କରିବା ପାଇଁ। ଏବଂ ସେହି କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି, ସମ୍ପୃକ୍ତ କାର୍ଯ୍ୟକ୍ରମରେ ସୁନ୍ଦର ଶବ୍ଦର ସଂଯୋଜନାରେ ଉପସ୍ଥାପନା କରିଥିବା ଦୀପ୍ତି ଅପାଙ୍କୁ ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆମେ ଜଣାଇ ଦେଉଛୁ ଏବଂ ଆପଣଙ୍କୁ ମଧ୍ୟ ଅନୁରୋଧ କରୁଛୁ ଯେ ଆପଣ ନିୟମିତ ଭାବରେ କାର୍ଯ୍ୟକ୍ରମ ଶୁଣନ୍ତୁ, ଚିଠି ଦିଅନ୍ତୁ ଏବଂ ଆମକୁ ଉତ୍ସାହିତ କରନ୍ତୁ। ଧନ୍ୟବାଦ ଆପଣଙ୍କର ଏହି ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି ଲେଖିଛନ୍ତି ପୂର୍ଣ୍ଣଚନ୍ଦ୍ର ଦାସ, ବୁଢ଼ୀପଦ, ରିଷିଡ଼ା ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେ ଗୋଟିଏ ବହୁତ ସୁନ୍ଦର ଇମେଜଟି ତିଆରି କରି ଆମ ପାଖକୁ ପଠାଇଛନ୍ତି। ଆମେ ତ ଏହାକୁ ଶ୍ରୋତାଙ୍କୁ ଦେଖାଇ ପାରିବୁ ନାହିଁ, କିନ୍ତୁ ବହୁତ ସୁନ୍ଦର ଭାବରେ ସେସବୁ କାର୍ଯ୍ୟକ୍ରମର ସାରଣୀ ତିଆରି କରି ପଠାଇଛନ୍ତି। ସେ ଲେଖିଛନ୍ତି, ଏଥର ଗ୍ରୀଷ୍ମକାଳୀନ ସାରଣୀରେ ଯେଉଁ ସବୁ ନୂଆ ନୂଆ କାର୍ଯ୍ୟକ୍ରମ ସାମିଲ କରାଯାଇଛି ତାହା ସବୁ ବହୁତ ଭଲ ହେଉଛି। କମ୍ ଲୋକବଳରେ ଏତେ ସବୁ କାର୍ଯ୍ୟକ୍ରମକୁ ପରିଚାଳନା କରିବା ନିଶ୍ଚିତ ଭାବେ କଷ୍ଟସାଧ୍ୟ କାମ, ଏଥିପାଇଁ ଆକାଶବାଣୀର ସମସ୍ତ କର୍ମକର୍ତ୍ତାଙ୍କୁ ବହୁତ ବହୁତ ଧନ୍ୟବାଦ। ପୁଣି ଶେଷରେ ସେ ଲେଖିଛନ୍ତି ଯେ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ କିଛି କହିବି ନାହିଁ, ଖାଲି ଏତିକି କହିବି ଯେ କାର୍ଯ୍ୟକ୍ରମର ସୂଚନା ସବୁକୁ ବିଭିନ୍ନ ସୋସିଆଲ ମିଡିଆରେ ଦିଆଗଲେ ଆହୁରି ପ୍ରଚାର ପ୍ରସାର ହୋଇପାରିବ, ଲୋକଙ୍କ ପାଖରେ ପହଞ୍ଚି ପାରନ୍ତା, ଯେମିତିକି ହ୍ୱାଟ୍ସଆପ୍ ଷ୍ଟେଟସ୍, ଫେସବୁକ୍ ପୋଷ୍ଟ

0: ଦିଆଗଲେ ପ୍ରଚାର ପ୍ରସାର ହେବ ବୋଲି ମତ ଦେଇଛନ୍ତି।
1: ଶ୍ରୋତାବନ୍ଧୁ, ଆପଣଙ୍କର ଚିଠି ସହିତ ଆପଣ ଯାହା ଆମକୁ ସଂଲଗ୍ନ କରିକି ପଠାଇଛନ୍ତି ତାକୁ ଆମେ ଦେଖିଲୁ। ପ୍ରକୃତରେ ବର୍ତ୍ତମାନ ଯେଉଁ ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର ପାଇଁ ଦିଆଯାଉଛି ତାହା ଦବା କଥା, ଏବଂ ଆପଣ ଅତି ସୁନ୍ଦର ମତାମତଟିଏ ପଠାଇଛନ୍ତି ତାକୁ ଆମେ ଗ୍ରହଣ କରୁଛୁ। କିନ୍ତୁ ଆପଣ ନିଜେ ଚିନ୍ତା କରନ୍ତୁ, ସେହି ଟିକକ କାମ ପାଇଁ ଆପଣଙ୍କୁ କେତେ ସମୟ ଲାଗିଥିବ। ଆମେ ତ ପ୍ରତ୍ୟେକ ଅଧିବେଶନରେ ଦୁଇଥର ଲେଖାଏଁ କାର୍ଯ୍ୟକ୍ରମର ସୂଚନା ଗୁଡ଼ାକ ଦେଉଛୁ, ଏବଂ ଅଧିବେଶନ ଶେଷ କଲା ବେଳକୁ ପରବର୍ତ୍ତୀ ଅଧିବେଶନର ସମସ୍ତ କାର୍ଯ୍ୟକ୍ରମର ବିବରଣୀ ଆପଣଙ୍କୁ ପ୍ରଦାନ କରୁଛୁ। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏତିକି ସବୁ କାମ କରିକି ପୋଷ୍ଟ କରିବା ପାଇଁ ଆମ ପାଖରେ ଲୋକବଳର ଅଭାବ ରହିଛି। ସୀମିତ ଲୋକବଳରେ ସମସ୍ତ ବିଭାଗର କାର୍ଯ୍ୟକ୍ରମ ଗୁଡ଼ାକ ପ୍ରସ୍ତୁତ ହେବା, ପ୍ରଚାର ହେବା ଏବଂ ତାର ପରବର୍ତ୍ତୀ ଯେଉଁ ପ୍ରକ୍ରିୟା ଗୁଡ଼ାକ ଅଛି ତାକୁ ନିରୀକ୍ଷଣ କରିବା କଷ୍ଟକର କାମ। ତେଣୁ ହଠାତ୍ରେ ଆପଣ ଦେଇଥିବା ସନ୍ଦେଶକୁ ଆମେ କାର୍ଯ୍ୟକ୍ଷମ କରିପାରୁନାହୁଁ, କିନ୍ତୁ ଏହା ହ୍ୱାଟ୍ସଆପ୍ରେ, ଫେସବୁକ୍ରେ ଏବଂ ସୋସିଆଲ ମିଡ଼ିଆରେ ଦେଲେ ନିଶ୍ଚିତ ଭାବରେ ଆହୁରି ପ୍ରଚାର ପ୍ରସାର ହୋଇପାରନ୍ତା, ତାକୁ ଆମେ ଗ୍ରହଣ କରୁଛୁ। କିନ୍ତୁ ଆପଣ ଜାଣିଛନ୍ତି, ଲୋକବଳର ଅଭାବରୁ ଅନେକ ଗୁଡ଼ିଏ କାମ ହାତକୁ ନିଆଯାଇ ପାରୁନି। ଆଗାମୀ ଦିନରେ ଆମେ ଚେଷ୍ଟା କରିବୁ ଆପଣ ଏଭଳି ଆମକୁ ସହଯୋଗ କରୁଥାନ୍ତୁ। ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣ ଆମର ଧନ୍ୟବାଦଟି ଗ୍ରହଣ କରନ୍ତୁ। ଦେଖିବା ପରବର୍ତ୍ତୀ ଚିଠି।
0: କାର୍ଯ୍ୟକ୍ରମର ପରବର୍ତ୍ତୀ ଚିଠିଟି ଆସିଛି ଉଦିତ ନାରାୟଣପୁର ଜିଲ୍ଲା କଳାହାଣ୍ଡିରୁ। ଲେଖିଛନ୍ତି ମନୋଜ କୁମାର ପଟେଲ। ସୁନେଲି ସନ୍ଧ୍ୟାରେ ଉପସ୍ଥିତ ଭାଇ ଓ ଭଉଣୀଙ୍କୁ ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ସେ ଲେଖିଛନ୍ତି, ଗତ ମଙ୍ଗଳବାର May 5 ହେଲୋ ଡକ୍ଟର କାର୍ଯ୍ୟକ୍ରମରେ ଲୌହଜନିତ ରକ୍ତହୀନତା ସମ୍ପର୍କରେ ଡକ୍ଟର ସ୍ନିଗ୍ଧାରାଣୀ ମହାପାତ୍ର ଶ୍ରୋତାମାନଙ୍କ ଉତ୍ତର ଦେଇଥିଲେ। ସେହି କାର୍ଯ୍ୟକ୍ରମରେ ଲୌହ ରକ୍ତହୀନତା ବିଷୟରେ ବହୁତ କିଛି ଶିକ୍ଷା ମିଳିଥିଲା, ତେଣୁ ଆକାଶବାଣୀ ଭବାନୀପାଟଣାର କର୍ମକର୍ତ୍ତାଙ୍କୁ ଅନେକ ଅନେକ ଧନ୍ୟବାଦ। ପୁଣି ସେ ମତାମତ ଦେଇ ଲେଖିଛନ୍ତି ଯେ ଚାଷବାସ କାର୍ଯ୍ୟକ୍ରମରେ ଗତ 13 ବୁଧବାର ଦିନ ଯେଉଁ ବିଷୟ ରଖିଥିଲେ ତାହା ଆଗରୁ ଶ୍ରୋତାମାନଙ୍କୁ ସୂଚନା ଦେଇନଥିଲେ କାହିଁକି। ଯଦି ଏହି କାର୍ଯ୍ୟକ୍ରମରେ ଆଗରୁ ସୂଚନା ନ ଦେବେ, ତେବେ ଚାଷୀ ଭାଇମାନେ କେଉଁ ବିଷୟ ଅଛି, ବିଶେଷଜ୍ଞ ଆଜ୍ଞାଙ୍କୁ କେଉଁ ପ୍ରଶ୍ନ ପଚାରିବେ, ତାହା ଆଗରୁ ପ୍ରସ୍ତୁତ ହେବେ କେମିତି। ତେଣୁ 2 ଆଗରୁ ସୂଚନା ଦିଅନ୍ତୁ, ଯାହାଫଳରେ ସମସ୍ତେ ଆଗରୁ ପ୍ରସ୍ତୁତ ହୋଇ ପ୍ରଶ୍ନ ପଚାରିପାରିବେ।
1: ମନୋଜ ଭାଇ, ଆପଣ ହେଉଛନ୍ତି କେନ୍ଦ୍ରର ପୁରୁଣା ଶ୍ରୋତା, ଆପଣ କାର୍ଯ୍ୟକ୍ରମର ପ୍ରସାରଣ ସମ୍ପର୍କରେ କିଛି କଥା ଜାଣନ୍ତି। ପ୍ରଥମେ ତ ଆମେ ଯେଉଁ ନୂତନ କାର୍ଯ୍ୟକ୍ରମ ସାରିଣୀରେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମରେ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସ୍ଥାନିତ କରିଛୁ, ଏବଂ ଆପଣମାନଙ୍କ ଅନୁରୋଧରେ ଚାଷବାସ କାର୍ଯ୍ୟକ୍ରମରେ ମାସକୁ 2 ଫୋନ୍ ଇନ୍ କାର୍ଯ୍ୟକ୍ରମ ଆମେ ସ୍ଥାନିତ କରିଛୁ। ଅର୍ଥାତ୍ ମାସକୁ 3 ବିଶେଷଜ୍ଞ ଆସିବା ନିହାତି ଦରକାର। ଆପଣ ବୁଝିପାରୁଥିବେ ଏବଂ ଜାଣିପାରୁଥିବେ, ତଥାପି ଆପଣ ଯଦି ଅନୁମାନ କରିପାରୁନାହାନ୍ତି ବା ଅନୁଭବ କରିପାରୁନାହାନ୍ତି, ତାହେଲେ କାରଣ ଟିକକ ଆପଣଙ୍କୁ ଏଠି ଆମେ ଜଣାଇ ଦେଉଛୁ। ଆମେ ଅନେକ ଦିନ ପୂର୍ବରୁ, ଅନ୍ୟ 7 ପୂର୍ବରୁ ବିଶେଷଜ୍ଞମାନଙ୍କ ସହିତ ଯୋଗାଯୋଗ କରୁ, କିନ୍ତୁ କାର୍ଯ୍ୟକ୍ରମ ପ୍ରଚାର ହେବା ଦିନ ସକାଳ ତକ ବିଶେଷଜ୍ଞମାନଙ୍କର ଉପସ୍ଥିତି ଆମକୁ ସୂଚନା ମିଳିନଥାଏ। ସେମାନେ ସମ୍ପୂର୍ଣ୍ଣ ଭାବରେ ଆମକୁ ସ୍ୱୀକୃତି ପ୍ରଦାନ କରିନଥାନ୍ତି। ଆମର ଭୟ ଏଇଟା ରହିଛି ଯେ ଆମେ ଘୋଷଣା କରିଦେବୁ, କୌଣସି ବିଷୟବସ୍ତୁ ଦେଇକି ଆପଣଙ୍କୁ ସୂଚନା ଦେଇଦେବୁ, କିନ୍ତୁ ଯଦି ସେହି ବିଷୟବସ୍ତୁ ଉପରେ ନିର୍ଦ୍ଦିଷ୍ଟ ବିଶେଷଜ୍ଞ ଶେଷ ମୁହୂର୍ତ୍ତରେ ମନା କରିଦିଅନ୍ତି, ତାହେଲେ ପୁଣି ସୂଚନା ଦେବାର କୌଣସି ମୂଲ୍ୟ ରହିବ ନାହିଁ। ଯଦି ଆମ ସହିତ ବିଶେଷଜ୍ଞମାନେ 2 ପୂର୍ବରୁ ଆମକୁ ସ୍ୱୀକୃତି ପ୍ରଦାନ କରନ୍ତେ ଏବଂ ନିର୍ଦ୍ଦିଷ୍ଟ ଭାବରେ ସେହିଦିନ ଉପସ୍ଥିତ ରହିବା ପାଇଁ ହଁଟିଏ କରନ୍ତେ, ତାହେଲେ ଆପଣଙ୍କୁ 2 ପୂର୍ବରୁ ଆମେ ସୂଚନା ପ୍ରଦାନ ନିଶ୍ଚିତ ଭାବରେ କରିପାରିବୁ। ଆଗରୁ ମଧ୍ୟ ଥରୁଟିଏ 2 ଆମେ ପୂର୍ବରୁ ସୂଚନା ଦେଇଛୁ। ଏଣୁ ଏହିସବୁ ଛୋଟିଆ ଛୋଟିଆ ସମସ୍ୟା ଯୋଗୁଁ ଶ୍ରୋତାଙ୍କୁ ଠିକ୍ ସମୟରେ ସୂଚନା ପ୍ରଦାନ କରାଯାଇ ପାରୁନାହିଁ। ଆଗକୁ ଆମେ ଚେଷ୍ଟା କରିବୁ ଯେ ଅନ୍ୟାନ୍ୟ 2 ପୂର୍ବରୁ ବିଷୟବସ୍ତୁ ଏବଂ ବିଶେଷଜ୍ଞଙ୍କର ନାମ ଶ୍ରୋତାଙ୍କ ପାଖକୁ ପହଞ୍ଚାଇବା ପାଇଁ ଆଉ କ'ଣ ମତ ରହିଛି।
0: ଶେଷରେ ସେ ଆଉ ଗୋଟିଏ କଥାଟି ଲେଖିଛନ୍ତି, ଅନୁରୋଧ କ୍ରମେ ଓଡ଼ିଆ ତଥା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ରାତି ବଦଳରେ ଦିନବେଳା କିମ୍ବା ରାତିରେ ପ୍ରଚାର କରି ଦିନରେ ପୁନଃ ପ୍ରସାରଣ କରନ୍ତୁ, ଯାହାଫଳରେ ଆମେ ଦିନବେଳା ପତ୍ର ପଠାଇ ନିଜ ମନପସନ୍ଦର ଗୀତ ଶୁଣିପାରିବୁ।
1: ଶ୍ରୋତାବନ୍ଧୁ ଦେଖନ୍ତୁ, ଆପଣଙ୍କୁ ତ ଅନେକ ସମୟ ମିଳୁଛି ଯେ ଦିନ ସାରା ଆପଣ ପତ୍ର ଲେଖାନ୍ତୁ, ଆମକୁ ପଠାନ୍ତୁ, ତାହା ରାତିରେ ଆମେ ସାମିଲ କରିବୁ। ତା ଭିତରେ ମଧ୍ୟ ଅନେକ ଶ୍ରୋତାଙ୍କର ପତ୍ର ଆସିପାରୁନାହିଁ। ଆମେ ବାରମ୍ବାର ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ କରୁଛୁ ଯେ ଆପଣ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦିଅନ୍ତୁ, ଅନୁରୋଧର କାର୍ଯ୍ୟକ୍ରମକୁ ଆପଣ ଚିଠିପତ୍ର ଦିଅନ୍ତୁ, କିନ୍ତୁ ଦୁଃଖର ବିଷୟ, ଗୋଟିଏ କିମ୍ବା 2 ଶ୍ରୋତାଙ୍କର ଅନୁରୋଧ ଏ ଯାଏଁ ଆସୁଛି, ଅନ୍ୟ କୌଣସି ଶ୍ରୋତାଙ୍କର ଅନୁରୋଧ ଆସୁନାହିଁ। ସେହି କାର୍ଯ୍ୟକ୍ରମକୁ ପୁଣି ଆପଣ ଯଦି ପୁନଃ ପ୍ରଚାର କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏହା ସମ୍ଭବ ନୁହଁ। କାରଣ ଅନୁରୋଧ ଗୀତର କାର୍ଯ୍ୟକ୍ରମ ସପ୍ତାହକୁ ଦୁଇ ଦିନ ରହିଛି ଏବଂ ସେହି ସମୟରେ ଯାହା ପ୍ରଚାର ହୁଏ ତାକୁ ପୁଣି ପରବର୍ତ୍ତୀ ଦିନରେ ପୁନଃ ପ୍ରଚାର କରିବା ପାଇଁ ସମୟ ସାରିଣୀରେ ସୁବିଧା ନାହିଁ ଏବଂ ବାକି କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ପଡ଼ିବ। ତେଣୁ ଆଶା କରୁଛୁ ଯେ ଆପଣ ଅନୁରୋଧ କରନ୍ତୁ ଦିନ ତମାମ

0: ସମୟ ମିଳୁଛି ଆପଣଙ୍କୁ, ଆପଣଙ୍କର ଅନୁରୋଧ ପଠାନ୍ତୁ ପ୍ରତ୍ୟେକ ମଙ୍ଗଳବାର ଦିନ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 10ଟାରେ ଶୁଣନ୍ତୁ। ପ୍ରତ୍ୟେକ ଶୁକ୍ରବାର ଦିନ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମ ରାତି 10ଟାରେ ଶୁଣନ୍ତୁ। ପର୍ଯ୍ୟାପ୍ତ ସମୟ ମିଳୁଛି, କିନ୍ତୁ ଅନେକ ଅନୁରୋଧ କଲା ସତ୍ତ୍ୱେ ମଧ୍ୟ ଶ୍ରୋତାଙ୍କର ଅନୁରୋଧ ଆମକୁ ପହଞ୍ଚି ପାରୁନାହିଁ, ତେଣୁ ସେହି କାର୍ଯ୍ୟକ୍ରମକୁ ବର୍ତ୍ତମାନ ଆଉ ପରିବର୍ତ୍ତନ କରାଯାଇପାରିବ ନାହିଁ। ଆଶା କରୁଛୁ ଯେ ଆପଣ ବୁଝିବେ, ଆମକୁ ସହଯୋଗ କରିବେ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: କାର୍ଯ୍ୟକ୍ରମର ଶେଷ ଚିଠିଟି ଆସିଛି ଗ୍ରାମ ସୁଲାହି ଜିଲ୍ଲା ଝାରସୁଗୁଡ଼ାରୁ। ଲେଖିଛନ୍ତି ଦଳଗୋବିନ୍ଦ ମିଶ୍ର। ପ୍ରଥମେ ସେ କାର୍ଯ୍ୟକ୍ରମର ଉପସ୍ଥାପକ ଉପସ୍ଥାପିକାଙ୍କୁ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେ ଲେଖିଛନ୍ତି, ମୁଁ ଆପଣଙ୍କ ଆକାଶବାଣୀର ସମସ୍ତ କାର୍ଯ୍ୟକ୍ରମ ନିୟମିତ ଶୁଣି ବହୁତ ଭଲ ଲାଗେ। ଗତ ମେ ମାସ 5 ତାରିଖରେ ପ୍ରସାରିତ ହେଲୋ ଡକ୍ଟର କାର୍ଯ୍ୟକ୍ରମରେ ଲୌହହୀନତା ବିଷୟରେ ଫୋନ୍ ଇନ୍ କାର୍ଯ୍ୟକ୍ରମରୁ ଅନେକ କଥା ଜାଣିହେଲା, ତେଣୁ ଡକ୍ଟର ମହାଶୟଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଇଦେବେ।
0: ଶ୍ରୋତାବନ୍ଧୁ, ଗତ ମେ ମାସ 5 ତାରିଖ ଯେଉଁ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ପ୍ରଚାର ହୋଇଥିଲା, ସେହି କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି ଜାଣି ଆମକୁ ଖୁସି ଲାଗୁଛି। ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ସମ୍ପୃକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇକି ଆସିଥିବା ବିଶେଷଜ୍ଞ ବା ଡାକ୍ତର ମହାଶୟଙ୍କୁ ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ।
1: ଏଠାରେ ସେ ଅଭିଯୋଗ ଭରା କଥାଟି ମଧ୍ୟ ଲେଖିଛନ୍ତି, ଗତ 7 ତାରିଖ ଗୁରୁବାର ଦିନ ହ୍ୟାଲୋ ଆକାଶବାଣୀରେ ମୋର କଲ୍ ଲାଗିଥିଲା ଓ ଯାହା ରବିବାର ଦିନ ମୁଁ ଶୁଣିଥିଲି। ଅତି ଦୁଃଖର ସହ ଜଣାଉଛି ଯେ ସେହି ଦିନର ଉପସ୍ଥାପିକା ନମିତା ମହୋଦୟା ଅନ୍ୟ ଶ୍ରୋତାମାନଙ୍କ ସହ ବହୁତ ଆଦରରେ କଥା ହୋଇ ସେମାନଙ୍କ ମନପସନ୍ଦର ଗୀତ ଶୁଣାଇଥିଲେ, ମାତ୍ର ମୋ ପାଳି ଆସିଲା ବେଳେ ସେ ମୋ ସହ ଭଲ ଭାବରେ କଥା ହୋଇନଥିଲେ ଓ ମୁଁ ଅନୁରୋଧ କରିଥିବା ଗୀତଟି ନାହିଁ ବୋଲି କହି ଫୋନ୍ଟି କାଟିଦେଇଥିଲେ ଓ ତାଙ୍କ ହିସାବରେ ଅନ୍ୟ ଗୀତ ଶୁଣାଇଥିଲେ। ଏହାଦ୍ୱାରା ମୁଁ ବହୁତ ଆଘାତ ପାଇଛି ଓ ଅପମାନିତ ଅନୁଭବ କରୁଛି। ଆକାଶବାଣୀ ସମସ୍ତଙ୍କ ପାଇଁ ସମାନ, ଜଣେ ଶ୍ରୋତା ସହ ଏମିତି ପକ୍ଷପାତିତା ଠିକ୍ ନୁହେଁ। ଆମେ ଗ୍ରାମାଞ୍ଚଳ ଶ୍ରୋତା ବହୁତ ଆଶା ନେଇ କଲ୍ କରୁ, ଏଣୁ ଆମ ସହ ଭଲ କଥା ନ ଲାଗି ମନପସନ୍ଦର ଗୀତ ନ ଶୁଣାଇଲେ ମନ ଦୁଃଖ ହୁଏ ବୋଲି କହିଛନ୍ତି।
0: ଶ୍ରୋତାବନ୍ଧୁ, ଗତ ଫୋନ୍ ଇନ୍ କାର୍ଯ୍ୟକ୍ରମ ଯାହା ପ୍ରତି ଗୁରୁବାର ଦିନ 11:00 to 11:30 ପର୍ଯ୍ୟନ୍ତ ରେକର୍ଡିଂ ହୁଏ, ସେହି କାର୍ଯ୍ୟକ୍ରମରେ ସେଦିନ ଉପସ୍ଥାପନ ଦାୟିତ୍ୱରେ ଥିଲେ ନମିତା ଅପା ଏବଂ ଆପଣଙ୍କ ସହ କଥାବାର୍ତ୍ତା ହେଲା ବେଳକୁ ଆମେ ମଧ୍ୟ ଉପସ୍ଥିତ ଥିଲୁ। ଆପଣ ଯେତେଗୋଟି ଚଳଚ୍ଚିତ୍ରର ଗୀତ ଅନୁରୋଧ କରୁଥିଲେ ସବୁଯାକ ଅତି ପୁରୁଣା ଚଳଚ୍ଚିତ୍ରର ଗୀତ, ଯାହାକି ଆମ ପାଖରେ ଗଚ୍ଛିତ ନଥିଲା, ଏବଂ ଉପସ୍ଥାପିକା ମହାଶୟ ଆପଣଙ୍କୁ ବାରମ୍ବାର ସୁଯୋଗ ଦେଉଥିଲେ ଯେ ଅନ୍ୟ କିଛି କୁହନ୍ତୁ ଯାହାକି ଆମ ପାଖରେ ଗଚ୍ଛିତ ଥିବ, ସେଥିରୁ ଶୁଣେଇବୁ। ଆପଣଙ୍କର ଅନୁରୋଧର ଗୀତ ଆମ ପାଖରେ ନଥିଲେ ଆପଣଙ୍କୁ ଶୁଣେଇବୁ କେମିତି? ତେଣୁ ଦୀର୍ଘ ସମୟ ଧରି ଆପଣଙ୍କ ସହିତ କଥାବାର୍ତ୍ତା କଲା ସତ୍ତ୍ୱେ ମଧ୍ୟ ଆପଣ ଆମ ପାଖରେ ଥିବା ଅନୁରୋଧ ଗୀତଟି କହିପାରିଲେ ନାହିଁ, ଏବଂ ଶେଷ ମୁହୂର୍ତ୍ତରେ ଆପଣ କହିଲେ କି ଆପଣଙ୍କ ପସନ୍ଦର ଗୋଟେ ଗୀତ ଆମକୁ ପରଷି ଦେବେ ବୋଲି, ତେଣୁ ଆମେ ଆମର ପସନ୍ଦର ଗୀତ ସେଦିନ ପ୍ରଚାର କରିଥିଲୁ। ଦେଖନ୍ତୁ ଶ୍ରୋତାବନ୍ଧୁ, ପ୍ରଥମ କଥାଟି ହେଉଛି ଯେ କେଉଁ ଶ୍ରୋତା ଆମର ନିଜର ଏବଂ କେଉଁ ଶ୍ରୋତା ପର, ଏମିତି ଭାବନା ଆମ ପାଖରେ ନାହିଁ। ଶ୍ରୋତା ହିଁ ଆମର ସମ୍ପତ୍ତି, ଶ୍ରୋତାଙ୍କ ସହିତ ଆମର ସମ୍ପର୍କ, ତେଣୁ ଯେଉଁ ଶ୍ରୋତାଙ୍କର ଫୋନ୍ କଲ୍ ଆସେ ଆମେ ନିଶ୍ଚିତ ଭାବରେ ତାଙ୍କ ସହିତ ଭଲରେ କଥା ହଉ, ସମ୍ମାନର ସହ କଥା ହଉ, ତାଙ୍କରି କଥାବାର୍ତ୍ତା ପ୍ରଚାର କରିବା ପାଇଁ ତ ଆମେ ଅଛୁ। ତେଣୁ ଏମିତି ଗୋଟେ ଭାବନା ରଖିବା, ଏମିତି ଗୋଟେ ଭ୍ରାନ୍ତ ଧାରଣା ରଖିବା ଯେ ଶ୍ରୋତାଙ୍କୁ ଆପଣ ଭଲ ଭାବରେ ସମ୍ମାନ ଦେଉନାହାନ୍ତି ବା କଥାବାର୍ତ୍ତା କରୁନାହାନ୍ତି, ଏଇଟା ଠିକ୍ ନୁହଁ। ଆପଣଙ୍କର ମନର ଭାବନାକୁ ଆପଣ ଲେଖିଦେଇଛନ୍ତି, କିନ୍ତୁ କାର୍ଯ୍ୟକ୍ରମଗୁଡ଼ାକ ଏମିତି କଥା ଯେ କାହାର ମନର ବ୍ୟକ୍ତିଗତ ଭାବନାକୁ ପ୍ରଚାର କରାଯାଇପାରିବ ନାହିଁ। କୌଣସି କାରଣବଶତଃ ଆପଣଙ୍କୁ ଭଲ ଲାଗୁ ଥାଇ ନପାରେ, ତେଣୁ ସେହି କାରଣଗୁଡ଼ାକ ଆକାଶବାଣୀ ମାଧ୍ୟମରେ ଆପଣଙ୍କର ବ୍ୟକ୍ତିଗତ ଜୀବନର କାହାଣୀ କ'ଣ ଆପଣ ପ୍ରଚାର କରିବା ପାଇଁ ଚାହିଁବେ? ବ୍ୟକ୍ତିଗତ ଜୀବନ ବ୍ୟକ୍ତିଗତ ରଖନ୍ତୁ ଏବଂ ଆକାଶବାଣୀ ସହିତ ସୁନ୍ଦର ସମ୍ପର୍କ ରଖନ୍ତୁ। ଶ୍ରୋତା ଆମ ପାଇଁ ସବୁବେଳେ ସ୍ୱାଗତଯୋଗ୍ୟ, ନମସ୍ୟ, ଏବଂ ଶ୍ରୋତାଙ୍କ ସହିତ ସବୁବେଳେ ଆମର ସମ୍ପର୍କ ଅତି ସୁନ୍ଦର, ତେଣୁ ଆଶା କରୁଛୁ ଯେ ଆଗକୁ ଆପଣ ଏହିସବୁ କଥାକୁ ଭୁଲିବେ ଏବଂ ଅଭିମାନ କରିବେ ନାହିଁ। ଆକାଶବାଣୀ ଶ୍ରୋତାଙ୍କ ସେବାରେ ଅଛି, ଆପଣ ଅନୁରୋଧ କରିଥିବା ଗୀତ ଯଦି ଆମ ପାଖରେ ଗଚ୍ଛିତ ଥାଏ ତାହେଲେ ଆମେ ନିଶ୍ଚିତ ଭାବରେ ଶୁଣେଇବୁ।
1: ସେ ବିନୀତ ଅନୁରୋଧ କରିଛନ୍ତି ଯେ ଆପଣ ଏହି ବିଷୟରେ ବିଚାର କରି ଭବିଷ୍ୟତରେ ଯେପରି ସମସ୍ତ ଶ୍ରୋତାଙ୍କ ସହ ସମାନ ଓ ସୌଜନ୍ୟପୂର୍ଣ୍ଣ ବ୍ୟବହାର କରାଯାଏ ଏବଂ ଅନୁରୋଧ ଗୀତ ଠିକ୍ ଭାବରେ ପ୍ରସାରିତ ହୁଏ ସେଥିପ୍ରତି ଧ୍ୟାନ ଦେବେ। ପୁଣି ଲେଖିଛନ୍ତି ଯେ ଗତ 9 ତାରିଖରେ ଏହିପରି ଏକ ଅଭିଯୋଗ କରିଥିଲି, ଏହା ମୋର ଦ୍ୱିତୀୟ ଅଭିଯୋଗ।
0: ଯାହା ସବୁ ବର୍ତ୍ତମାନ ଆପଣ ଲେଖିଛନ୍ତି ତାର ଉତ୍ତର ତ ଆମେ ଦେଇସାରିଲୁଣି। ଯଦି ଆପଣ ଚିଠି ପାଇଛୁ କାର୍ଯ୍ୟକ୍ରମ ଆଜି ଶୁଣୁଥିବେ ତାହେଲେ ନିଶ୍ଚିତ ଭାବରେ ଆପଣ ଆପଣଙ୍କର ଭ୍ରାନ୍ତ ଧାରଣାରୁ ଦୂରେଇ ଯିବେ। କୌଣସି ଶ୍ରୋତାଙ୍କୁ ଆମେ ପାତର ଅନ୍ତର କରୁନା, ପୁଣି ଥରେ ଆମେ କହି ରଖୁଛୁ ଯେ ଶ୍ରୋତା ହିଁ ଆମର ସମ୍ପତ୍ତି, ଶ୍ରୋତାଙ୍କ ସହିତ ସମ୍ପର୍କ ଆମ ଭଲ, ତେଣୁ ଶ୍ରୋତା ତାଙ୍କର ବ୍ୟକ୍ତିଗତ ଜୀବନର କାହାଣୀ ସବୁ ଆକାଶବାଣୀ ମାଧ୍ୟମରେ ନ କହିକି ତାକୁ ବ୍ୟକ୍ତିଗତ ଭାବରେ ରଖନ୍ତୁ ଏବଂ ଆକାଶବାଣୀ ସହିତ ଆପଣଙ୍କର ସୁନ୍ଦର ସମ୍ପର୍କ ଟିକକ ଆପଣ ବଞ୍ଚାଇ ରଖନ୍ତୁ। ଆମେ ଆଗକୁ ଚେଷ୍ଟା କରିବୁ ଆପଣଙ୍କର ଅନୁରୋଧ ଭରା ଗୀତଗୁଡ଼ାକ ଆପଣଙ୍କୁ ପରଷି ଦେବା ପାଇଁ। ତାହେଲେ ଆଶୋସ୍ନା, ଆଜି ଶ୍ରୋତାବନ୍ଧୁମାନଙ୍କର ହ୍ୱାଟ୍ସଆପ୍ ମାଧ୍ୟମରେ ଯେତିକି ଚିଠିପତ୍ର ଯେତିକି

0: ମତାମତ ଆମର ହସ୍ତଗତ ହୋଇଥିଲା ତାକୁ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ। ସମୟ ହେବାକୁ ବସିଲାଣି, ଆମେ କାର୍ଯ୍ୟକ୍ରମରୁ ବିଦାୟ ନେବା। ବିଦାୟ ନେବା ପୂର୍ବରୁ ସବୁ ଶ୍ରୋତାଙ୍କୁ ଆମର ବିନମ୍ର ଅନୁରୋଧ ଯେ କାର୍ଯ୍ୟକ୍ରମ ଶୁଣିକି କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ହିଁ ଆମକୁ ଚିଠି ପାଇଛୁ କାର୍ଯ୍ୟକ୍ରମକୁ ପଠାନ୍ତୁ। ଆମକୁ ଚିଠି ପଠାଇବା ପାଇଁ ଆମର ଠିକଣା ଆପଣମାନେ ଟିପି ରଖନ୍ତୁ।
1: ଆମକୁ ଚିଠି ଦେବା ପାଇଁ ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ ନମ୍ବର 7660001। ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଦେଇପାରିବେ। ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ନମ୍ବରଟି ଆଉଥରେ କହି ରଖୁଛୁ 8895994143।
0: ତାହେଲେ ଶ୍ରୋତା ବନ୍ଧୁ, ଆଜି ଆପଣଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ସବୁକୁ ନେଇ, ଚିଠିପତ୍ର ସବୁକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁରେ ଆମେ ଥିଲୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ।
1: ମୁଁ ଆଶ୍ୱସନା ପଟ୍ଟନାୟକ।
0: ଏବେ ଆମକୁ ବିଦାୟ ଦିଅନ୍ତୁ।
1: ନମସ୍କାର।
2: ଶ୍ରୋତାବନ୍ଧୁ, ପ୍ରଚାର କଲୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ଥିଲେ ସଚ୍ଚିଦାନନ୍ଦ ମଲ୍ଲିକ ଓ ଆଶ୍ୱସନ ପଟ୍ଟନାୟକ। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତି ଗୀତ। ଆଜି ପାଇଁ ଶିଳ୍ପୀ ହେଲେ ଜଗଜିତ ସିଂ। ଶିଳ୍ପୀ ଗାଇଛନ୍ତି ପାରମ୍ପରିକ ରଚନାରୁ।

ଶ୍ରୋତାବନ୍ଧୁ, ପ୍ରଚାର କଲୁ କେତୋଟି ହିନ୍ଦୀ ଭକ୍ତିଗୀତ ଜଗଜିତ୍ ସିଂଙ୍କ କଣ୍ଠରେ। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ଭବାନୀପାଟଣା, ସମୟ ରାତି 11:42:30। ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ ଶୁଣନ୍ତୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଚେତନା ଚିନ୍ତନ ପ୍ରଚାର କରିବୁ 6:30। ସକାଳ 6:35 ଶୁଣିବେ ଶ୍ରୀମଦ୍ ଭାଗବତ କାର୍ଯ୍ୟକ୍ରମ। ସ୍ୱଚ୍ଛ ଜୀବନ ପ୍ରଚାର କରିବୁ 7:25। ଶ୍ରୀରାମଚରିତ ମାନସ 7:30। ପୁରାତନୀ କ୍ରମରେ ଓଡ଼ିଶୀ ପ୍ରଚାର କରିବୁ 7:45। 8:30 ଶୁଣିବି ଗୀତ ଗୀତାଞ୍ଜଳି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶୀ ବିଳାସ ପ୍ରଚାର କରିବୁ 8:45। 9:00 ହିନ୍ଦୀ କଥାଚିତ୍ରର ଗୀତ, ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ 9:30। ପୂର୍ବାହ୍ନ 10:10 ଶୁଣିବେ ଖୋଲା ଝରକା କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏ ଥିଲା ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ଅଧିବେଶନକୁ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ